ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶତାବ୍ଦ ଶ୍ରାବଣ 29 ଦିନ 2026 ମସିହା ଅଗଷ୍ଟ ମାସର 20 ତାରିଖ। ଏହି ସୁପ୍ରଭାତରେ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ମିଡିୟମ୍ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଟ୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ପ୍ରାତଃ 5:58 ମିନିଟ୍।

0: News Bulletin.
1: କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରିଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆରମ୍ଭରେ ଶୁଣନ୍ତୁ ପୁରାତନ ରଚନାରୁ ନବକିଶୋର ମିଶ୍ରଙ୍କ କଣ୍ଠରେ ଏହି ଭକ୍ତିଗୀତଟି।

ଦେଖିଲୁ ବୋଲି ଫଳ ଫଳିଲା। ତଥାପି ଆମେ ବିଚାରିଲୁ ଗଛରେ ଫଳଟିଏ ଫଳିବା ଈଶ୍ୱରଙ୍କ ଇଚ୍ଛା ଉପରେ ହିଁ ନିର୍ଭର କରେ। ଯାହା ତାଙ୍କ ଇଚ୍ଛାରୁ ସମ୍ଭବ ହୋଇଛି ଆମେ ତାକୁ ଭୋଗ କରିବୁ ଅବଶ୍ୟ, କିନ୍ତୁ ତା ପୂର୍ବରୁ ତାହା ତାଙ୍କୁ ଅର୍ପଣ କରିବା ମାଧ୍ୟମରେ ଆମେ ଆମର ସମର୍ପଣ ଭାବଟି ହିଁ ଦେଖାଉଛୁ। ଏକ ଉଚ୍ଚତମ ଚେତନାରେ ଥିବା କୌଣସି ସତ୍ତାକୁ ଯଦି ଆମେ ଭଗବାନ ବୋଲି ମାନୁ, ତେବେ ଏକଥା ବି ମାନିବାକୁ ହେବ ଯେ ସେ ଆମକୁ ଏ ସାଂସାରିକ ସୁଖ ବା ଦୁଃଖ ଦିଅନ୍ତି ନାହିଁ। ଏ ସୁଖ ବା ଦୁଃଖର କାରଣ ଆମର ଚିନ୍ତା ଓ କର୍ମ। ଗୋଟିଏ ମନ୍ଦ କାମ କରିବା ଆଗରୁ ମୁଁ ଯଦି ଭାବିଲି ନାହିଁ ଯେ ଭଗବାନ ଅଛନ୍ତି, ଏ କାମଟା ମୁଁ କେମିତି କରିବି, ଧରାପଡ଼ି ଦଣ୍ଡ ପାଇଲା ବେଳେ ମୁଁ କେଉଁ ମୁହଁରେ ତାଙ୍କ ପାଖକୁ ଯିବି, ଗଲେ ବା କ'ଣ ହେବ, ଟେବୁଲ ତଳ ବାଟେ ଲାଞ୍ଚ ନେଲାବେଳେ ଭଗବାନ ନାହାନ୍ତି ବୋଲି ଭାବି ଚାଲିଥିବି, ମୋର ଘର ଚଢ଼ାଉ ହେଲାବେଳକୁ ଭଗବାନଙ୍କୁ ଖୋଜିଲେ ସେ କେମିତି ମିଳିବେ। ଯେତେ ଭୋଗ ଲଗାଇଲେ, ଯେତେ ପୂଜା କରି ଗୁହାରି କଲେ, ତାହା ସେ ଗହ୍ମା ପୁନେଇରେ ମାଇଁ ମାଇଁ ପରି ହେବ। ଭଣଜା ଯେତେବେଳେ ମାଇଁଙ୍କ ଘରକୁ ଯାଇଥିବ, ମାଇଁ କ'ଣ ସେମିତି ଫେରେଇ ଦେବେ କି? ଅବଶ୍ୟ ପିଠା ଦୁଇଟା ଦେବେ, କିନ୍ତୁ ମାଇଁଙ୍କ ମନ ଜିଣିବା କଥାଟା ଆଉ ହେବ ନାହିଁ। ସେହିଭଳି ଭଗବାନଙ୍କୁ ଯଦି ଆମେ ମାନୁଛୁ, ସେଇଟା ନିରନ୍ତର ନିରବଚ୍ଛିନ୍ନ ହେଲେ ଯାଇ ଆମର ଚିନ୍ତା ଏବଂ କାମଗୁଡ଼ିକ ଭଲ ହେବ ଏବଂ କିଛି ମାତ୍ରାରେ ଈଶ୍ୱର ଉପଲବ୍ଧି ଆସିବ। ଆଉ ସୁବିଧାବାଦୀ ମନୋଭାବଟିଏ ରହିଲେ ସିଏ କିଏ, ଆମେ କିଏ।

ଶୁଣିଲି ଚେତନା ଚିନ୍ତନ। ନିବେଦନ କରିଥିଲି ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଅଧିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା ସୁହାସ ମହାନ୍ତି। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲଚନ୍ଦ୍ର ବେହେରା।

ଷଷ୍ଠ ସ୍କନ୍ଧର ଅବଶିଷ୍ଟ ଅଂଶରେ ବୃତ୍ରାସୁରର ଉତ୍ପତ୍ତି ଓ ବଧ, ତାର ପୂର୍ବ ଜନ୍ମ ବୃତ୍ତାନ୍ତ ଓ ମରୁତ୍ଗଣଙ୍କ ଜନ୍ମ କଥା ବର୍ଣ୍ଣିତ ହୋଇଛି। ସପ୍ତମରେ ଅଛି ଦୈତ୍ୟରାଜ ହିରଣ୍ୟକଶିପୁ ଓ ତାଙ୍କ ପୁତ୍ର ମହାତ୍ମା ପ୍ରହ୍ଲାଦଙ୍କ କଥା। ଅଷ୍ଟମ ସ୍କନ୍ଧରେ ମନ୍ୱନ୍ତର କଥା, ଗଜେନ୍ଦ୍ର ମୁଖ୍ୟଣ, କୁର୍ମ ମତ୍ସ୍ୟାଦି ଅବତାର ଓ ସାଗର ମନ୍ଥନ ତଥା ଦେବାସୁର ଯୁଦ୍ଧ ଆଦି ବର୍ଣ୍ଣନା କରାଯାଇଛି। ନବମ ସ୍କନ୍ଧରେ ମୁଖ୍ୟ ରାଜବଂଶଗୁଡ଼ିକର ବର୍ଣ୍ଣନା ଅଛି। ଏହି ସୂତ୍ରରେ ସୂର୍ଯ୍ୟବଂଶର ଶ୍ରୀରାମଚନ୍ଦ୍ରଙ୍କ ସର୍ବାପହାରୀ ଚରିତ ଉପସ୍ଥାପିତ ହୋଇଛି।

ଶୁଣୁଥିଲେ ଶ୍ରୀମଦ୍ ଭାଗବତ। କଣ୍ଠଶିଳ୍ପୀମାନେ ଥିଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ସାଗରିକା ମହାପାତ୍ର, ପଦ୍ମାବତୀ ଦିବ୍ୟଦେଓ, ସୁହାସ ମହାନ୍ତି। ଆକାଶବାଣୀ ଭବାନୀ ପାଟଣା। ପରବର୍ତ୍ତୀ ପ୍ରସାରଣ ପ୍ରଥମେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ, ପରେ ପରେ ଶୁଣିବେ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅଳ୍ପକ୍ଷଣ ମଧ୍ୟରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟର ତିନିଟା ଜରୁରୀ ରେଲ୍ ପ୍ରକଳ୍ପକେ ଗଲାକାଲି କେନ୍ଦ୍ର ସରକାର ଅନୁମୋଦନ କରିଛନ୍। ଖଡ଼ଗପୁର ଭଦ୍ରକ ଭିତରେ 4 ନମ୍ବର ଲାଇନ୍, ଭଦ୍ରକ ହରିଦାସପୁର 4 ନମ୍ବର ଲାଇନ୍, କଟକ ପାରାଦୀପ 3 ଆଉ 4 ନମ୍ଘର ଲାଇନ୍କେ ଇଠି ଅନୁମୋଦନ ମିଳିଛି। ପାଖାପାଖି 9,450 କୋଟି ଟଙ୍କା ଖର୍ଚ୍ଚା ଥି 4 ରେଲ୍ ପ୍ରକଳ୍ପକେ ଗଲାକାଲି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶାର 3 ପ୍ରକଳ୍ପ ସହିତ ଆନ୍ଧ୍ରପ୍ରଦେଶ ତାମିଲନାଡୁର ଗୋଟେ ରେଲ୍ ପ୍ରକଳ୍ପ ଇଠି ସାମିଲ ଅଛି। ଏହି ପ୍ରକଳ୍ପ କାମ 2030-31 ମସିହା ତକ୍ ଶେଷ ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍। ଏହି 3 ପ୍ରକଳ୍ପ ଲାଗି ରାଜ୍ୟ ଖଣିଜ ପଦାର୍ଥ ପରିବହନ ଆଉ ଆର୍ଥିକ ଗତିବିଧି ତୁର୍ତ୍ତି ହେବା ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଏସ୍ସିବି ମେଡିକାଲ କଲେଜ ଆଉ ହସ୍କିଟାଲର ଉନ୍ନତିକରଣ ଆଉ ଭିଭିଭୂମିର ବିକାଶ ସହିତ ଇତାକେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଥି ବଦଲାବାର ଲାଗି ଚାଲିଥିବା ମେଗା ପୁନଃ ବିକାଶ ପ୍ରକଳ୍ପ ନିର୍ମାଣ ବାବଦେ ଲୋକସେବା ଭବନର ଗୋଟେ ଉଚ୍ଚସ୍ତରୀୟ ବୈଠକ ଥି ସମୀକ୍ଷା କରିଛନ୍। ମେଡିକାଲ ପରିସରର 4 ନୂଆ କ୍ଲିନିକାଲ ଆଉ ଗୋଟେ ଆବାସିକ ବ୍ଲକର ତିଆରି କାମ ଜୋରସୋର ଥି ଚାଲିଛି ବୋଲି ବୈଠକନୁ ସୂଚନା ମିଳିଛି। ଇତାର ସହିତ ଆଉ ଗୋଟେ ମେଡିକାଲ ବ୍ଲକ ବିଲ୍ ତିଆରି କରାବାରକେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ପହିଲା କ୍ଷେପେ ତିଆରି ହେଉଥିବା ବହୁତଳ କାର୍ ପାର୍କିଂ ଆଉ ତାଳଦଣ୍ଡା କେନାଲକେ ଲାଗିକି ଥିବା ଟ୍ରାଫିକ୍ କରିଡର କାମକେ ଧାରିତ ସମୟ ଭିତରେ ଶେଷ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ରାଉରକେଲା ହନୁମାନ ବାଟିକାର ପୁନଃ ବିକାଶ କାମକେ ପୂରାପୂରି ଆଧ୍ୟାତ୍ମିକ ଶୈଳୀଥି କରବାରକେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସିକେ ନିର୍ଦ୍ଦେଶ ଦିଆଯାଇଛି। ବୈଠକଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଉ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ୱଚ୍ଛ ଓ ଉତ୍ତରଦାୟୀ ରାଜସ୍ୱ ପ୍ରଶାସନ ଲାଗି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ଜରିଆରେ ରାଜସ୍ୱ ଅଭିଯୋଗ ସମାଧାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍। ଏଥର ସାଧାରଣ ଲୋକେ 9437292000 ହ୍ୱାଟ୍ସଆପ୍ ନମ୍ଘରଟି ଜମିଜମା ମ୍ୟୁଟେସନ ଆର୍ଓଆର୍ ସଂଶୋଧନ ଜବରଦଖଲ ଡିମାର୍କେସନ ବିପର୍ଯ୍ୟୟ ରିଲିଫ୍ ସହିତ ସବୁ ରାଜସ୍ୱ ବାବଦ ଅଭିଯୋଗ ଡିଜିଟାଲ ଜରିଆରେ ଦାଖଲ କରିପାରିବେ। ଅଭିଯୋଗ ଗ୍ରହଣ ଯାଞ୍ଚ ଅଗ୍ରଗତି ଆଉ ତା'ର ସମାଧାନର ସବୁ କ୍ଷେପ୍ର ସୂଚନା ହ୍ୱାଟ୍ସଆପ୍ ଜରିଆରେ ତୁର୍ତ୍ତି ମିଳିପାର୍ବା। ପ୍ରକୃତି ସଂସ୍କୃତି ଆଉ ସାହସିକ ପର୍ଯ୍ୟଟନର ତାଲମେଲ ଥି ହୀରାକୁଦକେ ଗୋଟିଏ ସ୍ଥାୟୀ ଆଉ ବିଶ୍ୱସ୍ତରୀୟ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ବନାବାର ଲକ୍ଷ୍ୟଥି ରାଜ୍ୟ ସରକାର ଭିନ୍ ଭିନ୍ ପର୍ଯ୍ୟଟନ ଭିଭିଭୂମି ଉପରେ ଜୋର୍ ଦେଉଛନ୍। ହୀରାକୁଦର ସମନ୍ୱିତ ବିକାଶ ଯୋଜନାଥି ପର୍ଯ୍ୟଟନ ଯୋଗାଯୋଗ ଐତିହ୍ୟ ପରିବେଶ ଜଳ ପର୍ଯ୍ୟଟନ ଆଉ ସ୍ଥାନୀୟ ଜୀବିକାକେ ଏକଠାନିଆ କରାଯାଇଛି। ଏଥିଲାଗି ମୁଖ୍ୟ ଶାସନ ସଚିବ ଅନୁଗର୍ ଗଲାକାଲି ଲୋକସେବା ଭବନର ହୀରାକୁଦ ଅଞ୍ଚଳର ସମନ୍ୱିତ ପର୍ଯ୍ୟଟନ ଭିଭିଭୂମି ବିକାଶ କାମର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ଇତି ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ ଏରାଇଭାଲ ପ୍ଲାଜା ଲାଇଟ୍ ଆଉ ଲେଜର ସିମ୍ଫୋନି ରୋପ୍ୱେ କ୍ରୁଜ୍ ଟର୍ମିନାଲ ଫ୍ଲୋଟେଲ ବାଗିର ଭିନ୍ ଭିନ୍ ପ୍ରକଳ୍ପ ଏହି ଯୋଜନାର ମୁଖ୍ୟ ଅଂଶ ରହିଛି। ହୀରାକୁଦ ଡ୍ୟାମ୍ ମ୍ୟୁଜିୟମ ଏରାଇଭାଲ ପ୍ଲାଜା ତିଆରି କାମ ଇହାଦେ ଚାଲୁଛି। ଇତାର ସହିତ ସମଲେଇ ମନ୍ଦିର ବିକାଶ 2 ନମ୍ଘର ଖେପ୍ ହୁମା ମନ୍ଦିର ଘଣ୍ଟେଶ୍ୱରୀ ମନ୍ଦିର ପାୱାର ଚ୍ୟାନେଲ

କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30 ସକାଳ 8:35 ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶିକ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଚାର କରିବୁ ସକାଳ 8:45 ସକାଳ 9:00 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଏବଂ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବୁ ସକାଳ 9:30 ପୂର୍ବାହ୍ନ 10:10 ରହିଛି ବିଶେଷ କାର୍ଯ୍ୟକ୍ରମ ଖୋଲା ଚରକା ଦିନ 12:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ସୁଗମ ସଙ୍ଗୀତ ଦିନ 12:30 ଚାଷର କଥା ଦିନ 8:10 ଦିନ 8:20 ସିଧାପ୍ରସାରଣରେ ରହିଛି ଶକ୍ତିରୂପା କାର୍ଯ୍ୟକ୍ରମର ଫୋନ୍ ଇନ୍ କାର୍ଯ୍ୟକ୍ରମ ଦିନ 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଳିରେ ରହିଛି ବୈଜ୍ଞାନିକ କାର୍ଯ୍ୟକ୍ରମ ଅପରାହ୍ନ 5:30 ସମନ୍ୱିତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ବରଗଡ଼ ଜିଲ୍ଲା ସମ୍ପର୍କରେ ଏହି କାର୍ଯ୍ୟକ୍ରମ ଦ୍ୱାରା ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ କିସାର ମାନି ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 8:00 ସମବେତ କଣ୍ଠରେ ଶୁଣିବେ ଦେଶ ବନ୍ଦନା ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15 ରାତି 8:30 ସ୍ପୋର୍ଟସ୍ ସ୍କେଲ୍ ସ୍ପଟ୍ଲାଇଟ୍ ରାତି 9:16 ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ରାତି 10:00 ଶୁଣିବେ ରୂପକ କନ୍ଦାଗଡ଼ର କାହାଣୀ ରଚନା ଗିରିଶ ଚନ୍ଦ୍ର ଦାସ ପ୍ରଯୋଜନା ଚତୁର୍ଭୁଜ ପଣ୍ଡା ବନାନା ସୁହାସ ମହାନ୍ତି ଏବଂ ଗିରିଶ ଚନ୍ଦ୍ର ଦାସ ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ପଣ୍ଡିତ ଉଲ୍ଲାସ ବାପଟଙ୍କ ପରିବେଷିତ ସନ୍ତୁର ବାଦନ ରାଗ ମରୁ ବିହାର ଓ ମିଶ୍ର ଖମାଜ ଏ ଥିଲା ଆମ କେନ୍ଦ୍ରରୁ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ ପ୍ରସାରଣ ପ୍ରଥମେ ଓଡ଼ିଆରେ ପ୍ରଥମେ ଆଞ୍ଚଳିକ ସମ୍ବାଦ ଆମରି ସ୍ୱାସ୍ଥ୍ୟ ପରେ ଶୁଣିବେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ଅଳ୍ପ ସମୟ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ଆଉ ଏକ ମେଡିସିନ୍ ବ୍ଲକ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱର ଲୋକସେବା ଭବନଠାରେ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ

ଉନ୍ନତିକରଣ କାର୍ଯ୍ୟର ବୈଠକରେ ଅଧ୍ୟକ୍ଷତା କରି ନୂଆ ମେଡିସିନ୍ ବ୍ଲକ୍ ନିର୍ମାଣ ପାଇଁ ସ୍ଥାନ ନିରୂପଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ କ୍ଲିନିକାଲ୍ ବ୍ଲକ୍ଗୁଡ଼ିକର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ବହୁତଳ କାର୍ ପାର୍କିଂ ନିର୍ମାଣ ଏବଂ ମେଡିକାଲ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ରାଜସ୍ୱ ବିଭାଗ ସମ୍ବନ୍ଧୀୟ ବିଭିନ୍ନ ଅଭିଯୋଗ ଦାଖଲ ଓ ସ୍ଥିତି ଅନୁସରଣ ପାଇଁ ରାଜ୍ୟ ସରକାର ଆମ ସାଥୀ ହ୍ୱାଟ୍ସଆପ୍ ଚାଟ୍ବଟ୍ ବ୍ୟବସ୍ଥା ଆରମ୍ଭ କରିଛନ୍ତି। ଭୁବନେଶ୍ୱର ଲୋକସେବା ଭବନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ରାଜସ୍ୱ ସେବା ଜନସାଧାରଣଙ୍କ ଆହୁରି ନିକଟତର ହେବା ସହ ସ୍ୱଚ୍ଛ ପାରଦର୍ଶୀ ତଥା ଉତ୍ତରଦାୟୀ ହେବ ବୋଲି କହିଛନ୍ତି। ସୂଚନା ଅନୁଯାୟୀ ଏହି ହ୍ୱାଟ୍ସଆପ୍ ବ୍ୟବସ୍ଥା ମାଧ୍ୟମରେ ଅଭିଯୋଗକାରୀମାନେ ନିଜେ ଚାହୁଁଥିବା ବିଭାଗ ଚୟନ କରି ଆବଶ୍ୟକ ବିବରଣୀ ଓ ଦସ୍ତାବିଜ ଦାଖଲ କରିପାରିବେ। ପରେ ଆବଶ୍ୟକତା ଅନୁଯାୟୀ ଅଭିଯୋଗକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଜନସାଧାରଣ 94372920000 ହ୍ୱାଟ୍ସଆପ୍ ନମ୍ଘରରେ ନିଜର ଅଭିଯୋଗ ଦାଖଲ କରିପାରିବେ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ 21 ବିଭାଗର ବ୍ୟବସାୟିକ ସଂସ୍କାରମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ବୈଠକରେ ଶ୍ରୀମତୀ ଗର୍ଗ ସମ୍ପୂର୍ଣ୍ଣ ହୋଇନଥିବା ଅନ୍ଲାଇନ୍ ପୋର୍ଟାଲର ବିକାଶ, ବିଭିନ୍ନ ପ୍ରଣାଳୀର ସମନ୍ୱୟ ଏବଂ ଅନ୍ୟାନ୍ୟ ସାର୍ବଜନୀନ ବ୍ୟବସ୍ଥାଗୁଡ଼ିକ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବ୍ୟବସାୟୀମାନଙ୍କ ପାଇଁ ସଂସ୍କାର ସମ୍ପର୍କିତ ଆବଶ୍ୟକତାଗୁଡ଼ିକୁ ସରଳ ଏବଂ ସ୍ୱଚ୍ଛ ଭାବେ ଡିଜିଟାଲ୍ ସେବାରେ ପରିଣତ କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରଯୁକ୍ତି ସୂଚନାଭିତ୍ତିକ ସଂସ୍କାରକୁ କାର୍ଯ୍ୟକାରୀ କରିବାକୁ ସମୟ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଅଧୀନରେ ପଞ୍ଜୀକରଣ ଓ ସଂଶୋଧନ ପାଇଁ ଦାବି ଓ ଆପତ୍ତି ଦାଖଲର ସମୟସୀମା ଗତକାଲି ଶେଷ ହୋଇଛି। ସୂଚନା ଅନୁଯାୟୀ ଆସନ୍ତା ମାସ 17 ତାରିଖ ସୁଦ୍ଧା ସମସ୍ତ ଦାବି ଓ ଆପତ୍ତିର ସମାଧାନ କରାଯାଇ 21 ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ଇତିମଧ୍ୟରେ ମୋଟ 58,36,430 ଜଣ ଭୋଟରଙ୍କୁ ନୋଟିସ୍ ଜାରି କରାଯାଇଥିବା ବେଳେ 54,21,872 ଜଣ ଭୋଟରଙ୍କୁ ଭୋଟର ତାଲିକାରେ ବଜାୟ ରଖାଯାଇଛି। ହୀରାକୁଦକୁ ଏକ ସ୍ଥାୟୀ ଏବଂ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଲାଗି ରାଜ୍ୟ ସରକାର ଭିତ୍ତିଭୂମି ପ୍ରକଳ୍ପ ଉପରେ ଗୁରୁତ୍ୱାରୋପ କରୁଛନ୍ତି। ଲୋକସେବା ଭବନରେ ହୀରାକୁଦ ଅଞ୍ଚଳରେ ସମନ୍ୱିତ ପର୍ଯ୍ୟଟନ ଭିତ୍ତିଭୂମି ବିକାଶ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭିନ୍ନ ବିଭାଗ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ବିଧାୟକ ଭାସ୍କର ମଢ଼େଇଙ୍କ ଅଧ୍ୟକ୍ଷତାରେ ବିଧାନସଭା ଗୃହ କମିଟି ନୂଆଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବା ଉପରେ ଆଲୋଚନା କରିଛନ୍ତି। ଅନୁଷ୍ଠିତ ବୈଠକରେ କମିଟି ଜନସାଧାରଣଙ୍କ ସମସ୍ୟାର ତ୍ୱରିତ ସମାଧାନ କରିବା ଉପରେ ଗୁରୁତ୍ୱାରୋପ କରିଥିବାବେଳେ ପାର୍କ ଓ ପର୍ଯ୍ୟଟନସ୍ଥଳୀର ବିକାଶ ଏବଂ ସଂଯୋଗୀକରଣ ରାସ୍ତା ନିର୍ମାଣ ଉପରେ ଆଲୋଚନା କରିଥିବା ଜଣାପଡ଼ିଛି। ରାଜ୍ୟ ବିଧାନସଭାର ଗୃହ କମିଟି ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ପାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିବେ। ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲାର 68 ଗ୍ରାମ ପଞ୍ଚାୟତର 155 ଗାଁ ଓ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର 11 ୱାର୍ଡର 240,460 ଜଣ ପ୍ରଭାବିତ ହୋଇଛନ୍ତି। ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଯୋଗାଇ ଦିଆଯାଉଛି। ତେବେ ଗତ ସନ୍ଧ୍ୟାରେ ରାଜକନିକା ବ୍ଲକର ବୈତରଣୀ ନଦୀର ଗୁଣ୍ଠଳ କନପୁର ରାସ୍ତାରେ ଘାଇ ସୃଷ୍ଟି ହୋଇ 4 ଗାଁ ଜଳମଗ୍ନ ହୋଇଥିବା ଆମ ସମ୍ବାଦଦାତା ଜଣାଇଛନ୍ତି। ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ କୁଳସାହି ଆବାସିକ ଆଶ୍ରମରେ ଥିବା 233 ଜଣ ଅନ୍ତେବାସୀ ଓ କର୍ମଚାରୀଙ୍କୁ ଗତକାଲି ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି। ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଆଜି 5 ବ୍ଲକର 126 ସ୍କୁଲକୁ ବନ୍ଦ ରଖିବା ଲାଗି ଜିଲ୍ଲାପାଳ ଘୋଷଣା କରିଛନ୍ତି। ନବରଙ୍ଗପୁରର ଲାଖ ହସ୍ତଶିଳ୍ପ ସାମଗ୍ରୀର ପ୍ରଚାର ପ୍ରସାର ପାଇଁ ବଜାର ଯୋଗାଇ ଦେବାକୁ ଡାକ ବିଭାଗ ସହାୟତା କରିବ। ଡାକ ବିଭାଗ ପକ୍ଷରୁ କୋରାପୁଟ ମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ରାଜ୍ୟ ହସ୍ତଶିଳ୍ପ ପୁରସ୍କାରପ୍ରାପ୍ତ ଲାଖ ହସ୍ତଶିଳ୍ପୀ ପ୍ରଭାତୀ ପାତ୍ରଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି। ଫଳରେ ଲାଖ ହସ୍ତଶିଳ୍ପୀଙ୍କ ପ୍ରସ୍ତୁତ ସାମଗ୍ରୀ ଆଗାମୀ ଦିନରେ ଅଧିକ ଲୋକାଦୃତ ହେବ ବୋଲି ଆଶା କରାଯାଉଛି। ଗଞ୍ଜାମ ଜିଲ୍ଲା ଛତ୍ରପୁରସ୍ଥିତ ପିଏମ୍ଶ୍ରୀ ଅନ୍ସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଦୁଇଦିନିଆ ବ୍ଲକ୍ସ୍ତରୀୟ ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ ଉଲ୍ଲାସ କର୍ମଶାଳା ଉଦ୍ଯାପିତ ହୋଇଛି। ଝାଡ଼ଖଣ୍ଡ ଓ ତତ୍ସଲଗ୍ନ ଉତ୍ତର ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଅବପାତ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।

0: Sí.
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ଚର୍ମ କର୍କଟ ରୋଗ ଏ ସମ୍ପର୍କରେ ସମ୍ୟକ ଆଲୋଚନା କରିଛନ୍ତି ଡାକ୍ତର ପ୍ରଭାସ ମଞ୍ଜରୀ ପଟ୍ଟନାୟକ।
2: ଚର୍ମ କର୍କଟ ରୋଗ ଦେହର ଯେକୌଣସି ସ୍ଥାନରେ ହୋଇପାରେ। ଯେହେତୁ ବାହାରେ ଦୃଶ୍ୟ ହେଉଥିବା ସ୍ଥାନରେ ଏହି କର୍କଟ ସୃଷ୍ଟି ହୁଏ, ତେଣୁ ପ୍ରାଥମିକ ଅବସ୍ଥାରେ ରୋଗକୁ ଚିହ୍ନଟ କରି ଚିକିତ୍ସା କରିହୁଏ। ଚର୍ମ କର୍କଟ ବିଭିନ୍ନ ରକମର ହୋଇଥାଏ। ଚର୍ମରେ ଥିବା ଭିନ୍ନ ଭିନ୍ନ କୋଷରୁ ଭିନ୍ନ ଭିନ୍ନ ଟ୍ୟୁମର ଜାତ ହୋଇଥାଏ। ଚର୍ମ କର୍କଟ ସୃଷ୍ଟି ହେବାର କାରଣଗୁଡ଼ିକ ମଧ୍ୟରେ ସୂର୍ଯ୍ୟକିରଣ ଏକ ପ୍ରଧାନ କାରଣ। ପ୍ରଖର ସୂର୍ଯ୍ୟକିରଣ ଶରୀର ଉପରେ ବହୁତ ସମୟ ପଡ଼ିଲେ ଚର୍ମ କର୍କଟ ରୋଗ ସୃଷ୍ଟି ହେବାର ସମ୍ଭାବନା ଅଧିକ ଥାଏ। ପାଶ୍ଚାତ୍ୟ ଦେଶରେ ଗୋରା ଲୋକମାନଙ୍କଠାରେ କଳା ଲୋକଙ୍କ ଅପେକ୍ଷା ଚର୍ମ କର୍କଟ ଅଧିକ ଦେଖାଯାଏ। ଅନ୍ୟାନ୍ୟ କାରଣ ମଧ୍ୟରେ ଆର୍ସେନିକ, ବିକିରଣ ରଶ୍ମି, କୋଲ୍ଟାର ପ୍ରଭୃତି ମଧ୍ୟ ଦାୟୀ। ବୃକକ୍ ପ୍ରତିରୋପଣ ମଧ୍ୟ ଏହି ରୋଗ ସୃଷ୍ଟି କରିବା ପାଇଁ ସହାୟକ ହୋଇଥାଏ। ଲ୍ୟୁକୋପ୍ଲାକିଆ ଏବଂ କେତେକ ଚର୍ମ ରୋଗ, ହାଡ଼ର ସଂକ୍ରମଣ, ପୋଡ଼ାଘାରେ ଏହି କର୍କଟ ଦେଖାଯାଇଥାଏ। ଧୋତି କିମ୍ବା ଶାଢ଼ୀକୁ ଟାଇଟ୍ କରି ଅଣ୍ଟାରେ ପିନ୍ଧିବା ଦ୍ୱାରା ବାରମ୍ବାର ଘର୍ଷଣ ହୋଇ ଚର୍ମ ଆଘାତପ୍ରାପ୍ତ ହୁଏ ଏବଂ ଚର୍ମ କର୍କଟ ଦେଖାଯାଏ। ତେଣୁ ଶାଢ଼ୀ, ଧୋତି ପ୍ରଭୃତିକୁ ଟିକେ ଢିଲା କରି ପିନ୍ଧିବା ଆବଶ୍ୟକ। କେତେଗୁଡ଼ିଏ ବଂଶାନୁକ୍ରମିକ ରୋଗ ଯେପରିକି ଜେରୋଡର୍ମା ପିଗମେଣ୍ଟୋସା ଏହିରି ଚର୍ମ କର୍କଟ ରୋଗ ହୋଇପାରେ। ସମଗ୍ର ଦେହ ଧଳା ହୋଇଯିବା ଏବଂ ଦେହ ସାରା ଛୋଟ ବଡ଼ ଭାତୁଡ଼ି ହୋଇଥିଲେ ଏଥିରୁ ଚର୍ମ କର୍କଟ ସୃଷ୍ଟି ହୋଇପାରେ। ଫାଇଲେରିଆ ଘା, କୁଷ୍ଠରୋଗ ଘା ବହୁତ ଦିନ ରହିଗଲେ ସମୟ ସମୟ ଏଥିରୁ ମଧ୍ୟ ଚର୍ମ କର୍କଟ ହୁଏ। ବାସାଲ ସେଲ୍ ଚର୍ମ କର୍କଟ ଅଧିକ ଦେଖାଯାଏ। ଏହା ସାଧାରଣତଃ ମୁହଁରେ ବେଶୀ ହୁଏ। କେତେକ କ୍ଷେତ୍ରରେ ଏହା କଳା ଦେଖାଯାଏ। ମେଲାନୋମା ବା କଳା ଜାଇରୁ ସୃଷ୍ଟି ହେଉଥିବା କ୍ୟାନ୍ସରର ଭ୍ରମ ସୃଷ୍ଟି କରିଥାଏ। କେତେକ ସମୟରେ ଏହି କର୍କଟ ରୋଗରେ ଚର୍ମ ଉପରେ ଯେତେ ବଡ଼ ଘା ଦେଖାଯାଉଥାଏ, ଚର୍ମ ତଳକୁ ଏହାର ବ୍ୟାପ୍ତି ଅଧିକ ହୋଇଥାଏ। ମୂଷାଘାତ ପରି ହୋଇଥିବାରୁ ଏହାକୁ ରୋଡେଣ୍ଟ ଅଲ୍ସର ବା ମୂଷା ଘା କୁହାଯାଏ। ଟିକେ ସ୍ୱାସ୍ଥ୍ୟ ସଚେତନ ହେଲେ ଚର୍ମ କର୍କଟ ରୋଗକୁ ପ୍ରାରମ୍ଭିକ ଅବସ୍ଥାରେ ଚିହ୍ନଟ କରିବା ସହଜ। ଚର୍ମର କୌଣସି ସ୍ଥାନରେ ଘା ହୋଇ ବହୁତ ଦିନ ଧରି ନ ଶୁଖିଲେ, ପୁଣି ଥରେ ଘା ସୃଷ୍ଟି ହେଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ଚର୍ମ କର୍କଟ ରୋଗର ଆଦ୍ୟ ଲକ୍ଷଣ ହୋଇପାରେ। ଏହି ରୋଗରୁ ରକ୍ଷା ପାଇବା ପାଇଁ ପ୍ରଖର ସୂର୍ଯ୍ୟକିରଣରେ ଅନାବୃତ ଶରୀରରେ ବହୁ ସମୟ ନ ରହିବା ଉଚିତ। ଟୋପି, କଳା ଚଷମା, ଢିଲା ସୂତା ପୋଷାକ ପିନ୍ଧି ଖରାକୁ ବାହାରିବା ଭଲ। ଶଲ୍ୟ ଚିକିତ୍ସା ଦ୍ୱାରା କର୍କଟ ରୋଗକୁ ସମ୍ପୂର୍ଣ୍ଣ ଭାବରେ କାଟି ବାହାର କରିଦିଆ ହୁଏ। ଟ୍ୟୁମର ଚାରିପଟ ସୁସ୍ଥ ଅଂଶରୁ ମଧ୍ୟ କିଛି କଟାଯାଏ, କିନ୍ତୁ ମୁହଁରେ ହୋଇଥିବା ଟ୍ୟୁମର ଯେପରିକି ନାକ, ଆଖିପତା ପ୍ରଭୃତିର ଟ୍ୟୁମର ପାଇଁ ଅଧିକ ସାବଧାନତା ଆବଶ୍ୟକ। ଅନ୍ୟ ଏକ ପ୍ରଣାଳୀରେ ଏହି ଅପରେସନ୍ କରି ମୁହଁର ସୌନ୍ଦର୍ଯ୍ୟକୁ ଅତୁଟ ରଖିବାର ଚେଷ୍ଟା କରାଯାଏ। ଦୂର ଜାଗାକୁ ମାଡ଼ିଯାଇଥିବା ଚର୍ମ କର୍କଟ ରୋଗରେ ଭେଷଜ ଚିକିତ୍ସା କରାଯାଏ। କଳାଜାଇରୁ ଉତ୍ପନ୍ନ ହେଉଥିବା କର୍କଟକୁ ମାଲିଗ୍ନାଟ ମେଲାନୋମା କୁହାଯାଏ। ମେଲାନୋମା ମଧ୍ୟମ ବୟସ ଲୋକମାନଙ୍କଠାରେ ଦେଖାଯାଏ। ଯେଉଁ କେତେକ ମୁଖ୍ୟ କାରଣ ଏହି ରୋଗ ସୃଷ୍ଟିରେ ସହାୟକ ହୋଇଥାଏ ସେଗୁଡ଼ିକ ହେଲା ସୂର୍ଯ୍ୟକିରଣ, ବଂଶଗତ କାରଣ। ଶରୀରର ଅନାବୃତ ଅଙ୍ଗରେ ଏହି କର୍କଟ ଆବୃତ ଅଙ୍ଗ ଅପେକ୍ଷା ଅଧିକ ଦେଖାଯାଇଥାଏ। ପରିବାର ଭିତରେ ଜଣକୁ ମାଲିଗ୍ନାଟ ମେଲାନୋମା ହୋଇଥିଲେ ସେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ହେବାର ଆଶଙ୍କା ଥାଏ। ତେଣୁ ମେଲାନୋମା ପରିବାରର ସଦସ୍ୟମାନେ ଟିକେ ସଚେତନ ହେବା ଆବଶ୍ୟକ। ଏହି କର୍କଟ ପାଦ ତଳିପା, ବିଶେଷ କରି ବୁଢ଼ା ଆଙ୍ଗୁଳି ନଖରେ ମଧ୍ୟ ହୋଇଥାଏ। ଆଖିରେ, ପାଟି ଭିତରେ ଏବଂ ମଳଦ୍ୱାରରେ ମଧ୍ୟ ଦେଖାଯାଏ। କେତେକ ସମୟରେ ମେଲାନୋମା ଶରୀରରେ ଲୁକାୟିତ ଭାବରେ ରହେ ଏବଂ ଲସିକା ଗ୍ରନ୍ଥିକୁ ଆକ୍ରାନ୍ତ କରେ। ଏହି ଗ୍ରନ୍ଥି ପରୀକ୍ଷା ଦ୍ୱାରା ମେଲାନୋମା ଚିହ୍ନଟ ହୋଇଥାଏ। ମାଲିଗ୍ନାଟ ମେଲାନୋମାର ଲକ୍ଷଣଗୁଡ଼ିକ ହେଲା ପୂର୍ବରୁ ଶରୀରରେ ଥିବା କଳାଜାଇ ବୃଦ୍ଧି ପାଇବା, ରଙ୍ଗ ପରିବର୍ତ୍ତନ କରିବା, କୁଣ୍ଡେଇ ହେବା, ଘା ହେବା ଏବଂ ଏଥିରୁ ସ୍ରାବ ହେବା। ରୋଗ ଚିହ୍ନଟ ପାଇଁ ରୋଗାକ୍ରାନ୍ତ ଅଂଶକୁ ବାୟୋପ୍ସି କରାଯାଏ। ଏହି ରୋଗକୁ ଶଲ୍ୟ ଏବଂ ଭେଷଜ ଦ୍ୱାରା ଚିକିତ୍ସା କରାଯାଏ। ଏହା ଏକ ମାରାତ୍ମକ କର୍କଟ ହୋଇଥିବାରୁ ମାଲିଗ୍ନାଟ ମେଲାନୋମାର ଲକ୍ଷଣ ପ୍ରତି ସଚେତନ ହେବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଚର୍ମ କର୍କଟ ରୋଗ ସମ୍ପର୍କରେ କହିଥିଲେ ଡାକ୍ତର ପ୍ରଭାସ ମଞ୍ଜରୀ ପଟ୍ଟନାୟକ। ଆକାଶବାଣୀ କଟକ ସମୟ ବର୍ତ୍ତମାନ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
3: ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ଟେବୁଲ୍ ବୈଠକ। ତାମିଲନାଡୁର ମହାବଲିପୁରମରେ ଦକ୍ଷିଣାଞ୍ଚଳ ଜୋନାଲ

ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା 3 ଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ବାଂଲାଦେଶ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଅନୁଷ୍ଠିତ ହେବ ଭୋଟ ଗ୍ରହଣ। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକ ଆଜି ଅନୁଷ୍ଠିତ ହେବ। ସିଙ୍ଗାପୁରଠାରେ ଆୟୋଜିତ ଏହି ବୈଠକରେ ଭାରତ ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ ଏବଂ ବାଣିଜ୍ୟ, ଶିଳ୍ପ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ବିଭିନ୍ନ ନୂତନ ତଥା ସମ୍ଭାବ୍ୟ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରେ। ଏହାର ପ୍ରଥମ ବୈଠକ 2022 ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ବେଳେ 2024 ଅଗଷ୍ଟରେ ସିଙ୍ଗାପୁରରେ ଦ୍ୱିତୀୟ ବୈଠକ ଏବଂ ତୃତୀୟ ବୈଠକ ନୂଆଦିଲ୍ଲୀରେ ଗତବର୍ଷ ଅଗଷ୍ଟ ମାସରେ ଅନୁଷ୍ଠିତ ହୋଇଥିଲା। ବିନିର୍ମାଣ, ସଂଯୋଗୀକରଣ, ଡିଜିଟାଲାଇଜେସନ, ସ୍ୱାସ୍ଥ୍ୟସେବା ଓ ଔଷଧ, ଦକ୍ଷତା ବିକାଶ ଏବଂ ନିରନ୍ତରତା ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପକ୍ଷୀୟ ସହଯୋଗକୁ ଅଧିକ ସଶକ୍ତ କରିବା ଉପରେ ଗତ ବୈଠକଗୁଡ଼ିକରେ ବିସ୍ତୃତ ଆଲୋଚନା କରାଯାଇଛି। ଗତବର୍ଷ ସେପ୍ଟେମ୍ବରରେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲରେନ୍ସ ୱଙ୍ଗଙ୍କର ଭାରତ ଗସ୍ତ ସମୟରେ ଭାରତ ସିଙ୍ଗାପୁର ସମନ୍ୱିତ ରଣନୀତିକ ଭାଗିଦାରୀର ରୂପରେଖ ଉନ୍ମୋଚିତ ହୋଇଥିଲା। ଆଜି ଅନୁଷ୍ଠିତ ହେବାକୁ ଥିବା ଚତୁର୍ଥ ବୈଠକରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗ ତଥା ଭାଗିଦାରୀର ସମୀକ୍ଷା କରାଯିବା ସହିତ ଭାରତ ସିଙ୍ଗାପୁର ସହଯୋଗକୁ ଅନ୍ୟାନ୍ୟ କ୍ଷେତ୍ରରେ ଅଧିକ ସଶକ୍ତ କରାଯିବା ଉପରେ ଆଲୋଚନା କରାଯିବ। ସେହିଭଳି ଭାରତ ସିଙ୍ଗାପୁର ବ୍ୟବସାୟିକ ଗୋଲଟେବୁଲର ଚତୁର୍ଥ ସଂସ୍କରଣରେ ଦୁଇ ଦେଶର ବ୍ୟବସାୟିକ ନେତୃବୃନ୍ଦ ଯୋଗଦେଇ ବିଭିନ୍ନ ରଣନୈତିକ ଭାଗିଦାରୀ ଉପରେ ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଇତିମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଜୟଶଙ୍କର ଗତକାଲି ତାଙ୍କର ସିଙ୍ଗାପୁର ପ୍ରତିପକ୍ଷ ଭିଭିଆନ୍ ବାଲକ୍ରିଷ୍ଣନଙ୍କ ସହିତ ଦୁଇ ଦେଶ ମଧ୍ୟରେ ଥିବା ସମନ୍ୱିତ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରାଯିବା ସମ୍ପର୍କରେ ଆଲୋଚନା କରିଛନ୍ତି। ପରେ ଡକ୍ଟର ଜୟଶଙ୍କର ଓ ଶ୍ରୀ ବାଲକ୍ରିଷ୍ଣନ ମିଳିତ ଭାବେ ସିଙ୍ଗାପୁରଠାରେ ଭାରତୀୟ ଉଚ୍ଚାୟୁକ୍ତଙ୍କର ଏକ ନୂତନ ଚାନ୍ସେରୀ କମ୍ପ୍ଲେକ୍ସ ଲାଗି ଶିଳାନ୍ୟାସ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି ଦକ୍ଷିଣାଞ୍ଚଳ ଜୋନାଲ ପରିଷଦ ବୈଠକ ତାମିଲନାଡୁର ମହାବଲିପୁରମ୍ରେ ଅନୁଷ୍ଠିତ ହେବ। ଏହି ପରିଷଦରେ ତାମିଲନାଡୁ, କେରଳମ୍, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସମେତ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ, ଆଣ୍ଡାମାନ ନିକୋବର ଦ୍ୱୀପାଞ୍ଚଳ ଏବଂ ଲାକ୍ଷାଦ୍ୱୀପ ସଦସ୍ୟ ଅଛନ୍ତି। ଆଜିର ଏହି ବୈଠକରେ ଦକ୍ଷିଣାଞ୍ଚଳର ଏହି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଉପରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ପ୍ରଶାସକଙ୍କ ସମେତ ପ୍ରତ୍ୟେକ ରାଜ୍ୟର 2 ଜଣ ଲେଖାଏଁ ବରିଷ୍ଠ ମନ୍ତ୍ରୀ ଯୋଗଦେବେ। ଏ ସମ୍ପର୍କରେ ସୂଚନା ଦେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି, ଜୋନାଲ ପରିଷଦ ପକ୍ଷରୁ ସଦସ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟ ଶାସନ ସଚିବମାନଙ୍କୁ ନେଇ ଏକ ଷ୍ଟାଣ୍ଡିଂ କମିଟି ଗଠନ କରାଯାଇଛି। ରାଜ୍ୟଗୁଡ଼ିକ ଦ୍ୱାରା ପ୍ରସ୍ତାବିତ ବିଭିନ୍ନ ପ୍ରସଙ୍ଗର ସମାଧାନ ଲାଗି ପ୍ରଥମେ ଏହି କମିଟିରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ସଂଘୀୟ ସହଯୋଗ ବ୍ୟବସ୍ଥା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଟିମ୍ ଭାରତ ଦୃଷ୍ଟିକୋଣକୁ ସାକାର କରିବା ଉଦ୍ଦେଶ୍ୟରେ ଏହି ଜୋନାଲ ପରିଷଦଗୁଡ଼ିକର ଅବଦାନ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ତାଙ୍କର ଜାପାନ ପ୍ରତିପକ୍ଷ ସିଞ୍ଜିରୋ କୁଇଜୁମିଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିବେ। ଭାରତ ଜାପାନ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ସଶକ୍ତ କରିବା ସହିତ ରଣନୀତିକ ବିଶ୍ୱାସ ଓ ସହଯୋଗକୁ ସୁଦୃଢ଼ କରିବା ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ଓ ସୁରକ୍ଷା ବଜାୟ ରଖିବା ଆଦି ପ୍ରସଙ୍ଗ ଏହି ବୈଠକରେ ସ୍ଥାନ ପାଇବାର ଆଶା କରାଯାଉଛି। ଏତଦ୍ବ୍ୟତୀତ ଦୁଇ ଦେଶ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ସହଯୋଗକୁ ଅଧିକ ସୁଦୃଢ଼ କରିବା, ମେକ୍ ଇନ୍ ଇଣ୍ଡିଆ ନୀତି ଅଧୀନରେ ପ୍ରତିରକ୍ଷା ଯନ୍ତ୍ରାଂଶ ଏବଂ ଜ୍ଞାନକୌଶଳ ସହଯୋଗକୁ ସଶକ୍ତ କରିବା ଉପରେ ମଧ୍ୟ ଏହି ଦୁଇ ନେତା ମତ ବିନିମୟ କରିବେ। ଟିକସଦାତାଙ୍କ ଅର୍ଥ ଏବଂ ବ୍ୟକ୍ତିଗତ ପୁଞ୍ଜିକୁ ସୁରକ୍ଷା ଦେବା ଲାଗି ଦେଶର ଗବେଷଣା, ବିକାଶ ଏବଂ ନବସୃଜନ ଆର୍ଡିଆଇ ପାଣ୍ଠିରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି ବୋଲି ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳ ମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ବିଜ୍ଞାନ ସଚିବମାନଙ୍କର ମାସିକ ମିଳିତ ବୈଠକରେ ଅଧ୍ୟକ୍ଷତା କରି ଡକ୍ଟର ସିଂ କହିଛନ୍ତି, ଆର୍ଡିଆଇ ପାଣ୍ଠିକୁ 50% ଅର୍ଥ ଘରୋଇ ଇକ୍ୱିଟି ସୂତ୍ରରୁ ଆସିବାର ଆଶା ରହିଥିବା ଦୃଷ୍ଟିରୁ ସରକାର ଏହାର ସୁରକ୍ଷା ଲାଗି ପଦକ୍ଷେପ ନେଇଛନ୍ତି। ଆର୍ଡିଆଇ ପାଣ୍ଠିକୁ ଅଧିକ ସମାବେଶୀ ଏବଂ ଉତ୍ତରଦାୟୀ କରିବା ଉଦ୍ଦେଶ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୈତିକ ପ୍ରଯୁକ୍ତିବିଦ୍ୟାର କାର୍ଯ୍ୟକାରିତା ଲାଗି ଆନ୍ତଃ ମନ୍ତ୍ରଣାଳୟସ୍ତରୀୟ ପରାମର୍ଶ ନିଆଯିବା ଉପରେ ବୈଠକରେ ଗୁରୁତ୍ୱ ଆରୋପ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।

0: 2030 ମସିହା ସୁଦ୍ଧା ଦେଶର ବିମାନ ଦ୍ୱାରା ମାଲ ପରିବହନ କ୍ଷମତା ତିନିଗୁଣ ବୃଦ୍ଧ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମମୋହନ ନାଇଡୁ କହିଛନ୍ତି। ଗତକାଲି ଦିଲ୍ଲୀ ବିମାନ ବନ୍ଦରରୁ ବାୟୁ ଯୋଗେ ମାଲ ପରିବହନ ସଂଯୋଗୀକରଣର ସମ୍ପ୍ରସାରିତ ବ୍ୟବସ୍ଥାର ଉଦ୍ଘାଟନ କରିବା ଅବସରରେ ସେ ଏହା କହିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, ବର୍ତ୍ତମାନ ଦେଶରେ ବାୟୁ ଯୋଗେ ମାଲ ପରିବହନ କ୍ଷମତା ପ୍ରାୟ 3.5 ମିଲିୟନ ମେଟ୍ରିକ୍ ଟନ୍ ରହିଛି। ଆଗାମୀ 4 ବର୍ଷ ମଧ୍ୟରେ ଏହି ପରିମାଣ ଯେଭଳି 10 ମିଲିୟନ ମେଟ୍ରିକ୍ ଟନ୍ ଅତିକ୍ରମ କରିବ ସେ ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେଉଛନ୍ତି। ଘରୋଇ ଏବଂ ଆନ୍ତର୍ଜାତିକ ଲକ୍ଷ୍ୟସ୍ଥଳ ମଧ୍ୟରେ ମାଲ ପରିବହନକୁ ବିଭିନ୍ନ ବିମାନ ବନ୍ଦର ଦେଇ ସୁଗମ କରିବା ହେଉଛି ଏହି ସଂସ୍କାରମୂଳକ ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ନାଇଡୁ କହିଛନ୍ତି। ସେ କହିଛନ୍ତି, ଲଣ୍ଡନ ଏବଂ କୋପେନହାଗେନକୁ ବର୍ତ୍ତମାନ ଫ୍ରାଙ୍କଫର୍ଟ ଆନ୍ତର୍ଜାତିକ ନେଟୱାର୍କ ସହିତ ସଂଯୋଗ କରାଯିବ। ସେହିଭଳି ଘରୋଇ କ୍ଷେତ୍ରରେ ଚେନ୍ନାଇ ଦିଲ୍ଲୀ ସଂଯୋଗୀକରଣକୁ ବେଙ୍ଗାଲୁରୁ ହାଇଦ୍ରାବାଦ ଓ ମୁମ୍ବାଇ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯିବ ବୋଲି ଶ୍ରୀ ନାଇଡୁ କହିଛନ୍ତି। ବାୟୁ ଯୋଗେ ତ୍ୱରିତ ମାଲ ପରିବହନ ଦ୍ୱାରା ଦେଶର କୃଷକ ବିଶେଷ କରି ସ୍ୱଳ୍ପ ସମୟରେ ନଷ୍ଟ ହୋଇଯାଉଥିବା କୃଷିଜାତ ସାମଗ୍ରୀର ରପ୍ତାନୀକାରୀମାନେ ଉପକୃତ ହୋଇପାରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କହିଛନ୍ତି। ଚୀନ ଅରୁଣାଚଳ ପ୍ରଦେଶର 60 କିଲୋମିଟର ମଧ୍ୟକୁ ପ୍ରବେଶ କରିଥିବା ଖବରକୁ କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ଅଗ୍ରାହ୍ୟ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କିତ ସୂଚନା ଦେଇ ଶ୍ରୀ ରିଜିଜୁ କହିଛନ୍ତି, ବାଂଲାଦେଶରୁ ବ୍ୟବହାର କରାଯାଇଥିବା ଏହି ଫଟୋ ଓ ଭିଡ଼ିଓ ସମ୍ପୂର୍ଣ୍ଣ ମିଥ୍ୟା। ଏଭଳି ଗୁଜବ ଦ୍ୱାରା ସୀମାବର୍ତ୍ତୀ ଅଞ୍ଚଳରେ ମୁତୟନ ରହିଥିବା ସଶସ୍ତ୍ର ସେନାଙ୍କ ମନୋବଳ ଦୁର୍ବଳ ହେବା ସହିତ ଅଯଥା ଦ୍ୱନ୍ଦ୍ୱ ସୃଷ୍ଟି କରିବାର ଆଶଙ୍କା ରହିଛି। ଭାରତ ଚୀନ ସୀମା ବିବାଦ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଏବଂ ଏଭଳି କ୍ଷେତ୍ରରେ ମିଥ୍ୟା କିମ୍ବା ଯାଞ୍ଚ ନ କରି କୌଣସି ତଥ୍ୟ ପ୍ରଘଟ ନ କରିବା ଲାଗି ଶ୍ରୀ ରିଜିଜୁ ପରାମର୍ଶ ଦେଇଛନ୍ତି।
1: चाइना और इंडिया के बीच में अरुणाचल प्रदेश में बहुत लंबा सीमा है और जिस सीमा को रेखांकित नहीं किया गया, सीमा का वहां कोई बॉर्डर पिलर्स नहीं है, तो जमीन पर बॉर्डर को डिफाइन नहीं किया गया। हमारे अरुणाचल के गांव के कुछ लोग बॉर्डर प्रॉब्लम को लेकर के जो चिंता जाहिर किया है वो सही है, क्योंकि वहां बॉर्डर डिलिनेशन नहीं हुआ।
0: ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2ଟାରୁ ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକ୍ରୁଲ୍ ଇସ୍ଲାମ ଆଲାମଗୀର ଏବଂ 11ଟି ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କଲୋନେଲ୍ ଉଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ବର୍ଷ ପରେ ପ୍ରଥମ ଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କର ନିକଟତମ ବ୍ୟକ୍ତି ମହମ୍ମଦ ଶାହାବୁଦ୍ଦିନ ସ୍ୱାସ୍ଥ୍ୟଗତ କାରଣରୁ 5 ବର୍ଷ ପୂରଣ ହେବା ପୂର୍ବରୁ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା କାରଣରୁ ଆଜି ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ବୈଦେଶିକ ସଚିବ ରାଜେଶ କୁମାର ସିଂହ ଦୁଇଦିନିଆ ଆର୍ମେନିଆ ଗସ୍ତ ଶେଷ କରିଛନ୍ତି। ଏହି ଗସ୍ତ ଅବସରରେ ସେ ଆର୍ମେନିଆର ଉପପ୍ରତିରକ୍ଷା ମନ୍ତ୍ରୀ କାରେନ୍ ବ୍ରୁଟିଆନ୍ ଏବଂ ପ୍ରଥମ ଉପପ୍ରତିରକ୍ଷା ମନ୍ତ୍ରୀ ତଥା ସେନା ମୁଖ୍ୟ ଏଡୱାର୍ଡ ଆସ୍ରିଆନ୍ଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ପୁଲ୍ ଡିରେ ଆଜି ଭାରତୀୟ ମହିଳା ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 6:30ରେ ଆମଷ୍ଟେଲଭିନ୍ର ୱାଗନେର୍ ଷ୍ଟାଡିୟମ୍ରେ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ହକି ଦଳ ଗତକାଲି ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ 5-3 ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଭାରତ ପକ୍ଷରୁ ହରମନପ୍ରୀତ ସିଂ ଓ ହାର୍ଦ୍ଦିକ ସିଂ 2 ଲେଖାଏଁ ଏବଂ ଅଭିଷେକ 1 ଗୋଲ୍ ସ୍କୋର କରିଥିଲେ। ଏହି ପରାଜୟ ପରେ ପାକିସ୍ତାନ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ସିଙ୍ଗାପୁରରେ ଆଜି ଅନୁଷ୍ଠିତ ହେବ ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ ଗୋଲ୍ଟେବୁଲ୍ ବୈଠକ। ତାମିଲନାଡୁର ମହାବଲିପୁରମ୍ରେ ଦକ୍ଷିଣାଞ୍ଚଳ ଜୋନାଲ୍ ପରିଷଦ ବୈଠକରେ ଆଜି ଅଧ୍ୟକ୍ଷତା କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। 2030 ସୁଦ୍ଧା ଦେଶର ବିମାନଜନିତ ମାଲ ପରିବହନ କ୍ଷମତା ତିନିଗୁଣ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏବଂ ଏଫ୍ଆଇଏଚ୍ ହକି ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ 5-3 ଗୋଲ୍ରେ ପରାସ୍ତ କଲା ପାକିସ୍ତାନକୁ। ଭାରତୀୟ ମହିଳା ଦଳ ଆଜି ସନ୍ଧ୍ୟାରେ ଭେଟିବ ଇଂଲଣ୍ଡକୁ। ସମ୍ବାଦ ଶେଷ ହେଲା।
2: ଏତେବେଳେ ଯାଏ କାର୍ଯ୍ୟକ୍ରମ ରିଲେ କରି ଶୁଣେଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଖବରପାଟଣା।

0: ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା କ୍ରମରେ ଜାତୀୟ ଶିକ୍ଷାନୀତି ଓ ବିଦ୍ୟାଳୟ ଶିକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି ଭୀମସେନ ପଣ୍ଡା।
1: ନମସ୍କାର ଶ୍ରୋତା ବନ୍ଧୁ, ଆଜି ଆମେ ନୂତନ ଶିକ୍ଷାନୀତି 2020 ଏବଂ ବିଦ୍ୟାଳୟ ଶିକ୍ଷା ଉପରେ ଆଲୋକପାତ କରିବା। ମୁଁ ଶ୍ରୀ ଭୀମସେନ ପଣ୍ଡା, PM3 କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାର ଅଧ୍ୟକ୍ଷ। ଆପଣମାନେ ସମସ୍ତେ ଜାଣିଛନ୍ତି ଯେ 29 ଜୁଲାଇ 2020 ଭାରତ ସରକାରଙ୍କ ତରଫରୁ ନୂତନ ଶିକ୍ଷାନୀତି ବା ଜାତୀୟ ଶିକ୍ଷାନୀତି 2020 ପ୍ରଚଳନ କରାଗଲା। ଏବଂ ଏଇ ଯେଉଁ ଜାତୀୟ ଶିକ୍ଷାନୀତି ପ୍ରଚଳନ କରାଗଲା, ଏଥିରେ ସରକାରଙ୍କର ଗୋଟେ ବହୁତ ବଡ଼ ଲକ୍ଷ୍ୟ ରହିଲା କି କେମିତି ଭାରତକୁ ଗୋଟେ ବିକଶିତ ଦେଶରେ ପରିଣତ କରାଯିବ ଏବଂ ଆମର ଶିକ୍ଷାକୁ ବ୍ୟାପକ ହୋଲିଷ୍ଟିକ୍ ଯେଉଁଟା ଆମେ କହୁଛୁ, ସବୁ ଦିଗରୁ ଶିକ୍ଷାରେ କେମିତି ପ୍ରସାର ହୋଇପାରିବ ଏବଂ ଆମର ଶିକ୍ଷାରେ କେମିତି ଧନ୍ଦାମୂଳକ ଶିକ୍ଷା ରହିବ, ମୂଳଦୁଆ ସାକ୍ଷରତା ଏବଂ ସଂଖ୍ୟା ଯେଉଁଟାକୁ ଆମେ କହୁଛୁ FLN, ସେଇଟା କେମିତି ଆମ ଶିକ୍ଷାରେ ରହିବ ଏବଂ ବିଶେଷତଃ ଯେତେବେଳେ ପିଲାମାନେ ପ୍ରାଥମିକ ସ୍ତରରେ ଅଛନ୍ତି ତାଙ୍କୁ କେମିତି ଶିକ୍ଷା ମାତୃଭାଷାରେ ଦିଆଯିବ, ଏଇସବୁ ଜିନିଷକୁ ଦୃଷ୍ଟିରେ ରଖିକରି ଭାରତ ସରକାରଙ୍କ ତରଫରୁ ଗୋଟେ ନୂତନ ଶିକ୍ଷାନୀତି ଦୀର୍ଘ 34 ବର୍ଷ ପରେ ପ୍ରଚଳନ କରାଗଲା। ଏବଂ ଏଥିରେ ଲକ୍ଷ୍ୟ ରଖାଯାଇଛି ଯେ 2030 ସୁଦ୍ଧା ଭାରତର ସବୁଆଡ଼େ ବିଭିନ୍ନ ରାଜ୍ୟମାନଙ୍କରେ ଆକୁ ଲାଗୁ କରାଯିବ। ଇଏ ଷ୍ଟେପ୍ ୱାଇଜ୍ ଧୀରେ ଧୀରେ ଲାଗୁ ହେଉଛି ଏବଂ ଆପଣମାନେ ନିକଟରେ ଦେଖିଥିବେ ଓଡ଼ିଶା ସରକାର ମଧ୍ୟ ଆମ ରାଜ୍ୟରେ ଏ ଯେଉଁ ନୂତନ ଶିକ୍ଷାନୀତିକୁ ଲାଗୁ କରିବା ପାଇଁ ଯାଉଛନ୍ତି। ତେଣୁ ମୁଁ ୟା ଦେହରେ କେତେଗୁଡ଼େ ବିଶେଷତ୍ଵ ଯେଉଁଟା ରହିଛି, ମୁଁ ସେଇ ବିଶେଷତ୍ଵ ଗୁଡ଼ାକ କହିବି। ପର୍ଟିକୁଲାରଲି ଯେଉଁଗୁଡ଼ାକ ଆମର ବିଦ୍ୟାଳୟ ଶିକ୍ଷାରେ ବ୍ୟବହାର କରାଯାଉଛି, ଯଦି ଆମେ ପ୍ରଥମ ବିଶେଷତ୍ଵ ଦେଖିବା ଯେଉଁଟାକି ନୂତନ ପାଠ୍ୟକ୍ରମ ଏବଂ ଶିକ୍ଷାଗତ ଗଠନ, ଯେଉଁଟାକୁ ଆମେ କରିକୁଲମ୍ ଆଣ୍ଡ ଷ୍ଟ୍ରକ୍ଚର୍ ବୋଲି କହୁଛୁ, ଯେଉଁଟା ଆଗରୁ 10+2 ବ୍ୟବସ୍ଥା ଥିଲା, ଗୋଟେ ପ୍ରକାର 12 ବର୍ଷ ପିଲାମାନେ ବିଦ୍ୟାଳୟ ଶିକ୍ଷା କରୁଥିଲେ, ସେଇଟାକୁ ଏବେ ପରିବର୍ତ୍ତନ କରାଯାଇକରି 5+3+3+4, ତାମାନେ ମୋଟ ଉପରେ 15 ବର୍ଷର ବିଦ୍ୟାଳୟ ଶିକ୍ଷା କରାଯାଇଛି। ଯେଉଁ 3 ବର୍ଷ ବଢ଼ିଲା ସେଇଟାକୁ ଆମେ ପ୍ରାକ୍ ବିଦ୍ୟାଳୟ ଶିକ୍ଷା ବା ପ୍ରି ସ୍କୁଲ ବୋଲି କହିପାରିବା। ପିଲା ଆଜିର ଦିନରେ 3 ବର୍ଷ ବୟସରୁ ବିଦ୍ୟାଳୟକୁ ଯିବ, ପ୍ରଥମ 3 ବର୍ଷ ଯେଉଁଟା 3-6 ତାକୁ ଆମେ ଶିଶୁ ବାଟିକା ବୋଲି କହୁଛୁ। ଏବଂ ସେ ଶିଶୁ ବାଟିକାରେ ପର୍ଟିକୁଲାରଲି ଆର୍ଲି ଚାଇଲ୍ଡହୁଡ୍ କେୟାର, ମାନେ ପିଲାକୁ କେମିତି ପୁଷ୍ଟିକର ଖାଦ୍ୟ ଦିଆଯିବ, ତା ସହିତ ତା'ର ବୌଦ୍ଧିକ ବିକାଶ କେମିତି ହେବ, ତା ଉପରେ ଧ୍ୟାନ ଦିଆଯାଇଛି। କାହିଁକି ନା ଆମେ ସମସ୍ତେ ଜାଣିଛୁ ଯେ ପାଖାପାଖି 5 କିମ୍ବା 6 ବର୍ଷ ବୟସ ବେଳକୁ ଗୋଟିଏ ଶିଶୁର 85% ବୌଦ୍ଧିକ ବିକାଶ ହୋଇଯାଇଥାଏ। ତେଣୁ ଏଇ ଷ୍ଟେଜ୍କୁ କେମିତି ଆମେ ଧ୍ୟାନ ଦେବା, ସେଇ ହିସାବରେ ସରକାରଙ୍କ ତରଫରୁ ଏଇ ଯେଉଁ ନୂତନ ଶିକ୍ଷାନୀତିରେ ଏ ବ୍ୟବସ୍ଥା କରାଯାଇଛି ଏବଂ ଶିଶୁ ବାଟିକା ବହୁତ ବିଦ୍ୟାଳୟମାନଙ୍କରେ ଖୋଲିଲାଣି, ଧୀରେ ଧୀରେ ଇଏ ପୁଣି ଖୋଲିବ। ଏଇ ଯେଉଁ ମୁଁ କହୁଥିଲି 15 ବର୍ଷରୁ ପ୍ରଥମ 5 ବର୍ଷକୁ ଆମେ କହୁଛୁ ମୂଳଦୁଆ ପର୍ଯ୍ୟାୟ, ଯେଉଁଟାକି ଆମର ଫାଉଣ୍ଡେସନାଲ ଷ୍ଟେଜ୍ ବୋଲି କୁହାଯାଉଛି। ତ ପିଲା ଯେତେବେଳେ ଦ୍ୱିତୀୟ ଶ୍ରେଣୀକୁ ପାସ୍ କରିଯିବ, ତୃତୀୟରୁ ପଞ୍ଚମ ତାକୁ ଆମେ କହୁଛୁ ତା'ର ପ୍ରସ୍ତୁତି ପର୍ଯ୍ୟାୟ ବା ପ୍ରିପାରେଟୋରୀ ଷ୍ଟେଜ୍, ଏବଂ ଷଷ୍ଠ ସପ୍ତମ ଅଷ୍ଟମ ତାକୁ ଆମେ କହୁଛୁ ମଧ୍ୟମ ପର୍ଯ୍ୟାୟ ବା ମିଡ଼ିଲ୍ ଷ୍ଟେଜ୍, ନବମରୁ ଦ୍ୱାଦଶ ତାକୁ କୁହାଯାଉଛି ମାଧ୍ୟମିକ ପର୍ଯ୍ୟାୟ ବା ସେକେଣ୍ଡାରୀ ଷ୍ଟେଜ୍। ଆଗରୁ ଯେଉଁଟା ଆମର ଗୋଟେ ହାୟର୍ ସେକେଣ୍ଡାରୀ ଉଚ୍ଚ ମାଧ୍ୟମିକ ଯେଉଁଟା ଥିଲା, ସେଇ ଯେଉଁ ହାୟର୍ ସେକେଣ୍ଡାରୀ ଶବ୍ଦଟାକୁ ବର୍ତ୍ତମାନ ନୂତନ ଜାତୀୟ ଶିକ୍ଷାନୀତିରେ ଉଠାଇ ଦିଆଯାଇଛି, ମାନେ ସେମିତିଆ ଶବ୍ଦ ଆଉ ନାହିଁ। ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ପିଲାମାନେ ତାକୁ ମାଧ୍ୟମିକ ସ୍ତର ବୋଲି କୁହାଯାଉଛି। ତ ଇଏ ଗୋଟେ ବହୁତ ବଡ଼ ପରିବର୍ତ୍ତନ ଆମେ ଦେଖିଲେ। ଦ୍ୱିତୀୟରେ FLN, ମୂଳଦୁଆ ସାକ୍ଷରତା ଏବଂ ସଂଖ୍ୟାଗାନ, ଯେଉଁଟାକୁ ଆମେ କହୁଛୁ ଫାଉଣ୍ଡେସନାଲ ଲିଟରେସି ଆଣ୍ଡ ନ୍ୟୁମେରେସି, ଯେ ପିଲାଟେ Grade 3 ବେଳକୁ, ତା'ମାନେ ତୃତୀୟ ଶ୍ରେଣୀ ପାସ୍ କଲା ବେଳକୁ, ତା'ର ମୂଳଦୁଆ ଯେଉଁ ସେ ଭଲ ଭାବରେ ପଢ଼ିପାରୁଥିବ ଏବଂ ସଂଖ୍ୟା ଜ୍ଞାନରେ ସେ ପ୍ରବୀଣ ହୋଇଥିବ, ତାକୁ ଆଖି ଆଗରେ ରଖିକି ଭାରତ ସରକାରଙ୍କ ତରଫରୁ ଗୋଟେ ନିପୁଣ ଭାରତ ତାକୁ ମଧ୍ୟ ପ୍ରଚଳନ କରାଯାଇଛି, ଯେଉଁଥିରେ କି ଧ୍ୟାନ ଦିଆଯାଉଛି ଯେ ପିଲାଟା କେମିତି ବୁଝିକିରି ପଢ଼ିବ ଏବଂ ସଂଖ୍ୟା ଜ୍ଞାନରେ ପ୍ରବୀଣ ହେବ। ଆଉ ଗୋଟେ ଯଦି ଆମେ ମେଜର ଯେଉଁ ରିଫର୍ମ ହୋଇଛି, ଯେଉଁ ମେଜର ରେକମେଣ୍ଡେସନ ଯେଉଁ ଜାତୀୟ ଶିକ୍ଷାନୀତିରେ ଆସିଛି ଯଦି ଦେଖିବା, ସେଥିରେ ରହୁଛି ବହୁଭାଷିତା ଓ

ମାତୃଭାଷା, ତା ମାନେ ମଲ୍ଟିଲିଙ୍ଗୁଆଲିଜିମ୍ ଆଣ୍ଡ ମଦର ଟଙ୍ଗ୍। ମଦର ଟଙ୍ଗ୍ ମାନେ ମାତୃଭାଷାରେ ପିଲାକୁ ଆମେ ଯଦି ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷା ଦେବା, ତାର ବୁଝିବାର ଯେଉଁ ଶକ୍ତିଟା ବଢ଼ିବ, ସେ କଥାଟାକୁ ଭଲ ଭାବରେ ବୁଝିପାରିବ, ଏବଂ ଯଦି ପିଲା ପାଠଟାକୁ ଭଲ ଭାବରେ ବୁଝେ ତାହେଲେ ତାର ଉଚ୍ଚତର ଶିକ୍ଷାଟା ସୁଗମ ହେବ। ତାକୁ ଆଖି ଆଗରେ ରଖିକରି କୁହାଯାଇଛି ଆପାତତଃ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାକୁ ତାର ମାତୃଭାଷାରେ ଶିକ୍ଷା ଦିଆଯାଉ, ଯଦି ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହେଇପାରିଲା ବହୁତ ଭଲ। ଏବଂ ମଲ୍ଟିଲିଙ୍ଗୁଆଲିଜିମ୍ ଯେଉଁଟାକୁ ଆମେ ବହୁଭାଷିତା କହୁଛୁ, କାହିଁକିନା ଆଜିକାଲି ପିଲାମାନେ ବିଭିନ୍ନ ରାଜ୍ୟରୁ ବିଭିନ୍ନ ଅଲଗା ରାଜ୍ୟକୁ ବି ଯାଉଛନ୍ତି, ତେଣୁ ଯେଉଁ ଭାଷାର ବି ଆଦାନ ପ୍ରଦାନ ଚାଲିଛି, ତେଣୁ ବହୁଭାଷିତା ବା ମଲ୍ଟିଲିଙ୍ଗୁଆଲିଜିମ୍କୁ ବି ଏଥିରେ ଧ୍ୟାନ ଦିଆଯାଇଛି। ଆଉ ଗୋଟେ ଯଦି ଆମେ ବଡ଼ ପରିବର୍ତ୍ତନ ଦେଖିବା, ଯେଉଁଟା ଜାତୀୟ ଶିକ୍ଷାନୀତିରେ କୁହାଯାଇଛି ଆସେସମେଣ୍ଟ ରିଫର୍ମ। ଆସେସମେଣ୍ଟ ମାନେ ଆମେ ଯେଉଁ ପରୀକ୍ଷା କରୁଛୁ, ଯେଉଁ ମୂଲ୍ୟାଙ୍କନ କରୁଛୁ, ତାର କେମିତି ସଂସ୍କାର ହୋଇପାରିବ, ମୂଲ୍ୟାଙ୍କନକୁ କେମିତି ଆମେ କଣ୍ଟିନ୍ୟୁଅସ୍ କରିପାରିବା, ନିୟମିତ କରିବା, ଗଠନମୂଳକ କରିବା, ଏବଂ ଯୋଗ୍ୟତା ଆଧାରିତ କେମିତି ମୂଲ୍ୟାୟନ କରିବା, ସେଥିପାଇଁ ଗୋଟେ ପରଖ ବୋଲି ଗୋଟେ ନୂଆ ସିଷ୍ଟମ କରାଯାଇଛି। ପରଖ ଯେଉଁଥିରେ ଆମର ଅଛି ପରଫର୍ମାନ୍ସ ଆସେସମେଣ୍ଟ ରିଭ୍ୟୁ ଆଣ୍ଡ ଆନାଲିସିସ୍ ଅଫ୍ ନଲେଜ୍ ଫର୍ ହୋଲିଷ୍ଟିକ୍ ଡେଭଲପମେଣ୍ଟ, ତା ମାନେ ସାମଗ୍ରିକ ବିକାଶ ପାଇଁ କେମିତି ଆମେ ପିଲାକୁ ସବୁ ସ୍ତରରେ ତାକୁ ଆମେ ମୂଲ୍ୟାଙ୍କନ କରିବା। ସେଇଥିପାଇଁ ଆପଣମାନେ ଶୁଣିଥିବେ ଏଇ ଶିକ୍ଷାବର୍ଷ ଠାରୁ ଆମର ଯେଉଁ ମାଧ୍ୟମିକ ଶିକ୍ଷା ବୋର୍ଡ଼ ରହିଛି, ଯେଉଁଟାକୁ ଆମେ CBSE କହୁଛୁ, ସେ ଦୁଇଟି ବୋର୍ଡ଼ ପରୀକ୍ଷା ଦଶମ ଶ୍ରେଣୀରେ ପ୍ରପୋଜ୍ କରିଛି, ଏବଂ 2026ରୁ ବୋର୍ଡ଼ ପରୀକ୍ଷା ହେବ। ସେଇଥିରେ ଆପଣମାନେ ଦୁଇଟି ବୋର୍ଡ଼ ପରୀକ୍ଷା ମଧ୍ୟ ଦେଖିବେ। ଇଏ ସବୁ ସେଇ ପରୀକ୍ଷା ସଂସ୍କାର ତାର ଗୋଟେ ପଦକ୍ଷେପ, ଏବଂ ଏଥିରେ ଆମେ ଯେଉଁଟା କହୁଛୁ ଟେକ୍ନୋଲୋଜି ବା ପ୍ରଯୁକ୍ତିବିଦ୍ୟା, ପ୍ରଯୁକ୍ତିବିଦ୍ୟାର ସମନ୍ୱୟ ଏଇଥିରେ କରାଯାଇଛି, ଯେ କେମିତି ଆମେ ବିଭିନ୍ନ କମ୍ପ୍ୟୁଟର ଟେକ୍ନୋଲୋଜିକୁ ବ୍ୟବହାର କରି ଆମର ଯେଉଁ ଶ୍ରେଣୀଗୃହର ଶିକ୍ଷାକୁ ଆମେ କେମିତି ଏକ୍ସପେରିଏନ୍ସିଆଲ କରିବା, ବ୍ୟବହାର ଭିତ୍ତିକ କରିବା, ଅଭିଜ୍ଞତା ଭିତ୍ତିକ କରିବା, ଯେଉଁଥିରେ କି ପିଲା ତାର ଦୈନନ୍ଦିନ ଜୀବନରେ ଯାହା କିଛି ସେ ଦେଖୁଛି, ଯାହା କିଛି କରୁଛି, ସେଇଟାକୁ ସେ ଆସିକି ଶ୍ରେଣୀଗୃହରେ ତାର ପ୍ରତିଫଳନ କରିବ ଏବଂ କଥାଟାକୁ ବୁଝିବ, ତ ସେସବୁ ପାଇଁ ଟେକ୍ନୋଲୋଜିର ମଧ୍ୟ ଏଥିରେ ବ୍ୟବସ୍ଥା କରାଯାଇଛି, ଏବଂ ଶିକ୍ଷକମାନଙ୍କୁ କେମିତି ଟେକ୍ନୋଲୋଜି ବା ପ୍ରଯୁକ୍ତି ବିଦ୍ୟାର ସେମାନେ ବ୍ୟବହାର କରିବେ ସେଥିପାଇଁ ଅନବରତ ତାଙ୍କୁ ଟ୍ରେନିଂ ଦିଆଯାଉଛି, ଯେଉଁଟାକି ନୂତନ ଶିକ୍ଷାନୀତିରେ କଣ୍ଟିନ୍ୟୁଅସ୍ ପ୍ରଫେସନାଲ ଡେଭଲପମେଣ୍ଟ, ପ୍ରଫେସନାଲ ବା ଦକ୍ଷତା କେମିତି ସେମାନଙ୍କର ବିକାଶ ହେବ ତା ପାଇଁ ବାଧ୍ୟତାମୂଳକ କରାଯାଇଛି, ଯେ ଗୋଟିଏ ବର୍ଷରେ ଜଣେ ଶିକ୍ଷକ ମିନିମମ 50 ଘଣ୍ଟାର ଟ୍ରେନିଂ ଗ୍ରହଣ କରିବ, ଯାହାଫଳରେ କି ଶିକ୍ଷକ ନିଜେ ଏନରିଚ୍ଡ ବା ସିଏ ତାଙ୍କର ଗୁଣବତ୍ତା ବଢ଼ିବ, ଏବଂ ବଢ଼ିଲେ ଆମର ଯେଉଁ ଶ୍ରେଣୀଗୃହର ଯେଉଁ ଶିକ୍ଷଣ ପଦ୍ଧତି ସିଏ ଉଚ୍ଚମାନର ହୋଇପାରିବ, ତ ଆକୁ ଲକ୍ଷ୍ୟ ରଖାଯାଇଛି। ତାପରେ ଯଦି ଆମେ ଲକ୍ଷ୍ୟ କରିବା ତାହେଲେ ଇକ୍ୱିଟି ଆଣ୍ଡ ଇନକ୍ଲୁଜନ, ଆମେ ଯେଉଁଟାକୁ କହୁଛୁ ଯେ ଯେଉଁମାନେ ଭିନ୍ନକ୍ଷମ ବା ପଛୁଆ ଗୋଷ୍ଠୀର ଛାତ୍ରଛାତ୍ରୀ, ଯେଉଁମାନେ ଯେତେବେଳେ ପାଠ ପଢା ଯାଉଛି କ୍ଲାସରେ ବିଭିନ୍ନ ତାଙ୍କର ଅକ୍ଷମତା ଯୋଗୁଁ ସେମାନେ ଠିକ୍ସେ ସେଇଟାକୁ ବୁଝିପାରୁନାହାନ୍ତି ବା ଡେରିରେ ବୁଝୁଛନ୍ତି, ସେଇଭଳି ପିଲାମାନଙ୍କୁ କେମିତି ଆମେ ସାଙ୍ଗରେ ନେଇକରି ଚାଲିବା, ଯେଉଁଟାକୁ ଆମେ ଇନକ୍ଲୁଜନ ବୋଲି କହୁଛୁ, ଯେ ତାଙ୍କୁ ଆମେ କେମିତି ଯେଉଁ ମୁଖ୍ୟ ସ୍ରୋତରେ ସାମିଲ କରିବା, ସେଥିପାଇଁ ଏଥିରେ ଯେ ପ୍ରତି ବିଦ୍ୟାଳୟରେ ଜଣେ ଜଣେ ସ୍ପେଶାଲ ଏଜୁକେଟର, ଯେଉଁମାନେ କି ଏହିସବୁ ଦିଗରେ ବିଶେଷତଃ ଟ୍ରେନିଂ ନେଇଥିବେ, ସେଇମାନଙ୍କୁ ଏଥିରେ ପ୍ରତି ସ୍କୁଲରେ ନିଯୁକ୍ତି ଦିଆଯାଉଛି। କାହିଁକିନା ଯଦି ଆମେ ସେଇ ପିଲାମାନଙ୍କୁ ଛାଡ଼ିଦେବା, ଯେଉଁମାନେ ଭିନ୍ନକ୍ଷମ ବା ଯାହାର ଟିକେ ବୁଝିବା ଡେରି ହେଉଛି, ଲର୍ଣ୍ଣିଂ ଡିସାବିଲିଟି ଆମେ ଯେଉଁଟାକୁ କହୁଛୁ, ଯଦି ସେ ପିଲାଙ୍କୁ ଆମେ ଛାଡ଼ିଦେବା ତାହେଲେ ସମାଜର ଗୋଟେ ବର୍ଗ ଓ ପଛୁଆ ହୋଇକରି ରହିଯିବ, ତେଣୁ ତାଙ୍କୁ ଆମେ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଏସବୁ ବ୍ୟବସ୍ଥା ଏଥିରେ କରାଯାଇଛି। ଆଉ ଗୋଟେ ବଡ଼ ଜିନିଷ ଯଦି ଆମେ ଦେଖିବା, ଯେଉଁଟାକି ଆମେ ଆଜି ଦିନରେ କହୁଛୁ ଯେ ଫ୍ଲେକ୍ସିବିଲିଟି, ଫ୍ଲେକ୍ସିବିଲିଟି ମାନେ ନମନୀୟତା ଶିକ୍ଷାରେ, ଏଇଟାକୁ ଅଣାଯାଇଛି। ତା ମାନେ ଯେତେବେଳେ ପିଲା କୋର୍ସ ବାଛୁଛି, ଆଗରୁ ଆମେ ଆପଣମାନେ ଜାଣିଥିବେ ଆମେ କହୁଥିଲୁ ଯେ ଯେତେବେଳେ ପିଲା ଦଶମ ଶ୍ରେଣୀ ପାସ୍ କରୁଛି ଆମେ କହୁଥିଲୁ ସେ ଆର୍ଟ୍ସ ପଢ଼ିବ ନା ସାଇନ୍ସ ପଢ଼ିବ ନା କମର୍ସ ପଢ଼ିବ ନା ଡିପ୍ଲୋମା ପଢ଼ିବ ନା, ଏସବୁ କଥା ଆସୁଥିଲା। ଆଜି କୁହାଯାଇଛି ନୂତନ ଶିକ୍ଷାନୀତିରେ କି ଏ ଯେଉଁ ଆର୍ଟ୍ସ ସାଇନ୍ସ କମର୍ସ ଆ ଭିତରେ ଆଉ ଏତେ ସେପାରେସନ୍ ରହିବ ନାହିଁ, ଗୋଟେ ପିଲା ପଦାର୍ଥ ବିଜ୍ଞାନ ନେଇକରି ସେ ମଧ୍ୟ ଇତିହାସ ନେଇପାରିବ। ବର୍ତ୍ତମାନ ଏଇଠି କଥା ଉଠୁଛି ଯେ ଏଇଟା ତ ଆଜି ଦିନରେ ଲାଗୁ ହେଇନି, ମୁଁ ସେଇଥିପାଇଁ ପ୍ରଥମରୁ କହିଲି ଯେ ଲକ୍ଷ୍ୟ ରଖାଯାଇଛି 2030 ସୁଦ୍ଧା ସବୁଆଡ଼େ ଆକୁ ଲାଗୁ କରିବା ପାଇଁ, ବିଭିନ୍ନ ସଂସ୍ଥାରେ ଲାଗୁ ହେଲାଣି, କେଉଁ ଭାରତ ସରକାରଙ୍କର ହେଉ କି ରାଜ୍ୟ ସରକାରଙ୍କର କୌଣସି ବିଦ୍ୟାଳୟ ହେଉ, ଏଥିରେ ଯେଉଁ କୁହାଯାଇଛି ବୈଶିଷ୍ଟ୍ୟ ଗୁଡ଼ାଏ

0: ଲାଗୁ ହେଲେଣି ଏବଂ ଫେଜ୍ ୱାଇଜ୍ ଅନ୍ୟ ବିଦ୍ୟାଳୟମାନଙ୍କରେ ମଧ୍ୟ ଲାଗୁ ହେବ। ଆମେ ବର୍ତ୍ତମାନ ଆଲୋଚନା କରୁଛେ ଯେ ଏଥିରେ କ'ଣ ସବୁ ବୈଶିଷ୍ଟ୍ୟତା ଅଛି, ତ ସେଥିପାଇଁ ଯେ ସବୁ ଯେ ସବୁ ବିଦ୍ୟାଳୟରେ ଲାଗୁ ହେଲାଣି ସେ କଥା ନୁହଁ, ତ ଇଏ ଧୀରେ ଧୀରେ ଧୀରେ ଧୀରେ ଲାଗୁ ହେବ। ଏବଂ ଆଉ ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଆହେଇଛି ଯେଉଁଟାକୁ ଆମେ ସ୍କିଲ୍ ଏଜୁକେସନ୍, ଭୋକେସନାଲ୍ ଏଜୁକେସନ୍ ବା ଧନ୍ଦାମୂଳକ ଶିକ୍ଷା ବୋଲି କହୁଛୁ, ଯେ ଷଷ୍ଠ ଶ୍ରେଣୀ ଉପରକୁ ପ୍ରତି ପିଲାକୁ ଗୋଟିଏ ସ୍କିଲ୍ ବା ଗୋଟିଏ ଭୋକେସନାଲ୍ ଏଜୁକେସନ୍ ତାକୁ ନେବାକୁ ପଡ଼ିବ। ଏଥିରେ ଲକ୍ଷ୍ୟ ରଖାଯାଇଛି ଯେ ପିଲା ଯେତେବେଳେ ଶିକ୍ଷିତ ହୋଇକରି ବାହାରୁଛି ସେ ଉପାର୍ଜନକ୍ଷମ ହେଉ, କିଛି ନା କିଛି ସେ ସତରେ ତା ଭିତରେ ସ୍କିଲ୍ ଡେଭଲପ୍ କରୁ, କୌଶଳ ଡେଭଲପ୍ କରୁ, ଯାହାଫଳରେ କି ସେ ନିଜେ ବଞ୍ଚିପାରିବ ଏବଂ ଦୁନିଆକୁ ଗୋଟିଏ ଦିଗ୍ଦର୍ଶନ ମଧ୍ୟ ଦେଇପାରିବ। ତେଣୁ ସେସବୁକୁ ଆଖି ଆଗରେ ରଖିକରି ଭୋକେସନାଲ୍ ଏଜୁକେସନ୍ର ମଧ୍ୟ ଏଥିରେ ଧ୍ୟାନ ଦିଆଯାଇଛି। ଏବଂ ଆମେ ଯଦି ଆଉ ଗୋଟିଏ ମେଜର୍ ପଏଣ୍ଟ ଏଥିରେ କୁହାଯାଇଛି ତାକୁ ଦେଖିବା, ତାହେଲେ ସେ ମେଜର୍ ପଏଣ୍ଟଟା ରହୁଛି ମୁଁ ଯେଉଁଟା କହୁଥିଲି ଯେ ଟିକେ ଆଗରୁ, ଯେ ବିକଶିତ ଭାରତ କଥା କହୁଥିଲି, ଯେ ଆମର ଶିକ୍ଷା ଯଦି ବିଶ୍ୱମାନର ହେବ ତାହେଲେ ଆମେ ଗୋଟେ ବିକଶିତ ଭାରତ ଚିନ୍ତା କରିପାରିବା। ତ ବିଶ୍ୱମାନର କେମିତି ହେବ ଯଦି ତାକୁ ବିଦ୍ୟାଳୟ ସ୍ତରରୁ ତା ଭିତରେ ସବୁ ପ୍ରକାର ସାମଗ୍ରିକ ବିକାଶ ଉପରେ ଧ୍ୟାନ ଦିଆଯିବ, ତାର ପରୀକ୍ଷଣ ବ୍ୟବସ୍ଥା ତାକୁ ସୁଦୃଢ଼ କରାଯିବ, ଶିକ୍ଷକମାନେ ଭଲ ଭାବରେ ତାଲିମ ପାଇ ଟ୍ରେନିଂ ନେଇକରି ଆସିକି କ୍ଲାସରୁମ୍ରେ ଯେଉଁ ନୂଆ ଶିକ୍ଷଣ ପଦ୍ଧତି ଯେଉଁଟା ଆମେ ପେଡ଼ାଗୋଜି ବୋଲି କହୁଛୁ ତାକୁ ବ୍ୟବହାର କରିକି ପଢ଼େଇବେ। ତେଣୁ ଇଏ ସବୁ କେମିତି ହେଇପାରିବ ତା ଉପରେ ଧ୍ୟାନ ଦିଆଯାଇଛି ଏବଂ ଜାତୀୟ ସ୍ତରରେ ଏସବୁକୁ ଷ୍ଟଡି କରିବା ପାଇଁ କେନ୍ଦ୍ର ସରକାର ଏବଂ ବିଭିନ୍ନ ରାଜ୍ୟ ସ୍ତରରେ ରାଜ୍ୟ ସରକାରମାନଙ୍କୁ ମଧ୍ୟ ୟା ଦେହରେ ସ୍ୱାଧୀନତା ଦିଆଯାଇଛି ଏବଂ ତା'ର ଗୋଟେ ଗାଇଡ଼ଲାଇନ୍ସ ପ୍ରସ୍ତୁତ କରାହୋଇଛି ଯେ ଏଇ ଜିନିଷଟା ଏତିକି ବର୍ଷ ଭିତରେ ହେବା ଦରକାର। ଯେମିତି ମୁଁ FLN କଥା କହୁଥିଲି, ମୂଳଦୁଆ ସାକ୍ଷରତା ଏବଂ ସଂଖ୍ୟା ଜ୍ଞାନ, ତା'ର ଗୋଟେ ଲକ୍ଷ୍ୟ ରଖାହୋଇଛି 2025 ସୁଦ୍ଧା ଏଇଟାକୁ ଆଚିଭ୍ କରିବା ପାଇଁ। ତ କେତେ ଦୂର ଆମେ ଆଚିଭ୍ କରିପାରିଲେଣି ବା ଆଚିଭ୍ କରୁଛେ ସେ ଆଗକୁ ସମୟ କହିବ, କିନ୍ତୁ ଇଏ ଗୋଟେ ଯୁଗାନ୍ତକାରୀ ପଦକ୍ଷେପ ଏବଂ ଏଥିରେ ଲକ୍ଷ୍ୟ ରଖାଯାଇଛି ଯେ ଆମର ବିଦ୍ୟାଳୟ ଶିକ୍ଷା ନିଶ୍ଚିତ ଭାବରେ ଗୁଣାତ୍ମକ ହେବ ଏବଂ ବିଶ୍ୱସ୍ତରର ହେବ। ଧନ୍ୟବାଦ।
1: ଓଡ଼ିଆରେ ଆଲୋଚନା କ୍ରମରେ ଶୁଣିଲେ ଜାତୀୟ ଶିକ୍ଷାନୀତି ଓ ବିଦ୍ୟାଳୟ ଶିକ୍ଷା ସମ୍ପର୍କରେ। ଆଲୋଚନା କରିଥିଲେ ଭୀମସେନ ପଣ୍ଡା।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଚାଷର କଥା କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ମାଛ ଚାଆଁଳା ଚୟନ ସମ୍ପର୍କରେ।
2: ଆଜିକାଲି ଗୋଟେ କଥା ଦେଖାଯାଉଛେ ଯେ ପ୍ରାୟତଃ ଆମର୍ ବଜାରନେ ମାଛ ସବୁବେଲେ ମିଲୁଛେ, ଆର୍ ମାଛ ଖାଉଥିବା ଲୋକ ସଂଖ୍ୟା ବି ଧୀରେ ଧୀରେ ବଢ଼ୁଛେ। ତ ଇଟାକେ ଦେଖିକରି ଆମର୍ ଚାଷୀ ଦ୍ୱାରାମାନେ ଏବେ ବିଭିନ୍ନ ପ୍ରକାର ସରକାରୀ ସାହାଯ୍ୟ ହଉ କି ନିଜର ଉଦ୍ୟମନେ ହଉ, ଛୋଟ ଛୋଟ ବନ୍ଦଲିମାନେ ଖୁଡ଼ି କରି ବରଷ ସାରା ସେମାନେ ମାଛ ଚାଷ କରୁଛନ୍। ଯାହାର କାରଣନୁ ଆମ୍କେ ସବୁବେଲେ ବଜାରନେ ମାଛ ଦେଖ୍ବାକେ ମିଲୁଛେ, ଆମ୍କେ ଖାଇବାକେ ମିଲୁଛେ। ମାତ୍ର କଥାନେ ଗୋଟେ ଅଛେ ଯେ ମଜି ଜାନିକରି ତାର ଗଛ ଆର୍ ଗଛକେ ନେଇକରି ଫଲ, ଇତାର ଅର୍ଥ ହେଲା ବନେ ମଜି ଯଦି ନେଇ ହେଲା ବୋଲେ ବନେ ଗଛ ନେଇ ହୁଏ, ଆରୁ

0: ଯଦି ବନେ ନେଇ ହେଲା ବୋଲେ ଫଲ୍ କେନୁ ବନେ ହେବା। ହେନ୍ତା ଆମର୍ ଯେନ୍ ଚାଷୀ ଦାମନେ ମାଛ୍ ଚାଷ୍ କରୁଛନ୍, ସେମାନେ ଇ ଛୋଟ୍ ଛୋଟ୍ କଥା କେତେଟାକେ ଧ୍ୟାନ ଦେଇଥିମା, ଇ କଥାକେ ସେମାନେ ଯଦି ଧ୍ୟାନ ଦେଇଥିମା ବୋଲେ ଆମେ ମାଛ୍ ନୁଗଲା ବନେ କରି ଉତ୍ପାଦନ ପାଇପାର୍ମା। ପ୍ରଥମ କଥା ହେଲା ଯେ ଆମେ ଯେନ୍ ମାଛ୍ ଯାଁ ହେଲା ସବୁ ବନ୍ଧେ କଟାନେ ଛାଡ଼ୁଛୁଁ, ସେଟା ବନେ ଆରୁ ଉନ୍ନତ କିସମର ହେଇଥିବାର ଅଛି। ଆମର୍ ଇ ମାଛ୍ ଯାଁ ହେଲା ସାଧାରଣ ଭାବେ ଆମେ ଦେଖିଛୁଁ ଯେ ଦୁଇଠାନୁ ଆମେ ସେଟାକେ ସଂଗ୍ରହ କରୁଛୁଁ। ସେଟା ହେଲା ଗୋଟେ ତ ନଏଦନୁ, ତ ଆର୍ ଗୋଟେ ମାଛ୍ ଯାଁ ହେଲା ଯେନ୍ ଉତ୍ପାଦନ କେନ୍ଦ୍ର ସବୁ ଅଛେ ହେନୁ ବି ଆମେ ଆନୁଛୁଁ। ମାତ୍ର ଗୋଟେ କଥା ହେଲା ଯେ ନଏଦନୁ ଯେନ୍ ମାଛ୍ ଯାଁ ହେଲା ସବୁ ଆମେ ସଂଗ୍ରହ କରୁଛୁଁ, ଇ ମାଛ୍ ଯାଁ ହେଲା ନେ ଅନେକ ପ୍ରକାର ସମସ୍ୟା ଆର୍ ଅସୁବିଧା ଦେଖା ଦେସି। ହେତିର୍ କାଜେ ବୋଲି ଆମର୍ ଚାଷୀ ଦାଦାମାନେ ଇ ମାଛ୍ ଯାଁ ହେଲା କେନ୍ଦ୍ର ଉତ୍ପାଦନ କେନ୍ଦ୍ରନୁ ଏକା ନେବାକେ ପସନ୍ଦ କରିଥିସନ୍। ନଏଦନୁ ଯେନ୍ ମାଛ୍ ଯାଁ ହେଲା ସବୁ ଆମେ ଆନ୍ସୁଁ, ସେନେ ଦରକାରର ସମୟ ବେଲ୍କେ ଆମ୍କେ ଯେତ୍କି ଆବଶ୍ୟକ ହେବା ସେତ୍କି ପରିମାଣରେ ନେଇ ମିଲିପାରେ। ଦ୍ୱିତୀୟ କଥା ହେଲା ଦରକାରୀ ଯାଁ ହେଲା ସାଙ୍ଗେ ନୁକସାନ କରୁଥିବା ମାଛ୍ ଯାଁ ହେଲା ବି ଇନେ ମିଶି କରିଥିବା, ଯେନ୍ଟାକେ କି ଅଲଗା କର୍ବାର୍ଟା ଆମର୍ ପକ୍ଷେ ସମ୍ଭବ ବି ନେଇଛେ। ଆରୁ ଇଟାକେ ଯେତେବେଲେ ଆମେ ବନ୍ଦ କଟାନେ ଛାଡ଼ିଦେମା ତ ଦରକାରୀ ମାଛ୍ ମନକର୍ ଇମାନଙ୍କର କ୍ଷତି ବି କରବେ, ଆରୁ ଆମ୍କେ ମାଛ୍ ଚାଷ୍ନେ ଯେତେ ଲାଭ ମିଲ୍ବାର୍ କଥା ସେତ୍କି ନେଇ ହୁଏ, ବରଂ ହାତ୍କେ ବି ଲାଗ୍ବାର୍ ସମ୍ଭାବନା ଥିସି। ଆରୁ ଗୋଟେ କଥା ହେଲା ସୁସ୍ଥ ସବଲ ଆରୁ ନିରୋଗ ଯାଁ ହେଲା ବି ଇ ନଏଦନୁ ବେଲେ ବେଲେ ନେଇ ବି ମିଲିପାରେ। ଇ ସବୁ କାରଣନୁ ବୋଲିକରି ଆମର୍ ଚାଷୀ ଦଦାମାନେ ମାଛ୍ ଯାଁ ହେଲା ପାଇବାକାଜେ ଇ ମାଛ୍ ଯାଁ ହେଲା ଉତ୍ପାଦନ କେନ୍ଦ୍ରକେ ଏକା ପସନ୍ଦ କରିଥିସନ୍। ସବୁଠାନୁ ବଡ଼ କଥା ହେଲା ଯାଁ ହେଲାକେ ଭଲ ଭାବେ ଚିହ୍ନବାର୍ଟା। କଥାନେ ଅଛେ ଗୁନ୍ ଚିହ୍ନେ ଗୁନିଆ ଆର୍ ସୁନା ଚିହ୍ନେ ବନିଆ। ଯଦି ଆମେ ମାଛ୍ ଯାଁ ହେଲା ଚିହ୍ନବାର୍ଟା ଭୁଲ୍ ଭଟ୍କା କରିଦେମା ତ ଠକାମିନେ ଗଲା ପଡ଼୍ବାର ସମ୍ଭାବନା ଥିସି। ମାତ୍ର ଏ ଯାଁ ହେଲା ଚିହ୍ନବାର୍ଟା ଗଲା ଗୋଟେ ସହଜିଆ କାମ ନେଇଛି, ଯେନ୍ଟାକି ସବକର୍ ଦ୍ୱାରା ନେଇ ବି ହେଇପାରେ। ହେତିର୍ କାଜେ ବୋଲି କେତେଟା ଲକ୍ଷଣକେ ଦେଖିକରି ଏକା ୱାଟ୍ ଅନୁମାନ କରିକରି ମାଛ୍ ଯାଁ ହେଲାକେ ଆନ୍ବାକେ ପଡ଼୍ବା। ଆର୍ ଗୋଟେ କଥା ଗଲା ଆମର୍ ଚାଷୀଦାମାନେ ଜାଣିଛନ୍ ଯେ ମାଛର କିସମ ଜାନିକରି ସେମାନଙ୍କର ଦିହର ଗଠନ ବି ହେଇଥିସି, ଯେନ୍ଟାକେ ନିଘା କରି କରି ଯାଁ ହେଲାକେ ବଛା ନିଛା କରାଯାଇ ପାର୍ବା। ଯେନ୍ତାକି ଭାକୁର ମାଛ, ଇ ଭାକୁର ମାଛର ଯାଁ ହେଲା ଚିହ୍ନା ବେଲେ ଆମେ ଗୋଟେ କଥା ଧ୍ୟାନ ଦେଇଥିମା ଯେ ଇ ମାଛର ମୁଡ଼ ବଡ଼ ଦିଶ୍ବା, ଉଷାର ଦିଶ୍ବା, ଟୁଣ ଉପରକେ ଉଠିଥିବା, ଆରୁ ତଲ ଚଣ ଯେନ୍ଟାକେ ଉଠ ବୋଲୁଛୁଁ ଇଟା ଉପର ଚଣ ଅପେକ୍ଷା ଟିକେ ମୋଟା ବି ଥିବା। ସେନ୍ତା ରୁହି ମାଛ, ରୁହି ମାଛର ଯାଁ ହେଲା ବାଛ୍ଲା ବେଲେ ଦେଖ୍ମା ଯେ ଇତାର ଉଠ ମୋଟା ଆର୍ କୁଚକୁଚିଆ ହେଇଥିବା, ମୁହୁନେ ଆଙ୍କଟି ଭଳିଆ ଦୁଇଟା ନିସ୍ ବି ଥିବା, ଆରୁ ଲେଞ୍ଜ ଉପରକେ ଅଣ୍ଟା ପାଖେ ଗୋଟେ ଲମ୍ବା ଦାଗ ବି ଥିବା। ଆର୍ ଗୋଟେ ମାଛ ହେଲା ମିର୍କାଲ, ଇଟାର ଯାଁ ହେଲା ବାଛ୍ଲା ବେଲେ ଦେଖ୍ମା ଯେ ନାକର ପୁଡ଼ା ଉପରେ ଦୁଇଟା ଆଙ୍କଟି ଭଳିଆ ନିସ୍ ଥିବା, ଅଣ୍ଟା ପାଖ ପାଖେ ଠିକଡ଼ି ଚିହ୍ନା ଥିବା, ଆରୁ ତା ଟୁଣ ସିଧା ଆରୁ ତଲମୁହାଁ ବି ହେଇଥିବା। ଏନ୍ତା ସବୁ ପ୍ରକାରର ମାଛ୍ ମନକର ଅଲଗା ଅଲଗା ଗଠନ ଜାନିକରି ମାଛ୍ ଯାଁ ହେଲା ଆମର୍ ଚାଷୀ ଦାମନ ଯଦି ବାଛ୍ମା ଆର୍ ଆମର୍ ବନ୍ଦ କଟାନେ ଛାଡ଼୍ମା ଆରୁ ମାଛ୍ ଚାଷ୍କେ ଖଣା ଯଦି ଧ୍ୟାନ ଦେମା ବୋଇଲେ ଇନେ ଗଲା ଆମେ ଦୁଇ ପଇସା ବନେକରି ପାଇପାର୍ମା।
1: ଚାଷର କଥାରେ ଶୁଣିଲେ ମାଛ ଯାଁ ହେଲା ଚୟନ ସମ୍ପର୍କରେ। ଆକାଶବାଣୀ ଭବାନୀପାଟଣା।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଥର ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣନ୍ତୁ ଆଲବମ୍ରୁ କେତୋଟି ଭକ୍ତି ଗୀତ। ପ୍ରଥମେ ଗୀତ, ସଙ୍ଗୀତ ଓ କଣ୍ଠଦାନ କରିଛନ୍ତି ଅରବିନ୍ଦ ମୁଦୁଲୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଏଥର ଗଜେନ୍ଦ୍ର ପ୍ରସାଦ ଦାସଙ୍କ ରଚନାରୁ କଣ୍ଠ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅରବିନ୍ଦ ମୁଦୁଲି।

0: ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ଼ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ,
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ

0: ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
1: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
0: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
1: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
0: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
1: ଯଦି GST, FSSAI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
0: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
1: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
0: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।
1: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
0: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
1: ତେବେ ଆବେଦନ କିପରି କରାଯିବ?
0: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
1: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣୁଥିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ। ଶୁଣନ୍ତୁ କେତୋଟି ଓଡ଼ିଆ ଆଲବମ୍ ଗୀତ। ପ୍ରଥମ ଗୀତଟି ଗାଇଛନ୍ତି ଶିବାନୀ ସଙ୍ଗୀତା।

ଏତେବେଳେ ଯାଇ କାର୍ଯ୍ୟକ୍ରମ ରିଲେ କରି ଶୁଣେଇଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଏବଂ ପରେ ପରେ ଶୁଣିଲେ ଓଡ଼ିଶା ଯୁବକ ମିଶନ ପ୍ରାୟୋଜିତ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛି ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ।

ଶୁଣୁଛନ୍ତି ଏଇ ଗୀତଟି ନିଜାମଙ୍କ ରଚନାରୁ ମହମ୍ମଦ ଅଜିଜ୍ଙ୍କ କଠାରେ। ସଙ୍ଗୀତ ନିର୍ଦ୍ଦେଶନା ବିଶ୍ୱମର ସାବତ।

ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ଶୁଣୁଥିଲେ ଆଲବମ୍ର ଗୀତଟି ଆଧୁନିକ ଗୀତ। କଣ୍ଠଶିଳ୍ପୀମାନେ ଥିଲେ ମହମ୍ମଦ ଅଜିଜ ଏବଂ ତୁହିନ।

0: ଆକାଶବାଣୀ ଭବାନୀପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଶ୍ରୋତାବନ୍ଧୁ ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡିୟମ୍ ୱେଭ୍ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରସାର ହେଉଛି 248 meters ତଥା 1206 kHz ଓ FM ମାଧ୍ୟମରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ପ୍ରଚାର କରୁଛୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ ପ୍ରଯୋଜନା କରିଛନ୍ତି ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ବରୁଣ କହିଲେ, ତୁମ ପାଖରେ ବିଶ୍ୱକର୍ମା ସୂତ ଅଛି, ତା ହାତରେ ସେତୁବନ୍ଧ, ସେ ଶିଶୁକାଳେ ସବୁ ବସ୍ତ୍ର ଜଳରେ ପକାଉଥିଲା। ମୁନିମାନେ କହିଲେ, ତୁ ଯାହା ଜଳରେ ପକାଇବୁ ତାହା ନ ବୁଡ଼ୁ, ତାର ନାମ ନଳ। ଏତକ କହି ପ୍ରଦକ୍ଷିଣ କରି ଅନ୍ତର ହେଲେ ବରୁଣ। ବିଶ୍ୱକର୍ମା ପୁତ୍ର ନଳକୁ ରାମ ଆଦର କଲେ। କପିମାନେ ଶିଖରୀ ବା ପର୍ବତ ଉପାଡ଼ି ଆଣିଲେ ଓ ବିଚ୍ଛନ୍ଦ ସୂତ ନଳଙ୍କ ହାତ ବାଜିବା ମାତ୍ରେ ତାହା ସମୁଦ୍ରରେ ଭାସିଲା। ହନୁମାନ ଆଣିଥିବା ପର୍ବତ ବାମ ହାତରେ ଛୁଇଁବାରୁ ହନୁମାନ ବାମ ହୋଇଗଲେ, ଅର୍ଥାତ୍ ରାଗିଗଲେ। ତେଣୁ ନଳ ତାଙ୍କୁ ବୁଝେଇଲେ। ବନ୍ଧ ପଡ଼ିବାରେ ବାରିଧି ଶୋଭା ଦିଶିଲା। ବନ୍ଧରେ ବାଲୁକା ପକାଅ ବୋଲି ରାମଙ୍କର ଆଜ୍ଞା ହେଲା। ସେଥିରେ ବହୁ ନଗ ବା ପର୍ବତ ଏକ ହୋଇ ସୁନ୍ଦର ଦେଖାଗଲା। ଜଗତରେ ଏ ବନ୍ଧ ଆଶ୍ଚର୍ଯ୍ୟ ବୋଲି ବିଖ୍ୟାତ ହେଲା। ଏହାର ତଳେ କୁମ୍ଭୀର ଗତାଗତ ହେଲେ ଓ ଉପରେ କୁମ୍ଭୀ ବା ହାତୀର ଆତଜାତ ହେଲା। ସେଠି ଧୂଳି ପକାଉଥିବା ସୁଜାତି ଆଖୁ ବା ଗୁଣ୍ଡିଚି ମୂଷାକୁ ରାମ ଆଉଁସିଲେ। ଶ୍ରୀରାମଙ୍କ ବଳ ବା ସୈନ୍ୟ କୁବଳୟ ଅର୍ଥାତ୍ କୁସ୍ୱରୂପୀ

ସେଥିରେ ବହୁ ନଗ ବା ପର୍ବତ ଏକ ହୋଇ ସୁନ୍ଦର ଦେଖାଗଲା। ଜଗତରେ ଏ ବନ୍ଧ ଆଶ୍ଚର୍ଯ୍ୟ ବୋଲି ବିଖ୍ୟାତ ହେଲା। ଏହାର ତଳେ କୁମ୍ଭୀର ଗତାଗତ ହେଲେ ଓ ଉପରେ କୁମ୍ଭୀ ବା ହାତୀର ଆତଜାତ ହେଲା। ସେଠି ଧୂଳି ପକାଉଥିବା ସୁଜାତି ଆଖୁ ବା ଗୁଣ୍ଡିଚି ମୂଷାକୁ ରାମ ଆଉଁସିଲେ। ଶ୍ରୀରାମଙ୍କ ବଳ ବା ସୈନ୍ୟ କୁବଳୟ ଅର୍ଥାତ୍ କୁସ୍ୱରୂପୀ ପୃଥିବୀର ବଳୟ ରୂପୀ ସମୁଦ୍ର ତେଜି ସୁବଳୟ ପର୍ବତରେ ପହଞ୍ଚିଲେ। ହନୁମାନ ରାମଙ୍କ କଥାନୁସାରେ ସେଠାରେ ଦୁର୍ଗ କରି ଲଙ୍କାଗଡ଼କୁ ଲକ୍ଷ୍ୟ କଲେ। ଚାର ରାବଣକୁ କହିଲା, ଖରପର ଅର୍ଥାତ୍ ଖର ରାକ୍ଷସ ହୁଅନ୍ତା ରାମ ଓ ଲକ୍ଷ୍ମଣ ବିଜେ କଲେ। ସେ ରାମ ବିଚାରବନ୍ତ ବା ଦକ୍ଷିଣ ଓ ଚିରକାଳ ଜ୍ୟୋତିର୍ମୟ, ତୁମ ଭ୍ରାତା ତାଙ୍କ ପ୍ରଶ୍ନର ଉତ୍ତର ଦେଇ ସବୁ ସହଜ କରିଦେଉଛନ୍ତି। ଏକଥା ତ୍ରିଜଟା ଶୁଣି କହିଲା, ବୈଦେହୀ ପ୍ରାଣବଲ୍ଲଭ ପ୍ରବେଶ ହେଲେ। ଏହା ଶୁଣି ସୀତାଙ୍କ କମଳ ବା ପଦ୍ମନେତ୍ରରୁ କମଳ ବା ଜଳ ବୋହିଲା। ଦରିଦ୍ର ଧନ ପାଇଲା ଭଳି ହେଲା ଓ ମୃତପିଣ୍ଡରେ ଜୀବନ ପଶିଲା। କେଉଁଠି ଅଛନ୍ତି ପ୍ରଭୁ, ସୀତା ପଚାରିଲେ। ତ୍ରିଜଟା କହିଲା, ସୁବେଳ ପର୍ବତରେ। ତ୍ରିଜଟା ବଚନ ସୁଧା ସେଚନ ଭଳି ହେଲା। ସୀତାଙ୍କ ମନରୁ ଶୋଚନ ବିମୋଚନ ହେଲା। ପାବନୀ ବା ପବନ ପୁତ୍ର ହନୁମାନ ଚିରାୟୁ ହେଉ ବୋଲି ସୀତା ବାଞ୍ଛା କଲେ। ଏଇଠି ଶେଷ ହେଉଛି କାବ୍ୟର 40 ଛନ୍ଦ।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀ ସବଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। କଣ୍ଠଶିଳ୍ପୀମାନେ ଥିଲେ ଚନ୍ଦ୍ରମଣି ଲେଙ୍କା, ଭୁବନେଶ୍ୱରୀ ମିଶ୍ର, ଅର୍ଜୁନ ଚରଣ ସାମଲ ଏବଂ ଶାନ୍ତିଲତା ଛୋଟରାଏ। ବର୍ଣ୍ଣନା ଅନିତ୍ୟ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ସିକନ୍ଦର ଆଲମ। ଶ୍ରୋତବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମିଡ଼ିୟମ୍ ୱେଭ୍‌ରେ ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାର ହେଉଛି 248 ମିଟର ତଥା 1206 କିଲୋହର୍ଜ ଓ ଏଫ୍ଏମ୍ ମାଧ୍ୟମରେ 100.3 ମେଗାହର୍ଜ ଯୋଗେ ଏବଂ ଶୁଣିପାରୁଛନ୍ତି ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ଆରମ୍ଭରେ ଶୁଣନ୍ତୁ ଇରା ମହାନ୍ତି ଏବଂ ଶକ୍ତି ମିଶ୍ରଙ୍କ କଣ୍ଠରେ ତୁ ମୋ ଆଖିର ତାରା ଚଳଚ୍ଚିତ୍ରରୁ ଏହି ଗୀତଟି। ଗୀତିକାର ଗୁରୁ ଶତପଥୀ, ସଙ୍ଗୀତ ନିର୍ଦ୍ଦେଶନା ମଳୟ ମିଶ୍ର, କଥାଚିତ୍ର ତୁ ମୋ ଆଖିର ତାରା।

କାର୍ଯ୍ୟକ୍ରମରେ ଏଥର ନେଇଛୁ ସୋନୁ ନିଗମ ଏବଂ କବିତା କୃଷ୍ଣମୂର୍ତ୍ତିଙ୍କ କଣ୍ଠରେ ଗୀତଟି ନିଜାଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଅକ୍ଷୟ ମହାନ୍ତି। କଥାଚିତ୍ର ଅଗ୍ନି ପରୀକ୍ଷା।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରେଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ

0: କ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତବନ୍ଧୁ, ଆପଣ ଶୁଣିଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚିହ୍ନ ଅଚିହ୍ନ ଚଳଚ୍ଚିତ୍ରରୁ ଶୁଣନ୍ତୁ ଏ ଗୀତଟି, ତାନସେନ ସିଂ ଏବଂ ସ୍ୱାଗତିକାଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ନାରାୟଣ ପ୍ରସାଦ ସିଂ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ। କଥାଚିତ୍ର ଚିହ୍ନ ଅଚିହ୍ନ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଅକ୍ଷୟ ମହାନ୍ତି ଏବଂ ଅନୁରାଧା ପଡ଼ୁଆଲଙ୍କ କଣ୍ଠରେ ପୂଜା ଚନ୍ଦନ ଚଳଚ୍ଚିତ୍ର ଏହି ଗୀତଟି। ଗୀତ ରଚନା ବିନୋଦ ନନ୍ଦ, ସଙ୍ଗୀତ ନିର୍ଦ୍ଦେଶନା ବାସୁଦେବ ରଥ।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଥର ଶୁଣନ୍ତୁ ହିନ୍ଦୀ କଥାଚିତ୍ରର ଗୀତ।

ଏଇ ଗୀତଟି ଶୁଣୁଛନ୍ତି ହମ୍ ଚୁଲି ଚଳଚ୍ଚିତ୍ରରୁ। ଦ୍ୱୈତକଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମହମ୍ମଦ ରଫି। ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରିଲାଲ।

ଏଇ ଗୀତଟି ଶୁଣୁଛନ୍ତି କକ୍ଟେଲ୍ ଚଳଚ୍ଚିତ୍ରରୁ। କଣ୍ଠ ଦେଇଛନ୍ତି ମୋହନ କରନ୍ ଏବଂ ଶିଳ୍ପା ରାଓ। ଇରଶାଦ କାମିଲଙ୍କ ଗୀତ, ସଙ୍ଗୀତ ପ୍ରୀତମ।

ଶ୍ରୋତାବନ୍ଧୁ ଏଥିରେ ଶୁଣନ୍ତୁ ମହମ୍ମଦ ଇରଫାନ୍ଙ୍କ କଣ୍ଠରେ କିକ୍ ଚଳଚ୍ଚିତ୍ରର ଏହି ଗୀତଟି। ମୟୂରପୁରୀଙ୍କ ଗୀତ ରଚନା ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହିମେଶ ରେସିବା। କଥାଚିତ୍ର କିକ୍।

ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ଏଥର ନେଇଛୁ ରାଜ ଚଳଚ୍ଚିତ୍ରରେ ଗୀତଟି ପଲକ ମୁଚ୍ଚଲ ଏବଂ ପବନଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ରଶ୍ମି ବୈରା, ସଙ୍ଗୀତ ଜିତ୍ ଗାଙ୍ଗୁଲି, କଥାଚିତ୍ର ରାଜ।

ଆଧାରିତ। ଜୀବନର ମାନେ କେବଳ ଶ୍ୱାସକ୍ରିୟା ନୁହେଁ, ବରଂ ଏକ ସୁନ୍ଦର ଯାତ୍ରା, ସୁଖ ଦୁଃଖ ସଂଘର୍ଷ ଓ ଅଭିଜ୍ଞତାର ଏକ ଅନନ୍ୟ ସମାହାର, ଯାହାକୁ ପ୍ରତ୍ୟେକ ମଣିଷ ନିଜ କର୍ମ ଆଉ ଚିନ୍ତାଧାରା ଦ୍ୱାରା ମହନୀୟ କରିଥାନ୍ତି। ଶ୍ରୋତାବନ୍ଧୁ, ଜୀବନ ମୂଲ୍ୟଯୁକ୍ତ ହୋଇଥାଏ ବୋଲି ତ ସଭିଏଁ ଏକ ପରିପୂର୍ଣ୍ଣ ଜୀବନ ଜିଇଁବାକୁ ଚାହିଁଥାନ୍ତି। ହୁଏତ ଜୀବନ କାହା ପାଇଁ ନାତିଦୀର୍ଘ ହୋଇପାରେ, ତ ଆଉ କାହା ପାଇଁ ଜୀବନର ଦୈର୍ଘ୍ୟ ଲମ୍ବି ଲମ୍ବି ଯାଇଥାଏ। ତେବେ ଏକ ଲମ୍ବ ଜୀବନକୁ ମହନୀୟ କରିବାରେ ଥାଏ ସୁନ୍ଦରତା। ଖାଲି ଖାଇ ପିଇ ତୁଚ୍ଛ ଜୀବନ ଜିଇଁବାର ମାନେ କିଛି ନୁହଁ, ମୂଲ୍ୟଯୁକ୍ତ ଜୀବନ ଜିଇଁବାରେ ଥାଏ ଅସଲ ବାହାଦୁରୀ। ମଣିଷପଣିଆ ଆଧାରରେ ମଣିଷ ହେବା, ମାନବିକତା ଗୁଣରେ ମାନବ ହେବା ହିଁ ମଣିଷର ଧର୍ମ, ଏଇଥିରେ ହିଁ ଥାଏ ଜୀବନର ସାର୍ଥକତା। ତେବେ ଯାଇ ଏ ମହାର୍ଗ ଜୀବନର ଚୈତ୍ରଯାତ୍ରା ମଧୁମୟ ହେବ। ତେଣୁ ଶ୍ରୋତାବନ୍ଧୁ, ବେଳ ଥାଉ ଥାଉ ଆମେ ନିଜ ପରିବାର ତଥା ସମାଜ ପ୍ରତି ଦାୟିତ୍ୱ ନିର୍ବାହ କରିବା, ପରୋପକାର କରିବା ସହିତ ମାନବିକତାର ପରିଚୟ ଦେବା। ଛୋଟ ଛୋଟ ଖୁସିରେ ଆନନ୍ଦିତ ହୋଇ ଶାନ୍ତିରେ ଜୀବନ ଜିଇଁଲେ ଜୀବନର ଅସଲ ସୁଖ ମିଳିଥାଏ। ଶ୍ରୋତାବନ୍ଧୁ, ଆସନ୍ତୁ ଆମେ ସଭିଏ ଏଇ କଥାର ମହତ୍ତ୍ୱକୁ ବୁଝି ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରି ନିଜ ସୁଖରେ ହସ ଫୁଟାଇ ଆନମୁଖରେ ହସ ଭରିଦେବା। ଜୀବନର ବାସ୍ତବ ଅର୍ଥକୁ ବୁଝି ସ୍ୱକର୍ତ୍ତବ୍ୟରେ ମଗ୍ନ ରହିବା। ଏହି ସୁନ୍ଦର ସନ୍ଦେଶ ସହିତ ଶୁଣିବା ଏକ ସୁନ୍ଦର ଭଜନ।

ଶ୍ରୋତା ବନ୍ଧୁ, ସବୁ ଜାତି ଧର୍ମ ବର୍ଣ୍ଣର ଲୋକଙ୍କ ମଧ୍ୟରେ ଜାତୀୟ ଏକତା ମନୋଭାବ ସହ ଶାନ୍ତି ସ୍ନେହ ଏବଂ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟକୁ ଉତ୍ସାହିତ କରି ଭାରତକୁ ଏକ ବିକଶିତ ଦେଶ କରିବାର ସ୍ୱପ୍ନ ଦେଖିଥିଲେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି। ସଦ୍ଭାବନ ମାଧ୍ୟମରେ ରାଷ୍ଟ୍ରର ଆଧୁନିକୀକରଣ ତଥା ବିକାଶ ପଥ ଖୋଲିପାରିବୁ ବୋଲି ଚିନ୍ତା କରି ସେ ଦେଶବାସୀଙ୍କୁ ସେହି ବାଟରେ ଚାଲିବା ପାଇଁ ଉତ୍ସାହିତ କରିଆସୁଥିଲେ। ରାଜୀବ ଗାନ୍ଧୀଙ୍କର ସେହି ଆଧୁନିକ ଚିନ୍ତାଧାରା ଓ ଇଚ୍ଛାକୁ ସମ୍ମାନ ଜଣାଇ ପ୍ରତିବର୍ଷ ଅଗଷ୍ଟ ମାସର 20 ତାରିଖରେ ଦେଶରେ ପାଳନ କରାଯାଇଥାଏ ସଦ୍ଭାବନା ଦିବସ। ସେହିପରି ବାୟୋଗ୍ୟାସ, ସୋଲାର ଶକ୍ତି, ପବନ ବା ୱିଣ୍ଡ ପାୱାର ଭଳି ଅକ୍ଷୟ ଶକ୍ତିର ମହତ୍ତ୍ୱ ଏବଂ ଏହାର ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ମଧ୍ୟ ରାଜୀବ ଗାନ୍ଧୀଙ୍କ ଜନ୍ମବାର୍ଷିକୀକୁ ଅକ୍ଷୟ ଉର୍ଜା ଦିବସ ଭାବରେ ପାଳନ କରାଯାଇଥାଏ। ଦେଶର ବିକାଶ ପାଇଁ ତାଙ୍କର ଉତ୍ସାହଜନକ ଶବ୍ଦ ସବୁରି ମନରେ ସ୍ମରଣୀୟ ହୋଇ ରହିଛି। ତାଙ୍କର ପ୍ରେରଣାପ୍ରଦ ବାଣୀ ଯୁବକମାନଙ୍କୁ ଦେଶର ନେତୃତ୍ୱ ନେବାକୁ ପ୍ରେରଣା ଯୋଗାଉଛି। 20 ଅଗଷ୍ଟ 1944 ମୁମ୍ବାଇଠାରେ ଜନ୍ମିତ ଏହି ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱ ଭାରତର ପ୍ରଧାନମନ୍ତ୍ରୀ ପଦବୀରେ ରହି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହାତକୁ ନେଇଥିଲେ। ରାଜନୀତିରେ ଯୋଗଦେବା ଆଗରୁ ସେ ଜଣେ ପେସାଦାର ପାଇଲଟ ଥିଲେ। ତେବେ ରାଜନୀତିରେ ଯୋଗ ଦେଇ ଦେଶର ବିକାଶ ପାଇଁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଦେଶର ସୂଚନାକ୍ରାନ୍ତିର ଜନକ ବୋଲି ମଧ୍ୟ କୁହାଯାଇଥାଏ। ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସରେ ପାଳିତ ଏହି ସଦ୍ଭାବନା ଦିବସ ଜାତୀୟ ଏକତା ସୃଷ୍ଟି କରିବାର ଯେଉଁ ମହାନ ଲକ୍ଷ୍ୟ ରଖିଛି ତାହା ସଫଳ ହେଉ, ତାହା ହିଁ ହେବ ତାଙ୍କ ପାଇଁ ବାସ୍ତବ ଶ୍ରଦ୍ଧାଞ୍ଜଳି।

ଆଶ୍ଚର୍ଯ୍ୟ ହେବି ଯେ ବିଶ୍ୱରେ ପ୍ରାୟ 3000ରୁ ଅଧିକ ପ୍ରଜାତିର ମଶା ଦେଖାଯାଇଥାନ୍ତି। ତେବେ ଏଥିମଧ୍ୟରୁ କେବଳ 3 ପ୍ରକାର ମଶା ହିଁ ରୋଗ ସଂକ୍ରମଣ କରିଥାନ୍ତି। ଆସନ୍ତୁ ସେହି ମଶାଗୁଡ଼ିକ ସମ୍ପର୍କରେ କିଛି କଥା ଜାଣିନେବା। ସେହି ମଶାଗୁଡ଼ିକ ମଧ୍ୟରେ ରହିଛି ଆଡ଼ିସ୍ ମଶା, ଆନୋଫିଲିସ୍ ଏବଂ କ୍ୟୁଲେକ୍ସ ମଶା। ଆଡ଼ିସ୍ ମଶା ଯୋଗୁଁ ଚିକୁନଗୁନିଆ, ଡେଙ୍ଗୁ, ଲିମ୍ଫାଟିକ୍ ଫିଲୋରସିଆସ୍ ଏବଂ ରିଫ୍ଟ ଭ୍ୟାଲି ଫିଭର ଓ ୟେଲୋ ଫିଭର ବୋଲି ରୋଗ ହୋଇଥାଏ। ସେହିପରି ଆନୋଫିଲିସ୍ ମଶା କାମୁଡ଼ିଲେ ମ୍ୟାଲେରିଆ ଏବଂ ଲିମ୍ଫାଟିକ୍ ଫିଲାରିଆସିସ୍ ବ୍ୟାପିଥାଏ ଏବଂ କ୍ୟୁଲେକ୍ସ ମଶା ଦ୍ୱାରା ଜାପାନୀ ଜ୍ୱର, ଲିମ୍ଫାଟିକ୍ ଫିଲାରିଆସିସ୍ ଓ ୱେଷ୍ଟ ନାଇଲ୍ ଫିଭର ସଂକ୍ରମଣ ହୋଇଥାଏ। ଶ୍ରୋତାବନ୍ଧୁ, ଆପଣ ଜାଣି ରଖିବେ ଯେ କେବଳ ମାଈ ମଶା ହିଁ ମଣିଷ ରକ୍ତ ଶୋଷିଥାଏ। ପୁରୁଷ ମଶା ଉଦ୍ଭିଦରୁ ଖାଦ୍ୟ ସଂଗ୍ରହ କରିଥାନ୍ତି। ମାଈ ମଶାମାନେ ସେମାନଙ୍କର ଅଣ୍ଡାକୁ ବିକଶିତ କରିବା ପାଇଁ ମଣିଷ ରକ୍ତ ଦରକାର କରିଥାନ୍ତି। ତେଣୁ ସେମାନେ ମଣିଷ ଓ ପଶୁଙ୍କୁ କାମୁଡ଼ି ରକ୍ତ ଶୋଷିଥାନ୍ତି। ଆନୋଫିଲିସ୍ ଯୋଗୁଁ ମ୍ୟାଲେରିଆ ଏବଂ ଲିମ୍ଫାଟିକ୍ ଫିଲାରେସିସ୍ ବ୍ୟାପିଥାଏ। ସେହିପରି କ୍ୟୁଲେକ୍ସ ମଶା ଦ୍ୱାରା ଜାପାନୀ ଜ୍ୱର ଓ ୱେଷ୍ଟ ନାଇଲ୍ ଫିଭର ଦେଖାଦିଏ। ଆମେ ଜାଣିଥିବା ଶ୍ରୋତାବନ୍ଧୁ, ପ୍ରତିବର୍ଷ ମଶାବାହିତ ରୋଗରେ ବିଶ୍ୱରେ ଲକ୍ଷାଲକ୍ଷ ଲୋକଙ୍କ ପ୍ରାଣହାନି ହେଉଛି। ତେଣୁ ମଶାମାନେ ବିଶ୍ୱର ଏକ ମାରାତ୍ମକ ଜୀବ ଭାବରେ ପରିଚିତ। ତେଣୁ ଶ୍ରୋତାବନ୍ଧୁ, ମଶା ଦାୟରୁ ଆମେ ନିଜକୁ ସର୍ବଦା ସୁରକ୍ଷିତ ରଖିବାକୁ ପଡ଼ିବ। ମଶାମାନେ ସାଧାରଣତଃ ବର୍ଷା ପାଣି, ନାଳ ନର୍ଦ୍ଦମା, ଜଳସେଚନ ଚ୍ୟାନେଲ ଓ ମାନବ ନିର୍ମିତ ଯେକୌଣସି ଜଳ ସଂରକ୍ଷଣ କଣ୍ଟେନର୍ମାନଙ୍କରେ ପଡ଼ିଥାନ୍ତି। ତେଣୁ ଏସବୁ ସ୍ଥାନକୁ ତଥା ଜମି ରହୁଥିବା ପାଣିରୁ ଦୂରେଇ ରହିବା ସହିତ ନିଜ ଆଖପାଖକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଶୋଇବା ବେଳେ ମଶାରୀ ଟାଙ୍ଗି ଶୋଇବା ଦ୍ୱାରା ଆମେ ମଶାଙ୍କୁ ଦାଉରୁ ରକ୍ଷା ପାଇପାରିବା। ଆସନ୍ତୁ ଆଜି ଆମେ ଏହି ବିଶ୍ୱ ମଶା ଦିବସ ପାଳନ ଅବସରରେ ଏଥିପ୍ରତି ସମସ୍ତେ ସଚେତନ ହେବା, ସୁରକ୍ଷିତ ରହିବା ପାଇଁ ପରିବେଶକୁ ମଧ୍ୟ ସଫା ସୁତୁରା ରଖିବା, ଏ ନେଇ ସଂକଳ୍ପ କରିବା।

ଶ୍ରୋତବନ୍ଧୁ, ଏବେ ବର୍ଷାଦିନ ଚାରିଆଡ଼େ କେବଳ ପାଣିମୟ, ଏପରି ପରିବେଶରେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ସାପମାନେ ଘରମୁହାଁ ହୋଇଛନ୍ତି। ବର୍ଷାଦିନ ଆସିଲେ ସାପ କାମୁଡ଼ା ଭୟ ବିଶେଷ ଭାବରେ ରହିଥାଏ। ଦେଖୁଥିବା ଶ୍ରୋତବନ୍ଧୁ, ଆମ ରାଜ୍ୟ ତଥା ଜିଲ୍ଲାରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ବିଶେଷ କରି ଗ୍ରାମାଞ୍ଚଳରେ ଏହି ସାପ କାମୁଡ଼ା ଜନିତ ସଂଖ୍ୟା ଅଧିକ ଦେଖାଦେଇଥାଏ। NCRB ରେକର୍ଡ ଅନୁସାରେ ସାପ କାମୁଡ଼ା ଜନିତ ମୃତ୍ୟୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ପ୍ରତିବର୍ଷ ରାଜ୍ୟରେ ଏହି ମୃତ୍ୟୁହାର 2.2% ବଢ଼ି ବଢ଼ି ଚାଲିଛି। ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ରାଜ୍ୟରେ ହଜାରେରୁ ଅଧିକ ସାପ କାମୁଡ଼ା ମାମଲା ଦାଖଲ ହେଉଛି ପ୍ରତିବର୍ଷ। ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ମୃତ୍ୟୁ ବିଭିନ୍ନ ଅନ୍ଧବିଶ୍ୱାସ ଓ ଭ୍ରାନ୍ତ ଧାରଣା ପାଇଁ ହୋଇଥାଏ। ସାପ କାମୁଡ଼ାବା ପରେ ଡାକ୍ତରଖାନା ଯିବା ବଦଳରେ ସେମାନେ ବିଶ୍ୱାସ କରିଥାନ୍ତି ଗୁଣିକାରୀଟି ଉପରେ। ତେଣୁ ଶ୍ରୋତାବନ୍ଧୁ, ଝଡ଼ାଫୁଙ୍କା କରିବା ଭଳି ଅନ୍ଧବିଶ୍ୱାସରେ ସେମାନଙ୍କ ଜୀବନ ଚାଲିଯାଇଥାଏ। ସାପ କାମୁଡ଼ିବା ଯୋଗୁଁ ଆମ ରକ୍ତରେ ସାପର ବିଷ ମିଶିଯାଇଥାଏ। ତେଣୁ ଏହାର ଏକମାତ୍ର ଉପଚାର ଆଣ୍ଟି ସ୍ନେକ୍ ଭେନସ୍ ଇଞ୍ଜେକ୍ସନ୍, ଯାହା କେବଳ ଡାକ୍ତରଖାନାରେ ଉପଲବ୍ଧ ହୋଇଥାଏ। ତେଣୁ ଝଡ଼ାଫୁଙ୍କା ଅପେକ୍ଷା ଆମେ ଚିକିତ୍ସାରେ ମନ ଦେବା କଥା। ତାଛଡ଼ା ସାପ କାମୁଡ଼ାରୁ ରକ୍ଷା ପାଇବା ପାଇଁ କେତେକ ସତର୍କତା ଅବଲମ୍ବନ କରିବା, ଯେମିତି ସାପ ନ ଆସିବା ପାଇଁ ନିଜ ଘରର ଚାରିପାଖକୁ ପରିଷ୍କାର ପରିଚ୍ଛନ୍ନ ରଖିବା, ଘରର ଚାରିପାଖ ଗାମିକ୍ସିଂ ପରି ବିଶୋଧକ ସିଞ୍ଚନ କଲେ ସାପ ଆସନ୍ତି ନାହିଁ, ଅଳିଆ ଆବର୍ଜନାକୁ ଘର ପାଖରେ ନ ପକାଇ ଗାତ ଖୋଳି ଫିଙ୍ଗିବା ବା ପୋତିବା, ଉଇହୁଙ୍କା ଥିଲେ ଏହାକୁ ନିବୁଜ ରଖିବା, ଯଦି ସାପ ଦଂଶନ କରିଥାଏ ତେବେ ତୁରନ୍ତ ପ୍ରାଥମିକ ଚିକିତ୍ସା କରାଇବା, ସାପ କାମୁଡ଼ିଥିବା ସ୍ଥାନର ଟିକେ ଉପରକୁ କୌଣସି କପଡ଼ାରେ ଜୋରରେ ବାନ୍ଧିଦେବା, ଯେମିତିକି ସାପ ବିଷ ସମଗ୍ର ଶରୀରକୁ ଆଉ ବ୍ୟାପିବ ନାହିଁ। ଏହାପରେ ଆମେ ଯେତେ ଶୀଘ୍ର ପାରିବା ନିକଟସ୍ଥ ଡାକ୍ତରଖାନା ଯାଇ ଚିକିତ୍ସା କରାଇ ନେବା। ଶ୍ରୋତାବନ୍ଧୁ, ଏସବୁ ବିଷୟ ପ୍ରତି ସଚେତନ ରହି ନିଜକୁ ସାପ କାମୁଡ଼ା

0: କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 155333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।
1: ଶ୍ରୋତାବନ୍ଧୁ ଆପଣ ଶୁଣିଛନ୍ତି ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ 1828 ମସିହା ଅଗଷ୍ଟ ମାସର 20 ତାରିଖ ଅର୍ଥାତ୍ ଆଜିର ଦିନରେ ପ୍ରତିଷ୍ଠିତ ହୋଇଥିଲା ଏକ ଧାର୍ମିକ ଅନୁଷ୍ଠାନ ବ୍ରହ୍ମ ସମାଜ, ଯାହାର ପ୍ରତିଷ୍ଠାତା ଥିଲେ ପ୍ରସିଦ୍ଧ ସମାଜ ସଂସ୍କାରକ ରାଜା ରାମମୋହନ ରାୟ। ଏହି ବ୍ରାହ୍ମ ସମାଜ ହେଉଛି ତତ୍କାଳୀନ ଏକ ପ୍ରମୁଖ ଭାରତୀୟ ସମାଜ ଓ ଧର୍ମ ସଂସ୍କାର ଆନ୍ଦୋଳନ। ଏହି ଅନୁଷ୍ଠାନ ମାଧ୍ୟମରେ ରାଜା ରାମମୋହନ ରାୟ ତାଙ୍କର ବାଣୀ ପ୍ରଚାର କରିଥିଲେ। ବ୍ରାହ୍ମ ସମାଜର ଲକ୍ଷ୍ୟ ଥିଲା ଧର୍ମ ମତ ନିର୍ବିଶେଷରେ ସମସ୍ତ ମନୁଷ୍ୟ ମନର ବଦନ୍ୟତା, ନୈତିକତା, ଦୟା, ଧର୍ମନିଷ୍ଠା, ପରୋପକାର ଓ ପୁଣ୍ୟଭାବ ଉଦ୍ରେକ କରିବା ଏବଂ ସମସ୍ତଙ୍କ ମଧ୍ୟରେ ଐକ୍ୟଭାବ ସୁଦୃଢ଼ କରିନେବା। କହିବାକୁ ଗଲେ ସର୍ବଧର୍ମ ସମନ୍ୱୟ ଥିଲା ଏହି ସମାଜର ଆଦର୍ଶ। ରାଜା ରାମମୋହନ ରାୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ପରମ୍ପରା ଓ ଚିନ୍ତାଧାରାକୁ ଉପଲବ୍ଧି କରି ସେ ଏଭଳି ଏକ ସଂସ୍ଥା ଗଠନ କରିଥିଲେ। ସତ କହିବାକୁ ଗଲେ ଭାରତୀୟଙ୍କ ମନରେ ସ୍ୱାଧୀନ ଚିନ୍ତାଧାରା ଓ ଦୁଃସାହସିକ ମନୋଭାବର ବୀଜ ବପନ କରିଥିଲେ ଏହି ସଂସ୍ଥା ମାଧ୍ୟମରେ ସେ। ଏହାଛଡ଼ା ସ୍ୱାଧୀନତା ପ୍ରାପ୍ତି ପାଇଁ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା ଏହି ସଂସ୍ଥା। ବାସ୍ତବରେ ଶ୍ରୋତବନ୍ଧୁ, ଏହି ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ଆଧୁନିକ ଭାରତ ନିର୍ମାଣରେ ସହାୟକ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜନୈତିକ ଜାଗରଣ ସହିତ ସାମାଜିକ ଆଧ୍ୟାତ୍ମିକ ସଂସ୍କାର ଆଣିବାରେ ସଫଳ ହୋଇଥିବା ବ୍ରାହ୍ମ ସମାଜକୁ ଆଜିର ଦିନରେ ପ୍ରତିଷ୍ଠା କରିଥିବା ରାଜା ରାମମୋହନ ରାୟ ଅମର ହୋଇ ରହିଥିବେ କାଳକାଳକୁ।

ଅପନ କରିଥିଲେ ଏହି ସଂସ୍ଥା ମାଧ୍ୟମରେ ସେ ଏହାଛଡ଼ା ସ୍ୱାଧୀନତା ପ୍ରାପ୍ତି ପାଇଁ ସଂଗ୍ରାମ କରିବାକୁ ଭାରତୀୟମାନଙ୍କୁ ପ୍ରୋତ୍ସାହିତ କରିଥିଲା ଏହି ସଂସ୍ଥା। ବାସ୍ତବରେ ଶ୍ରୋତବନ୍ଧୁ, ଏହି ପ୍ରଭାବଶାଳୀ ଧାର୍ମିକ ଆନ୍ଦୋଳନ ଆଧୁନିକ ଭାରତ ନିର୍ମାଣରେ ସହାୟକ ହୋଇଥିଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ରାଜନୈତିକ ଜାଗରଣ ସହିତ ସାମାଜିକ ଆଧ୍ୟାତ୍ମିକ ସଂସ୍କାର ଆଣିବାରେ ସଫଳ ହୋଇଥିବା ବ୍ରାହ୍ମ ସମାଜକୁ ଆଜିର ଦିନରେ ପ୍ରତିଷ୍ଠା କରିଥିବା ରାଜା ରମଣ ରାୟ ଅମର ହୋଇ ରହିଥିବେ କାଳକାଳକୁ।

ଶ୍ରୋତା ବନ୍ଧୁ, ଆଜିର ଦିନରେ ମାନେ ଅଗଷ୍ଟ 20 1856 ମସିହାରେ ଜନ୍ମଗ୍ରହଣ କରିଥିଲେ ଭାରତର ଜଣେ ବିଶିଷ୍ଟ ଦାର୍ଶନିକ, ଆଧ୍ୟାତ୍ମିକ ନେତା ତଥା ସମାଜ ସଂସ୍କାରକ। ସେ ହେଉଛନ୍ତି ଶ୍ରୀ ନାରାୟଣ ଗୁରୁ। କେରଳର ଜାତି ବିଭକ୍ତ ସମାଜରେ ଅନ୍ୟାୟ ବିରୁଦ୍ଧରେ ସେ ଏକ ସୁଧାର ଆନ୍ଦୋଳନର ନେତୃତ୍ୱ ନେଇଥିଲେ, ଯାହାର ଲକ୍ଷ୍ୟ ଥିଲା ଆଧ୍ୟାତ୍ମିକ ଜ୍ଞାନୋଦୟ ଏବଂ ସାମାଜିକ ସମାନତାକୁ ପ୍ରୋତ୍ସାହନ ଦେବା। ସେ ଦେଶରେ ଥିବା ଅସ୍ପୃଶ୍ୟତା ତଥା ଜାତିପ୍ରଥା ବିରୁଦ୍ଧରେ ଦୃଢ଼ ସଂଗ୍ରାମ କରିଥିଲେ ଏବଂ ଏକ ଜାତି, ଏକ ଧର୍ମ, ଏକ ଭଗବାନ ମନୁଷ୍ୟ ପାଇଁ ବାର୍ତ୍ତା ପ୍ରଚାର କରିଥିଲେ। ତା'ସହିତ ଅବହେଳିତ ଏବଂ ନିମ୍ନବର୍ଗର ଲୋକଙ୍କ ଅଧିକାର ପାଇଁ ଲଢ଼ିଥିଲେ। ସମାନତା ତଥା ଶିକ୍ଷାର ପ୍ରସାର ପାଇଁ ଗୁରୁତ୍ୱ ମଧ୍ୟ ଦେଇଥିଲେ। ସେ ଅଦ୍ୱୈତ ଦାର୍ଶନିକ କବିତା ଦୈବଦଶକମ୍ ରଚନା କରିଥିଲେ, ଯାହା କେରଳର ପ୍ରାର୍ଥନାରେ ବ୍ୟାପକ ଭାବରେ ବ୍ୟବହୃତ ହୋଇଥାଏ। ଫ୍ରେଞ୍ଚ ଦାର୍ଶନିକ ନୁଲେ ବର୍ଣ୍ଣନା କରିଥିଲେ ଯେ ରୋମର ଓଲା ନାରାୟଣ ଗୁରୁଙ୍କୁ କର୍ମର ଜ୍ଞାନୀ ବୋଲି ବର୍ଣ୍ଣନା କରିଥିଲେ। ବିଶ୍ୱାସ ଦ୍ୱାରା କିପରି ସାମାଜିକ ପରିବର୍ତ୍ତନ ଅଣାଯାଇପାରିବ ତାହାର ଏକ ବାସ୍ତବ ଉଦାହରଣ ହେଉଛନ୍ତି ନାରାୟଣ ଗୁରୁ। ଶ୍ରୋତାବନ୍ଧୁ, ସେହି ମହାନ ସମାଜ ସଂସ୍କାରକକୁ ଆଜି ତାଙ୍କର ସ୍ୱନକ୍ଷତ୍ରରେ ନମନ କରୁଛୁ।

ଶ୍ରୋତାବନ୍ଧୁ ଏଥର ଆସନ୍ତୁ କିଛି ସ୍ଥାନୀୟ ଖବର ସହିତ ଶୁଣିନେବା ପାଣିପାଗ ସମ୍ପର୍କିତ ସୂଚନା। ଗତ 15 ତାରିଖ ଓଡ଼ିଶା ପର୍ବତରୋହୀ ଦଳରେ ସାମିଲ ହୋଇ କଳାହାଣ୍ଡିର ଝିଅ ସୁଶ୍ରୀ ଶୋଭା ସାହୁ ଏଭରେଷ୍ଟର ୟୁନମ୍ ଶିଖରରେ 80 ମିଟର ଲମ୍ବ ତ୍ରିରଙ୍ଗା ପତାକାକୁ ଉଡ଼ାଇଥିଲେ। 20,100 ଫୁଟ ଉଚ୍ଚରେ ଥିବା ଏହି ଆରୋହଣ ଚଢ଼ି ଶ୍ରୀ ସୁଶ୍ରୀ ଶୋଭା ସାହୁ କଳାହାଣ୍ଡିର ଟେକ ରଖିବା ସହ ଗୌରବ ବଢ଼ାଇଅଛନ୍ତି। ସର୍ବମଙ୍ଗଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡ୍କ୍ରସ୍ ଓ ରେଡ୍ ରିବନ୍ କ୍ଲବ ଆନୁକୂଲ୍ୟରେ ପ୍ରାରମ୍ଭିକ ଅନ୍ତର୍ଭୁକ୍ତି ତଥା ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ର ପୂର୍ବତନ ବିଧାୟକ ତଥା ପୂର୍ବତନ ସ୍ୱତନ୍ତ୍ର ଅନୁସୂଚିତ ଜାତି ଓ ଜନଜାତି ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝି ନିଜ ଗାଁ ବିଜେପୁରର ଦନାରଗୁଡ଼ାରେ ପରଲୋକ ଗମନ କରିଛନ୍ତି। ଏଥର ଆସନ୍ତୁ ଶୁଣିନେବା କିଛି ପାଣିପାଗ ସମ୍ପର୍କିତ ସୂଚନା। ଆଜି ଅର୍ଥାତ୍ 20 ଅଗଷ୍ଟ କଳାହାଣ୍ଡି ଜିଲ୍ଲାରେ ପାଗ ଆଂଶିକ ମେଘୁଆ ରହିବା ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି। ସର୍ବାଧିକ ତାପମାତ୍ରା ଆଜି 32 ଡିଗ୍ରୀ ସେଣ୍ଟିଗ୍ରେଡ଼ରୁ ସର୍ବନିମ୍ନ ତାପମାତ୍ରା 23 ଡିଗ୍ରୀ ସେଣ୍ଟିଗ୍ରେଡ଼ ଏବଂ 26 ଡିଗ୍ରୀ ସେଣ୍ଟିଗ୍ରେଡ଼ ମଧ୍ୟରେ ରହିବ। ଏଥର ଆସନ୍ତୁ ଓଡ଼ିଶାର ପାଣିପାଗ ବିଷୟରେ କିଛି କଥା ଜାଣିନେବା। ଲଗାଣ ବର୍ଷାରୁ ରାଜ୍ୟବାସୀଙ୍କୁ ବର୍ତ୍ତମାନ ସୁଦ୍ଧା ନିସ୍ତାର ମିଳିନାହିଁ। ଆସନ୍ତା 22 ତାରିଖରୁ ଓଡ଼ିଶାରେ ପୁଣି ପାଣିପାଗ ବଦଳିବାର ସୂଚନା ପ୍ରଦାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର। 22 ତାରିଖ ଦିନ ଉତ୍ତର ତଥା ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ବିଶେଷ କରି ମୟୂରଭଞ୍ଜ ଜିଲ୍ଲାର ଏହିଦିନ ପ୍ରବଳ ବର୍ଷା ହେବା ସୂଚନା ପ୍ରଦାନ କରିଛନ୍ତି। ଲଗାତାର ବର୍ଷା ହେଲେ ତଳିଆ ଅଞ୍ଚଳରେ ପାଣି ଜମିବା ସହ ନଦୀ ଜଳସ୍ତର ବୃଦ୍ଧି ପାଇବାର ଆଶଙ୍କା ରହିଛି।

ଶ୍ରୋତାବନ୍ଧୁ, ସମୟ କାର୍ଯ୍ୟକ୍ରମର ପରିସମାପ୍ତି ପାଇଁ ଆମକୁ ସୂଚିତ କରିସାରିଛି। କାର୍ଯ୍ୟକ୍ରମକୁ ସମାପ୍ତି କରିବା ଆଗରୁ ଆପଣମାନଙ୍କୁ ଅନୁରୋଧ, ମତାମତ ଦେଇ ଜଣାଇବେ। ଚିଠି ମାଧ୍ୟମରେ ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍କୋଡ଼୍ 7660001। ଏ ମାଧ୍ୟମରେ ଆପଣ ଚିଠି ପଠାଇ ପାରିବେ କିମ୍ବା ହ୍ୱାଟ୍ସଆପ୍ କରିପାରିବେ ଆମକୁ ଏଇ ନମ୍ବରରେ 8895994142। ଏଇଠି କାର୍ଯ୍ୟକ୍ରମରୁ ମୁଁ ବିଦାୟ ନେଉଛୁ। ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା ସମୟ ପୂର୍ବାହ୍ନ 11:10 ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା। ଆଜି ଦିନ 12:00 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଶୁଣିବେ 12:30। କଣ୍ଠଶିଳ୍ପୀମାନେ ହେଲେ ଜ୍ୟୋତିର୍ମୟୀ ଚୌଧୁରୀ, ଗଗନ ବିହାରୀ ସ୍ୱାଇଁ, ତୀର୍ଥାନନ୍ଦ ମହାନ୍ତି ଏବଂ ରଶ୍ମି କାନୁନ୍ଙ୍କୁ। ଚାଷର କଥା ପାଇଁ ସମୟ ରହିଛି 1:10। ଦିନ 1:20 ସିଧା ପ୍ରସାରଣରେ ରହିଛି ଶକ୍ତି ରୂପାର ଫୋନ୍ ଇନ୍ କାର୍ଯ୍ୟକ୍ରମ। 2:45 ପ୍ରଚାର କରିବୁ ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆମ କେନ୍ଦ୍ରରୁ ଆଜି ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ଏଇଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ପୁଣି ଦ୍ୱିତୀୟ ଅଧିବେଶନର କାର୍ଯ୍ୟକ୍ରମ ନେଇ ଉପସ୍ଥିତ ହେବୁ 12:00। ସେତେବେଳେ ଯାଏ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀପାଟଣା ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 12:00। ଅଧିବେଶନର ଆରମ୍ଭରେ ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ହମ୍ ତୁମ୍ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ ଏବଂ ବାବୁଲ ସୁପ୍ରିୟୋ। ଗୀତଟିକୁ ଲେଖିଛନ୍ତି ପ୍ରସୂନ ଯୋଶୀ, ସଙ୍ଗୀତରେ ସଜେଇଛନ୍ତି ଯତୀନ ଲଲିତ।

ଏଥର ଚଳଚ୍ଚିତ୍ର ମର୍ଡର ଗୀତଟିକୁ ଗାଇଛନ୍ତି ଅମୀର ଜାମଲ, ଗୀତଟିକୁ ଲେଖିଛନ୍ତି ସାୟଦ କାଦ୍ରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ଅନ୍ନୁ ମଲ୍ଲିକ।

ଆପଣମାନେ ଶୁଣୁଛନ୍ତି କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ଚଳଚ୍ଚିତ୍ର ହମାରୀ ଅଧୁରୀ କାହାନୀ। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ, ଗୀତଟିକୁ ଲେଖିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ମିଥୁନ।

ଏଥର ଚଳଚ୍ଚିତ୍ର ହମ୍ପଟି ଶର୍ମା କି ଦୁଲ୍ହନିଆ ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ, ଗୀତଟିକୁ ଲେଖିଛନ୍ତି କୁମାର, ସଙ୍ଗୀତରେ ସଜେଇଛନ୍ତି ଶରୀଫ ତଶୀ।

ଏଥର ଚଳଚ୍ଚିତ୍ର ଖାମୋଶିଆ। ଗୀତଟିକୁ ଗାଇଛନ୍ତି ଅରିଜିତ ସିଂ, ଗୀତଟିକୁ ଲେଖିଛନ୍ତି ରଶ୍ମି ସିଂ ଏବଂ ସାୟଦ କାଦ୍ରୀ, ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି।

ଆପଣମାନେ ଶୁଣୁଥିଲେ ଗୀତଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଶୁଣନ୍ତୁ କେତୋଟି ସୁଗମ ସଙ୍ଗୀତ। ଶିଳ୍ପୀ ହେଲେ ଜ୍ୟୋତିର୍ମୟୀ ଚୌଧୁରୀ, ଗୀତଟିକୁ ଲେଖିଛନ୍ତି ମୀନାକ୍ଷୀ ଦେବୀ।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ ପିଏମ୍ କିଷାନ .gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଆକାଶବାଣୀ ଭବାନୀପାଟଣା, ଆପଣମାନେ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ। ଏଥର ଶୁଣନ୍ତୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀ।

0: ଆପଣମାନେ ଶୁଣୁଥିଲେ ହିନ୍ଦୀ ଏବଂ ପରେ ପରେ ଶୁଣିଲେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଏଧର ଶୁଣନ୍ତୁ ଚାଷର କଥା। ବିଷୟବସ୍ତୁ ହେଉଛି ଫୁଲକୋବି ଚାଷ। ଉପସ୍ଥାପନା କରିବେ ମିହିର କୁମାର ଭୋଇ।
1: ଦାଦା, ଆମର ଇ ଅଞ୍ଚଲ ମାନକେ କୋବି ଚାଷ କରୁଛନ୍। କୋବି ବୋଇଲେ ଆମର ଅଞ୍ଚଲନେ ପ୍ରାୟତଃ ଫୁଲକୋବି, ବନ୍ଧାକୋବି, ଗଏଁଟକୋବି ଇ ଚାଷ ଉପରେ ଏକା ଆମର ଚାଷୀ ଦାମନେ ଖଣ୍ଡେ ଧ୍ୟାନ ଦେଇଥିସନ୍। ଏବେ ତ ଚାଷୀ ଦାମନେ କୋବି ଚାରା ସବୁ ଲଗେଇବି ଥିବେ ନା, ଆରୁ କେତେ ଦାଦା ତ ଏବେ ସେଟାକେ ଖରାଟି ଆକାଜେ ବୋଲିକରି ଆର୍ ଘାଏ ଲଗଉ ବି ଥିବେ। ତ ଇ ସମୟକେ ଆମକେ କେତେଟା କଥାକେ ଧ୍ୟାନ ଦେବାକେ ପଡ଼୍ବା। କୋବି ଫସଲନେ କେତେ ଅନୁସାର କାଜେ ବୋଲିକରି ଗଡ଼ବଡ଼ିଆ ସବୁ ଦେଖା ଦେସି। ତାର୍ ଭିତରେ ବୋରନ୍ ଆରୁ ମିଲିବିଡ଼ନମ୍ ଅଭାବ ଲକ୍ଷଣ ଯଦି ହେଉଛେ ବୋଲେ ଇଟା ହେଉଛେ ସବୁଠାରୁ ମୁଖିଆ। ଇତାର ଅଭାବନେ ବନ୍ଧାକୋବି ଠାନୁ ଆମର ଫୁଲକୋବି ମାନେ ଖଣେ ବିଶେଷ ପରିମାଣରେ କ୍ଷତି ହେଇଥିସି। ଇଟାକେ ଆମକେ ଚାଷୀ ଦାମନକେ ଜାଣିବାକେ ପଡ଼୍ବା। ବୋରନ୍ର ଅଭାବ ସାଧାରଣ ଭାବେ ଆମେ ଯଦି ଦେଖ୍ମା ବୋଲେ ଖାରିଆ ମାଟିନେ ଏକା ଦେଖା ଦେସି। ଇଟା ଯେତେବେଳେ ଅଭାବ ହେସି ତ ଫୁଲକୋବି ବାଦାମି ନାଇଁ ତ ଲାଲସଢ଼ା ରୋଗ ବି ହେଇଯାଇସି। ଗଛର କାଣ ଆରୁ ଫୁଲ ଉପରେ ବାଦାମି ଆରୁ ଲାଲ ରଙ୍ଗର ଦାଗ ବି ଦେଖା ଦେସି। କାଣ ସବୁ ଫପ୍ସା ବି ହେଇଯିବା। ଇ ପ୍ରକାରର କୋବି ଖାଇବା କାଜେ ପିତା ପିତା ଗଲା ଲାଗ୍ସି। ଆର୍ ଯେନ୍ଟାକେ କି ଆମେ ବଜାରକେ ନେଲେ ଆମର ଘିନ୍ବାର ଦଦାମାନେ ସେଟାକେ ଘୁଚ୍ଫିଚ୍ ଗଲା ହେସନ୍, ଆର୍ ଆମର ଚାଷୀ ଦାମନ୍କେ ଖଣେ କ୍ଷତି ବି ସହିବାକେ ପଡ଼୍ଛି। ଇତାର ନିୟନ୍ତ୍ରଣ କରିବା କାଜେ ବୋଲି ପ୍ରତି ଲିଟର ପାନିନେ 5 ଗ୍ରାମ ବୋରକ୍ସ ମିଶେଇ କରି କୋବି ରୁଇବାର 2 ସପ୍ତାହ ପଛେ ଥରେ, ଆରୁ 4 ସପ୍ତାହ ପଛେ ଯେତେବେଲେ କି ଫୁଲ ଆସ୍ବାର 2 ସପ୍ତାହ ପୂର୍ବରୁ ଆର୍ ଘାଏ ଇଟାକେ ସିଞ୍ଚନ କର୍ବାକେ ପଡ଼୍ବା। ଆମର କୋବି ଚାଷୀଦାମାନେ ଆର୍ ଗୋଟେ କଥା ଧ୍ୟାନ ଦେବାକେ ପଡ଼୍ବା ଯେ ଇଥିର୍ କାଜେ ହେକ୍ଟର ପିଛା 5 କେଜି ବୋରାକ୍ସ ଦରକାର ପଡ଼୍ବା, ନାଇଁ ତ ହେକ୍ଟର ପିଛା 20 କେଜି ବୋରାକ୍ସ ତଲି ରୁଇବାର ବେଲେ ମାଟ୍ ନେ ପ୍ରୟୋଗ କରାଯାଇ ପାର୍ବା। ସେନ୍ତା ମିଲିବିଡ଼ନମର ଅଭାବନେ ଫୁଲକୋବିନେ ଛୋଟ ଛୋଟ ରୋଗ ବି ଦେଖା ଦେସି। ଇଟା ହେଲେ ତର ମଝି ସିରା ଲମ୍ବା ହେଇକରି ବଢ଼ି ଯାଇସି, ମାତର ଗଛର ବାକି ଯେନ୍ ଅଂଶ ସବୁ ରହିଲା ଯେନ୍ତାକେ ସେନ୍ତା କରି ଏକା ଥିବା, ସେ ଆର୍ ନେଇ ବଢ଼ିପାରେ ନା। ଯେନ୍ ଗଛେ ରୋଗ ଲାଗିଥିବା ସେ ଗଛେ ଆରୁ ଫୁଲ ଗଲା ନେଇ ଆସିନା। ଇତାର କାରଣ ହେଲା ଯେତେବେଲେ ବେଶୀ ପରିମାଣରେ ଅମ୍ଳ ମାଟି ଆରୁ ଯବକ୍ଷାର ଯାନ ଅଭାବ ହେସି, ଗଛ ଆରୁ ମାଟିନୁ ମଲିବିଡ଼ିନମ୍ ଗ୍ରହଣ ନେଇ କରିପାରେ ନା। ହେତିର୍ କାଜେ ଇ ପ୍ରକାର ବ୍ୟତିକ୍ରମ ସବୁ ବି ଦେଖା ଦେସି। ଇଟା ଦୂର କରବା କାଜେ ବୋଲିକରି ହେକ୍ଟର ପିଛା 2 କେଜି ସୋଡ଼ିୟମ କି ଆମୋନିୟମ ମଲିବେଡ଼େଟ ମାଇଟ୍ନେ ପ୍ରୟୋଗ କରବାକେ ପଡ଼୍ବା, ନାଇଁ ତ ଚାଷୀ ଦାମନେ ପ୍ରତି ଲିଟର ପାନିନେ 2 ଗ୍ରାମ ମିଶେଇ କରି ସେ ପରିମାଣର ସୋଡ଼ିୟମ କି ଆମୋନିୟମ ମଲିବେଡ଼େଟକେ ଗଛନେ ସିଞ୍ଚନ କଲେ ଗଲା ଇ ସମସ୍ୟା ଖଣେ ଦୂର ହେସି। ଏବେ ତ ବଜାରକେ ଗଲା ନାନାଦି ପ୍ରକାରର ଅନୁସାର ମିଶ୍ରଣ ବି ମିଳୁଛେ, ଯେନ୍ତାକି ଏଗ୍ରୋମିନ, ଟ୍ରାସେଲ, ପ୍ଲାଣ୍ଟେଡ଼, ପଲିଫିଡ୍ ଇ ସବୁକେ ବି ଆମେ ପ୍ରୟୋଗ କରିପାର୍ମା। ଫୁଲକୋବିନେ ଆର୍ ଗୋଟେ ସମସ୍ୟା ହେଲା ଛୋଟ ଛୋଟ ଫୁଲ ଆସ୍ବାରଟା, ଆରୁ ଯେତେବେଲେ ଇତାର ସଂଖ୍ୟା ବଢ଼ିଯାଇସି ତ ଆମର ଚାଷୀ ଦାମନ୍କେ କୋବି ଚାଷ୍ନେ ଯେତ୍କି ଲାଭ ମିଲ୍ବାର କଥା ସେତ୍କି ମିଳି ନେଇପାରେ। ତାର କାରଣ ଗୋଟେ ଗଲା ହେସି ଯେ ଯେତେବେଲେ ଇ ପ୍ରକାରର କୋବି ଆମେ ବଜାରକେ ନେଇ କରି ଯାଇସୁଁ ତ ଘିନ୍ବାର ଲୋକ ଯେତେବେଲେ ଦେଖ୍ସି ନଡ଼ା ଅଧିକା ବାହାରିବା ଆର୍ ଫୁଲ ସଂଖ୍ୟା କମ୍ ଆସ୍ବା ବୋଲିକରି ସେତେବେଲେକେ ସେ ଛୋଟ ଛୋଟ କୋବି ମନ୍କେ ନେଇ ଘିନନ୍ ନା। ଇ ଛୋଟ ଛୋଟ ଫୁଲ ଆସ୍ବାରଟା ଗଲା ବ୍ୟତିକ୍ରମ। ଇତାର କାରଣ ହେଲା ଯବକ୍ଷାର ଯାନ ସାରର ଅଭାବ। ଆର୍ ଗୋଟେ କଥା ହେଲା ସଲ କିସମକେ ଡେରି ନେ ଲଗାବାରଟା କି ତଲି ଘରାନେ ବହଲିଆ କରି ତଲି ଯଦି ରହିଯିବା, ନାଇଁ ତ ଆମେ ଯଦି ବୁଢ଼ା ତଲିକେ ଯଦି

0: ଲଗାମା ବୋଲେ ସେତେବେଳେ ଇ ଫୁଲକୋବି ସବୁ ଛୋଟ ଛୋଟ ହେଇକରି ବାହାରୁଥିବା। ତ ଇ କଥା ଖଣ୍ଡକେ ଆମର ଚାଷୀ ଦାମନେ ଧ୍ୟାନ ଦେଇଥିମା। ଆର୍ ଗୋଟେ କଥା ଗଲା ଦେଖା ଦିଶି ଯେ ଆମର ଫୁଲକୋବି ସବୁ ସତେଜ ନାଇଁ ଦିଶି କରି ଫିକା ପଡ଼ିଯାଇସି। ଇଟାକେ କୋବିର ଆର୍ ଗୋଟେ ବ୍ୟତିକ୍ରମ ବୋଲିକରି କୁହାଯାଇସି। ଇତାର କାରଣ ହେଲା ଫୁଲ ବଢ଼ୁଥିବା ବେଳେ କି ହେଇ ଆସିଲା ବେଳେ ଅଧିକ ସୂର୍ଯ୍ୟକିରଣ ଯେତେବେଳେ ବାସିଛି ତ ଏଇ ଫୁଲକୋବି ସବୁ ଫିକା ହେଇଯାଇସି ଆର୍ ଖାଇବାକେ ପିତା ଗଲା ଲାଗ୍ସି। ତ ଏମିତି ଛୋଟ ଛୋଟ କଥା ମନେ ଯେନ୍ଟାକି ଆମର ଚାଷୁଦା ମନେ ଯେନ୍ମାନେ ଏବେ ଫୁଲକୋବି ଲଗଉଛନ୍ କି ଫୁଲକୋବି ଚାଷ କରି ଆସୁଛନ୍, ଯଦି ଧ୍ୟାନ ଦେଇକରି ଆମେ କର୍ମା ବୋଇଲେ ଆମକେ ଇ ଫୁଲକୋବି ଚାଷ ନେଗଲା ବନେକରି ଦୁଇ ପଇସା ମିଲ୍ବା ଆର୍ ଯେନ୍ ପ୍ରକାର ସମସ୍ୟା ସବୁ ଅଛେ ଇ ସମସ୍ୟା ଆର୍ ଆମକେ ନେଇ ଦେଖା ଦିଏ ନା।
1: ଆପଣମାନେ ଶୁଣୁଥିଲେ ଚାଷର କଥା ଉପସ୍ଥାପନ କଲେ ମେହେର କୁମାର ଭୋଇ। ବିଷୟବସ୍ତୁ ଥିଲା ଫୁଲକୋବି ଚାଷ। ଆକାଶବାଣୀ ଭବାନୀପାଟଣା ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।
1: ଆପଣମାନେ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ନାରୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା। ଆଜି ଏଥିରେ ଶୁଣନ୍ତୁ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ଏହି ବିଜ୍ଞାପନ ବିରତି ପରେ
2: ୱାର୍କ ଫ୍ରମ୍ ହୋମ୍ ହାଇ ସାଲାରୀ ମାତ୍ର ଗୋଟିଏ କ୍ଲିକ୍ରେ।
3: ଆରେ ବା,
4: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍ବିଆଇ କହେ,
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ବହୁ,
7: ହଁ ମା,
6: ଏହି ଘରର କିଛି ନିୟମ ଅଛି।
7: ଯେମିତିକି?
6: ଯେମିତିକି ଏଠି କ୍ୟାଶର ପରମ୍ପରା ନାହିଁ।
7: ତ ନେଣ ଦେଣ?
6: ସେଇଟା ଆମେ ଡିଜିଟାଲ ପେମେଣ୍ଟ କରୁ।
7: ଓହ,
6: ଯେମିତି UPI ରେ?
7: ଆଚ୍ଛା,
6: ହଁ। ଆଉ ଶୁଣ, ଆଉ ଗୋଟେ ନିୟମ ଅଛି।
7: ସେଇଟା କଣ ମା?
6: ତୋ ମୁହଁ ଦେଖା ବି UPI ରେ ମିଳିବ।
7: ଆପଣ ବି ନା ମା।
8: ଭାରତ କରେ ଡିଜିଟାଲ ଦେୟ ପ୍ରଦାନ,
7: ସହଜ ଅଟେ ପ୍ରତିଟି ନେଣ ଦେଣ।
1: ଶକ୍ତି ରୂପା ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ଯୋଡ଼ି ହେବା ପାଇଁ ଆପଣଙ୍କୁ ଆମେ ନେଇଯାଉଛୁ ଆମର ଟକ୍ ଷ୍ଟୁଡିଓକୁ।

ସକାରାତ୍ମକତା ଆମ ଜୀବନକୁ ସନ୍ତୁଷ୍ଟି ଦେଇଥାଏ। ଜୀବନରେ ଯେତେ ଦୁଃଖ କଷ୍ଟ ଆସୁ, ଆମେ ଯଦି ସକାରାତ୍ମକତା ସହିତ ଜୀବନକୁ ଆଗେଇ ନେବା, ତେବେ ଆନନ୍ଦରେ ରହିପାରିବା। ଏହି କଥା ସହିତ ଶକ୍ତିରୂପ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ ଭଉଣୀ। ଆଜିର ଉପସ୍ଥାପନାରେ ମୁଁ ସ୍ନିଗ୍ଧା, ନମସ୍କାର।

0: ଆପଣଙ୍କ ସହିତ ଆମର ଏଇ ମନର ସମ୍ପର୍କକୁ ଆଗେଇ ନେବା ଏହି ଫୋନ୍ ନମ୍ବର ମାଧ୍ୟମରେ। ନମ୍ବରଟି ହେଉଛି 0667029562 0667029562 8। ଆଜି ଆପଣମାନେ ଅନୁରୋଧ କରିପାରିବେ କିଛି ଚଳଚ୍ଚିତ୍ରର ଗୀତ, ସେଗୁଡ଼ିକ ହେଉଛି କାବେରୀ, ଆରତୀ, ବଳିଦାନ, ରକ୍ତ ଗୋଲାପ, ମହୁଆ, ସତ ମିଛ। ଆସନ୍ତୁ ଶୁଣିବା କିଏ ଫୋନ୍ କରିଛନ୍ତି। ହ୍ୟାଲୋ
1: ହ୍ୟାଲୋ
0: ହଁ ଭଉଣୀ ନମସ୍କାର, କୋଉଠୁ କହୁଛନ୍ତି? ଆଚ୍ଛା, କେମିତି ଅଛନ୍ତି ଭଉଣୀ?
1: ମୁଁ ବହୁତ ଭଲ ଅଛି, ଆପଣ ମୁଗ୍ଧାହତ ବୋଧେ ହସୁଛନ୍ତି।
0: ଆଚ୍ଛା, ଜାଣିପାରୁଛନ୍ତି ତାହେଲେ?
1: ହଁ, ସବୁଦିନର ନିୟମିତ ଶ୍ରୋତା ହେଇକି ତ ଜାଣିବି ଅପା।
0: ନିଶ୍ଚୟ, ଆପଣଙ୍କୁ ଯେମିତି ଆମେ ଜାଣିପାରୁଛୁ ସେମିତି ଆଉ।
1: ହଁ ଅପା,
0: ଆଉ
1: ବର୍ଷା ଆପଣଙ୍କର ଦେହ ପା ଭଲ ଅଛି?
0: ହଁ ହଁ ଭଲ ଅଛି। ଆଜି କୋଉ ଗୀତ ଶୁଣିବେ?
1: ମୁଁ ତ କୋଉ ଗୀତ ଶୁଣିବି ମୁଁ ତ ମନେ ରଖିବି ଅପା, ଆଉ ଶୁଣି ପାରିନି।
0: ଚଳଚ୍ଚିତ୍ରର ଗୀତ ଅଛି ଆଜି, କାବେରୀ, ଆରତୀ, ସତ ମିଛ, ବଳିଦାନ, ରକ୍ତ ଗୋଲାପ, ମହୁଆ।
1: ମହୁଆ ଚଳଚ୍ଚିତ୍ରର ଦେଇଦେବେ
0: ମହୁଆ। ଆଚ୍ଛା,

0: ତମକୁ ପୁରୁଣା ଗୀତ ସବୁ ଭଲ ଲାଗେ ନା?
1: ମତେ ପୁରୁଣା ସବୁଠାରୁ ପୁରୁଣା ବେଶୀ ଭଲ ଲାଗେ।
0: ଆମ ସମସ୍ତଙ୍କୁ
1: ହଁ,
0: ନୂଆ ସହିତ ପୁରୁଣାର ଯେତେବେଳେ ମିଶିଯାଏ ସେଠି ଆମେ ଗୋଟେ ଅଲଗା ମଧୁରତା ଆସିଥାଏ ନା? ଯେମିତି ବାପା ମା ଆଉ ଆମ ତଳ ପିଢ଼ି ଛୋଟ ଛୋଟ ଛୁଆଙ୍କ ସହିତ ମିଶିଲା ବେଳେ ଯେମିତି ଲାଗିଥାଏ।
1: କିନ୍ତୁ ଆଜିକାଲି ଫେମସ୍ ଯୋଉ ହେଲା ଯେ ସେମାନେ ଭାବନ୍ତି ଯେ ପୁରୁଣା ଆମକୁ ଭଲ ଲାଗେନି, କିନ୍ତୁ ଆମ ତ ଜେଜେମା ଜେଜେବାପା ମାନଙ୍କ ଠାରୁ ଆମର ପୁରୁଣା ଲୋକ ଆମେ, ସେଇଥିପାଇଁ ଜୁନା ହଉ ପୁରୁଣା ହଉ ନୂଆ ହଉ ବା ଯାହା ବି ହଉ ଆମେ ତାକୁ ପସନ୍ଦ କରିବା ଉଚିତ। କୋଉ ସମୟରେ କୋଉଟା ବ୍ୟବହାର କରିବା, ଯେତେ ସମୟରେ ସେତେ ଆମେ ଆମେ ପସନ୍ଦ କରିବା ଉଚିତ।
0: ଆଉ ଗାଁରେ ବର୍ଷା ହଉଛି?
1: ବର୍ଷା ହଉନି ବାପା, ଟିକେ ଟିକେ ବର୍ଷା ହୁଏ, ଆଉ ବିଲରେ ମଧ୍ୟ ପାଣି ନାହିଁ ଯେ ଆମର ଧାନ ମଧ୍ୟ ରୁଆ ହେଇନି ଆଜିକାଲି, ଆଉ ବର୍ଷା ହେଇନି ଯେ କାହାର ଧାନ ରୁଆ ହେଇନି କାହାର ଧାନ ରୁଆ ହେଇଛି, ଏମିତି ହେଇଛି ବାପା।
0: କୋଉ ଅଞ୍ଚଳରେ ହଉଛି କୋଉ ଅଞ୍ଚଳରେ ହଉନି ଏମିତି ହଉଛି ବର୍ଷାଟା।
1: ହଁ
0: ଆଚ୍ଛା, ଦେହ ସମସ୍ତଙ୍କର ଠିକ ଅଛି ଗାଁରେ?
1: ହଁ, ଗାଁରେ ସମସ୍ତଙ୍କର ଦେହ ଠିକ ଅଛି ବାପା।
0: ଆଚ୍ଛା, କାହିଁକିନା ଏବେ ଝାଡା ବାନ୍ତି ଜ୍ଵର ଟିକେ ଚାରିଆଡେ ବ୍ୟାପୁଛି ନା?
1: ହଁ, ନାଇଁ ସେପରି ସମସ୍ୟା କିଛି ନାହିଁ ବାପା, ସମସ୍ତେ ଖୁସିରେ ଅଛନ୍ତି, ଆଉ ଏମିତି ଝାଡା ବାନ୍ତି କି ଜ୍ଵର କାହାକୁ ହେଇନି।
0: ଆଚ୍ଛା, ତ ସେ ବହୁତ ଭଲ କଥା, କାହିଁକିନା ସମସ୍ତେ ଭଲରେ ଥିଲେ ଆମ ସମସ୍ତଙ୍କୁ ଖୁସି ଲାଗିଥାଏ
1: ହଁ ବାପା,
0: ନୁହେଁ?
1: ହଁ,
0: କାହିଁକିନା ଆମେ ଜଣେ ଦୁଃଖୀ ହେଲେ ବି ଆମ ମନରେ ତା ପ୍ରଭାବ ପଡ଼ିଥାଏ ନା?
1: ହଁ ବାପା, ସେଇଟା ତ ନିଶ୍ଚିତ, କାରଣ ଆମେ ଆମ ଗାଁରେ ବି କେହି ଯଦି କାହାର ଯଦି ଦୁଃଖ ହେଲା ତାହେଲେ ଆମ ମନରେ ମଧ୍ୟ ଦୁଃଖ ହବା ଉଚିତ, ଆମେ ଦୁଃଖ କରୁ। ହଁ,
0: କେମିତି ପରିବାର ଭିତରେ ଯେମିତି ସମସ୍ତେ ଖୁସି ଥିଲେ ଭଲ ଲାଗେ ନା?
1: ହଁ, ସେମାନେ ଆମର ଅତି ପ୍ରିୟ ଅଟନ୍ତି, ତ ଆମେ ତାଙ୍କର ଅତି ପ୍ରିୟ ହବା କଥା।
0: ଭଉଣୀ ତ ଏତେ ଭଲ ମନର, ତେଣୁ ତାଙ୍କୁ ତ ସବୁ ଭଲ ଲାଗିବ, ମାନେ ସମସ୍ତଙ୍କର କଥା ଚିନ୍ତା ଆସିବ ନିଶ୍ଚୟ, ନୁହେଁ?
1: ହଁ ବାପା,
0: ତାହେଲେ ଶୁଣିବା ଆପଣଙ୍କ ପସନ୍ଦର ଗୀତ।
1: ବାପା ନମସ୍କାର।
0: ନମସ୍କାର, ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି।

ହ୍ୟାଲୋ, ଆଗକୁ ଆମେ ଆହୁରି ଶୁଣିବା। ଗୀତ ଆମ ମନରେ ଅନେକ ସକାରାତ୍ମକ ପ୍ରଭାବ ପକାଇଥାଏ, ମନକୁ ଖୁସି ଦେଇଥାଏ, ସମସ୍ତଙ୍କ ମନକୁ ଆନନ୍ଦିତ ରଖିଥାଏ। ତ ଏଇ ଗୀତ ମାଧ୍ୟମରେ ଆମେ ନିଜର ମନର କଥାକୁ ବି କହିପାରୁ ଆଉ ଶୁଣି ବି ପାରୁ। ତାହେଲେ ଆସନ୍ତୁ ଶୁଣିବା।

0: ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ହଁ ଭଉଣୀ କେ ନମସ୍କାର, କେମିତି ଅଛନ୍ତି ସୁମିତ୍ରା ଭଉଣୀ?
1: ଭଲ ଅଛି ବାପା।
0: ଆଉ ଗାଁରେ ବାକେଲପଡାରୁ ସୁମିତ୍ରା ଭଉଣୀ କହୁଛନ୍ତି, କୋଉ ଗୀତ ଶୁଣିବେ? ହଁ ହଁ ନିଶ୍ଚୟ ନିଶ୍ଚୟ, ଆପଣଙ୍କ ପରିଚୟକୁ ଆମେ ଅପେକ୍ଷା କରିଥାଉ। ଆଚ୍ଛା, କୋଉ ଗୀତଟା ଶୁଣିବେ ପ୍ରଥମେ କୁହନ୍ତୁ?
1: ଆଜି କଣ କଣ ଗୀତ ଅଛି?
0: କାବେରୀ ଫିଲ୍ମର ଆରତୀ, ବଳିଦାନ, ରକ୍ତ ଗୋଲାପ, ସତ ମିଛ,
1: ଛୁଆ
0: ମାନଙ୍କର ସ୍ୱାସ୍ଥ୍ୟ
1: ସବୁ ଭଲ ଅଛ?
0: ଥଣ୍ଡା
1: ଯେତେ ଅଛନ୍ ସବୁ ଭଲ ଅଛ?
0: ଟିକେ ସାବଧାନତା ଅବଲମ୍ବନ କରୁଥିବେ?
1: ହଁ, ସବୁବେଳେ ଫୁଟା ପାନ ଗୁଧ ବୋଲା ହେଇକରି ଛୋଟ ମାନେ ଅଛେତ କି ନେ ପା ସବୁବେଳେ କହୁଛୁ। ଆର ମଶାରୀ ଟାଣିକରି ଛୁଅ ବୋଲୁଛୁ ସେ ଝିଅ ମାନକେ,
0: କାହିଁକିନା ଛୋଟ ଛୋଟ ସାବଧାନତା ଆମ ସ୍ୱାସ୍ଥ୍ୟକୁ ଭଲ ରଖିପାରିବ, ତାହେଲେ ଆମେ କାହିଁକି ନ କରିବା ନା?
1: ଜର ହଉ ଗଲା ହସ୍ପିଟାଲ କେ ନୂଆ ଚେକ୍ କରି ବୋଲା ହଉଛି ବାପା।
0: ହଁ ହଁ ହଁ, ଏଇ ଏମିତି ଆପଣ ଯେତେ ସଚେତନ ଅଛନ୍ତି, ଯଦି ସେତିକି ସଚେତନ ରହିବେ ନିଶ୍ଚୟ ସମସ୍ତଙ୍କର ସ୍ୱାସ୍ଥ୍ୟ ଠିକ ରହିବ।
1: ଖାଇଲା ବେଳେ ଗଲା ସାବୁନରେ ହାତ ଧୋଇ କରିବୁ ଆର ଖୁଆବ ବୋଲିକରି ସବୁବେଳେ ସେ ଝିଅକୁ ବତଉଛି ନା ଅପା।
0: କେନ ମା ମାନେ ସଚେତନ ରହିଲେ ତ ପୁରା ପରିବାର ସଚେତନ ରହିଥାଏ ନା? ସୁମିତ୍ରା ପୁଣି କଣ ଭଲ ଲାଗେ ଆପଣଙ୍କୁ ସବୁଠୁ ବେଶୀ କରିବା ପାଇଁ?
1: ସବୁ ଜିନିଷ ଭଲ ଲାଗେ ନା ଅପା?
0: ସବୁ ଜିନିଷ
1: ଯେତେ ଅଛ ତ ଯେତେ ସବୁ ଗହଲି ଗାଁ ମାନକେ ଅପା ପନିପରିବା ନ ସବୁ ଖାଦ୍ୟ ମାନେ ସବୁ ଦିନକେ ଗୋଟେ ଗୋଟେ ବଜାରରୁ ବଦଳେଇ କରି ଆନୁଛି ମୁଁ ରାନ୍ଧି କରି ଖାଉଛି ମୋ ଅପା। ଆଜିକାଲ ତ ସବୁ ରାନ୍ଧିଲା ଥାକ ଗଲା ଗରମ ଟାଇଟେନ
0: ସେଇଟା ତ ସବୁଠୁ ସୁନ୍ଦର କଥା ଭଉଣୀ, ଯେ ଯେଉଁ ଘରେ ସ୍ତ୍ରୀ ଲୋକଙ୍କର ହସ ଖୁସିରେ ରୋଷେଇ କରିକି ଖୁଏଇବାର ମନ ଥାଏ ନା, ସେ ଘରେ ସମସ୍ତେ ହସ ଖୁସିରେ ରୁହନ୍ତି।
1: ସେମିତି ଅଛୁ ଅପା, ଆମେ ଚାରି ଜାଗଲା ମେଟି ଭିରି କରି ଅଛୁ।

0: କାହାର ଘରେ ଯାଆଁଟା ଆଗ ହୋଇଛେ ବୋଲେ ବାବୁ ନନି ମାନକେ ନିଅ ଖାଇବ ଗରମ ତା ବୋଲି ଚାର ଯା ଇଟା ସବୁବେଳେ ଦିଆ ଅନା ହେଇକି ଚଲୁଛୁ ଅପା ଆରୁ
1: ବହୁତ ବଢିଆ କଥା କାହିଁକି ନା ଏଇ ଏମିତି ସମ୍ପର୍କ ଆଜିକାଲି ପ୍ରାୟ ଦେଖିବାକୁ କମ୍ ମିଳେ। ଆଉ କାହାକୁ ବେଶୀ ଆପଣଙ୍କ ଯାଆ ମାନଙ୍କ ଭିତରେ କାହାକୁ ବେଶୀ ଭଲ ରୋଷେଇ କରିବାକୁ ଇଚ୍ଛା ହୁଏ?
0: ଆମର ସାନଟା ଖୁବ ଜିନିଷ ଟିକେ ଶାଗ ଡାଲ ମାନେ ଅପା ଯେତେ ପ୍ରକାର ଟା ଆମେ ଯେତେ ନେଇ ମିଳୁଛେ ବାରି ଶାଗ ଡାଲ ମାନେ ତାକେ ସବୁ ଭଲ ଲାଗୁଛି ଯେ ସବୁ ସେ କରିବା ଆନି କରି।
1: ଆଚ୍ଛା ଆଚ୍ଛା, ଆପଣଙ୍କୁ କଣ ଭଲ ଲାଗେ ବେଶୀ କରିବା ପାଇଁ?
0: ଆମେ ଆମ ଆମର ପୁଅ ଟିକେ ମୁନଗା ଶାଗ ବହଲ ଶାଗ ଟିକେ ଶାଗ ଭିତରେ ବୋଲେ ମନ କରୁଛେ ଯେ ତାକେ ମୁନଗା ଶାଗ ବହଲ ଶାଗ ଟିକେ ଖଡ଼ି ଦେସି ଖୁବ କରି।
1: ହଁ, ଏଇ ଯୋଉ ମୁନଗା ଶାଗ କହୁଛନ୍ତି ସେଟା ତ ଦେହ ପାଇଁ ଆମର ବହୁତ ଭଲ, ମାନେ ପ୍ରତିଦିନ କିଛି କିଛି ଖାଇବା କଥା।
0: ହଁ, ସେଥିର୍ ଲାଗି ଅପା ଦେଖ ଆମେ ଡାଲି ଟିକେ ଗଲା ପକାମି ମୁନଗା ଶାଗେ ଆର ତାକେ ଗୁରସ ଲଗେଇ କରି ଖଡ଼ିମୁ ସେଟା।
1: କେନ ଆମ ପ୍ରଧାନମନ୍ତ୍ରୀ ବି କହୁଛନ୍ତି ସମସ୍ତେ ସଜନା ଶାଗ ଖାଇବା କଥା ବୋଲି ନା, ମୁନଗା ଶାଗ।
0: ହଁ, ଝିଅ ଭଲ ରହୁଛି କି ନାଇଁ ଅପା ଶାଗ ଡାଲ ନା ଟିକେ?
1: ହଁ ହଁ ହଁ,
0: ବ୍ଲଡ ପ୍ରେସର ଗଲା ନେଇ ହେ ଦେଖ ଏଇ ଶାଗ ଡାଲ ମାନେ।
1: ଆରେ ଆମ ଭଉଣୀ କେତେ କଥା ଜାଣିଛନ୍ତି ଆଉ, ଆମକୁ ଭଉଣୀ କହିବେ ଆମେ କ'ଣ କହିବୁ ନା। ଠିକ ଅଛି ଭଉଣୀ, ଆପଣ ଏମିତି ସଚେତନ ଥାନ୍ତୁ, ଆପଣଙ୍କ ପରିବାରକୁ ସୁନ୍ଦର ଭାବେ ରଖିଥାନ୍ତୁ। ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି। ବହୁତ ବହୁତ ଧନ୍ୟବାଦ।
0: ନମସ୍କାର
1: ହଁ, ସବୁ ଅପା ଶୁଣୁଛନ୍ତି ବି, ଆପଣଙ୍କୁ ବି ସମସ୍ତଙ୍କ ସବୁ ଅପାଙ୍କ ତରଫରୁ ବହୁତ ବହୁତ ଧନ୍ୟବାଦ। ଆସନ୍ତୁ ଶୁଣିବା।

0: हेलो हेलो, भौणी को फोन टी बोधे कटि जाइछि। आसन सुनिबा आउ किए फोन करछन्ति। हाँ भौणी, एबे बर्षा दिन जे। हेलो हेलो,
1: हेलो।
0: हाँ को भौणी को दियंतु।
1: आओ भौनी धर।
0: ଆମ ଭଉଣୀମାନେ ବହୁତ ସ୍ମାର୍ଟ ଅଛନ୍ତି, ନିଜେ ଫୋନ୍ କରିକି କଥା ହେଇପାରିବେ ନିଶ୍ଚୟ। ହ୍ୟାଲୋ,
1: ହଁ ନମସ୍ତେ।
0: ନମସ୍ତେ ଭଉଣୀ, ଆପଣ ଏତେ ସୁନ୍ଦର କଥା କହୁଛନ୍ତି, ନିଜେ ଫୋନ୍ କରିବେ ନିଶ୍ଚୟ, ଆମକୁ ଆହୁରି ଖୁସି ଲାଗିବ।
1: ହଉ ଠିକ୍ ଅଛି।
0: ଭଉଣୀ ଆପଣଙ୍କ ନାଁ?
1: କବିତା ଦୁର୍ଗା।
0: କବିତା। ଭଉଣୀ ଏତେ ସୁନ୍ଦର ନାଁଟେ, ଆଜି କେଉଁ ଗୀତ ଶୁଣିବେ?
1: କାବେରୀ।
0: କାବେରୀ। ଆଚ୍ଛା, ଆପଣଙ୍କୁ ଚଳଚ୍ଚିତ୍ର ଭଲ ଲାଗେ ଦେଖିବା ପାଇଁ?
1: ହଁ ହଁ
0: କେବେ ଭାଇଙ୍କ ସହିତ ଯାଇଛନ୍ତି ଦେଖିବା ପାଇଁ?
1: ହଁ ଯାଏ।
0: କେତେ ଭଲ ଲାଗେ ଭାଇଙ୍କ ସହିତ ଯିବା ପାଇଁ ବା ଅନ୍ୟମାନଙ୍କ ସହିତ ଯିବା ପାଇଁ?
1: ଭଲ ତ ଲାଗେ ଯିବା ପାଇଁ।
0: ଭାଇଙ୍କ ସହିତ ନା?
1: ହଁ
0: ଏଇଟା ତ ବହୁତ ଖୁସିର କଥା, ପରିବାର ଭିତରେ ଖୁସି ଯୋଡ଼ିବା ପାଇଁ ଚଳଚ୍ଚିତ୍ର ବି ଗୋଟେ ମାଧ୍ୟମ, ମାନେ ଚଳଚ୍ଚିତ୍ରର ସଙ୍ଗୀତ ଆମ ମନରେ ବହୁତ ପ୍ରକାର ଭାବନା ସୃଷ୍ଟି କରିଥାଏ।
1: ଆପଣ କ'ଣ ଖାଇଛନ୍ତି ଆଜି? ହଁ
0: ମୁଁ କ'ଣ ଖାଇଛି? ଏମିତି ଆପଣ ଯାହା ଖାଇଛନ୍ତି ତାହା ହିଁ ଖାଇଛି।
1: ହଉ,
0: ଆପଣ କ'ଣ ଖାଇଛନ୍ତି?
1: ଏବେ ଚାଲିଛେ ରୋଷେଇ।
0: ରୋଷେଇ।
1: ସକାଳେ ରୁଟି ଆଉ ତରକାରୀ ଖାଇଥିଲୁ, ଆଉ ଭାତ ଡାଲି ତରକାରୀ ଚାଲିଛେ।
0: ଆଚ୍ଛା ଭଉଣୀ, ଏତେ ସମୟ ରୋଷେଇ କରନ୍ତି, କେତେବେଳେ କେତେବେଳେ ଟିକେ ବିରକ୍ତ ଲାଗେନି?
1: ବିରକ୍ତ କ'ଣ ପାଇଁ ଲାଗିବ, ଏଟା ତ ଆମର ସବୁଦିନିଆ କାମ।
0: ଆଚ୍ଛା, ଆପଣଙ୍କ ହସରୁ ଲାଗୁଛି ଯେ ଆପଣ କେତେ ଖୁସିରେ ସମସ୍ତଙ୍କୁ ରୋଷେଇ କରିକି ଖୁଉଥିବେ।
1: ହଁ
0: ମାନେ ଆମେ ସିନା ଭାବୁ, ପ୍ରକୃତରେ ସମସ୍ତଙ୍କୁ ଖୁଏଇବା ଗୋଟେ କଳା, ମାନେ କେତେ ଖୁସିରେ ଆମେ ଅନ୍ୟକୁ ଖାଇବା ଦେଇପାରୁଛୁ, କାହିଁକି ନା ଏଇଟା ଛୋଟ କଥାଟେ ନୁହେଁ, ବହୁତ ପରିଶ୍ରମ ଲାଗେ ରୋଷେଇ କରିବାରେ, ନୁହେଁ?
1: ତ ମୋ ଘରେ ଡଗି ବି ଅଛି,
0: ହଁ
1: ଡଗି 2ଟା ଡଗି ଅଛି, ତାଙ୍କ ପାଇଁ ବି ଦେଖିବାର ପଡ଼ୁଛି।
0: ତ ଆପଣ କେତେ ସମୟ ରୋଷେଇ କରନ୍ତି?
1: ଲାଗିବ 2 ଘଣ୍ଟା ପାଖାପାଖି। ସକାଳେ ପିଲାମାନଙ୍କ ଲାଗି ରୁଟି ତରକାରୀ ଖାଇକି ସ୍କୁଲ ଯାଆନ୍ତି, ତାପରେ ଆସିଲା ପରେ କଲେଜରୁ ଆସିବେ ପିଲାମାନେ, ତାପରେ ଆସିଲେ ଖାଇବେ ଖାନା, ତାପରେ ଛୁଆମାନେ ଯେନ୍ଟା କି ଗୋଟେ 5 କ୍ଲାସ୍ ପଢୁଛି, ଗୋଟେ 8 ଶିଶୁ ମନ୍ଦିରରେ,
0: ଆଚ୍ଛା
1: ତାଙ୍କର ଲାଗି ସକାଳେ ଜଲ୍ଦି ଟିକେ ଉଠି କରି ଜଲ୍ଦି କାମଟା ସରାଇ କରି ସ୍କୁଲ ଟିକେ ପଠାଉଛି।
0: ଏଇ କାମ ପାଇଁ ଆମେ ବି ମାନେ ଟିକେ ଚଳଚଞ୍ଚଳ ରହୁ ସବୁବେଳେ, ନିଜକୁ ସୁସ୍ଥ ମନେ କରୁ, ନୁହେଁ?
1: ହଁ
0: କାହିଁକି ନା ମନ ଆମର ସବୁବେଳେ ଦୃଢ ଥାଏ ଯେ ଆମକୁ ଏଇସବୁ କାମ କରିବାର ଅଛି,
1: ହଁ ହଁ
0: ତେଣୁ ସେ ଆମକୁ ହାରିବାକୁ ଦବନି କି କେବେ ଅଳସୁଆ ହବାକୁ ବି ଦବନି।
1: ନାହିଁ କେବେ ବି ଅଳସୁଆ ନାହିଁ, କେମିତି ସକାଳେ ଉଠି କରି ସବୁ କାମ ଜଲ୍ଦି ସାରି କରି ପିଲାମାନଙ୍କେ କାନ୍ତା କରି ଟିଫିନ ବନେଇ କରି ସ୍କୁଲ ପଠେଇବା, ସେ ଚିନ୍ତା ଥିଲା ନା, ଘର ପରିବାର ନିଜର ହଜବେଣ୍ଡ ପିଲା ଛୁଆ,
0: ହଁ ଶାଶୁ ଶ୍ୱଶୁର ଯିଏ ଘରେ ରହିଲେ ସମସ୍ତଙ୍କ କଥା ବୁଝିବା।
1: ମୋ ଛୁଆ ମାନେ ତ ଗଡବଡ ହେଇଯାଇଛନ୍ତି,
0: ହଁ ହଁ
1: ଆଉ ମୋ ନାନୀର ଛୁଆ 2ଟା ଅଛନ୍ତି।
0: ଆଚ୍ଛା,
1: ହଁ ନାନୀର ଛୁଆ 2ଟା ଛୋଟ ଛୋଟା ଅଛନ୍ତି, ସେମାନଙ୍କେ
0: ସେମାନଙ୍କ ଦାୟିତ୍ୱ ଟିକେ ବୁଝିବାକୁ ପଡ଼ୁଥିବ।
1: ହଁ
0: ବହୁତ ଭଲ କଥା ଭଉଣୀ, ଗୋଟେ ଘରର ସୁନ୍ଦର ଭାବରେ ଦାୟିତ୍ୱ ନେଇପାରିବା ଗୋଟେ କଳା, ଆଉ ଆପଣଙ୍କ କଥାରୁ ଲାଗୁଛି ଯେ ଆପଣ ଏସବୁ ବହୁତ ଖୁସିରେ କରନ୍ତି ବୋଲି। ଆଉ
1: ହଁ
0: ଆର ଥରକୁ ଆପଣ ନିଜେ ଫୋନ୍ କରିବେ ଆଉ ଆମ ସହିତ କଥା ହେବେ,
1: ହଁ
0: ତାହେଲେ ଆମକୁ ଆହୁରି ଖୁସି ଲାଗିବ। ବହୁତ ବହୁତ ଧନ୍ୟବାଦ ଭଉଣୀ, ଆସନ୍ତୁ ଶୁଣିବା ଆପଣଙ୍କ ପସନ୍ଦର ଏଇ ଗୀତଟି।
1: ହଁ ନମସ୍କାର।
0: ନମସ୍କାର। ଆମ ଭଉଣୀମାନେ କେତେ କାମରେ ବ୍ୟସ୍ତ।

ସମୟ ଇସାରା ଦେଲାଣି ବିଦାୟ ନେବାକୁ। ଆପଣଙ୍କ ସହିତ ଆମର ଏ ସମ୍ପର୍କ ଏମିତି ଆଗକୁ ବଢ଼ୁଥାଉ। କାର୍ଯ୍ୟକ୍ରମକୁ ଏଇଠି ରଖିବା। କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେଇ ଚିଠି ଦେବେ ନିଶ୍ଚୟ, ଆଉ ଆମକୁ SMS କରିବେ ଏହି ନମ୍ବରରେ 8895994143। ବିଦାୟ ନେଉଛୁ। ଆଜିର ଉପସ୍ଥାପନାରେ ମୁଁ

ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ, ଏଥିରେ ଶୁଣିଲେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଶୁଣୁଥିଲେ ଶକ୍ତିରୂପା କାର୍ଯ୍ୟକ୍ରମ, ଏଥିରେ ଶୁଣିଲେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ସହଯୋଗିତାର ସହ କାର୍ଯ୍ୟ କରୁଛନ୍ତି. ବହୁ ବର୍ଷ ଧରି ନୀତି ଆଧାରିତ ପଦକ୍ଷେପ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛି ବୋଲି ଶ୍ରୀ ସିଂ କହିଛନ୍ତି.
1: ଆମେ ଇଆଡୁ ରାତେ ହେଁ କି କଠିନ ସମୟ ମେ ଭାରତ କିଛି ଭି ଜରୁରୀ ଆସିଷ୍ଟେନ୍ସ ରିଲିଫ ଔର ସପୋର୍ଟ ପ୍ରୋଭାଇଡ କରନେ କେ ଲିଏ ପୁରୀ ତରହ ସେ ଦୃଢ଼ ସଂକଳ୍ପିତ ହେ। हमारे दोनों देशों के संबंध साझे लोकतांत्रिक मूल्यों, परस्पर सम्मान और एक पुराने सिविलाइज्ड कनेक्ट पर आधारित हैं। अगले वर्ष हम अपने डिप्लोमेटिक रिलेशंस के 75 इयर्स मनाएंगे और इन वर्षों के दौरान हमारी यह दोस्ती सिर्फ हमारे दोनों देशों के लिए ही नहीं बल्कि पूरे इंडो पैसिफिक क्षेत्र में स्टेबिलिटी, रेजिलियंस और रूल्स बेस्ड ऑर्डर का एक कॉर्नर स्टोन बन गई है।
0: ଜାପାନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିବାରୁ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ କୋଇଚୁମି ଭାରତକୁ କୃତଜ୍ଞତା ପ୍ରକାଶ କରିଛନ୍ତି। ଜାପାନ ସାମୁଦ୍ରିକ ଆତ୍ମରକ୍ଷା ବାହିନୀ ଜାହାଜରେ ଆବଶ୍ୟକ ଜରୁରୀକାଳୀନ ଚିକିତ୍ସା ପ୍ରଦାନ କରିଥିବାରୁ ଭାରତୀୟ ନୌସେନାର ସେ ଉଚ୍ଚ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ତାଙ୍କ ହୃଦୟରେ ଭାରତ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଛି। 2018 ଅଗଷ୍ଟ 6 ତାରିଖରେ ଜାପାନର ଅନ୍ୟ ସଂସଦ ସଦସ୍ୟଙ୍କ ସହ ସେ ଭାରତ ଗସ୍ତରେ ଆସି ପରମାଣୁ ବୋମା ପ୍ରଭାବିତଙ୍କ ସ୍ମାରକୀ ଉତ୍ସବରେ ଯୋଗ ଦେଇଥିଲେ ବୋଲି ଶ୍ରୀ କୋଇଜୁମି କହିଛନ୍ତି। ଜାପାନ ବ୍ୟତୀତ ଭାରତ ଏକମାତ୍ର ରାଷ୍ଟ୍ର ଯାହା ପ୍ରତିବର୍ଷ ଏହି ସମାରୋହ ଆୟୋଜନ କରିଥାଏ। ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଆଜି ପୂର୍ବାହ୍ନରେ ଜାତୀୟ ଯୁଦ୍ଧ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗତକାଲି ଶ୍ରୀ କୋଇଜୁମି ପଶ୍ଚିମ ନୌସେନା କମାଣ୍ଡ ଏବଂ ଆଇଏନ୍ଏସ୍ ଚେନ୍ନାଇ ପରିଦର୍ଶନ କରିଥିଲେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେଉଛି। ତାମିଲନାଡୁର ମାମଲାପୁରମ୍ ନିକଟସ୍ଥ କୋଭାଲମ୍ଠାରେ ଚାଲିଥିବା ଏହି ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହେଉଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁଭାଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଓ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଛନ୍ତି। ଏ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବାରେ ଜୋନାଲ ପରିଷଦ ବୈଠକ ଏକ ମଞ୍ଚ ପ୍ରଦାନ କରୁଛି। ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ଅପରାଧିକ ମାମଲାର ଶୀଘ୍ର ତଦନ୍ତ ତଥା ବିଚାର ପାଇଁ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ୍ କୋର୍ଟ କାର୍ଯ୍ୟକାରୀ କରିବା ଏବଂ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା ହେଉଥିବା ଜଣାପଡ଼ିଛି। ଦିଲ୍ଲୀରେ ଆସନ୍ତା ମାସ 12 ଓ 13 ତାରିଖରେ ବ୍ରିକ୍ସ ଶିଖର ସମ୍ମିଳନୀ 2026 ଆୟୋଜିତ ହେବା ନେଇ କାର୍ଯ୍ୟସୂଚୀ ରହିଛି। ଉପରାଜ୍ୟପାଳ ତରଣଜିତ ସିଂହ ସାନ୍ଧୁଙ୍କ ଅଧ୍ୟକ୍ଷତାରେ ଆଜି ଏନେଇ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ସାନ୍ଧୁ କହିଛନ୍ତି ବହୁପକ୍ଷୀୟ ସମନ୍ୱୟ ଏବଂ ସମୟ ସୀମାବଦ୍ଧ କାର୍ଯ୍ୟ ପ୍ରସ୍ତୁତି ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଅତିଥି ଦେବଭବ ଦୃଷ୍ଟିକୋଣ ଆଧାରରେ ସୁରକ୍ଷା ବ୍ୟବସ୍ଥାଠାରୁ ଆରମ୍ଭ କରି ଅନ୍ୟାନ୍ୟ ଆନୁଷଙ୍ଗିକ ପଦକ୍ଷେପ ଉପରେ ବୈଠକରେ ମତ ବିନିମୟ ହୋଇଛି। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପ୍ରସଙ୍ଗ ଆଧାରିତ ଭାରତ ଅଧ୍ୟକ୍ଷତାରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଶ୍ରୀ ସାନ୍ଧୁ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସିଙ୍ଗାପୁରଠାରେ ପ୍ରଧାନମନ୍ତ୍ରୀ ଲରେନ୍ସ ଓଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତିନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଅର୍ଥ ମନ୍ତ୍ରଣାଳୟ କହିଛି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ରଣନୈତିକ ସହଭାଗିତା ପାଇଁ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ଲକ୍ଷ୍ୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ଆର୍ଥିକ ସହଯୋଗ, ଡିଜିଟାଲାଇଜେସନ୍, ଯୋଗାଯୋଗ, ଦକ୍ଷତା ବିକାଶ ଏବଂ ସ୍ଥାୟିତ୍ୱ ଆଦି କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ମଜବୁତ କରିବା ନେଇ ମତ ବିନିମୟ ହୋଇଥିବା ମନ୍ତ୍ରଣାଳୟ କହିଛି। ଭାରତ ସିଙ୍ଗାପୁର ଚତୁର୍ଥ ମନ୍ତ୍ରୀସ୍ତରୀୟ

0: ଟେବୁଲ ବୈଠକରେ ଏହି ମନ୍ତ୍ରୀଗଣ ଭାରତର ପ୍ରତିନିଧି ଭାବେ ଅଂଶଗ୍ରହଣ କରୁଛନ୍ତି। 1978 ବାଙ୍ଗାଲୋର ଜଳଯୋଗାଣ ରାୟରେ ଉଲ୍ଲେଖ ଥିବା ଶିଳ୍ପ ଶବ୍ଦର ବ୍ୟାପକତା ନେଇ ସୁପ୍ରିମକୋର୍ଟ ଆଜି ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଅଧ୍ୟକ୍ଷତାରେ ଗଠିତ 9-ଜଣିଆ ସାମ୍ବିଧାନିକ ପୀଠ ବହୁମତରେ ଏ ରାୟ ପ୍ରକାଶ କରିଛନ୍ତି। ଶିଳ୍ପ ବିବାଦ ଆଇନ 1947 ଅନୁଯାୟୀ ଶିଳ୍ପ ଶବ୍ଦର ଅର୍ଥକୁ ଜଳଯୋଗାଣ ରାୟରେ ଗ୍ରହଣ କରାଯିବା ଉଚିତ ବୋଲି ପୀଠ ଉଲ୍ଲେଖ କରିଛନ୍ତି। ନିଯୁକ୍ତିଦାତା ଏବଂ କର୍ମଚାରୀଙ୍କ ସମ୍ପର୍କ ରହିଥିବା ପ୍ରତ୍ୟେକ ପ୍ରତିଷ୍ଠାନରେ ଶିଳ୍ପ ଶବ୍ଦର ଏହି ବ୍ୟାପକତା କାର୍ଯ୍ୟକାରୀ କରାଯିବା ଉପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଏ ବାବଦରେ ଭବିଷ୍ୟତର ମାମଲାଗୁଡ଼ିକ ଶିଳ୍ପ ସମ୍ପର୍କ ସଂହିତା 2020 ଦ୍ୱାରା ପରିଚାଳିତ ହେବ। ନୂତନ ସଂହିତାକୁ ନିଜସ୍ୱ ପାଠ୍ୟ ଏବଂ ପ୍ରସଙ୍ଗ ଆଧାରରେ ବ୍ୟାଖ୍ୟା କରିବାକୁ ପଡ଼ିବ ବୋଲି କୋର୍ଟ କହିଛନ୍ତି। ବାଙ୍ଗାଲୋର ଜଳଯୋଗାଣ ରାୟ ମାଧ୍ୟମରେ ଏହି ବ୍ୟାଖ୍ୟାକୁ ନିୟନ୍ତ୍ରଣ କରାଯିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ 1978 ଫେବୃଆରୀ 21 ସୁପ୍ରିମକୋର୍ଟର 7-ଜଣିଆ ପୀଠ ବାଙ୍ଗାଲୋର ଜଳଯୋଗାଣ ଓ ସ୍ୱେରେଜ୍ ବୋର୍ଡ ମାମଲାର ବିଚାର ବେଳେ ଶିଳ୍ପର ପରିଭାଷାକୁ ବ୍ୟାପକ କରିଥିଲେ। ଏ ରାୟ ଦ୍ୱାରା ଡାକ୍ତରଖାନା, ଶିଳ୍ପାନୁଷ୍ଠାନ, କ୍ଲବ ଏବଂ ସରକାରୀ କଲ୍ୟାଣ ବିଭାଗରେ କାର୍ଯ୍ୟରତ କର୍ମଚାରୀ ତତ୍କାଳୀନ ଶିଳ୍ପ ବିବାଦ ଆଇନ 1947 ସୁରକ୍ଷା ପରିଭାଷା ଅଧୀନକୁ ଆସିଥିଲେ। ବନ୍ଦେ ମାତରମ୍ର ପୂର୍ଣ୍ଣ ପରିବେଷଣ ପରିବର୍ତ୍ତେ କେବଳ 2 ପଦ ଗାଇବା ପାଇଁ କଂଗ୍ରେସ କାର୍ଯ୍ୟକାରିଣୀ ନେଇଥିବା ନିଷ୍ପତ୍ତିକୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନିନ୍ଦା କରିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ଶ୍ରୀ ଶାହା କହିଛନ୍ତି ଏଭଳି ନିଷ୍ପତ୍ତି ସଂସଦ ଦ୍ୱାରା ପ୍ରଣୀତ ଆଇନର ଖୋଲା ଉଲ୍ଲଂଘନ, ଏହା ଦେଶ ବିରୋଧୀ ବୋଲି ଶ୍ରୀ ଶାହା ଉଲ୍ଲେଖ କରିଛନ୍ତି। 1937 କଂଗ୍ରେସ ତୁଷ୍ଟିକରଣ ଦୃଷ୍ଟିକୋଣ ଆଧାରରେ ବନ୍ଦେ ମାତରମ୍କୁ 2 ବିଭକ୍ତି କରିଥିଲା ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଏହି ଜାତୀୟ ଗୀତର 150ତମ ବାର୍ଷିକୀ ପାଳନ ଅବସରରେ କେନ୍ଦ୍ର ସରକାର ପୂର୍ବ ଭୁଲ୍କୁ ସଂଶୋଧନ କରି ଏହାକୁ ଆଇନଗତ ସ୍ୱୀକୃତି ପ୍ରଦାନ କରିଛନ୍ତି। କଂଗ୍ରେସ ପୁନର୍ବାର ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ତୁଷ୍ଟିକରଣ ନୀତି ଅନୁସରଣ କରୁଛି ବୋଲି ଶ୍ରୀ ଶାହା ଅଭିଯୋଗ କରିଛନ୍ତି। ବାଂଲାଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ। ଜାତୀୟ ସଂସଦ ପରିସରରେ ଅପରାହ୍ନ 2 ସନ୍ଧ୍ୟା 5 ପର୍ଯ୍ୟନ୍ତ ଏଥିଲାଗି ଭୋଟ୍ ଗ୍ରହଣ କରାଯିବ। ଶାସକ ବିଏନ୍ପିର ପ୍ରମୁଖ ନେତା ମିର୍ଜା ଫାକରୁଲ ଇସଲାମ ଆଲାମଗୀର ଏବଂ 11 ବିରୋଧୀ ଦଳଙ୍କ ପକ୍ଷରୁ ମେଣ୍ଟ ପ୍ରାର୍ଥୀ କୋଲୋନେଲ ଓଲି ଅହମ୍ମଦ ଏହି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। 35 ପରେ ପ୍ରଥମଥର ଲାଗି ବାଂଲାଦେଶରେ ରାଷ୍ଟ୍ରପତି ନିର୍ବାଚନ ଲାଗି ଆଜି ଭୋଟ୍ ଗ୍ରହଣ କରାଯିବ। ନବନିର୍ବାଚିତ ରାଷ୍ଟ୍ରପତି ଆସନ୍ତାକାଲି ବଙ୍ଗଭବନର ଦରବାର ହଲ୍ଠାରେ ଶପଥ ଗ୍ରହଣ କରିବେ। BWF ବିଶ୍ୱ ଚମ୍ପିଅନସିପ୍ ପ୍ରତିଯୋଗିତାର ଭାରତୀୟ ମହିଳା ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏ ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16 ଏବଂ 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିଅନ୍ ପିଭି ସିନ୍ଧୁ ଆଜି ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ ଖେଳିବେ। ଚୀନ୍ର ୱାଙ୍ଗ୍ ଝି ଇଙ୍କ ସହ ଆଜି ସିନ୍ଧୁଙ୍କର ମୁକାବିଲା ହେବ। ପୁରୁଷ ଏକକ ବର୍ଗରେ ଆୟୁଷ ସେଟ୍ଟି ତାଙ୍କ ଇଣ୍ଡୋନେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ପୁରୁଷ ଯୋଡ଼ିରେ ସାତ୍ତ୍ୱିକ ସାଇରାଜ, ରାଙ୍କି ରେଡ୍ଡି ଓ ଚିରାଗ ସେଟ୍ଟି ଆଜି ମାଲେସିଆ ପ୍ରତିପକ୍ଷଙ୍କୁ ଭେଟିବେ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ନୂଆଦିଲ୍ଲୀଠାରେ ଜାରି ରହିଛି ଭାରତ ଜାପାନ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ। ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ସୁନିଶ୍ଚିତ କରିବା ନେଇ ଉଭୟ ଦେଶ ସହଭାଗିତାର ସହ ଦାୟିତ୍ୱ ବହନ କରନ୍ତି କହିଲେ ପ୍ରତିରକ୍ଷା ମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି 31ତମ ଜୋନାଲ ପରିଷଦ ବୈଠକ ଏବଂ BWF ବିଶ୍ୱ ଚମ୍ପିଅନସିପ୍ ପ୍ରତିଯୋଗିତାରେ କ୍ୱାର୍ଟର ଫାଇନାଲ ପର୍ଯ୍ୟାୟକୁ ଉନ୍ନୀତ ହେଲେ ଭାରତୀୟ ମହିଳା ଯୋଡ଼ି। ସମ୍ବାଦ
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଭଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। ଦ ହେଡ୍‌ଲାଇନ୍ସ: India and Japan agree to deepen defense partnership, sign memorandum of arrangement on maritime security cooperation. Home Minister Amit Shah chairs 31st Southern Zonal Council meeting in Tamil Nadu to discuss interstate disputes, security and development issues. India-Singapore ministerial roundtable takes place in Singapore to strengthen bilateral cooperation in strategic areas, including semiconductor and cyber security. Bangladesh to vote for the first time to elect its president today, after a gap of 35 years. And Trisha Jolly and Gayatri Gopichand enter women's doubles quarterfinals of BWF World Championships. The India-Japan Defence

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ମିଳିବ ସହରୀ ସୁବିଧା କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭାର ଗୃହ କମିଟି ସଦସ୍ୟ। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା। ପ୍ରବଳ ବର୍ଷା ନେଇ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା। ରାଜ୍ୟର ବିଭିନ୍ନ ଗ୍ରାମାଞ୍ଚଳରେ ସହରୀ ସୁବିଧାକୁ ଉପଲବ୍ଧ କରାଇବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ କହିଛନ୍ତି। ଗ୍ରାମ ପଞ୍ଚାୟତକୁ ସୁଦୃଢ଼, ଆଧୁନିକ ଓ ସମସ୍ତ ସୁବିଧା ପହଞ୍ଚାଇବା ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି। ପଞ୍ଚାୟତରେ ଆଦର୍ଶ ଖେଳପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ ଆଦି ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି। ତୃଣମୂଳ ସ୍ତରରେ କ୍ରୀଡ଼ା ପ୍ରତିଭାକୁ ଚିହ୍ନଟ କରିବା ପାଇଁ ସରକାର ଆଦର୍ଶ ଖେଳପଡ଼ିଆ ନିର୍ମାଣ କରିବେ। ଏନେଇ 75 ଲକ୍ଷ ଟଙ୍କା ବ୍ୟୟ କରାଯିବ। ସେହିଭଳି ଆଦର୍ଶ କଲ୍ୟାଣ ମଣ୍ଡପ ପାଇଁ 49 ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଧାନସଭାର ଗୃହ କମିଟି ଉପସ୍ଥାପନ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି। କମିଟି ସଦସ୍ୟମାନେ ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ଡ୍ୟାମ୍, ବିଭିନ୍ନ ଜଳସେଚନ ପ୍ରକଳ୍ପ ମଧ୍ୟ ପରିଦର୍ଶନ କରିବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱରସ୍ଥିତ ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷରେ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ଜଳସମ୍ପଦ ବିକାଶର କାର୍ଯ୍ୟାନ୍ୱୟନ ଓ ବ୍ୟୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜ୍ୟର ଜଳସମ୍ପଦ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ପ୍ରକଳ୍ପଗୁଡ଼ିକର ସମୟବଦ୍ଧ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଛି। ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟ ସମେତ ପ୍ରମୁଖ ଜଳସେଚନ, ନିଷ୍କାସନ, ଡ୍ୟାମ୍, ବ୍ୟାରେଜ୍ ଓ କେନାଲ ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀମତୀ ଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପିଏମ୍ ଗତିଶକ୍ତି ପୋର୍ଟାଲ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଏହି ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର, ଜଳକର ଆଦାୟ ବୃଦ୍ଧି, ବିଭାଗୀୟ କାର୍ଯ୍ୟର ନିରୀକ୍ଷଣ ଓ ପରିଚାଳନାକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଏଥିରେ ଗୁରୁତ୍ୱାରୋପ କରାଯାଇଥିଲା। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଓ ମଶା ବଂଶ ବୃଦ୍ଧିକୁ ରୋକିବା ପାଇଁ ଆଜି ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ପରିବର୍ତ୍ତିତ ପରିବେଶ, ଜଳବାୟୁ ପରିବର୍ତ୍ତନ, ଅନିୟମିତତା, ଜଳ ନିଷ୍କାସନ, ଅପରିଷ୍କାର ପରିବେଶ ମଶା ବଂଶ ବୃଦ୍ଧିକୁ ଅନୁକୂଳ କରିଥାଏ। 1897 ଆଜିର ଦିନରେ ଭାରତରେ କାର୍ଯ୍ୟରତ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ପ୍ରଥମ ଥର ପାଇଁ ମାଇ ଏନୋଫିଲିସ୍ ମଶାକୁ ଚିହ୍ନଟ କରିଥିଲେ। ଏହି ମଶା ଦ୍ୱାରା ମ୍ୟାଲେରିଆ ରୋଗ ବ୍ୟାପିଥାଏ ବୋଲି ସେ ପ୍ରମାଣ କରିଥିଲେ। 1902 ଡାକ୍ତର ରସ୍କୁ ଶରୀର ବିଜ୍ଞାନ ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ଗବେଷଣାକୁ ସ୍ମରଣ କରି ପ୍ରତିବର୍ଷ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ବିଭିନ୍ନ ମଶାବାହିତ ରୋଗରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହେବା ସହ ପ୍ରାଣ ମଧ୍ୟ ହରାଇଛନ୍ତି। ମଶା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନୋସେଫାଲିଟିସ୍, ଜିକା ଭାଇରସ୍ ଏବଂ ଫାଲେରିଆ ପରି ମାରାତ୍ମକ ରୋଗ ବ୍ୟାପିଥାଏ। ପ୍ରତିବର୍ଷ 200 ନିୟୁତରୁ ଅଧିକ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2024 ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ 2023 ସମଗ୍ର ବିଶ୍ୱରେ ପ୍ରାୟ 249 ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। ଏଥିରେ 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିଲା। ମ୍ୟାଲେରିଆ ଜନିତ ମୃତ୍ୟୁର 80% ହେଉଛନ୍ତି 5 ବର୍ଷରୁ କମ୍ ବୟସ୍କ ଶିଶୁ।

0: ଦେଶରେ ମ୍ୟାଲେରିଆର ପ୍ରାଦୁର୍ଭାବକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। 2027 ସୁଦ୍ଧା ଦେଶରେ ମ୍ୟାଲେରିଆକୁ ଶୂନ୍ୟ ସ୍ତରକୁ ଆଣିବା ସହ 2030 ସୁଦ୍ଧା ଏହାର ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ରଖାଯାଇଛି। ମଶାବାହିତ ରୋଗ ସମ୍ପର୍କରେ ଏସ୍ସିବି ମେଡିକାଲ କଲେଜର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
1: କେବଳ କାମୁଡ଼ିଲେ କଷ୍ଟ ହୁଏ, ଏଲର୍ଜି ହୁଏ, କୁଣ୍ଡେଇ ହୁଏ ତାହା ନୁହେଁ, ମଶା ନିଦରେ ମେଡିକେସନରେ ଶୋଇବାରେ ଡିଷ୍ଟର୍ବ କରନ୍ତି ତାହା ନୁହେଁ, ଏହା ବହୁତ ମାରାତ୍ମକ ରୋଗ ଯେମିତି ମ୍ୟାଲେରିଆ, ଲିଭର ଫେଲିୟର, ହାର୍ଟ ଫେଲିୟର ଠୁ ଆରମ୍ଭ କରିକି ଡେଙ୍ଗି ଫେଲେରିଆ ମଧ୍ୟ କରିପାରନ୍ତି। ତ ଆମ ସତର୍କତା ଦ୍ୱାରା ନିହାତି ଭାବରେ ଆମେ ରୋଗରୁ ରକ୍ଷା ପାଇପାରିବା ଆଉ ଗୋଟେ ସଫା ସୁତର ରୋଗମୁକ୍ତ ପରିବେଶ ସୃଷ୍ଟି କରିପାରିବା ବ୍ରତୀ ହେବା ଆମେ ଏଇ ମଶାମୁକ୍ତ ସପ୍ତାହରେ।
0: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଏହାର ପ୍ରଭାବରେ ପଶ୍ଚିମ, ଉତ୍ତର, ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 24 ଘଣ୍ଟା ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି 14 ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ 5 ଦିନ ପର୍ଯ୍ୟନ୍ତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିବ। ଗତ 24 ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, କନ୍ଧମାଳ ଏବଂ ଝାରସୁଗୁଡ଼ା ଜିଲ୍ଲାର କେତେକ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ସୁନ୍ଦରଗଡ଼ ଜିଲ୍ଲାର ବଣାଇଠାରେ ସର୍ବାଧିକ 62 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ହ୍ରାସ ପାଉଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ରାଜେଶ ପ୍ରଭାକର ପାଟିଲ ସୂଚନା ଦେଇଛନ୍ତି। ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ଧୀରେ ଧୀରେ ହ୍ରାସ ପାଉଛି। 6 ଜିଲ୍ଲାର 34 ବ୍ଲକ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି ଶ୍ରୀ ପାଟିଲ କହିଛନ୍ତି।
2: ଲାଷ୍ଟ 24 ଆୱାର୍ସରେ ନଦୀର ଲେଭଲ କମିଛି, ତା ଯୋଗୁଁ ଯେଉଁ ବନ୍ୟା ପରିସ୍ଥିତି ଯାଜପୁର ଓ ଭଦ୍ରକ ଜିଲ୍ଲାରେ ସୃଷ୍ଟି ହୋଇଛି ଆଉ ଜଳକା ଯୋଗୁଁ ଯେଉଁ ବାଲେଶ୍ୱର ସଦର ଆଉ ରେମୁନା ଏରିଆରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ସେଥିରେ ବହୁତ ମାତ୍ରାରେ ସୁଧାର ଆସିଛି ଆଉ 12 ଘଣ୍ଟା ଭିତରେ ଲେଭଲ ଖସିବ ଆଉ ସିମିଲାରଲି ଆମର ବନ୍ୟା ପରିସ୍ଥିତି ବି ଇମ୍ପ୍ରୁଭ୍ ହେବ।
0: ଚଳିତ ବର୍ଷ ଉତ୍ତର ଓଡ଼ିଶା ଉପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ନିମ୍ନ ଚାପରେଖା ସକ୍ରିୟ ରହିଛି। ମୌସୁମୀ ନିମ୍ନ ଚାପରେଖା ଅନ୍ୟତ୍ର ଯାଉନଥିବାରୁ ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଏବଂ ସଂଲଗ୍ନ ପଶ୍ଚିମବଙ୍ଗ ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଉଛି। ସେଥିପାଇଁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ନେଇ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମ୍ ରହୁଛି। ରାଜ୍ୟରେ ହାରାହାରି ମୌସୁମୀ ବର୍ଷାର ପରିମାଣ 11% ବୃଦ୍ଧି ପାଇଛି। ଚଳିତ ବର୍ଷ ରାଜ୍ୟରେ 1000 ମିଲିମିଟରରୁ ଅଧିକ ମୌସୁମୀ ବର୍ଷା ହୋଇଯାଇଛି। ଜୁନ୍ 1 ତାରିଖରୁ ଅଗଷ୍ଟ 19 ତାରିଖ ମଧ୍ୟରେ 1006.5 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସ୍ୱାଭାବିକ ବର୍ଷାଠାରୁ 220 ମିଲିମିଟର ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ଦଶନ୍ଧିଗୁଡ଼ିକରେ ଏହା ପ୍ରାୟ 13% ବୃଦ୍ଧି ପାଇବାର ଆକଳନ କରାଯାଇଛି। ଓଡ଼ିଶାର ସାମଗ୍ରିକ ମୌସୁମୀ ବର୍ଷାର ପରିବର୍ତ୍ତନ ଆସିବା ସହ କେତେକ ଜିଲ୍ଲାରେ ଅନିୟମିତତା ମୌସୁମୀ ବର୍ଷା ଏବଂ ଅନ୍ୟ କେତେକ ଜିଲ୍ଲାରେ ତୁଳନାତ୍ମକ ଭାବେ ଅଧିକ ବର୍ଷା ହୋଇପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଭଦ୍ରକ ଜିଲ୍ଲାର 5 ବନ୍ୟା ପ୍ରଭାବିତ ବ୍ଲକରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ, ସ୍ୱାସ୍ଥ୍ୟସେବା, ପାନୀୟ ଜଳ ଯୋଗାଣ ଆଦି ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ବୋଲି ଜିଲ୍ଲାପାଳ ସୌମେଶ କୁମାର ଉପାଧ୍ୟାୟ କହିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଉପାଧ୍ୟାୟ କହିଛନ୍ତି, ଜିଲ୍ଲାର 46 ଗ୍ରାମ ପଞ୍ଚାୟତର 212 ଗ୍ରାମ ଓ 4 ୱାର୍ଡ ପ୍ରଭାବିତ ହୋଇଛି। ପ୍ରାୟ 2,79,704 ଜଣ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ 1,05,382 ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। 122 ମାଗଣା ରନ୍ଧାଘର କାର୍ଯ୍ୟକ୍ଷମ କରାଯାଇ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। 4 ମୋବାଇଲ ଜଳ ବିଶୋଧନ ପ୍ଲାଣ୍ଟ ଏବଂ 19 ପାଣି ଟ୍ୟାଙ୍କର ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଛି। ସ୍ୱାସ୍ଥ୍ୟସେବା ପାଇଁ 40 ମେଡିକାଲ ଟିମ୍ ଏବଂ 6 ପଶୁ ଚିକିତ୍ସା ଟିମ୍ ନିୟୋଜିତ ହୋଇଛନ୍ତି। ଏପର୍ଯ୍ୟନ୍ତ 825 ନଳକୂପକୁ ବିଶୋଧନ କରାଯାଇଛି। 4 ଓଡ୍ରାଫ୍ ଟିମ୍କୁ ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରେ ବନ୍ୟା ଜଳସ୍ତର ସାମାନ୍ୟ ହ୍ରାସ ପାଇଛି। ପଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକରେ ଏବେ ମଧ୍ୟ ବନ୍ୟା ପରିସ୍ଥିତି ଜାରି ରହିଛି। ରାଜକନିକା ବ୍ଲକ ଅନ୍ତର୍ଗତ କନୁପୁରଠାରେ ବୈତରଣୀ ନଦୀବନ୍ଧରେ 15 ମିଟର ଘାଇ ସୃଷ୍ଟି ହୋଇଛି, ଫଳରେ ବହୁ ଚାଷଜମି ଜଳମଗ୍ନ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ ଓ ଚିକିତ୍ସା ସେବା ନିରନ୍ତର ଭାବେ ଜାରି ରହିଛି। ଉଦ୍ଧାର ଓ ସ୍ଥାନାନ୍ତରଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ପାଇଁ 7 ପାୱାର ବୋଟ୍, 121 ଦେଶୀ ଡଙ୍ଗା ଓ 12 ଯାନ୍ତ୍ରିକ ଦେଶୀ ଡଙ୍ଗା ନିୟୋଜିତ କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି। ବୈତରଣୀ ନଦୀର ତଳମୁଣ୍ଡରେ ଅନିୟନ୍ତ୍ରିତ ବନ୍ୟା

ପରିସ୍ଥିତି ସୃଷ୍ଟି ନେଇ ଅଭିଯୋଗ ହେବା ପରେ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ୍ ବିପିପିଏଲ୍କୁ ଜଳସମ୍ପଦ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏଥିସହ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ଚିଠି ଲେଖି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବିବିଧତାରେ ଏକତା ଭାରତର ପରିଚୟ। ବହୁ ଭାଷା, ଧର୍ମ, ସଂସ୍କୃତି ଓ ପରମ୍ପରାକୁ ନେଇ ଦେଶ ଗଢ଼ି ଉଠିଛି। ଏହି ବିବିଧତା ମଧ୍ୟରେ ଭାଇଚାରା, ପରସ୍ପର ସମ୍ମାନ ଏବଂ ଏକତାର ଭାବନାକୁ ଅଧିକ ସୁଦୃଢ଼ କରିବାର ବାର୍ତ୍ତା ନେଇ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ସଦ୍ଭାବନା ଦିବସ ପାଳନ କରାଯାଇଥାଏ। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସକୁ 2008 ସଦ୍ଭାବନା ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ରାଜ୍ୟର ଗ୍ରାମାଞ୍ଚଳଗୁଡ଼ିକରେ ଜନସାଧାରଣଙ୍କୁ ମିଳିବ ସହରୀ ସୁବିଧା କହିଲେ ପଞ୍ଚାୟତରାଜ ମନ୍ତ୍ରୀ। ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟ ବିଧାନସଭାର ଗୃହ କମିଟି ସଦସ୍ୟ। ମଶାବାହିତ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ ମଶା ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା। ପ୍ରବଳ ବର୍ଷାକୁ ନେଇ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆପଣମାନେ ଶୁଣୁଥିଲେ ଓଡ଼ିଆରେ ସମ୍ବାଦ ମିଡ୍ଡେ ନ୍ୟୁଜ୍ ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ହମ୍ ଦିଲ୍ ଦେ ଚୁକେ ସନମ୍ ଗୀତଟିକୁ ଗାଇଛନ୍ତି କୁମାର ସାନୁ, କବିତା କୃଷ୍ଣନ ମୂର୍ତ୍ତି ଏବଂ ସାଥୀ। ଗୀତଟିକୁ ଲେଖିଛନ୍ତି ମେହବୁବ, ସଙ୍ଗୀତରେ ସଜେଇଛନ୍ତି ଇସ୍ମାଇଲ ଦରବାର।

ଏଥର ଚଳଚ୍ଚିତ୍ର ସିର୍ଫ ତୁମ୍ ଗୀତଟିକୁ ଗାଇଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ୍, ଗୀତଟିକୁ ଲେଖିଛନ୍ତି ସମୀର।

ଏଥର ଚଳଚ୍ଚିତ୍ର ଦିୱାନା ଗୀତଟିକୁ ଗାଇଛନ୍ତି ସୋନୁ ନିଗମ, ଗୀତଟିକୁ ଲେଖିଛନ୍ତି ଫୟାଜ ଅନୱର ଏବଂ ସଙ୍ଗୀତରେ ସଜେଇଛନ୍ତି ସଜିଦ ୱଜିଦ୍।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ହିନ୍ଦୀ ପରେ ପରେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ଦିନ 3:10। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ତୃତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଅପରାହ୍ନ 5:00 ଶୁଣିବେ ପ୍ରଯୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଯୁବବାଣୀ କାର୍ଯ୍ୟକ୍ରମରେ ବିଜ୍ଞାନିକା ଶୁଣିପାରିବେ ଅପରାହ୍ନ 5:30। ସମନ୍ୱିତ କାର୍ଯ୍ୟକ୍ରମ ବିକାଶର ମନ୍ତ୍ର ସନ୍ଧ୍ୟା 6:30, ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ବରଗଡ଼ ଜିଲ୍ଲା ସମ୍ପର୍କରେ। ଏହି କାର୍ଯ୍ୟକ୍ରମ ଦ୍ୱୟ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:30 ପ୍ରଯୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:00 ରହିଛି ସମବେତ କଣ୍ଠରେ ଦେଶ ବନ୍ଦନା, ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବୁ ରାତି 8:15। ରାତି 8:30 ସ୍ପଟ୍ ସ୍କାନ୍ ସ୍ପଟ୍ଲାଇଟ୍ ରହିଛି ରାତି 9:16। ରାତି 9:30 କଣ୍ଟ୍ରି ୱାଇଡ୍ ଆଣ୍ଡ ଇନ୍ସାଇଟ୍ ଏହି କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ ରୂପକ କନ୍ଧଗଡ଼ର କାହାଣୀ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ। ଏ ସମସ୍ତ କାର୍ଯ୍ୟକ୍ରମ ଆମର ତୃତୀୟ ଅଧିବେଶନରେ ଆପଣଙ୍କୁ ଭେଟିଦେବୁ। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ଆଜିର ଦ୍ୱିତୀୟ ଅଧିବେଶନକୁ। ତୃତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଅପରାହ୍ନ 5:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆଖି ଶୁଣି ଭଗବାନୀ ପାଟଣା। ସମୟ ଅପରାହ୍ନ 5ଟା। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ ଏଆଇର ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ପ୍ରଚାର କରୁଛୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

ନମସ୍କାର, ଶୁଭ ସନ୍ଧ୍ୟା ଏବଂ ସ୍ୱାଗତ ଜଣାଉଛି ଆପଣମାନଙ୍କୁ ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମକୁ। ଉପସ୍ଥାପନରେ ମୁଁ ଅଛି ଆପଣଙ୍କ ମିତ ଅନିନ୍ଦିତା ରଥ।

ଶ୍ରୋତବନ୍ଧୁ, ଆମେ ଅନେକ ସମୟରେ ମଶାକୁ ଏକ ସାଧାରଣ ଉପଦ୍ରବ ଭାବେ ଦେଖିଥାଉ, କିନ୍ତୁ ଏହି ଅତି କ୍ଷୁଦ୍ର ଜୀବନଟି ମାନବ ସ୍ୱାସ୍ଥ୍ୟ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ହୋଇପାରେ ତାହା ବୁଝିବା ପାଇଁ ଆମକୁ ଫେରିଯିବାକୁ ପଡ଼ିବ 1897 ମସିହାକୁ। ବ୍ରିଟିଶ ଚିକିତ୍ସକ ଓ ବୈଜ୍ଞାନିକ ସର୍ ରୋନାଲ୍ଡ ରସ୍ ମ୍ୟାଲେରିଆ ରୋଗର ପ୍ରସାର ସମ୍ପର୍କରେ ଏକ ଐତିହାସିକ ଆବିଷ୍କାର କରିଥିଲେ। ମଶା ମାଧ୍ୟମରେ ମ୍ୟାଲେରିଆ ପରଜୀବୀର ସଂକ୍ରମଣ ହେବା ସମ୍ପର୍କରେ ତାଙ୍କ ଗବେଷଣା ଆଧୁନିକ ମ୍ୟାଲେରିଆ ନିୟନ୍ତ୍ରଣ ବିଜ୍ଞାନର ଏକ ମହତ୍ତ୍ୱପୂର୍ଣ୍ଣ ଆଧାର ହୋଇଥିଲା। ଏହି ଐତିହାସିକ ଆବିଷ୍କାରକୁ ସ୍ମରଣ କରି ପ୍ରତିବର୍ଷ 20 ଅଗଷ୍ଟରେ ୱାର୍ଲ୍ଡ ମସ୍କ୍ୟୁଟୋ ଡେ ପାଳନ କରାଯାଏ। ତେବେ ପ୍ରଶ୍ନ ହେଉଛି, ମ୍ୟାଲେରିଆ କିପରି ହୁଏ? ମ୍ୟାଲେରିଆ ହେଉଛି ପ୍ଲାଜ୍ମୋଡିୟମ୍ ନାମକ ପରଜୀବୀ ଦ୍ୱାରା ହେଉଥିବା ଏକ ସଂକ୍ରାମିକ ରୋଗ। ସଂକ୍ରମିତ ମାଦା ଆନୋଫିଲିସ୍ ମଶା କାମୁଡ଼ିବା ସମୟରେ ଏହି ପରଜୀବୀ ମଣିଷର ରକ୍ତ ପ୍ରବାହରେ ପ୍ରବେଶ କରିପାରେ। ବିଜ୍ଞାନ ଆମକୁ ଏଠାରେ ଏକ ମହତ୍ତ୍ୱପୂର୍ଣ୍ଣ ଶିକ୍ଷା ଦିଏ, ରୋଗକୁ କେବଳ ଚିକିତ୍ସା କରିବା ନୁହେଁ, ରୋଗର କାରଣ ଓ ତାହାର ସଂକ୍ରମଣ ପଥକୁ ବୁଝିବା ମଧ୍ୟ ସମାନ ଭାବରେ ଗୁରୁତ୍ୱପୂର୍ଣ୍ଣ। ତେଣୁ ଘର ଓ ଆଖପାଖରେ ଜମା ପାଣି ନ ରଖିବା, ମଶା ବଂଶବୃଦ୍ଧି କରିପାରୁଥିବା ସ୍ଥାନକୁ ସଫା ରଖିବା, ଆବଶ୍ୟକ ସ୍ଥଳରେ ମଶାରୀ ବ୍ୟବହାର କରିବା ଏବଂ ଜ୍ୱର ଭଳି ଲକ୍ଷଣ ଦେଖାଗଲେ ସମୟରେ ଚିକିତ୍ସା ପରାମର୍ଶ ନେବା, ଏସବୁ ହେଉଛି ବିଜ୍ଞାନ ସମ୍ମତ ସଚେତନତାର ଅଂଶ।

ତେବେ ଶ୍ରୋତାବନ୍ଧୁ, ଚାଲନ୍ତୁ ଆମ ଦୃଷ୍ଟିକୁ ପୃଥିବୀରୁ ଉଠାଇ ମହାକାଶ ଆଡ଼କୁ ନେବା। 20 ଅଗଷ୍ଟ 1977 ଆମେରିକାର କେପ୍ କ୍ୟାନାଭେରାଲରୁ ଟାଇଟାନ୍ ସେଣ୍ଟର ରକେଟ୍ ମାଧ୍ୟମରେ ନାସାର ଭୟେଜର୍ 2 ମହାକାଶଯାନକୁ ଉତ୍କ୍ଷେପଣ କରାଗଲା। ଏହି ମହାକାଶଯାନର ଯାତ୍ରା ପ୍ରାୟ ଅର୍ଦ୍ଧ ଶତାବ୍ଦୀ ପରେ ମଧ୍ୟ ବୈଜ୍ଞାନିକ ଇତିହାସର ଏକ ଅସାଧାରଣ ସଫଳତା ଭାବେ ରହିଛି। ଆରମ୍ଭରେ ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଜୁପିଟର ଓ ସାଟର୍ନକୁ ଅଧ୍ୟୟନ କରିବା, କିନ୍ତୁ ଗ୍ରହମାନଙ୍କ ଏକ ଦୁର୍ଲଭ ସମାନ ବିନ୍ୟାସର ସୁଯୋଗ ନେଇ ମହାକାଶଯାନ ଗୋଟିଏ ଗ୍ରହର ମାଧ୍ୟାକର୍ଷଣକୁ ବ୍ୟବହାର କରି ପରବର୍ତ୍ତୀ ଗ୍ରହ ଆଡ଼କୁ ନିଜ ପଥ ବଦଳାଇ ପାରିଥିଲା। ଏହାକୁ କୁହାଯାଏ ଗ୍ରାଭିଟି ଆସିଷ୍ଟ, ଅର୍ଥାତ୍ ଗୋଟିଏ ଗ୍ରହର ମାଧ୍ୟାକର୍ଷଣକୁ ମହାକାଶଯାନ ନିଜ ଯାତ୍ରାରେ ଏକ ପ୍ରାକୃତିକ ସହାୟକ ଶକ୍ତି ଭାବେ ବ୍ୟବହାର କରେ। ଭୟେଜର୍ 2 ପ୍ରଥମେ ଜୁପିଟର, ପରେ ସାଟର୍ନ, ତାପରେ ୟୁରେନସ୍ ଏବଂ ନେପଚ୍ୟୁନ୍ ପର୍ଯ୍ୟନ୍ତ ଯାତ୍ରା କଲା। ବିଶେଷ କରି ୟୁରେନସ୍ ଓ ନେପଚ୍ୟୁନ୍କୁ ନିକଟରୁ

ଅଧ୍ୟୟନ କରିଥିବା ଏକମାତ୍ର ସ୍ପେସ୍କ୍ରାଫ୍ଟ ହେଉଛି ଭୋୟେଜର୍ 2। 1986 ମସିହାରେ ୟୁରାନସ୍ ନିକଟ ଦେଇଯିବା ସମୟରେ ଏହା ନୂଆ ଚନ୍ଦ୍ର ଓ ରିଙ୍ଗ ସମ୍ପର୍କରେ ତଥ୍ୟ ଦେଇଥିଲା। 1999 ମସିହାରେ ନେପଚ୍ୟୁନ୍ ନିକଟରେ ପହଞ୍ଚି ଏହା ସେହି ଗ୍ରହକୁ ନିକଟରୁ ଅବଲୋକନ କରିଥିବା ପ୍ରଥମ ମାନବ ନିର୍ମିତ ମହାକାଶଯାନ ହୋଇଥିଲା। ଭୋୟେଜର୍ 2ରେ ବିଭିନ୍ନ ବୈଜ୍ଞାନିକ ଯନ୍ତ୍ର ରହିଥିଲା, କ୍ୟାମେରା, ମ୍ୟାଗ୍ନେଟୋମିଟର, ପ୍ଲାଜମା ଇନ୍ଷ୍ଟ୍ରୁମେଣ୍ଟ, କସ୍ମିକ୍ ରେ ଡିଟେକ୍ଟର ଆଦି। ଏଗୁଡ଼ିକ ମାଧ୍ୟମରେ ଗ୍ରହମାନଙ୍କ ବାୟୁମଣ୍ଡଳ, ଚୁମ୍ବକୀୟ କ୍ଷେତ୍ର, ରିଙ୍ଗ, ଉପଗ୍ରହ ଏବଂ ମହାକାଶୀୟ ପରିବେଶ ବିଷୟରେ ଅଧ୍ୟୟନ କରାଯାଇଥିଲା। ଆଉ ଏହି ଯାତ୍ରାର ଏକ ଭାବପୂର୍ଣ୍ଣ ଅଧ୍ୟାୟ ମଧ୍ୟ ରହିଛି। ଭୋୟେଜର୍ ସ୍ପେସ୍ କ୍ରାଫ୍ଟ ସହ ଗୋଲ୍ଡେନ୍ ରେକର୍ଡ ବହି ନିଆଯାଇଥିଲା, ଯେଉଁଥିରେ ପୃଥିବୀର ଚିତ୍ର, ବିଭିନ୍ନ ଭାଷାର ଶୁଭେଚ୍ଛା, ପ୍ରକୃତିର ଶବ୍ଦ ଓ ସଙ୍ଗୀତ ଭଳି ମାନବ ସଭ୍ୟତା ସମ୍ପର୍କିତ ତଥ୍ୟ ସଂରକ୍ଷିତ ଅଛି। ଏହା ଯେପରି ବ୍ରହ୍ମାଣ୍ଡକୁ ପଠାଇ ଯାଇଥିବା ପୃଥିବୀର ଏକ ବାର୍ତ୍ତା। ଏହି କାହାଣୀ ଆମକୁ କେବଳ ମହାକାଶର ତଥ୍ୟ ଦିଏ ନାହିଁ, ଏହା ମାନବ ଜିଜ୍ଞାସାର ସୀମାକୁ ମଧ୍ୟ ଦର୍ଶାଏ। ଯେଉଁ ମଣିଷ ନିଜ ଗ୍ରହରୁ ଆକାଶକୁ ଚାହିଁ ପ୍ରଶ୍ନ କରିଥିଲା, ସେଠାରେ କ'ଣ ଅଛି, ସେହି ମଣିଷ ତିନି ନିଜର ଏକ ଯାନକୁ ସେହି ଅଜଣା ଦୁନିଆ ଆଡ଼କୁ ପଠାଇ ପାରିଲା। ଏହା ହିଁ ବିଜ୍ଞାନର ଶକ୍ତି।

ନବୀକରଣ ଯୋଗ୍ୟ ଶକ୍ତି। ଆଜିର ଦୁନିଆରେ ଶକ୍ତିର ଚାହିଦା ବଢ଼ିବା ସହିତ ଫସିଲ୍ ଫୁଏଲ୍ସ ଉପରେ ନିର୍ଭରଶୀଳତା, ବାୟୁ ପ୍ରଦୂଷଣ ଓ କ୍ଲାଇମେଟ୍ ଚେଞ୍ଜ ଭଳି ସମସ୍ୟା ଆହୁରି ଗୁରୁତ୍ୱପୂର୍ଣ୍ଣ ହୋଇଛି। ସୂର୍ଯ୍ୟ, ପବନ, ଜଳ ଓ ବାୟୋମାସ୍ ଭଳି ଉତ୍ସରୁ ଶକ୍ତି ଉତ୍ପାଦନ ଆଜି ବିଶ୍ୱର ଶକ୍ତି ନୀତିରେ ଏକ ମୁଖ୍ୟ ଅଂଶ। ଭାରତରେ ମଧ୍ୟ ସୋଲାର ଏନର୍ଜି, ୱିଣ୍ଡ ଏନର୍ଜି, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଅନ୍ୟାନ୍ୟ କ୍ଲିନ୍ ଏନର୍ଜି ଟେକ୍ନୋଲୋଜି ଉପରେ ଗବେଷଣା ଓ ପ୍ରୟୋଗ ଆଗକୁ ବଢ଼ୁଛି। ଏଠାରେ ବିଜ୍ଞାନର ଭୂମିକା କେବଳ ନୂଆ ଯନ୍ତ୍ର ତିଆରି କରିବାରେ ନୁହେଁ, କମ୍ ଶକ୍ତିରେ ଅଧିକ କାର୍ଯ୍ୟକ୍ଷମତା, ଏନର୍ଜି ଷ୍ଟୋରେଜ୍, ବ୍ୟାଟେରୀ ଟେକ୍ନୋଲୋଜି, ସୋଲାର ସେଲ୍ସ ଓ ପରିବେଶକୁ କମ୍ ପ୍ରଭାବିତ କରୁଥିବା ପ୍ରଯୁକ୍ତି ବିକଶିତ କରିବାରେ ମଧ୍ୟ ବିଜ୍ଞାନର ଗୁରୁତ୍ୱ ରହିଛି। ତେଣୁ ଭବିଷ୍ୟତର ବିକାଶ କେବଳ ଅଧିକ ଶକ୍ତି ଉପରେ ନୁହେଁ, ସ୍ୱଚ୍ଛ, ସ୍ଥାୟୀ ଓ ଦାୟିତ୍ୱଶୀଳ ଶକ୍ତି ଉପରେ ନିର୍ଭର କରିବ। ଶ୍ରୋତାବନ୍ଧୁ, ଆଗକୁ ବଢ଼ିବା ହେଲେ ଏତିକି ମଧ୍ୟରେ ଶୁଣିନେବା ଗୋଟିଏ ସୁନ୍ଦର ମନଛୁଆଁ ଗୀତଟିଏ।

ଏହି ସୁନ୍ଦର ଗୀତ ପରେ ଆସନ୍ତୁ ଜାଣିନେବା ଆଜି ଦିନର ବିଶେଷତ୍ୱ ସମ୍ପର୍କରେ କିଛି ତଥ୍ୟ। ଆଜି 20 ଅଗଷ୍ଟ ଏହି ଦିନଟି ଭାରତୀୟ ଜୀବନ ଓ ସମାଜ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ବାର୍ତ୍ତା ବହନ କରେ। ସେହି ବାର୍ତ୍ତା ହେଉଛି ସଦ୍ଭାବନା। ପ୍ରତିବର୍ଷ 20 ଅଗଷ୍ଟରେ ଦେଶରେ ସଦ୍ଭାବନା ଦିବସ ପାଳନ କରାଯାଏ। ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦେଶରେ ଜାତୀୟ ଏକତା, ସାମ୍ପ୍ରଦାୟିକ ସଦ୍ଭାବ, ଶାନ୍ତି ଓ ଭାଇଚାରାର ଭାବନାକୁ ମଜବୁତ କରିବା। ଭିନ୍ନ ଧର୍ମ, ଭାଷା, ଅଞ୍ଚଳ ଓ ସଂସ୍କୃତିର ଲୋକମାନେ ପରସ୍ପରକୁ ସମ୍ମାନ କରି ଏକାଠି ରହିବାର ବାର୍ତ୍ତା ଏହି ଦିନ ଦେଇଥାଏ। ସଦ୍ଭାବନା ଶବ୍ଦର ଅର୍ଥ ହେଉଛି ଶୁଭ ଭାବନା, ଭଲ ମନୋଭାବ ଏବଂ ଅନ୍ୟମାନଙ୍କ ପ୍ରତି ମୈତ୍ରୀପୂର୍ଣ୍ଣ ଦୃଷ୍ଟିକୋଣ। ଆମ ଦେଶ ଭାରତ ହେଉଛି ବିବିଧତାର ଏକ ଅଦ୍ଭୁତ ଉଦାହରଣ। ଆମ ଦେଶରେ ଭାଷା ବଦଳେ, ପୋଷାକ ବଦଳେ, ଖାଦ୍ୟ ବଦଳେ, ପରମ୍ପରା ବଦଳେ, ଉତ୍ସବ ପାଳନର ଶୈଳୀ ବଦଳେ। କେଉଁଠି ଓଡ଼ିଆ କୁହାଯାଏ, କେଉଁଠି ହିନ୍ଦୀ, କେଉଁଠି ବଙ୍ଗଳା, ମରାଠୀ, ତାମିଲ, ତେଲୁଗୁ କିମ୍ବା ଅନ୍ୟ ଅନେକ ଭାଷା। ଭିନ୍ନ ଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ପରମ୍ପରା ଅନୁସରଣ କରି ମଧ୍ୟ ଏକ ଦେଶର ନାଗରିକ ଭାବେ ଏକାଠି ବାସ କରନ୍ତି। ଏହି ବିବିଧତା ହିଁ ଭାରତର ସୌନ୍ଦର୍ଯ୍ୟ। ସଦ୍ଭାବନା ଆମକୁ ଶିଖାଏ ଯେ ଭିନ୍ନତା ମାନେ ବିଭାଜନ ନୁହେଁ। ମତ ଭିନ୍ନ ହୋଇପାରେ, ଭାଷା ଭିନ୍ନ ହୋଇପାରେ, ଜୀବନ ଶୈଳୀ ଭିନ୍ନ ହୋଇପାରେ, କିନ୍ତୁ ଏହି ଭିନ୍ନତା ମଧ୍ୟରେ ମଧ୍ୟ ଆମେ ପରସ୍ପରକୁ ସମ୍ମାନ କରି ଏକାଠି ଆଗକୁ ବଢ଼ିପାରିବା। ଭାରତର ସ୍ୱାଧୀନତା ସଂଗ୍ରାମ ମଧ୍ୟ ଏହି ଏକତାର ଶକ୍ତିର ଏକ ବଡ଼ ଉଦାହରଣ। ଦେଶର ବିଭିନ୍ନ ପ୍ରାନ୍ତ, ଭାଷା ଓ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ଉପାୟରେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ। ତାଙ୍କର ଲକ୍ଷ୍ୟ ଥିଲା ଏକ ସ୍ୱାଧୀନ ଭାରତ। ତେଣୁ ସ୍ୱାଧୀନତା ପାଇବା ପରେ ମଧ୍ୟ ସେହି ଏକତାକୁ ରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ସଦ୍ଭାବନା କେବଳ ଏକ ଦିନ ପାଳନ କରିବାର ବିଷୟ ନୁହେଁ, ଏହା ଆମ ଦୈନନ୍ଦିନ ଆଚରଣର ଏକ ଅଂଶ ହେବା ଆବଶ୍ୟକ। ପଡ଼ୋଶୀଙ୍କ ସହିତ ସୁସମ୍ପର୍କ ରଖିବା, ଅନ୍ୟର ଧର୍ମ ଓ ପରମ୍ପରାକୁ ସମ୍ମାନ କରିବା, ଭିନ୍ନ ମତ ଥିଲେ ମଧ୍ୟ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରିବା, ଘୃଣା ଓ ହିଂସାକୁ ପ୍ରୋତ୍ସାହନ ନ ଦେବା, ଏସବୁ ହେଉଛି ସଦ୍ଭାବନାର ଛୋଟ ଛୋଟ ପ୍ରୟାସ। ଏହି ଦିନରେ ବିଭିନ୍ନ ସରକାରୀ ଓ ସାର୍ବଜନୀନ ସଂସ୍ଥାରେ ସଦ୍ଭାବନା ପ୍ଲେଜ୍ ନିଆଯାଏ। ଏହାର ମୂଳ ଭାବନା ହେଉଛି ଜାତୀୟ ଏକତା ଓ ସଦ୍ଭାବନାକୁ ମଜବୁତ କରିବା, ହିଂସାରୁ ଦୂରେ ରହିବା ଏବଂ ଶାନ୍ତି ପଥରେ ଆଗକୁ ବଢ଼ିବା। 20 ଅଗଷ୍ଟ ଦିନଟି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିବସ ମଧ୍ୟ ଅଟେ। ତାଙ୍କ ଜନ୍ମଦିବସକୁ ସଦ୍ଭାବନା ଦିବସ ଭାବେ ପାଳନ କରାଯିବାର ପରମ୍ପରା ରହିଛି। ତେଣୁ ଆଜିର ଦିନ ତାଙ୍କ ସ୍ମୃତି ସହିତ ଜାତୀୟ

ଏକତା ଓ ସଦ୍ଭାବନାର ଆଦର୍ଶକୁ ମଧ୍ୟ ସ୍ମରଣ କରାଏ। ଆମେ ଯଦି ଏହି ଦିନର ବାର୍ତ୍ତାକୁ ଆମ ଜୀବନରେ ଆପଣେଇ ପାରିବା, ତେବେ ସଦ୍ଭାବନା କେବଳ କ୍ୟାଲେଣ୍ଡରର ଏକ ତାରିଖ ହୋଇ ରହିବ ନାହିଁ, ଏହା ଆମ ସମାଜର ଏକ ଜୀବନ୍ତ ମୂଲ୍ୟବୋଧରେ ପରିଣତ ହେବ। ଆସନ୍ତୁ ଆଜିର ଏହି ଦିନରେ ଆମେ ଏତିକି ସଂକଳ୍ପ ନେବା, ଆମେ ଭିନ୍ନତାକୁ ସମ୍ମାନ କରିବା, ଘୃଣାକୁ ଦୂରେଇବା, ହିଂସାକୁ ପରିତ୍ୟାଗ କରିବା ଏବଂ ଏକତା, ଶାନ୍ତି ଓ ଭାଇଚାରାର ଭାବନାକୁ ଆହୁରି ମଜବୁତ କରିବା। କାରଣ ଏକତାରେ ହିଁ ଦେଶର ଶକ୍ତି ଏବଂ ସଦ୍ଭାବନାରେ ହିଁ ସମାଜର ସୌନ୍ଦର୍ଯ୍ୟ।

ଏକ ସ୍ୱାଭିମାନର ପ୍ରକାଶ। ବିରୋଧ କେବଳ ଗୋଟିଏ ସହରରେ ହୋଇନଥିଲା, ଦେଶର ବିଭିନ୍ନ ଅଞ୍ଚଳରେ କମିଶନକୁ କଳା ପତାକା ଦେଖାଯାଇଥିଲା। ଏହି ଆନ୍ଦୋଳନର ଏକ ଅତ୍ୟନ୍ତ ବେଦନାଦାୟକ ଘଟଣା ଘଟିଥିଲା ଲାହୋରରେ। ଅକ୍ଟୋବର 1927 ମସିହାରେ ସାଇମନ କମିଶନ ଲାହୋରରେ ପହଞ୍ଚିବା ସମୟରେ ଲାଲା ଲାଜପତ ରାୟଙ୍କ ନେତୃତ୍ୱରେ ବିଶାଳ ପ୍ରତିବାଦ ହୋଇଥିଲା। ପ୍ରଦର୍ଶନକାରୀମାନଙ୍କ କଳା ପତାକା ଧରି ସାଇମନ ଗୋବ୍ୟାକ୍ ନାରା ଦେଇଥିଲେ। ପୋଲିସ ଲାଠିଚାର୍ଜ କରିଥିଲା ଏବଂ ଲାଲା ଲାଜପତ ରାୟ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଦେଶର ଯୁବମାନଙ୍କ

ଧରି ସାଇମନ୍ ଗୋବ୍ୟାକ୍ ନାରା ଦେଇଥିଲେ। ପୋଲିସ ଲାଠିଚାର୍ଜ କରିଥିଲା ଏବଂ ଲାଲା ଲାଜପତ ରାୟ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଦେଶର ଯୁବମାନଙ୍କ ମନରେ ଗଭୀର ପ୍ରତିକ୍ରିୟା ସୃଷ୍ଟି କଲା। ପରବର୍ତ୍ତୀ ସମୟରେ ଭଗତ ସିଂ ଓ ତାଙ୍କ ସହଯୋଗୀମାନଙ୍କ ବିପ୍ଳବୀ କାର୍ଯ୍ୟକଳାପରେ ମଧ୍ୟ ଏହି ଘଟଣାର ପ୍ରଭାବ ଦେଖାଗଲା। କିନ୍ତୁ ସାଇମନ୍ କମିଶନ ବିରୋଧର ଆଉ ଏକ ବଡ଼ ପରିଣାମ ଥିଲା। ଭାରତୀୟମାନେ ବୁଝିଲେ ଯଦି ବ୍ରିଟିଶ ସରକାର ଭାରତର ଭବିଷ୍ୟତ ପାଇଁ ଏକ ସାମ୍ବିଧାନିକ ଖସଡ଼ା ପ୍ରସ୍ତୁତ କରିବ, ତେବେ ଭାରତୀୟମାନେ ମଧ୍ୟ ନିଜ ନିଜ ଭବିଷ୍ୟତ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରିପାରିବ। ଏହି ପରିପ୍ରେକ୍ଷୀରେ ମୋତିଲାଲ ନେହେରୁଙ୍କ ଅଧ୍ୟକ୍ଷତାରେ ନେହେରୁ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଅର୍ଥାତ୍ ସାଇମନ୍ କମିଶନ ବିରୋଧୀ ଆନ୍ଦୋଳନ କେବଳ ସାଇମନ୍ ଗୋବେକରେ ସୀମିତ ରହିଲା ନାହିଁ, ଏହା ଭାରତୀୟମାନଙ୍କ ନିଜ ଦେଶର ସାମ୍ବିଧାନିକ ଭବିଷ୍ୟତ ନିଜେ ନିର୍ଦ୍ଧାରଣ କରିବାର ଦାବିକୁ ଆହୁରି ଶକ୍ତିଶାଳୀ କରିଥିଲା। ଏବଂ ଏଠାରେ ଆମ ଓଡ଼ିଶା ସହ ଜଡ଼ିତ ଏକ ରୋଚକ ତଥ୍ୟ ମଧ୍ୟ ମନେ ପକାଇପାରିବା। 1928 ପୁରୀରେ ମଧ୍ୟ ସାଇମନ୍ କମିଶନ ବିରୋଧରେ ଆନ୍ଦୋଳନ ହୋଇଥିଲା। ଅଗଷ୍ଟ 19 ଉତ୍କଳ କଂଗ୍ରେସ କମିଶନକୁ ବହିଷ୍କାର କରିବା ପାଇଁ କଂଗ୍ରେସର ଆହ୍ୱାନକୁ ସମର୍ଥନ କରିଥିଲା। ପରେ ପୁରୀରେ ହରତାଲ ଓ କଳା ପତାକା ସହିତ ସାଇମନ୍ ଗୋବ୍ୟାକ୍ ପ୍ରଦର୍ଶନ ମଧ୍ୟ ହୋଇଥିଲା। ଏହା ଦେଖାଏ ଯେ ସ୍ୱାଧୀନତାର ଆନ୍ଦୋଳନ କେବଳ ଦିଲ୍ଲୀ, ବମ୍ବେ କିମ୍ବା କଲିକତାର ଘଟଣା ନଥିଲା, ଓଡ଼ିଶାର ମାଟିରେ ମଧ୍ୟ ଏହାର ପ୍ରତିଧ୍ୱନି ଶୁଣାଯାଇଥିଲା।

ଉପାଦ। ଏହି ସମସ୍ତ ବିଷୟ ଭିନ୍ନ ଭିନ୍ନ ଲାଗିପାରେ, କିନ୍ତୁ ଏଗୁଡ଼ିକୁ ଯୋଡ଼ି ଦେଉଥିବା ଏକ ସାଧାରଣ ସୂତ୍ର ରହିଛି, ମଣିଷର ଜାଣିବାର ଇଚ୍ଛା, ନିଜ ଭବିଷ୍ୟତକୁ ନିଜେ ଗଢ଼ିବାର ଆକାଂକ୍ଷା ଏବଂ ଏକ ଭଲ ସମାଜ ପାଇଁ ଆଗକୁ ବଢ଼ିବାର ପ୍ରୟାସ। ବିଜ୍ଞାନ ଆମକୁ ଅଜାଣକୁ ଜାଣିବାର ସାହସ ଦିଏ, ଇତିହାସ ଆମକୁ ଅତୀତର ସଂଗ୍ରାମରୁ ଶିଖିବାର ସୁଯୋଗ ଦିଏ, ଆଉ ସଦ୍ଭାବନା ଆମକୁ ମନେ ପକାଏ। ଏହି ଜ୍ଞାନ ଓ ଉନ୍ନତିର ଲାଭ ସେତେବେଳେ ହିଁ ସାର୍ଥକ ହେବ ଯେତେବେଳେ ସମାଜରେ ଶାନ୍ତି, ସହଯୋଗ ଓ ମାନବିକତା ରହିବ। ଏହି ଚିନ୍ତା ସହିତ ଆଜିର ବିଜ୍ଞାନୀଙ୍କ ପାଇଁ ଏତିକି। ପୁଣି ଏକ ନୂଆ ବିଷୟ, ନୂଆ ତଥ୍ୟ ଓ ନୂଆ ଜିଜ୍ଞାସା ସହିତ ଆମେ ଆପଣଙ୍କ ପାଖକୁ ଫେରିବୁ। ସେତିକି ପର୍ଯ୍ୟନ୍ତ ପ୍ରଶ୍ନ କରନ୍ତୁ, ଜାଣିବାକୁ ଚେଷ୍ଟା କରନ୍ତୁ, ବୈଜ୍ଞାନିକ ମନୋଭାବକୁ ଜୀବନର ଅଂଶ କରନ୍ତୁ ଏବଂ ଜ୍ଞାନର ଆଲୋକକୁ ଆହୁରି ଦୂରକୁ ପହଞ୍ଚାନ୍ତୁ। ଆଶା କରିବି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଆଜିର କାର୍ଯ୍ୟକ୍ରମଟି ଭଲ ଲାଗିଛି, ମତାମତରେ ଚିଠିଟିଏ ଦେବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଜଣାଇବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି, ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ଆପଣଙ୍କ ସୁଚିନ୍ତିତ ମତାମତ ସବୁ ପଠାଇ ପାରିବେ। ଆମ ନମ୍ବରଟି ଲେଖି ରଖନ୍ତୁ, ନମ୍ବରଟି ହେଲା 8895994143। ମୁଁ ପୁଣି ଥରେ କହି ରଖୁଛି 8895994143। ଆଜିର ବିଜ୍ଞାନିକା କାର୍ଯ୍ୟକ୍ରମର ଉପସ୍ଥାପନରେ ମୁଁ ଥିଲି ଆପଣଙ୍କ ମିତ ଅନିନ୍ଦିତା ରଥ। ରହିଲି, ନମସ୍କାର।

ତେବେ ପ୍ରିୟ ଶ୍ରୋତାବନ୍ଧୁମାନେ, ଆଜିର ବିଜ୍ଞାନୀଙ୍କର ଯାତ୍ରା ଆମକୁ ନେଇଗଲା ଅନେକ ଭିନ୍ନ ଦୁନିଆକୁ, ଏକ କ୍ଷୁଦ୍ର ମଶାରୁ ଆରମ୍ଭ କରି ମ୍ୟାଲେରିଆ ବିରୋଧୀ ବୈଜ୍ଞାନିକ ଅନୁସନ୍ଧାନ, ପୃଥିବୀଠାରୁ ଦୂର ମହାକାଶକୁ ଯାଉଥିବା ଭୟେଜର୍ 2ର ଅସୀମ ଯାତ୍ରା, ନବୀକରଣ ଯୋଗ୍ୟ ଶକ୍ତି ଓ ଏକ ସ୍ୱଚ୍ଛ ଭବିଷ୍ୟତର ଆବଶ୍ୟକତା, ତାପରେ ସଦ୍ଭାବନା, ଏକତା ଓ ମାନବିକତାର ବାର୍ତ୍ତା, ଏବଂ ଶେଷରେ ସାଇମନ୍ କମିଶନ ବିରୋଧରେ ଭାରତୀୟମାନଙ୍କ ଦୃଢ଼ ପ୍ରତି

ଏଥର ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି ସକାଳ 6:10 ପ୍ରଚାର କରିବୁ। ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ କାଳୀପ୍ରସାଦ ପଣ୍ଡା, ନିହାରିକା ସାହୁ, ବେଣୁଧର ସୁବୁଦ୍ଧି, ଗୀତା ପଟ୍ଟନାୟକ ଏବଂ ପ୍ରସେନଜିତ ମହାନ୍ତି। ସକାଳ 6:30 ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଅତିଭଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଶୁଣିବେ ସକାଳ 6:35। 7:25 ଶୁଣିବେ ସ୍ୱଚ୍ଛ ଜୀବନ କାର୍ଯ୍ୟକ୍ରମ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ 7:30। 7:40 ଶୁଣିବେ ଚାଷର କଥା, ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ଶୁଣିପାରିବେ 7:45। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ସକାଳ 8:30। 8:35 ଶୁଣିବେ ସଙ୍ଗୀତ ଲହରୀ, କ୍ଷମା କରିବେ ସଙ୍ଗୀତ ଲହରୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 8:35। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 କେତୋଟି ହିନ୍ଦୀ କଥାଚିତ୍ର ଗୀତ ଏବଂ 9:30 କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଲୋକଗୀତ କ୍ରମରେ ଶୁଣିବେ ଖଞ୍ଜଣୀ ଭଜନ, ପରିବେଷଣ କରିଛନ୍ତି ଅଶୋକ ଗୋପାଳ, ମଧୁରାମ ଗୋପାଳ, ମହାଦେବ ସାହୁ ଏବଂ ସାଥୀ। ଦିନ 12:30 ଶୁଣିବେ ସୁଗମ ସଙ୍ଗୀତ, ଶିଳ୍ପୀମାନେ ହେଲେ କଲ୍ୟାଣୀ ପାଣିଗ୍ରାହୀ, ବିଜୟ କୁମାର ବେହେରା, ସୁଭାଷ ଦାସ ଏବଂ ତୃପ୍ତି ଦାସ। ଦିନ 1:10 ଚାଷର କଥା। ଦିନ 1:20 ଶୁଣିବେ କାର୍ଯ୍ୟକ୍ରମ ବିଚିତ୍ରା। ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 5:00 ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ, ଯୁବବାଣୀ କ୍ରମରେ ଶୁଣିବେ ସମ୍ଭାବନା ଅପରାହ୍ନ 5:30। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ଦେଶିଆ କନ୍ଧ ଗୀତ, ଶିଳ୍ପୀ ହେଲେ କସ୍ତୁରୀ ମାଝୀ ଓ ସାଥୀ। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:00। ସନ୍ଧ୍ୟା 7:25 ଶୁଣିବେ ଜିଲ୍ଲା ହାଲଚାଲ କ୍ରମରେ ଭଦ୍ରକ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ ରାତି 7:30। ରାତି 8:00 ଗୀତ ଓ ଗଜଲର କାର୍ଯ୍ୟକ୍ରମ। ରାତି 10:00 ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ରାତି 10:30 ଶୁଣିବେ ଶାସ୍ତ୍ରୀୟ ସଙ୍ଗୀତ, ଶିଳ୍ପୀ ହେଲେ ଗିରିଜା ଦେବୀ, ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ଦେବଗନ୍ଧର୍ବ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଆକାଶବାଣୀ ଭବାନୀପାଟଣା।

ଚାଷୀ ଭାଇ ଭଉଣୀମାନେ, ପିଏମ୍ କିଷାନ କିସ୍ତି ପାଇବା ପାଇଁ ବାର୍ଷିକ ଇ କେୱାଇସି ବାଧ୍ୟତାମୂଳକ। ଏଥିପାଇଁ pmkisan.gov.in ପୋର୍ଟାଲରେ ନିଜର ଇ କେୱାଇସି ଯାଞ୍ଚ କରାଇ ନିଅନ୍ତୁ। ଆପଣ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଏହି କାମ କରିପାରିବେ କିମ୍ବା ପିଏମ୍ କିଷାନ ମୋବାଇଲ୍ ଆପ୍ ମାଧ୍ୟମରେ ନିଜେ କରିପାରିବେ। ମନେ ରଖନ୍ତୁ, ଯଦି ପୋର୍ଟାଲରେ ଆପଣଙ୍କ ଜମିର ତଥ୍ୟ ନାହିଁ, ତେବେ ଆଗ୍ରିଷ୍ଟାକ୍ ଫାର୍ମର ରେଜିଷ୍ଟ୍ରି ମାଧ୍ୟମରେ ଫାର୍ମର ଆଇଡି କରାନ୍ତୁ। କିସ୍ତି ଟଙ୍କା ପାଇବା ପାଇଁ ବ୍ୟାଙ୍କ ଖାତାରେ ଆଧାର ସଂଯୋଗ କରନ୍ତୁ ଏବଂ NPCI ମ୍ୟାପିଂ ଫର୍ମ ଦାଖଲ କରନ୍ତୁ। ଆଜି ହିଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ କରନ୍ତୁ। ଅଧିକ ସୂଚନା ପାଇଁ କୃଷି ସମୃଦ୍ଧି ହେଲ୍ପଲାଇନ୍ ନମ୍ବର 1553333 କିମ୍ବା ନିକଟସ୍ଥ କୃଷି କାର୍ଯ୍ୟାଳୟ ସହ ଯୋଗାଯୋଗ କରନ୍ତୁ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆଜିର କାର୍ଯ୍ୟକ୍ରମରେ ଆମେ ଯାହାଙ୍କୁ ପାଇଛୁ ସିଏ ହେଲେ ସ୍ୱର୍ଣ୍ଣଲତା ମେହେର, ବରପାଲି ଗ୍ରାମର ବାସିନ୍ଦା। ତାଙ୍କ ବିଷୟରେ ଆମେ ଯେତିକି ଜାଣିଛେ, ବୁଣାକାର ପରିବାରର ବହୁଟିଏ ସଂଘର୍ଷ କରିଛନ୍ତି ଆଉ ନିଜର ପ୍ରତିଭା ବଳରେ ସିଏ ଅନେକ ପୁରସ୍କାର ମଧ୍ୟ ପାଇଛନ୍ତି। ନମସ୍କାର ମ୍ୟାଡ଼ମ୍, ଆପଣଙ୍କୁ ଆମ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ।
1: ନମସ୍କାର।
0: କେତେ ବର୍ଷ ହେଲାଣି ମ୍ୟାଡ଼ମ୍ ବାହାଘର?
1: 77 ସାଲ ମୋର ବାହା ହେଇଥିଲା।
0: ସେମିତି ଯଦି ଅନୁମାନ କରିବା 47 ବର୍ଷ ପୁରି ଗଲାଣି, 48 ବର୍ଷ
1: ଚାଲିଛି।
0: ଆପଣ ଯେତେବେଳେ ବାହା ହେଲେ, ବହୁଟେ ହେଇ ଘରକୁ ଆସିଲେ, ସେତେବେଳେ ଏଇ ବୁଣାବୁଣି କାମ ଜାଣିଥିଲେ?
1: ନାଇଁ ନାଇଁ ଜାଣି।
0: ତେବେ ଯେତେବେଳେ ବାହା ହେଲେ, ଦେଖିଲେ ଘରେ ସମସ୍ତେ ବୁଣାବୁଣି କାମ କରୁଛନ୍ତି, ସେଇ ଅନୁଭୂତି କେମିତି ଥିଲା, କ'ଣ ଥିଲା ସେତେବେଳର ପରିସ୍ଥିତି?
1: ନାଇଁ, ଯେତେବେଳେ ମୁଇଁ ତ ବାହା ହେଇକିରି ଆସିଲି, ମୁଇଁ ତ କିଛି କାମ କରି ନାଇଁ ଜାଣୁଥାଏ, ଆମରି ସୂତା କାମଟା ନାଇଁ ଜାଣୁଥାଏ। ବେଲେ ମୋର ଶାଶୁରା ଯେନ୍ ଥିଲେ, ସ୍ୱେ ସିଙ୍ଗିଲ୍ ସୂତା ବୋଲନ୍, ଆଜିକାଲି ତ ଦେଖା ନାଇଁ ସେ ସୂତା, ଏତେ ଫାଇନ୍ ସୂତା, ପତଲା ସୂତା ଯିଏ, ସେ ସୂତା ମୋତେ ବୋଇଲେ ତୁଇ ସୂତାକେ ଉକୁଲ ବୋଇଲେ, ତାକେ ବାହାର କରା ସବୁ ବୋଇଲେ, ବୁଣା କାମରେ ଲଗାମା ସବୁ ବୋଇଲେ। ବେଲେ ମୁଇଁ ନାଇଁ ଯାଉଥିଲି, ସେମାନେ ମୋତେ ଶିଖାଲେ, ବେଲେ ମୁଇଁ ସେଟା ଶିଖିଲି ଆର୍

0: କାମଟା ମୁଁ କଲି, ସେଇଟା ଶିଖି ଶିଖିକିରି ଲାଷ୍ଟକେ
1: ହେଲେ ଯେତେବେଳେ ବିବାହ ପାଇଁ ପ୍ରସ୍ତାବ ପଡ଼ିଲା, ଆପଣ ତ କାମ ଜାଣିନାହାନ୍ତି, ଆଉ ଏମାନେ ଘରେ ଆପଣଙ୍କର ଶ୍ୱଶୁର ମଧ୍ୟ ଜଣେ ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବୁଣାକାର, ତେବେ ଏଇଭଳିଆ ଗୋଟେ ପରିବାରକୁ ଯେତେବେଳେ ଆପଣ ବୋହୁ ହେଇକି ଯିବାର କଥା ଉଠିଲା, ଭୟ ଲାଗିଲା କି ମନରେ?
0: ହଁ, ଟିକେ ଲାଗୁଥିଲା, ଏନ୍ତା କାମଟେ କର ଶିଖ କରବାରଟା ତ ଟିକେ ନିଜକେ ବି ନାଇଁ ଜାଣିଥିଲା କାମ, ହେନ୍ତି ଦେଖୁଥିଲୁ, ତାଙ୍କର ଘରକେ ଯାଉଥିଲୁ, ତାଙ୍କର ଘରେ ଦେଖୁଥିଲୁ।
1: ତେବେ ତାର ଗୋଟିଏ ମାତ୍ର ସାକ୍ଷୀ ହେଉଛନ୍ତି ଆପଣଙ୍କର ସ୍ୱାମୀ, ସ୍ୱାମୀଙ୍କର ନାଁଟା ଟିକେ କହିଲେ। ତାହେଲେ ଆମେ କହିଦଉଛୁ, ଆପଣଙ୍କର ସ୍ୱାମୀ ହେଉଛନ୍ତି ଦୟାଳୁ ଚରଣ ମେହେର। ଇଏ ସୁନ୍ଦର କଥାଟିଏ ଗୃହିଣୀ ମାନେ ଆମର ଜାଣିସାରିବେଣି, ଯେଉଁମାନେ ଭୁଲି ଯାଇଥିବେ ଯେ ସ୍ୱାମୀଙ୍କ ନାଁ ନବାକୁ ପୁରସ୍କାର ପ୍ରାପ୍ତ ଏତେ ସମ୍ମାନ ପାଇଥିବା ଆମର ଆଜିର ଯିଏ ଅତିଥି ସିଏ କୁଣ୍ଠାବୋଧ କରୁଛନ୍ତି। ତେବେ ସୁନ୍ଦର ବାର୍ତ୍ତାଟିଏ, ଖୁବ ସମ୍ମାନ ବୋଧ ରହିଛି ଆପଣଙ୍କର ସ୍ୱାମୀଙ୍କ ପ୍ରତି। ଆପଣ କାମ ଶିଖିନଥିଲେ ଜାଣିନଥିଲେ, ଆଜି କିନ୍ତୁ ଅନେକ ପୁରସ୍କାର ସାଉଁଟିଲେଣି। ଘରେ ଖାଲି ବୁଣାବୁଣି କାମ କରନ୍ତି ନା ଅନ୍ୟ ସବୁ କାମ କରନ୍ତି? ଅନ୍ୟ ସବୁ କାମ କରିବା ପାଇଁ କିଏ ଅଛନ୍ତି ସାହାଯ୍ୟ କରିବା ପାଇଁ?
0: ନାଇଁ, ବୁଣାବୁଣି କାମ ସବୁ, ବୁଣାବୁଣି ବାନ୍ଧ ରଙ୍ଗ
1: ପୁରା ଶାଢ଼ୀ ଯାକ ତିଆରି ହଉଛି?
0: ଶାଢ଼ୀ ଯାକ ବହୁତ ପରିଶ୍ରମ, ଏଟା ପରିଶ୍ରମ ନାଇଁ ହେଲେ ନାଇଁ ହୁଏ।
1: ଆଜ୍ଞା, ଏ ଯୋଉ ପିନ୍ଧିଛନ୍ତି ଆପଣ ଲୁଗାଟା, ସେ ଲୁଗା ଆପଣ ନିଜେ ବୁଣିଛନ୍ତି?
0: ନାଇଁ, ଆମର ବୁଣାକାର ବି ଅଛନ୍।
1: ଆଜ୍ଞା,
0: ଆମେ ବି ବୁଣୁଥିଲୁ, ଆଗେ ବୁଣୁଥିଲୁ, ଏହା ତ ଆମେ ବୁଣାବୁଣି ନା କରୁ, ବୟସ ହେଇଗଲା ନା।
1: ଆଜ୍ଞା, ଆପଣ କେତେ ରଖିଛନ୍ତି ପାଖାପାଖି ସାହାଯ୍ୟ କରିବା ପାଇଁ ଲୋକ, ଆପଣଙ୍କର ବୁଣାକାର କେତେ ରହିଛନ୍ତି?
0: ଅଛନ୍, ବହୁତ ଅଛନ୍, ଏହାଦେ ଆଗେ ତ ଆମେ ବହୁତ ଲୋକଙ୍କୁ ଶିଖେଇ ସାରିଲୁନୁ।
1: ଆଜ୍ଞା,
0: ସେମାନେ ବି ପୁରସ୍କାର ମାନେ ବି ପାଇସାରିଲେନ, ତାଙ୍କୁ ଶିଖେଇ ଶିଖେଇ କରି।
1: ଆଜ୍ଞା, ତ ଘରେ କିଏ କିଏ ଅଛନ୍ତି ପରିବାରରେ?
0: ପରିବାରରେ ଆମର ଏହା ଦେଖ, ପରିବାରରେ ଆମର ତ ଦୁଇ ପୁଅ, ବଡ଼ ପୁଅଟା ସେ ଅଲଗା ଅଛି, ଝିଅଟା ବାହା କରିଦେଲୁ ନ, ଆର ସାନ ପୁଅଟା ଆମର ସାଙ୍ଗେ ଅଛି।
1: ଆଜ୍ଞା, ହେଲେ ସାନ ପୁଅ ବୋହୁ, ଆପଣ ସ୍ୱାମୀ ସ୍ତ୍ରୀ,
0: ଆର ଆମର ଦୁଇଟା ନାତି ଅଛନ୍।
1: ଦୁଇଟା ନାତି, ତେବେ ବୋହୁ ଜାଣିଛନ୍ତି କି ନାଇଁ ବୁଣାବୁଣି?
0: ଏଇଟା ତ ଆସିଛେ, ସେ ନୁହେଁ ଶିଖେ, ସେ ବି ଶିଖବା ସେଟା।
1: ତେବେ ଆପଣଙ୍କର ଆଗ୍ରହ ହଉନି ଯେ କି ତାଙ୍କର ଆଗ୍ରହ ସେ ପ୍ରକାଶ କରିଛନ୍ତି ଯେ ମାନେ ଯେମିତି ଆପଣ ଯାଇକି ବହୁତ ଜାଗାରେ ପୁରସ୍କୃତ ହେଇକି ଆସିଲେଣି, ସେମିତି ସେ ବି ପୁରସ୍କାର ଆଣନ୍ତୁ?
0: ହଁ, ଯିଏ କରବ ଜୀବନଟା, ଶୁଣୁ ମୁଁ ଗୋଟେ କଥା କହିଦଉଛି,
1: ଆଜ୍ଞା,
0: ଆମର ବୁଣା କାମଟା ଏମିତି କାମଟିଏ ଯେ ମୋର ଜୀବନରେ ମୁଇଁ ଯେତିକି ପରିଶ୍ରମଟେ କରିଛି, ସେ ପରିଶ୍ରମ କରିବାଟା ବହୁତ ମୁସ୍କିଲ ହେ, ଏହା ବି ମୋର ଆଖି ବି ଧାରା ବୋହି ପଡ଼ବା ସେନ୍ତା ପରିଶ୍ରମ।
1: ନିହାତି, ସେଇ କଥା ତ ଆମେ ଜାଣିବା ପାଇଁ ଚାହୁଁଛୁ, ସେଇ ସଂଘର୍ଷର କାହାଣୀ।
0: ସଂଘର୍ଷ ନାଇଁ ହେଲେ ତ ନାଇଁ ହୁଏ, ଆଗକେ ତ ମନୁଷ୍ୟ ବଡ଼ ହୋଇ ନାଇଁ ପାରେ, ଆଗକେ ଚଢ଼ି ନାଇଁ ପାରେ ଜୀବନ। ଦେଖ ଏମିତି କଥା ଥିଲା, ଆମେ ଦେଖ ଆମେ ସମସ୍ତେ ଗୋଟେ ଜାଗାରେ ଥିଲୁ, ମୋର ଶାଶୁ ଶ୍ୱଶୁର ମୋର ଦିଅର ଥିଲେ ନନ୍ଦ ଥିଲେ, ସମସ୍ତେ ଆମେ ଗୋଟେ ଜାଗାରେ ଥିଲୁ, ଯେତେବେଳେ ଆମେ ଅଲଗା ହୋଇଗଲୁ ସେତେବେଳେ ଆମର ଜୀବନରେ ଗୋଟେ ଦୁସରା ଆସିଗଲା, ଆମକୁ ଖାଇବାର ମଧ୍ୟ ନାଇଁ ଥାଇ, ଗୋଟେ ଛୁଆ 5 ବରଷ, ଗୋଟେ ଛୁଆ 2 ବରଷ, ଗୋଟେ ଛୁଆ 6 ମାସ, ସେ ଟାଇମରେ ଯେନ୍ କାମ ପଡ଼ିଛି ଦିନ ଆର ରାତି ଏକାକାର ହୋଇଯାଇଛି କାମ କରବାର।
1: ତ ବର୍ତ୍ତମାନ ଯୋଉ ସ୍ଥିତି, ଆପଣ ଅନେକ ଜାଗାରେ ପୁରସ୍କୃତ ହେଇସାରିଲେଣି, କୋଉ କୋଉ ଜାଗା ମ୍ୟାଡାମ ଆପଣ ଯାଇଛନ୍ତି?
0: ପ୍ରତିବର୍ଷ ଦିଲ୍ଲୀ ଯାଉଛୁ।
1: ଆଜ୍ଞା,
0: 30 ବର୍ଷ ହେଲାଣି।
1: ବିଦେଶ କୁଆଡେ ଯାଇଛନ୍ତି?
0: ବିଦେଶ ତ ମୁଁ ଖାଲି ଇଥିଓପିଆ ଯାଇଥିଲି।
1: ଇଥିଓପିଆ?
0: ହଁ, ଆଫ୍ରିକା।
1: ଆଫ୍ରିକା,
0: ଆମର ଘରେ ମତେ ବି ଛାଡ଼ବାର କି କେହି ମନ ନାଇଁ ଥାଏ, ଗୋଟେ ଲେଡିସ୍ ଟିକେ ଆମେ ଏକଲା ନାଇଁ ଛାଡ଼ୁ ବୋଲି, କାରଣ କି ଆମର ଓଡ଼ିଶାରେ ବି କେହି ନାଇଁ ଯାଇ, ଖାଲି ମୁଁ ଏକଲା ଯାଇଥିଲି।
1: ହେଲେ ସେଠି ଡର ଲାଗିଲାନି?
0: ନାଇଁ, 22ଟା ଲେଡିସ୍ ଯାଇଥିଲୁ।
1: ଆଚ୍ଛା, ସମସ୍ତଙ୍କ ସାଙ୍ଗରେ?
0: ସାରା ଇଣ୍ଡିଆରେ 22ଟା ଲେଡିସ୍ ଇଏ ହୋଇଥିଲେ।
1: ଆପଣ କେବେ ଭାବି ନଥିବେ? ନାଇଁ
0: ନାଇଁ,
1: ଆଫ୍ରିକା କୋଉଠି ଆଉ ବରପାଲି ଗାଁ କୋଉଠି?
0: କୋଉଠି ସେଟା ମୁଇଁ ନାଇଁ ଜାଣି, ଏତିକି ବି ନାଇଁ ଜାଣିଥିଲି, ଖାଲି ପହଲା ଜାଣିଥିଲି ମୋର ଶ୍ୱଶୁର ଆମେରିକା ଯାଇଥିଲେ, 3 ମାସ ଥିଲେ ଆମେରିକା ଯାଇଥିଲେ, ହଂକଂ ଯାଇଥିଲେ।
1: ତ ସେଠିକି ଯୋଉ ଆପଣ ଯାଇଥିଲେ ମ୍ୟାଡାମ ଆଫ୍ରିକା, ସେଇଠି କଣ କୋଉ କାମ ପାଇଁ ଯାଇଥିଲେ, କଣ ସବୁ କାର୍ଯ୍ୟକ୍ରମ ହେଇଥିଲା ସେଠି?
0: ସେଠି ଆମର ବୁଣା କାମ ଦେଖାବା ପାଇଁ ମୁଇଁ ଲୁମ୍ଟେ ଧରିକିରି ଯାଇଥିଲି, ଛୋଟିଆ ଲୁମ୍ଟେ ରଖିଛି, ସେ ଲୁମ୍ଟା ଧରିକିରି ଯାଇଥିଲି।
1: ସେଠି କେମିତି ବୁଣା ହଉଛି, ସୂତା କାମ କେମିତି ହଉଛି?
0: ସେଠି ତାଙ୍କର ବି ଲୁମ୍ ଆସିଥିଲା।
1: ଆଜ୍ଞା,
0: ଆର ଆମର ବି ଲୁମ୍ ଯାଇଥିଲା, ତାଙ୍କର ଲୁମ୍ଟା କାଣା ସେମାନେ ଦେଖନ୍ତି, ତାଙ୍କର ପ୍ଲେନ୍ ବୁଣା ନେଇ ଏନ୍ତା ନେ ବାହାରୁଥାଏ ସବୁ ବାଙ୍ଗ, ବେଲେ ଆମର ବୁଣା କେ ଦେଖନ୍, ଆର ସେମାନେ ବୋଲନ୍ କି ଇତାକର ବୁଣା ବି ହଉଛି ଆର ଫିଗର ବି ବାହାରୁଛି, ଦୁଇଟା ହଉଛି, ଆମଟା ଖାଲି ବୁଣା ହଉଛି ବୋଲନ୍।
1: ମାନେ ଯୋଉ ଆମେ ଶାଢ଼ୀରେ ଦେଖୁଛୁ, ନିଜେ ପିନ୍ଧୁଛୁ ମଧ୍ୟ, କିନ୍ତୁ ଆମର ସେତିକି ଅଭିଜ୍ଞତା ନାହିଁ ମ୍ୟାଡମ। ଏଇଠି ଆପଣଙ୍କୁ ମୁଁ ପଚାରିବା ପାଇଁ ଚାହିଁବି ସେଇ କଥାଟି, ଯେ ଯୋଉ ଆମେ ଚିତ୍ର ଦେଖୁଛୁ, ଶୁଆର ଚିତ୍ର ହେଲା, ଗଛର ଚିତ୍ର ହେଲା, ମୟୂର ଚିତ୍ର ହେଲା, ଏଇସବୁ ଚିତ୍ର କେମିତି ଆପଣ କନା ଦେହରେ ତାକୁ ପ୍ରସ୍ଫୁଟିତ କରନ୍ତି?
0: ସେଟା ପହଲା ଗୋଟେ ଡ୍ରଇଂ ହବ।
1: ଆଜ୍ଞା,
0: ଗୋଟେ ଡ୍ରଇଂ କଟା ହବ, ଡ୍ରଇଂ ହେଲେ ଡ୍ରଇଂ କେ ତାହାକେ ଗ୍ରାମ ବନା ହବ, ଗ୍ରାମରେ ତାହାକେ ମେଜରମେଣ୍ଟ କରିବେ କେତେ କାରିରେ କେତେ ବସବ,

0: ଗୁଟି ଜିନିଷ୍ଟେ, ସେଟା କରିକି ତାହାକେ ଆମେ ସୂତାରେ ବାନ୍ଧମୁ। ସେଟା ସେଟା ତାର ପରେ ସୂତାକେ ଉକୁଲମୁ, ତାର୍କେ ଗୁଟେ ତାର ଫ୍ରେମ୍ ଅଛେ କମଡ଼ା ବୋଲସନ୍ ଆମର, ସେନ ଲଗାମୁ, ସେ ଗ୍ରାଫ୍ଟା ପକେଇ କରି ସେନ ବାନ୍ଧଟା ବାନ୍ଧମୁ।
1: ସେଟା ଦେଖିକରି ଗଲେ ସେଇ ଫିଗରଟା ବାହାରିବ,
0: ଯେ ସେଟା ଆମେ ଗଣ୍ଠି ନାହିଁ, ସେ ଗଣ୍ଠିକେ ଯେନ୍ ଆମର ଗ୍ରାଫ୍ରେ ଥିବା ସେ ଗ୍ରାଫ୍ ଆଗରେ ଗୋଟେ ଗଣ୍ଠି ହେବା।
1: ଆଚ୍ଛା,
0: ସବୁ ଗୁଟେ ଗୁଟେ ଗୁଟେ ଗୁଟେ କରି ଦେଖୁନ୍, ଗୁଟେ ଥି କେନୁ 50 କେରା ଲାଗ୍ବା, କେନୁ 60 ଲାଗ୍ବା, କେନୁ 100 ଲାଗ୍ବା, ତାର ମାନେ ସେନ୍ତା କରିକରି ସେଟା ଗଣ୍ଠି ପଡ଼ବା। ଗଣ୍ଠି ପଡ଼ିକରି ସେଟା ବନ୍ଧି ହେବା, ବାନ୍ଧି ସାରିଲା ତାହାକେ ଆମେ ରଙ୍ଗ କର୍ମା। ଧୂପ ସୂତାରେ ଯେନ୍ ବନ୍ଧା ହେବା, ସେ ଗଣ୍ଠି ପଡ଼ିଗଲା, ସେ ଗଣ୍ଠି ଭିତରେ ଧୂପ ରହିଯିବା। ତାହାକେ ଆମେ ପହେଲା ଶାଗୁଆ କରିଦେଲା କି ହଲଦିଆ କରିଦେଲା, ଯେନ୍ ରଙ୍ଗଟି କରିଦେମା, ଲାଷ୍ଟ ରଙ୍ଗଟା ହେସି କଲା। ଶୁଆଟି କଲା ବେଲେ ଶାଗୁଆ ହେବା, ତା ଥଣ୍ଡଟା ଲାଲ ହେବା,
1: ମାନେ ପରିଶ୍ରମ ବହୁତ ଲାଗୁଛି।
0: ହଁ, ପରିଶ୍ରମଟା ଲାଗ୍ବା। ସେଟା କରିକରି ତାହାକେ ଆମେ ଲାଷ୍ଟକେ କଲା ରଙ୍ଗ କର୍ମା, ତାହାକେ ଯେତେବେଳେ ଖୁଲି ଦେମା, ଖୁଲି ଦେଲେ ତେରା ପୁରା ଫିଗରଟା ବାହାରି ପଡ଼ବା।
1: ଆଜ୍ଞା, ଆମର ମୁଖ୍ୟତଃ ମାର୍କେଟରେ ଯେତିକି ଲୁଗା ଆଭେଲେବୁଲ ହଉଛି ବଜାରରେ ଏବେ, ଏଇଟା ଆଗରୁ ବି ଦେଖି ଆସୁଛୁ, ବର୍ତ୍ତମାନର ବି ଚାହିଦା ସିନା ବଢ଼ିଛି, କିନ୍ତୁ ଯୋଉ ପରିମାଣରେ ତାର ମୂଲ୍ୟଟା ରହିଥାଏ, ଲୋକ ଦେଖିକି ଭାବନ୍ତି ଯେ ଏତେ ୟାର ଦାମ, କିନ୍ତୁ ପ୍ରକୃତରେ ତା ଦେହରେ ସେତିକି କଷ୍ଟ ତା ମାନେ କରିବା ପାଇଁ ପଡୁଛି
0: ପଡୁଛି।
1: ତେବେ ଯାଇକି ଶୁଆଟିଏ କିମ୍ବା ଗଛଟିଏ ଆମେ ଦେଖିବା ଲାଗି ପାଉଛୁ। ତ ଏଇ ଯୋଉ ପୁରସ୍କାର ଆପଣଙ୍କୁ ମିଳିଛି ମ୍ୟାଡମ, ସିଏ ଡିଜାଇନ ପାଇଁ ମିଳିଛି ନା କୋଉଥି ପାଇଁ ମିଳିଛି?
0: ଡିଜାଇନ ବୁଣା
1: ଦୁଇଟା ପାଇଁ।
0: ହଁ, ସେ ଡିଜାଇନଟା କାଣ ହେଇଛି ଶୁଣ, ସେଟା ଗୋଟେ କଥା ହେଇଛି, ଯେତେବେଳେ ନ୍ୟାସନାଲ ୱାର୍ଡ ପାଇଲି ସେଟା ମହାଲକ୍ଷ୍ମୀ ଶାଢ଼ୀ, ଶାଢ଼ୀ ନାଁ ହଉଛି
1: ମହାଲକ୍ଷ୍ମୀ। ଆଚ୍ଛା,
0: ସେ ଡିଜାଇନଟା କେନ୍ଦା ହେଲା ନାଇଁ, ମୁଁ ଯେତେବେଳେ ଛୋଟ ଥିଲି ମୋର ଆଈଟା ସେଟା କାଣା କରୁଥିଲେ, ଆମେ ସେ ଝୁଟି ପକଉଥିଲୁ ମକ୍ସିର ମାସେ, ମହାଲକ୍ଷ୍ମୀ ଝୁଟି ପକଉଥିଲୁ,
1: ସେ ଯୋଉ ପାଦ ଚିହ୍ନ ଥାଇକି ଯୋଉ ଶାଢ଼ୀ,
0: ବେଲେ ସେଟା ସେ ଝୁଟି ମତେ ମୋର ଆଈ ଶିଖେଇଥିଲେ।
1: ଆଚ୍ଛା,
0: ବେଲେ ସେନୁ ମୁଇଁ
1: ଛୋଟିଆ ଛୋଟିଆ ଘର ହେଇକି ତା ଦେହରେ ଛୋଟିଆ ଛୋଟିଆ ପାଦ ଚିହ୍ନ,
0: ବେଲେ ସେଟା ସେନୁ କରୁଥିଲି, ଝୁଟି ପକଉଥିଲି ମା ଘରେ କରୁଥିଲି। ସେଟା ଯେତେବେଳେ ଶାଶୁ ଘର ଆସିଲି, ତେବେ ଶାଶୁ ଘରେ ବି ସେନ୍ତା ଝୁଟି କରୁଛନ୍, ବେଲେ ସେ ବାପ ଘରଟା ଆର୍ ମା ଘରଟା ଦୁଇଟାକେ ମେସେଇ ଦେଲି, ଦୁଇଟାକେ ମେସେଇ କରି ଗୋଟେ ଶାଢ଼ୀ ତିଆରି କଲୁ।
1: ଆଜ୍ଞା,
0: ବେଲେ ସେ ସେଟା ମହାଲକ୍ଷ୍ମୀ ଶାଢ଼ୀ।
1: ଆଜ୍ଞା, ସେ ଯୋଉ ଛୋଟିଆ ଛୋଟିଆ ପାଦ ଚିହ୍ନ ଆଉ
0: ଫୁଲ, ଫୁଲ ଆମର ସେ ଝୁଟି,
1: ଆଜ୍ଞା,
0: ଶଙ୍ଖ ମାଛ, ଏଟା ସେ ବାପ ଘରଟା ଯାହାର ଦେଖୁଥିଲି ଆର ଶାଶୁ ଘରଟା ବି ଯାହା ଦେଖିଲି, ଦୁଇଟାକେ ମିକ୍ସ କରି କରି ସେଟା ମହାଲକ୍ଷ୍ମୀ
1: ନୂଆ ଡିଜାଇନଟେ ଆପଣ ବାହାର କରିଦେଲେ, ତାର ପୁଣି ନାଁ ହେଇଗଲା ମହାଲକ୍ଷ୍ମୀ। ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଜଣେ ବୁଣାକାରଙ୍କର ବୋହୂ, ଆଉ ଆପଣ ହେଲେ ପ୍ରକୃତରେ ଗୃହଲକ୍ଷ୍ମୀ।
0: ପୁରସ୍କାର ପ୍ରାପ୍ତ ଘରର ମୁଁ ବି ଗୋଟେ ଝିଅ ଆଜ୍ଞା, ଇ ବୁଣା ବାବଦ ପାଇଁ ମୋ ଅଜାରେ ଯେନ୍ ଥିଲେ ସେମାନେ ଗୋଲ୍ଡ ମେଡାଲ ପାଇଛନ୍, ସେମାନେ ପଥର କାମ କରୁଥିଲେ, ଗଛ କାମ କରୁଥିଲେ।
1: ଖୁବ ଧନ୍ୟବାଦ ମ୍ୟାଡମ, ଆପଣ ଆସିଲେ, ଆମର ଅନୁରୋଧ ରକ୍ଷା କଲେ, ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ନମସ୍କାର।
0: ନମସ୍କାର।

0: ଶୁଣିଲେ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ସନ୍ତୋଷ ପିଂ, ଉପସ୍ଥାପନା ବିଶ୍ୱଭାରତୀ ମିଶ୍ର। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ସୂଚନା ଶିକ୍ଷା ଓ ମନୋରଞ୍ଜନର ବେତାର ବାଣୀ ଆକାଶବାଣୀ।
1: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
2: ଇଏ ସୌଦାର 15,000, ପରିବାର 2,000।
1: ଆଉ ଲାଇଟ ବିଲ୍
2: ଏବେ ଜିରୋ ପଇସା କେମିତି ଦେବି?
1: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗିଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
2: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: ଘରେ ଘରେ ସୂର୍ଯ୍ୟ ଘର।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟ ସମ୍ବାଦ, ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମାସକୁ ଦୁଇଥର ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ, ମିଥାନଲ ଓ ଇଥାନଲ ଚାଳିତ ଯାନର ଅନୁମତି ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗ ଅଦାଲତରେ ଆସନ୍ତା ମାସ 12 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ଏବଂ ବଙ୍ଗୋପସାଗରରେ ଆସନ୍ତା ଶନିବାର ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ପ୍ରତି ମାସରେ ଦୁଇଥର କ୍ୟାବିନେଟ୍ ବୈଠକ ବସିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ନିର୍ଦ୍ଧାରିତ ବୈଠକର ଯଥେଷ୍ଟ ପୂର୍ବରୁ ଏଥିପାଇଁ ସମସ୍ତ ପ୍ରଶାସନିକ ବିଭାଗ ନିଜ ନିଜ ପ୍ରସ୍ତାବ ପ୍ରସ୍ତୁତ କରି ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଛି। କ୍ୟାବିନେଟ୍ ପ୍ରସ୍ତାବ ଉପରେ ଏହାଦ୍ୱାରା ସମୟୋଚିତ ନିଷ୍ପତ୍ତି ନେବାର ପ୍ରକ୍ରିୟା ସହଜ ସାଧ୍ୟ ହୋଇପାରିବ। କ୍ୟାବିନେଟ୍ରେ ଅନୁମୋଦିତ ନିଷ୍ପତ୍ତିଗୁଡ଼ିକୁ ନିୟମିତ ଅନୁଧ୍ୟାନ କରି ଧାର୍ଯ୍ୟ ସମୟରେ କାର୍ଯ୍ୟ

0: କାର୍ଯ୍ୟକାରୀ କରିବାକୁ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱର ଖାରବେଳ ଭବନଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ ଯାନ, ମିଥାନଲ ଓ ଇଥାନଲ ଚାଳିତ ଗାଡ଼ିଗୁଡ଼ିକୁ ଅନୁମତି ଶୁଳ୍କ ଛାଡ଼ କରାଯାଇଛି। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଏହି ନିୟମ ଅଧୀନରେ ଯୋଗ୍ୟ ଗାଡ଼ିଗୁଡ଼ିକୁ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ବିନା ଦେୟରେ ଅନୁମତି ଶୁଳ୍କ ପ୍ରଦାନ କରାଯିବ। 3000 କିଲୋଗ୍ରାମରୁ କମ୍ GVW ମାଲ ପରିବହନ ଗାଡ଼ିଗୁଡ଼ିକୁ ଏହି ଦେୟ ଛାଡ଼ ବ୍ୟବସ୍ଥାରୁ ବାଦ୍ ଦିଆଯାଇଛି। ମୋଟରଯାନ ଅଧିନିୟମ 1988ର ନିୟମାବଳୀ ଅନୁଯାୟୀ ଏହି ସମସ୍ତ ଯାନ ପାଇଁ ଅନୁମତି ନେବା ବାଧ୍ୟତାମୂଳକ ରହିବ। ଏହା ସହିତ ଗାଡ଼ିଗୁଡ଼ିକର ବୈଧ ପଞ୍ଜୀକରଣ, ବୀମା, ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସରକାରୀ ଟିକସ ପୈଠ ଭଳି ସମସ୍ତ ପ୍ରଚଳିତ ନିୟମ ପାଳନ କରିବାକୁ ପଡ଼ିବ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ବୈଦ୍ୟୁତିକ ଗାଡ଼ିର ବ୍ୟବହାର ବୃଦ୍ଧି ସହ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା PMFBY ଖରିଫ ଋତୁ ପାଇଁ ପଞ୍ଜୀକରଣ ଅବଧିକୁ ଚଳିତ ମାସ 31 ତାରିଖ ପର୍ଯ୍ୟନ୍ତ ପୁନର୍ବାର ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ ସମବାୟ ବିଭାଗର ଅନୁରୋଧ କ୍ରମେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଅନିଶ୍ଚିତତା ହେତୁ ହେଉଥିବା ଫସଲ ହାନିରୁ ସୁରକ୍ଷା ତଥା ଅଧିକରୁ ଅଧିକ ଯୋଗ୍ୟ ଚାଷୀଙ୍କୁ ବୀମାଭୁକ୍ତ କରିବା ପାଇଁ ଏହି ଅବଧିକୁ ବୃଦ୍ଧି କରାଯାଇଛି। ସର୍ବାଧିକ 5 ଏକର ପର୍ଯ୍ୟନ୍ତ ଜମି ପାଇଁ ମାଗଣାରେ ଫସଲ ବୀମା ସୁବିଧା ଚାଷୀମାନେ ପାଇପାରିବେ। ତେବେ ବର୍ଦ୍ଧିତ ଅବଧିରେ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଓ ଜଗତସିଂହପୁର ଜିଲ୍ଲାର ଋଣୀ ଚାଷୀମାନେ ଏହି ସୁବିଧା ପାଇବାକୁ ଥିବାବେଳେ ଅବଶିଷ୍ଟ ଜିଲ୍ଲାଗୁଡ଼ିକର ସମସ୍ତ ଯୋଗ୍ୟ ଚାଷୀଙ୍କ ପାଇଁ ବୀମା ପଞ୍ଜୀକରଣ ଉପଲବ୍ଧ ହେବ। ଖରିଫ ଋତୁ ପାଇଁ ବିଜ୍ଞପିତ ଅଞ୍ଚଳ ଓ ବିଜ୍ଞପିତ ଫସଲ ଅନୁଯାୟୀ ଧାନ, ମକା, ଚିନାବାଦାମ, ହଳଦୀ ଭଳି ଫସଲଗୁଡ଼ିକୁ ଏହି ପ୍ରକ୍ରିୟାରେ ସାମିଲ କରାଯାଇଛି। ସମସ୍ତ ଯୋଗ୍ୟ ଋଣୀ, ଅଣଋଣୀ ଚାଷୀ ଏବଂ ଭାଗଚାଷୀ ଏହି ଯୋଜନାର ଲାଭ ଉଠାଇ ପାରିବେ। ଆବଶ୍ୟକ ସହାୟତା ପାଇଁ ଚାଷୀମାନେ ନିକଟସ୍ଥ ପ୍ୟାକ୍ସ, ଲାମ୍ପସ, ARCS, DRCS, CDAO କାର୍ଯ୍ୟାଳୟ କିମ୍ବା ସ୍ୱୀକୃତିପ୍ରାପ୍ତ ବୀମା ପ୍ରତିନିଧିଙ୍କ ସହ ଯୋଗାଯୋଗ କରିପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମାସ 12 ତାରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ତଥା ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ। ଏନେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାର ବିଚାରାଧୀନ ମାମଲା, ଚେକ୍ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ, ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଆଦିର ଆପୋଷ ସହମତିରେ ସମାଧାନ କରାଯିବ। ଏହି ସମସ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀଙ୍କୁ ଦେବାକୁ ପଡ଼ିବ ନାହିଁ। ରାଜ୍ୟ ବିଧାନସଭାର ଗୃହ କମିଟିର 10 ଜଣିଆ ଟିମ୍ ଆଜି ଗଞ୍ଜାମ ଜିଲ୍ଲା ଆସିକା ଗସ୍ତରେ ଆସିଛନ୍ତି। କମିଟିର ଅଧ୍ୟକ୍ଷ ତଥା ବିଧାୟକ ଲକ୍ଷ୍ମଣ ବାଙ୍କ ନେତୃତ୍ୱରେ ସଦସ୍ୟମାନେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହିତ ଏଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ସଦସ୍ୟ ଦଳ ଟିପିସରା ନାଳର ଜବରଦଖଲ ସ୍ଥିତି ଅନୁଧ୍ୟାନ, ଋଷିକୁଲ୍ୟା ନଦୀ ଉପରେ ନିର୍ମିତ ଚେକ୍ ଡ୍ୟାମ୍, ଋଷିକୁଲ୍ୟା ଓ ବଡ଼ନଦୀ ଉପରେ ନିର୍ମାଣାଧୀନ ହାଇଲେବୁଲ ବ୍ରିଜ୍, ପାଟଲିଗୁଡ଼ା ଦେଇ ଆସ୍କା ବାଇପାସ୍ ରାସ୍ତା ନିର୍ମାଣ, ମଣ୍ଟାପଡ଼ା ବାଘୁଆ ନଦୀ ଚେକ୍ ଡ୍ୟାମ୍ ଓ କଇଁଫୁଲିଆ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ ପରେ ଆସ୍କା ପୌର ପରିଷଦ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବିଧାନସଭା କମିଟି ସଦସ୍ୟଙ୍କ ଆଲୋଚନା ହୋଇଛି। ଏ ସମ୍ପର୍କରେ କଣ୍ଟାବାଞ୍ଚି ବିଧାୟକ ତଥା ବିଧାନସଭା ଗୃହ କମିଟି ଅଧ୍ୟକ୍ଷ ଲକ୍ଷ୍ମଣ ବାଗ କହିଛନ୍ତି,
1: ଜିଲ୍ଲାରେ ବୁଲିକରି ବିଭିନ୍ନ ଅଞ୍ଚଳ ବିଭିନ୍ନ ସ୍ପଟ ଦେଖିଲୁ, ନିଶ୍ଚିତ ଭାବରେ ଅଞ୍ଚଳର ସମସ୍ୟା ଯେଉଁଭଳି ବିଧାନସଭା କମିଟିରେ ଆସିବ ଏବଂ ତୁରନ୍ତ ପଦକ୍ଷେପ ନିଆଯିବ ତା ପ୍ରତି ଆମେ ସମସ୍ତେ ଧ୍ୟାନ ଦେବୁ। ତେବେ ଯାହା ବି ଅନୁଧ୍ୟାନ କରିଛି ଗୃହ କମିଟି ନିଶ୍ଚିତ ଭାବରେ ଏଇଟା ସ୍ୱାଗତ ଯୋଗ୍ୟ, ଆଉ ଏଇ କାର୍ଯ୍ୟ ଆମେ ଯେଉଁଭଳି ପଦକ୍ଷେପ ନିଆଯିବ ତା ପ୍ରତି ଗୃହ କମିଟି ମତାରକ କରିସାରିଛି। ଏ ଖବର ସରକାର ପାଖରେ ପହଞ୍ଚାଇବ ଆଉ ତାକୁ ତୁରନ୍ତ 100%।

0: କରିବା ପାଇଁ ନିଷ୍ପତ୍ତି ନେବା।
1: ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ଅତିରିକ୍ତ ମହାନିର୍ଦ୍ଦେଶକ ଜାହ୍ନବୀ ଶର୍ମା ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗର୍ଭଗୃହରୁ ବାଲିକଢ଼ା କାର୍ଯ୍ୟ ନେଇ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ବୈଷୟିକ ଟିମ୍, କୋର୍ କମିଟି ଏବଂ ବହୁ ଅଧିକାରୀ ମନ୍ଦିର ପରିସର ଯାଞ୍ଚ କରିଛନ୍ତି। 2022 ମସିହାରେ ଲିଫ୍ଟ ଟନେଲ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଆଗାମୀ ଦିନରେ ଖୁବ୍ ଶୀଘ୍ର ବାଲିକଢ଼ା ପ୍ରକ୍ରିୟା ଆରମ୍ଭ ହେବ ବୋଲି ପ୍ରତ୍ନତତ୍ତ୍ୱ ବିଭାଗ ଅଧିକାରୀ ସୂଚନା ଦେଇଛନ୍ତି। ରାଜ୍ୟସଭା ସାଂସଦ ମନମୋହନ ସାମଲ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକରେ ବିଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନ ଲୋକ ଏବଂ ଚାଷୀମାନଙ୍କ ସହ ଆଲୋଚନା କରିଛନ୍ତି। ଚାନ୍ଦବାଲି ବ୍ଲକର ଆରଡ଼ି, ସୁନ୍ଦରପୁର, ନାନ୍ଦପୁର, ଓଳଗୋ ଆଦି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀ ସାମଲ ପଚାରି ବୁଝିଥିଲେ। ଅତିରିକ୍ତ ରିଲିଫ କମିଶନର ସୁବାସନାଥ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା ମହାଦେଇପାଟଣା ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ସ୍ଥାନାନ୍ତର ହୋଇଥିବା କୁଳସାହି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

0: କାନ୍ଦପୁର ଓଳଗୋ ଆଦି ପଞ୍ଚାୟତରେ ପ୍ରଶାସନ ପକ୍ଷରୁ ପ୍ରଦାନ କରାଯାଉଥିବା ରନ୍ଧା ଖାଦ୍ୟ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀ ସାମଲ ପଚାରି ବୁଝିଥିଲେ। ଅତିରିକ୍ତ ରିଲିଫ କମିଶନର ସୁବାସନାଥ ଶର୍ମା କେନ୍ଦ୍ରାପଡ଼ା ଜିଲ୍ଲା ମହାଦେଇ ପାଟଣା ଆଶ୍ରମ ବିଦ୍ୟାଳୟରେ ପହଞ୍ଚି ସ୍ଥାନାନ୍ତର ହୋଇଥିବା କୁଳସାହି ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ଛାତ୍ରଛାତ୍ରୀଙ୍କ ରହଣି, ଖାଦ୍ୟ, ପାନୀୟ ଏବଂ ଆବଶ୍ୟକୀୟ ସୁବିଧା ସମ୍ପର୍କରେ ସେ ଅଧିକାରୀ ଏବଂ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ପଚାରି ବୁଝିଛନ୍ତି। ମାଲକାନଗିରି ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟଠାରେ ଦିନିକିଆ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଚିତ୍ତରଞ୍ଜନ ପାଣିଗ୍ରାହୀ କର୍ମଶାଳାରେ ଯୋଗଦେଇ ଗୁଣାତ୍ମକ ଶିକ୍ଷାଦାନ ଏବଂ ସହ ପାଠ୍ୟକ୍ରମ କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମ୍ବଳ ଶିକ୍ଷକମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଛନ୍ତି। ବାଲେଶ୍ୱର ସଦର ବ୍ଲକ ରସାଳପୁରସ୍ଥିତ ଡାକ୍ତର ଯଦୁନାଥ କଲେଜରେ ନିଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ ବାଲେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅବକାରୀ ବିଭାଗ ଉପ ଅଧୀକ୍ଷକ ସ୍ୱପ୍ନାରାଣୀ ସାହୁ ଯୋଗଦେଇ ସୁସ୍ଥ ବ୍ୟକ୍ତି, ପରିବାର, ସମାଜ ତଥା ଭବିଷ୍ୟତ ଗଠନ ପାଇଁ ନିଶାଠାରୁ ଦୂରେଇ ରହିବା ଅନିବାର୍ଯ୍ୟ ବୋଲି ମତବ୍ୟକ୍ତ କରିଛନ୍ତି। ଏହି ଅବସରରେ ଏକ ସଚେତନତା ପଦଯାତ୍ରା ସହ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାୟଗଡ଼ା ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଗୁଣୁପୁର ପୌର ପରିଷଦ ପକ୍ଷରୁ ଭୀମଭୋଇ ସାମର୍ଥ୍ୟ ଶିବିର ଗୁଣୁପୁରଠାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ବିଭିନ୍ନ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଯୋଗଦେଇ ଦିବ୍ୟାଙ୍ଗମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି। ଶିବିରରେ ସାମିଲ ହୋଇଥିବା ଦିବ୍ୟାଙ୍ଗମାନଙ୍କୁ ସହାୟତା ଉପକରଣ ପ୍ରଦାନ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ମାସକୁ ଦୁଇଥର ଅନୁଷ୍ଠିତ ହେବ କ୍ୟାବିନେଟ୍ ବୈଠକ। ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥାକୁ ପ୍ରୋତ୍ସାହନ ଦେବା ପାଇଁ ବୈଦ୍ୟୁତିକ, ମିଥାନଲ ଓ ଇଥାନଲ ଚାଳିତ ଯାନର ଅନୁମତି ଶୁଳ୍କ ଛାଡ଼ କଲେ ରାଜ୍ୟ ସରକାର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ପଞ୍ଜୀକରଣ ଅବଧି ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି। ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗ ଅଦାଲତରେ ଆସନ୍ତା ମାସ 12 ତାରିଖରେ ଅନୁଷ୍ଠିତ ହେବ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ବିଶ୍ୱ ମଶା ଦିବସ, ସଚେତନତା ଆହ୍ୱାନ ଓ ପ୍ରତିକାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସରିତା ସାହୁ। ମଶା ଏକ ଛୋଟ ପ୍ରାଣୀ ହୋଇପାରେ, କିନ୍ତୁ ମାନବ ସମାଜର ଦୈନନ୍ଦିନ ଜୀବନରେ ଏହା ଏକ ବଡ଼ ଆହ୍ୱାନ। ବିଭିନ୍ନ ମଶାବାହିତ ରୋଗରେ ପ୍ରତିବର୍ଷ ବହୁ ଲୋକ ଆକ୍ରାନ୍ତ ହୁଅନ୍ତି ଏବଂ ସ୍ଥଳବିଶେଷରେ ମଧ୍ୟ ପ୍ରାଣ ହରାଇଥାନ୍ତି। ତେଣୁ ଅନ୍ୟ ପ୍ରକାରେ କହିଲେ ମଶାକୁ ବିଶ୍ୱର ଏକ ଘାତକ ଜୀବ ଭାବେ ପରିଗଣିତ କରାଯାଏ। ମଶା ଯୋଗୁଁ ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟିସ୍, ଜିକା ଭାଇରସ୍ ଏବଂ ଫାଇଲେରିଆ ବା ବାତ ଜ୍ୱର ପରି ମାରାତ୍ମକ ରୋଗ ବ୍ୟାପିଥାଏ। ଏହି ମଶାବାହିତ ରୋଗଗୁଡ଼ିକ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ଏବଂ ଏହାକୁ ପ୍ରତିହତ କରିବା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ତେବେ 1897 ଅଗଷ୍ଟ 20 ତାରିଖରେ ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ ଭାରତର ସିକନ୍ଦରାବାଦଠାରେ ପ୍ରଥମଥର ପାଇଁ ମାଇ ଏନୋଫିଲିସ୍ ମଶାକୁ ଆବିଷ୍କାର କରିଥିଲେ। ଏହି ମଶା ଦ୍ୱାରା ହିଁ ମ୍ୟାଲେରିଆ ରୋଗ ବ୍ୟାପିଥାଏ ବୋଲି ପ୍ରମାଣ କରିଥିଲେ। 1902 ଡାକ୍ତର ରସ୍ଙ୍କୁ ଶରୀର ବିଜ୍ଞାନ ଅର୍ଥାତ୍ ଚିକିତ୍ସା କ୍ଷେତ୍ରରେ ଏହି ଗବେଷଣାଗତ ଉପଲବ୍ଧତା ପାଇଁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ତେଣୁ ଏହି ଗବେଷଣାକୁ ସ୍ମରଣ କରି ପ୍ରତିବର୍ଷ ଅଗଷ୍ଟ 20 ତାରିଖରେ ବିଶ୍ୱ ମଶା ଦିବସ ପାଳନ କରାଯାଉଛି। ବର୍ଷାଦିନେ ଡେଙ୍ଗୁ ଏବଂ ମ୍ୟାଲେରିଆର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳିଥାଏ। ଜନସ୍ୱାସ୍ଥ୍ୟ ପ୍ରତି ଏହା ସଙ୍କଟ ସୃଷ୍ଟି କରିଥାଏ। ଡେଙ୍ଗୁ ରୋଗର ବାହକ ଏଡିସ୍ ମଶା ସନ୍ତସନ୍ତିଆ ତଥା ଅପରିଷ୍କାର ସ୍ଥାନରେ ନିଜର ବଂଶବୃଦ୍ଧି କରିଥାଏ। ଡେଙ୍ଗୁ ଏକ ମାରାତ୍ମକ ରୋଗ। 2 ସପ୍ତାହରୁ ଅଧିକ ଦିନ ଧରି ଜ୍ୱର ଲାଗି ରହିଲେ ଡେଙ୍ଗୁ ପରୀକ୍ଷା କରାଇ ନିଆଯିବା ଉଚିତ। ସକାଳେ କିମ୍ବା ସନ୍ଧ୍ୟା ସମୟରେ ମୁଖ୍ୟତଃ ଏଡିସ୍ ମଶା କାମୁଡ଼ିଥାଏ। ଏହି ରୋଗର ଲକ୍ଷଣ ହେଉଛି ଅଧିକ ଦିନ ଜ୍ୱର ସହ ଗଣ୍ଠି ବିନ୍ଧା ଏବଂ ଆଖିରେ ମଧ୍ୟ ଯନ୍ତ୍ରଣା ହୋଇଥାଏ। ଡେଙ୍ଗୁ ଏବଂ ଚିକନଗୁନିଆ ରୋଗର ଲକ୍ଷଣ ପ୍ରାୟ ସମାନ ରହୁଥିବାରୁ ଏହାର ଚିହ୍ନଟ ପାଇଁ କେତେକ ପରୀକ୍ଷା କରିବାକୁ ପଡ଼ିଥାଏ। ଏ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ ମାସ 16 ତାରିଖରେ ଭାରତରେ ଜାତୀୟ

0: ଡେଙ୍ଗୁ ଦିବସ ମଧ୍ୟ ପାଳନ କରାଯାଇଥାଏ। ମାଇ ଏନୋଫିଲିସ୍ ମଶା କାମୁଡ଼ିବା ଦ୍ୱାରା ପରଜୀବୀଙ୍କ ସଂକ୍ରମଣ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥାନ୍ତି। ଏସିଆ, ଆଫ୍ରିକା, ମଧ୍ୟ ଏବଂ ଦକ୍ଷିଣ ଆମେରିକାର ଲୋକମାନେ ଏହି ରୋଗରେ ଅଧିକ ଶିକାର ହୋଇଥାନ୍ତି। ଏହି ରୋଗର ଲକ୍ଷଣ ହେଉଛି ଶରୀରରେ ତାପମାତ୍ରା ବୃଦ୍ଧି ପାଇବା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା, କମ୍ପ ଆସିବା, ପେଟ ମାଂସପେଶୀରେ ବ୍ୟଥା ଏବଂ ଅଧିକ ଶୋଷ ଲାଗିବା। ଏହି ରୋଗର ସଂକ୍ରମଣ ବର୍ଷା ଦିନରେ ଅଧିକ ହୋଇଥାଏ। ଦୂଷିତ ଆବର୍ଜନାପୂର୍ଣ୍ଣ ଜଳ ମ୍ୟାଲେରିଆ ମଶା ବଂଶ ବୃଦ୍ଧିର କାରଣ ହୋଇଥାଏ। ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବ ସମଗ୍ର ବିଶ୍ୱରେ ପରିଲକ୍ଷିତ ହେଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର 2024 ମ୍ୟାଲେରିଆ ରିପୋର୍ଟ ଅନୁଯାୟୀ 2023 ମସିହାରେ ସମଗ୍ର ବିଶ୍ୱରେ ପ୍ରାୟ 289 ନିୟୁତ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିଲେ। 6 ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କର ମ୍ୟାଲେରିଆରେ ମୃତ୍ୟୁ ହୋଇଥିଲା। ସେଥିମଧ୍ୟରୁ ଅଧିକାଂଶ ଆଫ୍ରିକା ଦେଶର। ମ୍ୟାଲେରିଆ ଜନିତ ମୃତ୍ୟୁର 80% ହେଉଛନ୍ତି 5 ବର୍ଷରୁ କମ୍ ବୟସ୍କ ଶିଶୁ। ଦେଶରେ ମ୍ୟାଲେରିଆ ରୋଗର ପ୍ରାଦୁର୍ଭାବକୁ ପ୍ରତିହତ କରିବା ଲାଗି କେନ୍ଦ୍ର ସରକାର କେତେକ ପଦକ୍ଷେପ କାର୍ଯ୍ୟକାରୀ କରିଛନ୍ତି। 2027 ମସିହା ସୁଦ୍ଧା ଦେଶରେ ମ୍ୟାଲେରିଆ ରୋଗକୁ ଶୂନ୍ୟ ସ୍ତରକୁ ଆଣିବା ସହ 2030 ସୁଦ୍ଧା ଏହାର ମୂଳୋତ୍ପାଟନ ଲକ୍ଷ୍ୟ ରଖାଯାଇଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ପ୍ରତିବର୍ଷ ଏପ୍ରିଲ ମାସ 25 ତାରିଖରେ ବିଶ୍ୱ ମ୍ୟାଲେରିଆ ଦିବସ ପାଳନ କରାଯାଇଥାଏ। ସେହିଭଳି ଜିକା ଭାଇରସ୍ ସଂକ୍ରମଣ ଏବଂ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗ ଗର୍ଭବତୀ ମହିଳା ତଥା ପିଲାଙ୍କ ପାଇଁ ଘାତକ ସାବ୍ୟସ୍ତ ହୋଇଥାଏ। ଏହିସବୁ ରୋଗର ପ୍ରତିରୋଧକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏଥିମଧ୍ୟରେ ଜାତୀୟ ଭୂତାଣୁଜନିତ ରୋଗ ନିୟନ୍ତ୍ରଣ ଅଭିଯାନ, ମ୍ୟାଲେରିଆ ନିରାକରଣ, ମଶାରୀ ବଣ୍ଟନ, ଦମନ ଯୋଜନା ଆଦି ଅନ୍ତର୍ଭୁକ୍ତ। ଏପରିକି ବିଭିନ୍ନ ସମୟରେ ସଚେତନତାମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ଲୋକଙ୍କୁ ଏହିସବୁ ରୋଗର କାରଣ ଏବଂ ନିରାକରଣ ସମ୍ପର୍କରେ ଅବଗତ କରାଉଛନ୍ତି। ତେବେ ଶେଷରେ ଏତିକି କୁହାଯାଇପାରେ, ସଚେତନତା ହିଁ ସୁରକ୍ଷା। ଏହି ଦୃଷ୍ଟିକୋଣ ଆଧାରରେ ଆସନ୍ତୁ ମିଳିମିଶି ମଶାମୁକ୍ତ ପରିବେଶ ଗଠନ କରିବା।
1: ଆଜିର ପ୍ରସଙ୍ଗରେ ଶୁଣିଲେ ବିଶ୍ୱ ମଶା ଦିବସ, ସଚେତନତା, ଆହ୍ୱାନ ଓ ପ୍ରତିକାର। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସରିତା ସାହୁ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।
1: ଆମ ହାତରେ କୌଶଳ ଅଛି, ଭଲ ଉତ୍ପାଦ ବି ଅଛି, କିନ୍ତୁ ଆମ ବ୍ୟବସାୟ କଣ ଦିନେ ବଡ ବଜାରରେ ପହଞ୍ଚି ପାରିବ?
2: ନମସ୍କାର, ମିଶନ ଶକ୍ତି ବିଭାଗ ପକ୍ଷରୁ ଉପସ୍ଥାପିତ ସଶକ୍ତ ମହିଳା ସମୃଦ୍ଧ ଓଡ଼ିଶାର ଏହି ବିଶେଷ ଆଲୋଚନାକୁ ଆପଣମାନଙ୍କୁ ସ୍ୱାଗତ କରୁଛି। ମୁଁ ଆଶୁତୋଷ
1: ଆଉ ମୁଁ ଦିବାଲିନ। ଆଜି ଆମେ ଏଭଳି ଏକ ବିଷୟ ଉପରେ ଆଲୋଚନା କରିବା ଯାହା ଗ୍ରାମୀଣ ମହିଳାଙ୍କ ଉଦ୍ୟୋଗକୁ ଆହୁରି ଆଗକୁ ନେବାରେ ସହାୟକ ହେବ।
2: ଅର୍ଥାତ୍ ଆଚାର ପ୍ରସ୍ତୁତି, ସିଲେଇ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଭଳି ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକ ପାଇଁ କଣ ଏହା ଏକ ବଡ ସୁଯୋଗ?
1: ନିଶ୍ଚୟ, ଓଡ଼ିଶା ଜୀବିକା ମିଶନ ଏବଂ IIT ଭୁବନେଶ୍ୱରର ମିଳିତ ସହଯୋଗରେ ପରିଚାଳିତ ଉଦ୍ୟମ ଅଙ୍କୁରଣ କାର୍ଯ୍ୟକ୍ରମ ମାଧ୍ୟମରେ ଉଦ୍ୟୋଗୀଙ୍କୁ ମିଳିବ ଆଧୁନିକ ପ୍ରଯୁକ୍ତି, ଉନ୍ନତ ପ୍ୟାକେଜିଂ, ବ୍ରାଣ୍ଡିଂ, ବଜାର ସଂଯୋଗ ଏବଂ ବିଶେଷଜ୍ଞଙ୍କ ମାର୍ଗଦର୍ଶନ।
2: ଆଚ୍ଛା, ଯଦି କେହି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାନ୍ତି, ସେ କଣ ଏହି କାର୍ଯ୍ୟକ୍ରମରେ ଆବେଦନ କରିପାରିବେ?
1: ନା, ଏହି କାର୍ଯ୍ୟକ୍ରମଟି ସକ୍ରିୟ ଥିବା ମହିଳା ପରିଚାଳିତ ଉଦ୍ୟୋଗ ଗୁଡିକର ବିକାଶ ପାଇଁ। ଆବେଦନକାରୀ ଅତି କମ୍ରେ 12 ମାସ ଧରି ସକ୍ରିୟ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ ହୋଇଥିବା ଆବଶ୍ୟକ।
2: ଏହାଦ୍ୱାରା କେଉଁମାନେ ଲାଭାନ୍ୱିତ ହୋଇପାରିବେ?
1: ବ୍ୟବସାୟର ବାର୍ଷିକ ଆୟ ପାଇଁ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ହେବ। ପଞ୍ଜୀକୃତ ବ୍ୟବସାୟ ପାଇଁ 20 ଲକ୍ଷ ଟଙ୍କା, ଗୋଷ୍ଠୀ ଭିତ୍ତିକ ଉଦ୍ୟୋଗ ପାଇଁ 15 ଲକ୍ଷ ଟଙ୍କା ଏବଂ ବ୍ୟକ୍ତିଗତ ଉଦ୍ୟୋଗ ପାଇଁ 12 ଲକ୍ଷ ଟଙ୍କା ବାର୍ଷିକ ଆୟ ରହିବା ଆବଶ୍ୟକ।
2: ଯଦି GST, FSS, AI କିମ୍ବା ଅନ୍ୟାନ୍ୟ ପଞ୍ଜୀକରଣ ଆବଶ୍ୟକ ହୁଏ, ସେଥିପାଇଁ କଣ ସହାୟତା ରହିଛି?
1: ଏହି ପ୍ରୋଗ୍ରାମ ମାଧ୍ୟମରେ ବୈଷୟିକ ଓ ଆଇନଗତ ସହାୟତା ପ୍ରଦାନ କରାଯିବ। ଏହା ସହ ବ୍ୟବସାୟ ପରାମର୍ଶ, ଉତ୍ପାଦର ଗୁଣବତ୍ତା ବୃଦ୍ଧି ଏବଂ ବଡ଼ ବଜାର ସହ ସଂଯୋଗର ସୁଯୋଗ ମଧ୍ୟ ମିଳିବ।
2: ତେବେ ଉଦ୍ୟୋଗ ଗୁଡିକର ଚୟନ କେଉଁ ଆଧାରରେ କରାଯିବ?
1: ଉଦ୍ୟୋଗ ଗୁଡିକୁ 100 ମାର୍କର ମୂଲ୍ୟାଙ୍କନ ଆଧାରରେ ଚୟନ କରାଯିବ। ଏଥିରେ ସର୍ବନିମ୍ନ 60 ମାର୍କ ରଖିବା ଆବଶ୍ୟକ। ସମ୍ପୂର୍ଣ୍ଣ ମହିଳାଙ୍କ ମାଲିକାନା କିମ୍ବା ପରିଚାଳନାରେ ଥିବା ଉଦ୍ୟୋଗକୁ 15 ମାର୍କର ଅତିରିକ୍ତ ସୁବିଧା ମଧ୍ୟ ମିଳିବ।

0: ଚୟନ ପରେ କେଉଁ ପ୍ରକାରର ସହାୟତା ମିଳିବ?
1: ଚୟନ କରାଯାଇଥିବା 18 ଜଣ ଉଦ୍ୟୋଗୀଙ୍କୁ ପ୍ରତିଯୋଗିତାମୂଳକ ଅନୁଦାନ ପାଣ୍ଠି ଅଧୀନରେ ନିଜର ବ୍ୟବସାୟ ଯୋଜନା ଉପସ୍ଥାପନ କରି 15 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପାଇପାରିବେ। ଏହା ସହ ବ୍ୟବସାୟ ବିସ୍ତାର ପାଇଁ 0% ସୁଧରେ ସଫ୍ଟ ଲୋନ୍ ସୁବିଧା ମଧ୍ୟ ଉପଲବ୍ଧ ରହିଛି।
0: ତେବେ ଆବେଦନ କିପରି କରାଯିବ?
1: ଏଥିପାଇଁ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ମାଧ୍ୟମରେ କିମ୍ବା ସିଧାସଳଖ ମଧ୍ୟ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
0: ପୁଣି ଥରେ ମନେ ରଖନ୍ତୁ, 24 ଅଗଷ୍ଟ 2026 ସନ୍ଧ୍ୟା 5:30 ପର୍ଯ୍ୟନ୍ତ।
1: ଯୋଗ୍ୟ ମହିଳା ଉଦ୍ୟୋଗୀମାନେ ଶେଷ ମୁହୂର୍ତ୍ତକୁ ଅପେକ୍ଷା ନକରି ଶୀଘ୍ର ଆବେଦନ କରନ୍ତୁ। ଆଜିର ଛୋଟ ଗ୍ରାମୀଣ ଉଦ୍ୟୋଗ ହୋଇପାରେ ଆସନ୍ତାକାଲିର ବଡ଼ ବ୍ରାଣ୍ଡ।
0: କୌଶଳ ତାଙ୍କର, ଉଦ୍ୟମ ତାଙ୍କର, ଏବେ ସଫଳତାର ପରିଚୟ ମଧ୍ୟ ତାଙ୍କର।
2: ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା।
3: ଶୁଣିଲେ ଓଡ଼ିଶା ଜୀବିକା ମିଶନ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। ପ୍ରଥମେ ଗାଇଛନ୍ତି ଶଶାଙ୍କ ଶେଖର ଓ ଅମ୍ରିତା ନାୟକ, କଥାଚିତ୍ର ଗୁପଚୁପ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଥି ଖରିଫ ଋତୁ ଲାଗି ପଞ୍ଜିକରଣ ସମୟ ଫେରଘା ବଢ଼ାଲେ ସରକାର। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଆର୍ ଇତାର ତୁର୍ତ୍ତି କାର୍ଯ୍ୟାନ୍ୱୟନ ଲାଗି ଏକର ଫି ମାସେ ଦୁଇଥର ହେବା ରାଜ୍ୟ କ୍ୟାବିନେଟ୍ର ବୈଠକ। ରାଜ୍ୟର ଗାଁ ଇଲାକାମାନଙ୍କି ଲୁକ୍କୁ ମିଲ୍ବା ସହରୀ ସୁବିଧା କହିଲେ ପଞ୍ଚାୟତିରାଜ ମନ୍ତ୍ରୀ। ରାଜ୍ୟ ବ୍ୟାଟେରୀ ମେଥାନଲ ଓ ଇଥାନଲ ଇନ୍ଧନ ଚାଲିତ ଗାଡ଼ିମାନଙ୍କର ପରମିଟ୍ ଫିକେ କରାଯିବା ଛାଡ଼। ଆଉ ବଙ୍ଗୋପସାଗର ନ ଆଇବା ଶନିବାର ଆଉ ଗୋଟିଏ ଲଘୁଚାପ ହେବାର ସମ୍ଭାବନା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଥି ଖରିଫ ଋତୁ ଲାଗି ପଞ୍ଜିକରଣ ସମୟକେ ଫେରଘାଏ ଆଇବା 31 ତାରିଖ ତକ ପଢ଼ାଯାଇଛି। ରାଜ୍ୟ ସରକାରଙ୍କ ସମବାୟ ବିଭାଗର ଅନୁରୋଧ ଥି ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫୁ ଏହି ସମୟକେ ବଢ଼ାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ଓ ଅଲଗା କାରଣ ଲାଗି ହେଉଥିବାର ଫସଲ ନୁକସାନନୁ ସୁରକ୍ଷା ଓ ଏତକାନୁ ଏତକା ଯୋଗ୍ୟ ଚାଷୀମାନଙ୍କୁ ଏହି ବୀମା ଯୋଜନାଥି ସାମିଲ କରବାର ଲାଗି ପଞ୍ଜିକରଣ ସମୟ ବଢ଼ାଯାଇଥିବାର ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ଏହି ବଢ଼ାଯାଇଥିବା ସମୟଥି ଫସଲ ବୀମା ପଞ୍ଜିକରଣ ଗଞ୍ଜାମ, କଳାହାଣ୍ଡି, ପୁରୀ, ସୁବର୍ଣ୍ଣପୁର, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର ଆଉ ଜଗତସିଂହପୁର ଜିଲ୍ଲାନ ଖାଲି ଋଣୀ ଚାଷୀମାନଙ୍କ ଲାଗି ମିଳିପାରବା। ବାକି ଜିଲ୍ଲାମାନଙ୍କେ ଅଲଗା ସବୁ ଯୋଗ୍ୟ ଚାଷୀମାନଙ୍କ ଲାଗି ବୀମା ପଞ୍ଜିକରଣ ମିଳିପାରବା ବୋଲି ସୂଚନା ମିଳିଛି। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାକେ ଅତ୍କା ଗତିଶୀଲ କରବାର ସହିତ କ୍ୟାବିନେଟ୍ ନିଷ୍ପତ୍ତିର ତୁର୍ତ୍ତି କାର୍ଯ୍ୟାନ୍ୱୟନ ଉପରେ ରାଜ୍ୟ ସରକାର ଜୋର୍ ଦେଇଛନ୍। ଏତକର ଫି ମାସେ ଦୁଇଥର କ୍ୟାବିନେଟ୍ ବୈଠକ ହେବା। ଏଥିଲାଗି ସବୁ ପ୍ରଶାସନିକ ବିଭାଗକେ ଆକ୍ତୁରା ହିସାବେ ନିଜ ନିଜ ପ୍ରସ୍ତାବ ତିଆରି କରବାରକେ କୁହାଯାଇଛି। ଇତାର ସହିତ ଧାରିଜ ବୈଠକର ଖୁବ୍ ଆଘନୁ କ୍ୟାବିନେଟ୍ ନୋଟ୍ ମୁଖ୍ୟ ଶାସନ ସଚିବଙ୍କର ପାସେ ଦାଖଲ କରବାରକେ

0: କୁହାଯାଇଛି। ଭୁବନେଶ୍ୱର ଖାରବେଳ ଭବନର ମୁଖ୍ୟ ଶାସନ ସଚିବଙ୍କର ଅଧ୍ୟକ୍ଷତାରେ ହୋଇଥିବା ସଚିବସ୍ତରୀୟ ବୈଠକଟି ନିଷ୍ପତ୍ତି ନିଆଯାଇଛି। ଇତାର ଜରିଏ କ୍ୟାବିନେଟ୍ଥି ପ୍ରସ୍ତାବ ଉପରେ ଠିକ୍ ସମୟଥି ନିଷ୍ପତ୍ତି ନେବାର ଉପରେ ଏତକା ସୁସଂଗଠିତ କରାଯାଇପାରବା। କ୍ୟାବିନେଟ୍ର ଅନୁମୋଦିତ ନିଷ୍ପତ୍ତିମାନଙ୍କର ଅନୁଧ୍ୟାନ କରିକରି ସେସବୁକେ ଧାରି ସମୟଥି କାର୍ଯ୍ୟକାରୀ କରବାର୍କେ ସବୁ ପ୍ରଶାସନିକ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛି। ଭୁବନେଶ୍ୱରରେ ଥିବା ଜଳସମ୍ପଦ ବିଭାଗର ସମ୍ମିଳନୀ କକ୍ଷନ ପ୍ରମୁଖ ଶାସନ ସଚିବ ସୁଭା ଶର୍ମାଙ୍କର ଅଧ୍ୟକ୍ଷତାରେ ଜଳସମ୍ପଦ ବିକାଶର କାର୍ଯ୍ୟାନ୍ୱୟନ ଆର୍ ଖର୍ଚ୍ଚାର ସମୀକ୍ଷା ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟର ଜଳସମ୍ପଦ କ୍ଷେତ୍ରଟି କାର୍ଯ୍ୟକାରୀ ହେଉଥିବାର ଭିନ୍ ଭିନ୍ ବିକାଶମୂଳକ କାମକେ ତୁର୍ତ୍ତି କରବାର ଆଉ ପ୍ରକଳ୍ପମାନଙ୍କ ଠିକ୍ ସମୟଥି କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା କରାଯାଇଛି। ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାର ପ୍ରସ୍ତାବିତ କାମ ସହିତ ପ୍ରମୁଖ ଜଳସେଚନ ଡ୍ୟାମ ନିଷ୍କାସନ ବେରେଜ ଆଉ କେନାଲ ପ୍ରକଳ୍ପର କାମକେ ତୁର୍ତ୍ତି କରିବା ଲାଗି ଶ୍ରୀମତୀ ଶର୍ମା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ବୈଠକଟି ପିଏମ୍ ଗତିଶକ୍ତି ପୋର୍ଟାଲ ବାବଦେ ଭିଲ ଆଲୋଚନା ହୋଇଛି। ଏହି ପ୍ଲାଟଫର୍ମର ପ୍ରଭାବଶାଳୀ ବ୍ୟବହାର ଜଳକର ଆଦାୟ ବଢ଼ାବାର ବିଭାଗୀୟ କାମର ନିରୀକ୍ଷଣ ଆଉ ପରିଚାଳନାକେ ସୁନିଶ୍ଚିତ କରବାର୍କେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଜରୁରୀ ପଦକ୍ଷେପ ନେବାର ଲାଗି ବୈଠକଟି ଜୋର୍ ଦିଆଯାଇଥିଲା। ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥାର ଅତିରିକ୍ତ ମହାନିର୍ଦ୍ଦେଶକ ଆଜି ଉପରବେଲା କୋଣାର୍କ ସୂର୍ଯ୍ୟ ମନ୍ଦିରର ଜରୁରୀ ଅନୁଧ୍ୟାନ କରିଛନ୍। କୋଣାର୍କ ମନ୍ଦିରର ଗର୍ଭଗୃହନୁ ବାୟଲ କାଢ଼ବାର କାମକେ ନେଇକରି ବିଭାଗର ଅତିରିକ୍ତ ମହାନିର୍ଦ୍ଦେଶକ ଜାନ୍ୱିଜ ଶର୍ମା କୋଣାର୍କ ଗସ୍ତ କରବାର ସହିତ ସୂର୍ଯ୍ୟ ମନ୍ଦିରର ସବୁ ସ୍ଥିତି ଯାଞ୍ଚ କରିଥିଲେ। ତାଙ୍କ ସହିତ ବୈଷୟିକ ଦଳ କୋର୍ କମିଟି ଆଉ ବହୁତେ ଅଧିକାରୀ ଫିଲ୍ ସାମିଲ ହୋଇକରି ମନ୍ଦିର ପରିସର ବୁଲିକରି ଯାଞ୍ଚ କରିଛନ୍। ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ରାୟ ସ୍ଥିତି ଅନୁଧ୍ୟାନ ଉତରୁ ଆଇବା ଦିନେ ଖୁବ୍ ଜଲ୍ଦି ବାୟଲକଢ଼ା ପ୍ରକ୍ରିୟା ମୂଲ ହେବା ବୋଲି ଆଶ କରାଯାଉଛି। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା ପତ୍ର ସୂଚନା କାର୍ଯ୍ୟାଳୟ ପିଆଇବିର ପୂର୍ବାଞ୍ଚଳ ମହାନିର୍ଦ୍ଦେଶକ ଟିଭିକେ ରେଡ୍ଡି ଆଜି ଭୁବନେଶ୍ୱର ପିଆଇବି ଆଉ ସିବିସିର ଆଞ୍ଚଳିକ କାର୍ଯ୍ୟାଳୟ ବୁଲିକରି ଦେଖିଛନ୍। ଏହି ଅବସରରେ ଶ୍ରୀ ରେଡ୍ଡି ପିଆଇବି ଆଉ ସିବିସି ଭୁବନେଶ୍ୱରର ଭିନ୍ ଭିନ୍ କାମକାଜ ଉପଲବ୍ଧି ଆଉ ଚାଲିଥିବାର କାମମାନଙ୍କର ସମୀକ୍ଷା କରିଛନ୍। ଏହି ଅବସରରେ ଶ୍ରୀ ରେଡ୍ଡି କହିଛନ୍, ଲୋକଙ୍କ ସାଙ୍ଗେ ସିଧାସଳଖ ସମ୍ପର୍କ ଯୋଗାଯୋଗ ବ୍ୟବଧାନକେ ପୂରା କରବାର ଆଉ ଏତକା ସଚେତନତା ବଢ଼ାବା ସହିତ ସାର୍ବଜନୀନ ପ୍ରସାର ପଦକ୍ଷେପର ପ୍ରଭାବକେ ବରକସ କରବାର୍ଥି ସାହାଯ୍ୟ କରିପାରବା। ଏହି ଅବସରରେ ପିଆଇବି ଆଉ ସିବିସି ଭୁବନେଶ୍ୱରର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ରାଜ୍ୟର ଭିନ୍ ଭିନ୍ ଗାଁ ଇଲାକାନ ସହରୀ ସୁବିଧା ଦେବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ପଞ୍ଚାୟତିରାଜର ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ କହିଛନ୍। ଗ୍ରାମ ପଞ୍ଚାୟତକେ ବର୍କସ ଆଧୁନିକ ଆର୍ ସବୁ ସୁବିଧା ପହଞ୍ଚାବାର ଲାଗି ବିଭାଗ ତରଫ କାର୍ଯ୍ୟଖସଡ଼ା ତିଆରି କରାଯାଇଛି। ପଞ୍ଚାୟତନ ଆଦର୍ଶ ଖେଲ ପଡ଼ିଆ, କଲ୍ୟାଣ ମଣ୍ଡପ, ଗ୍ରାମୀଣ ହାଟ ତିଆରି କରାଯିବା ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ତୃଣମୂଳ ସ୍ତରନ ଖେଲ ପ୍ରତିଭାକେ ଚିହ୍ନଟ କରବାର ଲାଗି ସରକାର ଆଦର୍ଶ ଖେଲ ପଡ଼ିଆ ତିଆରି କରବେ। ଏଥିଲାଗି 75 ଲକ୍ଷ ଟଙ୍କା ଖର୍ଚ୍ଚା କରାଯିବା, ସେନ୍ତା ଆଦର୍ଶ କଲ୍ୟାଣ ମଣ୍ଡପ ଲାଗି 49 ଲକ୍ଷ ଟଙ୍କା ଖର୍ଚ୍ଚା କରାଯିବା ବୋଲି ମନ୍ତ୍ରୀ କହିଛନ୍।
1: ଗ୍ରାମାଞ୍ଚଳର ଉନ୍ନତି ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ପାଇଁ ଅନ୍ୟ ଗୋଟିଏ ଆଦର୍ଶ ଗ୍ରାମୀଣ ସମ୍ପଦ ଏବେ ପାଇବାର ସୌଭାଗ୍ୟ ପାଇବେ। ଏହା ବିଜିବିଓ, ସିଏଫ୍ସି, ଏସ୍ଏଫ୍ସି, ସିଏସ୍ଆର୍, ଡିଏମ୍ଏଫ୍, ଏମ୍ଏଲ୍ଏ ଲାଡ୍, ଭିବିଚି ରାମଚି ସହିତ ଆମେ କନ୍ଭର୍ଜେନ୍ସ ମୋଡ଼ରେ ଏ କାମଟା କରିବୁ।
0: ରାଇଜେ ବ୍ୟାଟେରୀ, ମେଥାନଲ ଆଉ ଇଥାନଲ ଇନ୍ଧନତି ଚାଲୁଥିବା ସବୁ ଗାଡ଼ି ମଟରମାନଙ୍କର ପରମିଟ୍ ଫିକେ ଛାଡ଼ କରାଯିବା, ଇତାକେ ନେଇକରି ରାଜ୍ୟ ବାଣିଜ୍ୟ ପରିବହନ ବିଭାଗ ତରଫ ଗୋଟିଏ ବିଜ୍ଞପ୍ତି ଜାରି କରାଯାଇଛି। ଏହି ନିୟମ ଅଧୀନତି ଯୋଗ୍ୟ ଗାଡ଼ିମାନଙ୍କୁ ପରିବହନ କର୍ତ୍ତୃପକ୍ଷଙ୍କ ଜରିଏ ବିନା କେନ୍ସି ପରମିଟ୍ ଦେଉଥି ଉପଯୁକ୍ତ ପରମିଟ୍ ଦିଆଯିବା। ହେଲେ 3,000 କେଜିନୁ କମ୍ ଜିଭିଡବ୍ଲ୍ୟୁ ଥିବାର ମାଲ ପରିବହନ ଗାଡ଼ିମାନେ ଇ ଫି ଛାଡ଼ ବ୍ୟବସ୍ଥାନୁ ବାଦ୍ ପଡ଼ବେ। ରାଜ୍ୟ ସରକାରଙ୍କର ଏହି ପଦକ୍ଷେପ ଜରିଏ ରାଜ୍ୟ ବୈଦ୍ୟୁତିକ ଗାଡ଼ି ବ୍ୟବହାର ବଢ଼ବା ଆଉ ପ୍ରଦୂଷଣ ନିୟନ୍ତ୍ରଣ ଦିଗେ ଏଇଟା ସାହାଯ୍ୟ କରବା ବୋଲି ଆଶ କରାଯାଉଛି। ବିବିଧତା ଭିତରେ ଏକତା ଭାରତର ପରିଚୟ ଆଏ। ବହୁଟେ ଭାଷା, ଧର୍ମ, ସଂସ୍କୃତି ଓ ପରମ୍ପରାକେ ନେଇକରି ଦେଶ ଗଢ଼ି ଉଠିଛି। ଏହି ବିବିଧତା ଭିତରେ ଭାଇଚାରା, ନିଜର ଭିତରେ ସମ୍ମାନ ଆଉ ଏକତାର ଭାବନାକେ ଅତକା ବରକସ କରବାର ବାର୍ତ୍ତା ନେଇକରି ଫି ବଛର ଆଜିର ଦିନେ ଜାତୀୟ ସଦ୍ଭାବନା ଦିବସ ପାଳନ କରାଯାଇସି। ଆଗର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନକେ 2008

0: ଆସିଆନୁ ସଦ୍ଭାବନା ଦିବସ ଭାବେ ପାଳନ କରବାର୍କେ ନିଷ୍ପତ୍ତି ନିଆଯାଇଥିଲା। ଦେଶର ଏକତା ଅଖଣ୍ଡତା ଆଉ ସାମାଜିକ ସଦ୍ଭାବନା ଲାଗି ଜନସାଧାରଣଙ୍କ ପ୍ରତିବଦ୍ଧତାକେ ଏ ଦିବସ ଆହୁରି ବର୍କସ କରସି। ଆଜି ହେଉଛି ବିଶ୍ୱ ମଶା ଦିବସ। ବ୍ରିଟିଶ ଡାକ୍ତର ସାର୍ ରୋନାଲ୍ଡ ରସ୍ 1897 ମସିହାତି ଆଜିର ଦିନେ ତାଙ୍କର ଆବିଷ୍କାର ଜରିଏ ପୃଥିବୀବାସୀକେ ଜନାଇଥିଲେ ଯେ ମାଇ ଏନୋଫିଲିସ୍ ମଶା ଚାବିଲେ ମ୍ୟାଲେରିଆ ଜ୍ୱର ହେସି। ସାର୍ ରୋନାଲ୍ଡ ରସ୍ଙ୍କର ଅବଦାନକେ ମନେ ପକାଇବାର ଲାଗି ଫି ବଛର ଆଜିର ଦିନକେ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଉଛି। ତାଙ୍କୁ ଏହି ଆବିଷ୍କାର ଲାଗି 1902 ମସିହାନ ସମ୍ମାନଜନକ ନୋବେଲ ପୁରସ୍କାର ମିଳିଥିଲା। ମଶା ଚାବିବାର ସମସ୍ୟା ଆର୍ ଇ ବାବଦର ରୋଗ ଫଇଲିବାର ବିଷୟ ଲୋକକୁ ସଚେତନ କରିବାର ଲାଗି ବିଶ୍ୱ ମଶା ଦିବସ ପାଳନର ମୂଳ ଲକ୍ଷ୍ୟ। ଭିନ୍ ଭିନ୍ ମଶାବାହିତ ରୋଗ ଥି ଫି ବଛର ବହୁତ ଲୋକ ଆକ୍ରାନ୍ତ ହେବାର ସହିତ ସେମାନଙ୍କର ଜୀବନ ଯାଉଛି। ମଶା ଲାଗି ମ୍ୟାଲେରିଆ, ଡେଙ୍ଗୁ, ଚିକନଗୁନିଆ, ଜାପାନିଜ୍ ଏନ୍ସେଫାଲାଇଟିସ୍, ଜିକା ଭାଇରସ୍ ଆଉ ଫାଇଲେରିଆ ବାଗିର ମାରାତ୍ମକ ରୋଗ ଚାପ୍ସି। ଫି ବଛର 200 ନିୟୁତନୁ ଅୟତ୍କା ଲୋକ ମ୍ୟାଲେରିଆ ଥି ଆକ୍ରାନ୍ତ ହେସନ୍। ଓଡ଼ିଶା ବାଗିର ଗୋଟେ ଆର୍ଦ୍ର ଭୂମିନ ମ୍ୟାଲେରିଆ ବାଗିର ମଶାବାହିତ ରୋଗ ବହୁତଟେ ସାମ୍ନାକେ ଆଇସି। ଇତାର ମୁକାବିଲା ସହିତ ଆଇବା 2030 ଶେଷ ତକ ଓଡ଼ିଶାକେ ମ୍ୟାଲେରିଆ ମୁକ୍ତ କରବାର ଲାଗି କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ଷ୍ୟ ଧାରିଜ କରିଛନ୍। ମଶାବାହିତ ରୋଗ ବାବଦେ ବୁର୍ଲା ଭୀମସାରର ସହକାରୀ ଅଧ୍ୟାପକ ଡାକ୍ତର ସଞ୍ଜୀବ କୁମାର ମିଶ୍ର କହିଛନ୍,
1: ମଶା ହେଲା ଆମର ପୃଥିବୀରେ ମିଳୁଥିବା ସବୁଥିରୁ ଘାତକ ପ୍ରାଣୀ। ମଶା ଚାବିବାର ଦ୍ୱାରା ପାଖାପାଖି 70 କୋଟି ଲୋକ ପ୍ରତିବର୍ଷ ଏଫେକ୍ଟେଡ୍ ହେସନ୍, ଆଉ 7 ଲକ୍ଷରୁ 10 ଲକ୍ଷ ଲୋକଙ୍କର ଜୀବନ ପଲାସି। ଆମକୁ ମଶାକେ ହରାବାର ଲାଗି ତାର ବାସସ୍ଥାନ ଯେନ୍ ଆମ ଘରେ କଲେକ୍ସନ ଆସି ପାଣି ନାଳି ନର୍ଦ୍ଦମା କେ ମେଟାବାକେ ପଡ଼ବା। ଆଉ ଗୋଟେ ଜିନିଷ ହେଲା ଯେ ତାଙ୍କର ଚାବିବାର ନୁ ନିଜକୁ ବଞ୍ଚାବାକେ ପଡ଼ବା। ଇ ସବୁ ସଚେତନତା ଆମେ ଯଦି ରଖମା ବୋଲେ ମଶା କେ ଆମେ ହରେଇ ପାରମା। ଆଉ ମଶା ଜନିତ ରୋଗ ଯେନ୍ଟାକି ମ୍ୟାଲେରିଆ, ଡେଙ୍ଗୁ, ଚିକେନଗୁନିଆ, ଜାପାନିଜ୍ ଏନ୍କେଫାଲାଇଟିସ୍, ଜିକା ଫିଭର, ଫାଇଲେରିଆ, ଏନ୍ତା ଅନେକ ରୋଗ ଯେନ୍ଟାକି ଶହଶହ ଜୀବନ ପ୍ରତିବର୍ଷ ନଉଛେ, ସେଥିରୁ ଆମେ ସମାଜକେ ବଞ୍ଚାଇ ପାରମା।
0: ବଙ୍ଗୋପସାଗର ଆଇବା ଶନିବାର ତକ ଆଉ ଗୋଟେ ଲଘୁଚାପ କ୍ଷେତ୍ର ହେବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଇତାର ପ୍ରଭାବତି ପଶ୍ଚିମ, ଉତ୍ତର ଆଉ ସମୁଦ୍ର ଖଣି ଇଲାକାମାନଙ୍କେ ଜବର ବର୍ଷା ହୋଇପାରେ। ଆଇବା 24 ଘଣ୍ଟା ଭିତରେ ମୟୂରଭଞ୍ଜ, କେନ୍ଦୁଝର ଆଉ ବାଲେଶ୍ୱର ଜିଲ୍ଲାକେ ଜବର ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଆଇବା କାଲ 14 ଜିଲ୍ଲାନ ବିଜୁଳି ଘଡ଼ଘଡ଼ି ସାଙ୍ଗେ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାଥି ଖରିଫ ଋତୁ ଲାଗି ପଞ୍ଜିକରଣ ସମୟ ଫେରଘାଏ ବଢ଼ାଇଲେ ସରକାର। ରାଜ୍ୟ ପ୍ରଶାସନର ନିଷ୍ପତ୍ତି ଆର୍ ଇତାର ତୁର୍ତ୍ତି କାର୍ଯ୍ୟାନ୍ୱୟନ ଲାଗି ଏତକର ଫି ମାସେ 2 ଥର।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ 5 ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଗଠନ କଲେ ସୁପ୍ରିମକୋର୍ଟ। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ବିକାଶକୁ ତ୍ୱରାନ୍ୱିତ କରିବ କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ବିଏନ୍ପି ନେତା ମିର୍ଜା ଫକରୁଲ ଇସଲାମ ଆଲମଗୀର। ଏବଂ ବିଡବ୍ଲ୍ୟୁଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗ ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହେଲେ ଆୟୁଷ ସେଟ୍ଟି। ଦିଲ୍ଲୀରେ ସାମ୍ପ୍ରତିକ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣା ଅଭିଯୋଗର ଯାଞ୍ଚ ପାଇଁ ଏକ 5 ଜଣିଆ ଉଚ୍ଚ କ୍ଷମତାସମ୍ପନ୍ନ ତଦନ୍ତ କମିଟି ସୁପ୍ରିମକୋର୍ଟ ଗଠନ କରିଛନ୍ତି। ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଆର୍ ସୁଭାଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଚି ଏବଂ ଜଷ୍ଟିସ୍ ଭି ବୋହନାଙ୍କ ଖଣ୍ଡପୀଠ ଏହି କମିଟି ଗଠନ କରିବା ସହ ଅନ୍ୟ ସଦସ୍ୟଙ୍କ ନାମ ମଧ୍ୟ ଘୋଷଣା କରିଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ରବିଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍ ଶାଲିନ୍ଦର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଋଷିକ କୁମାର ଶୁକ୍ଲା ଏବଂ ମେଘାଳୟର ଅବସରପ୍ରାପ୍ତ ପୁଲିସ୍ ମହାନିର୍ଦ୍ଦେଶକ ଆର୍ଏଲ୍ ବିଷ୍ଣୋଇ କମିଟିର ସଦସ୍ୟ ଭାବେ ରହିବେ। ଖଣ୍ଡପୀଠ କହିଛନ୍ତି ବହୁ ବିଚାର ବିମର୍ଶ ପରେ ଏହି କମିଟି ଗଠନ କରାଯାଇଛି। ପ୍ରସଙ୍ଗଗୁଡ଼ିକର ଯାଞ୍ଚ କରିବା ସହ ନିର୍ଦ୍ଧାରିତ ସମୟସୀମା ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ କହିଛନ୍ତି। ମହିଳା ପ୍ରତିବାଦକାରୀଙ୍କ ଉପରେ ହୋଇଥିବା ହିଂସାତ୍ମକ କାର୍ଯ୍ୟ ସଂକ୍ରାନ୍ତ ଅଭିଯୋଗକୁ ପ୍ରାଥମିକତାର ସହ ଯାଞ୍ଚ କରିବାକୁ ଖଣ୍ଡପୀଠ କହିଛନ୍ତି। ସୂଚନାଯୋଗ୍ୟ, ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଅଭିଯୋଗ ନେଇ ଦିଲ୍ଲୀରେ ଗତମାସ 20 ତାରିଖରେ ସଂସଦ ଅଭିମୁଖେ ପଦଯାତ୍ରା ସମୟରେ ହିଂସାତ୍ମକ ଘଟଣା ନେଇ ଉଭୟ ପ୍ରତିବାଦକାରୀ ଏବଂ ପୁଲିସ ଅଭିଯୋଗ କରିଛନ୍ତି। ପୃଥକ ପୃଥକ ଆବେଦନର ଶୁଣାଣି କରି ଖଣ୍ଡପୀଠ ଏହି ନିଷ୍ପତ୍ତି।

ଶକ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକ ନାଗରିକ କୈନ୍ଦ୍ରିକ ଜଳବାୟୁ କାର୍ଯ୍ୟକଳାପ ମାଧ୍ୟମରେ ସ୍ଥାୟୀ ବିକାଶକୁ ତ୍ୱରାନ୍ୱିତ କରିବ। ପରିବେଶ ଜଙ୍ଗଲ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଏକ ଆଲେଖ୍ୟ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ନିର୍ଗମନ ତୀବ୍ରତା ହ୍ରାସ ଏବଂ ଅଣୁ ଜୀବାଶ୍ମ ଶକ୍ତି କ୍ଷମତା ବ୍ୟାପକ କରିବା ମାଧ୍ୟମରେ ଭାରତର ପ୍ରଗତି ନିରନ୍ତର ଏବଂ ସବୁଜ ଆଭିମୁଖ୍ୟକୁ ସୁଦୃଢ଼ କରୁଛି। ନିରନ୍ତର ଜୀବନଶୈଳୀ, ବନୀକରଣ, ପୁନଃ କାର୍ଯ୍ୟକାରୀ ଯୋଗ୍ୟ ଅର୍ଥନୀତି, ସମ୍ପ୍ରଦାୟ ଆଧାରିତ ପଦକ୍ଷେପ ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ବ୍ରିକ୍ସ ବୈଠକରେ ଭବିଷ୍ୟତ ରୂପରେଖ ନେଇ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଉପରେ ମନ୍ତ୍ରୀ ଶ୍ରୀ ଯାଦବ ତାଙ୍କ ଆଲେଖ୍ୟରେ ବର୍ଣ୍ଣନା କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ 31ତମ ଦକ୍ଷିଣ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ତାମିଲନାଡୁର ଚେନ୍ନାଇ ନିକଟବର୍ତ୍ତୀ ମହାବଳୀପୁରମ୍ଠାରେ ଅନୁଷ୍ଠିତ ବୈଠକରେ ଦକ୍ଷିଣାଞ୍ଚଳ ରାଜ୍ୟଗୁଡ଼ିକର ଶୀର୍ଷ ନେତୃତ୍ୱ ତଥା ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ଆନ୍ତଃରାଜ୍ୟ ବିବାଦ, ସୁରକ୍ଷା ଏବଂ ବିକାଶ ପ୍ରସଙ୍ଗରେ ମତ ବିନିମୟ ହୋଇଛି। ବୈଠକରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର, କେରଳ ମୁଖ୍ୟମନ୍ତ୍ରୀ ଭିଡି ସତୀଶନ, ତେଲେଙ୍ଗାନା ଉପମୁଖ୍ୟମନ୍ତ୍ରୀ ମଲ୍ଲୁ ଭାଟ୍ଟି ବିକ୍ରମାର୍କ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ପୁଡୁଚେରୀ ଉପରାଜ୍ୟପାଳ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜର ଉପରାଜ୍ୟପାଳ, ଲାକ୍ଷାଦ୍ୱୀପର ପ୍ରଶାସକ ଓ ବିଭିନ୍ନ ମନ୍ତ୍ରଣାଳୟର ବରିଷ୍ଠ ପଦାଧିକାରୀ ବୈଠକରେ ଯୋଗ ଦେଇଥିଲେ। ରୁଦ୍ଧଦ୍ୱାର ବୈଠକରେ ଏହି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସମ୍ମୁଖୀନ ହେଉଥିବା ଆହ୍ୱାନ ଏବଂ ଏହାର ସମାଧାନର ପନ୍ଥା ନିର୍ଣ୍ଣୟ କରିବା ନେଇ ଆଲୋଚନା ହୋଇଛି। ସ୍ୱାସ୍ଥ୍ୟସେବା ପାଣ୍ଠି, ଭିତ୍ତିଭୂମି ବିକାଶ, ପରିବେଶ ଏବଂ ଆଞ୍ଚଳିକ ସୁରକ୍ଷା କ୍ଷେତ୍ରରେ ସଂଘୀୟ ସହଯୋଗିତା ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ସେଲ୍ ଖଣି ଏବଂ ଖଣିଜ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ 2026କୁ ସ୍ୱାଗତ କରିଛି। ଗତ 17 ତାରିଖରେ କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଖଣିଜ କ୍ଷେତ୍ରରେ ଆକଳନଯୋଗ୍ୟ ଆର୍ଥିକ ବ୍ୟବସ୍ଥା ଏବଂ ଦୀର୍ଘକାଳୀନ ନୀତିଗତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାରେ ଏହି ସଂଶୋଧିତ ଆଇନ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ସେଲ୍ ପକ୍ଷରୁ କୁହାଯାଇଛି। ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ସଂସ୍କାର ନିବେଶ ଏବଂ ଉତ୍ପାଦନ କ୍ଷେତ୍ରକୁ ଅଧିକ ଉତ୍ସାହିତ କରିବ, ଆମଦାନୀ ନିର୍ଭରଶୀଳତା ହ୍ରାସ ପାଇବା ସହ ଖଣିଜ ଏବଂ ଶକ୍ତି ସୁରକ୍ଷା କ୍ଷେତ୍ର ଅଧିକ ସଶକ୍ତ ହେବ, ଖଣିଜ ଭିତ୍ତିକ ଶିଳ୍ପଗୁଡ଼ିକ ମଧ୍ୟରେ ପ୍ରତିଯୋଗିତା ବୃଦ୍ଧି ପାଇବ ବୋଲି ମନ୍ତ୍ରଣାଳୟ ଆଶା ବ୍ୟକ୍ତ କରିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର 23ତମ ରାଷ୍ଟ୍ରପତି ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି ନେତା ମିର୍ଜା ଫକରୁଲ ଇସ୍ଲାମ ଆଲମଗୀର ନିର୍ବାଚିତ ହୋଇଛନ୍ତି। ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ 78 ବର୍ଷୀୟ ଆଲମଗୀର 255 ଖଣ୍ଡ ଭୋଟ୍ ପାଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦକ୍ଷିଣପଥୀ ବାଂଲାଦେଶ ଜମାୟତ ଏ ଇସ୍ଲାମୀ ଏବଂ ନ୍ୟାସନାଲ୍ ସିଟିଜେନ୍ ପାର୍ଟି ସମର୍ଥିତ ପୂର୍ବତନ ସେନା ଅଧିକାରୀ ଓଲି ଅହମ୍ମଦଙ୍କୁ ପରାସ୍ତ କରିଛନ୍ତି। ଶ୍ରୀ ଅହମ୍ମଦ 88 ଖଣ୍ଡ ଭୋଟ୍ ପାଇଥିଲେ। ମୁଖ୍ୟ ନିର୍ବାଚନ କମିଶନର ଏଏସ୍ଏମ୍ ନାସିରୁଦ୍ଦିନଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ନିର୍ବାଚନରେ ସଂସଦର ମୋଟ 343 ଜଣ ସଦସ୍ୟ ଭୋଟ୍ ଦେଇଥିଲେ। 35 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ନିର୍ବାଚନରେ ଏକାଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବଙ୍ଗଭବନ ଦରବାର ହଲ୍ଠାରେ ଶ୍ରୀ ଆଲମଗୀର ଆସନ୍ତାକାଲି ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ କହିଛନ୍ତି, ଦେଶର ବିକାଶରେ ନାଗରିକ ସେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତୃଣମୂଳ ସ୍ତରରେ ଏହି ନୀତି କାର୍ଯ୍ୟକାରୀ ହେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲବାହାଦୁର ଶାସ୍ତ୍ରୀ ଜାତୀୟ ପ୍ରଶାସନିକ ଏକାଡେମୀରେ 2024 ବ୍ୟାଚ୍ ଭାରତୀୟ ପ୍ରଶାସନିକ ଅଧିକାରୀ ପ୍ରଶିକ୍ଷାର୍ଥୀଙ୍କ ଦ୍ୱିତୀୟ ପର୍ଯ୍ୟାୟ ତାଲିମ କାର୍ଯ୍ୟକ୍ରମର ଉଦ୍ଯାପନୀ ସମାବେଶରେ ଯୋଗଦେଇ ଉପରାଷ୍ଟ୍ରପତି ଏହା କହିଛନ୍ତି। ସେ କହିଛନ୍ତି, ଚରିତ୍ର ଏବଂ ସଚ୍ଚୋଟତା ହେଉଛି ଜନସେବାର ଭିତ୍ତିଭୂମି। ଯୁବ ପ୍ରଶାସନିକ ଅଧିକାରୀଙ୍କୁ ଜନସେବା ପ୍ରତି ସମର୍ପିତ ରହିବାକୁ ଉପରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି। ସମାଲୋଚନା ଦ୍ୱାରା ବିଚଳିତ ନ ହୋଇ କାର୍ଯ୍ୟ ଏବଂ ନିଷ୍ପତ୍ତି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ସେ ପରାମର୍ଶ ଦେଇଛନ୍ତି। ସମାଜ କଲ୍ୟାଣ ପାଇଁ ନିଷ୍ପତ୍ତି ଗ୍ରହଣ କରିବା ଏବଂ ସାଧାରଣ ଲୋକଙ୍କୁ ଉନ୍ନତ ସେବା ପ୍ରଦାନ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି। ଏହି ସମାରୋହରେ ରାଜ୍ୟପାଳ ଗୁରୁମିତ ସିଂ ଯୋଗଦେଇ ରାଷ୍ଟ୍ର ପ୍ରଥମ ଭାବନାକୁ ପ୍ରତ୍ୟେକ ନିଷ୍ପତ୍ତିରେ ପ୍ରାଥମିକତା ପ୍ରଦାନ କରିବାକୁ ପରାମର୍ଶ ଦେଇଛନ୍ତି। ଝାଡ଼ଖଣ୍ଡ ଲୋକସେବା ଆୟୋଗ ଜେପିଏସ୍ସିର 11ରୁ 13 ସଂସ୍କରଣ ପରୀକ୍ଷା ବାତିଲ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଉପରେ ଝାଡ଼ଖଣ୍ଡ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ବିଚାରପତି ଜଷ୍ଟିସ୍ ଦୀପକ ସୋରନଙ୍କ ଜଣିକିଆ ଖଣ୍ଡପୀଠ ନିର୍ଦ୍ଦେଶ

ଦେଇଛନ୍ତି। ପରୀକ୍ଷା ଏବଂ ନିଯୁକ୍ତି ବାତିଲ ସଂକ୍ରାନ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ମଙ୍ଗଳବାର ପ୍ରକାଶିତ ବିଜ୍ଞପ୍ତି ବିରୋଧରେ ଆଗତ ତିନୋଟି ପୃଥକ୍ ପୃଥକ୍ ଆବେଦନର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ମନୋନୀତ ପ୍ରାର୍ଥୀଙ୍କୁ ପୁନଃ କାର୍ଯ୍ୟରେ ଅବସ୍ଥାପିତ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଉପଯୁକ୍ତ ପ୍ରକ୍ରିୟା ଏବଂ ନୀତି ଅନୁସରଣ ନ କରି ମନୋନୀତ ପ୍ରାର୍ଥୀଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇପାରିବ ନାହିଁ ଦୃଷ୍ଟିକୋଣ ଆଧାରରେ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ଏହି ମାମଲାଗୁଡ଼ିକରେ ପକ୍ଷ ରଖିବାକୁ କୋର୍ଟ ରାଜ୍ୟ ସରକାର ଏବଂ ଜେପିଏସ୍ସିକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମାସ 15 ତାରିଖକୁ ଧାର୍ଯ୍ୟ ହୋଇଛି। ସୂଚନାଯୋଗ୍ୟ, ଏହି ପରୀକ୍ଷାଗୁଡ଼ିକ ମାଧ୍ୟମରେ ମନୋନୀତ ହୋଇଥିବା 342 ଜଣ ପ୍ରାର୍ଥୀ କାର୍ଯ୍ୟ କରୁଛନ୍ତି। ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁଯାୟୀ 22 ପରୀକ୍ଷାକୁ ବାତିଲ କରିଥିବା ବେଳେ 6 ପ୍ରକ୍ରିୟାକୁ ସ୍ଥଗିତ ଏବଂ 17 ତଦନ୍ତ ପରିସରଭୁକ୍ତ କରିଛନ୍ତି। ନୂତନ ନବୀକରଣୀୟ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଦେଶରେ ଜାତୀୟ ସବୁଜ ହାଇଡ୍ରୋଜେନ୍ ମିଶନ କାର୍ଯ୍ୟକାରୀ ହେଉଛି। ଏ କ୍ଷେତ୍ରରେ ଏକ ଶକ୍ତିଶାଳୀ ଘରୋଇ ଇକୋସିଷ୍ଟମ ସୃଷ୍ଟି କରିବା ଏବଂ ହାଇଡ୍ରୋଜେନ୍ ଉତ୍ପାଦନ, ବ୍ୟବହାର ଓ ରପ୍ତାନୀରେ ଭାରତକୁ ଏକ ବିଶ୍ୱ କେନ୍ଦ୍ର ଭାବେ ସ୍ଥାନିତ କରିବା ଲକ୍ଷ୍ୟରେ ଏହି ମିଶନ କାର୍ଯ୍ୟକାରୀ ହେଉଛି। 2023 ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ମିଶନ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 19744 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପ୍ରତିଷ୍ଠିତ ହୋଇଥିବା ଏନ୍ଟିପିସି ସବୁଜ ହାଇଡ୍ରୋଜେନ୍ ମୋବିଲିଟି ଷ୍ଟେସନ ଏ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛି। ବିଡବ୍ଲ୍ୟୁଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି ଇଣ୍ଡୋନେସିଆର ଅଲ୍ ୱେ ଫରହାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। 19-21 ଏବଂ 11-21 ସେଟ୍ରେ ସେଟ୍ଟି ହାରିଯାଇଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16, 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଚୀନ୍ର ୱାଙ୍ଗ୍ ଝିଙ୍କ ସହ ଖେଳୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ ପାଇଁ କାର୍ଯ୍ୟକାରୀ ହେଉଛି। 2023 ଜାନୁଆରୀ ମାସରେ କେନ୍ଦ୍ର କ୍ୟାବିନେଟ୍ ଦ୍ୱାରା ଅନୁମୋଦିତ ଏହି ମିଶନ ଆସନ୍ତା 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 19744 କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଉତ୍ତରପ୍ରଦେଶର ଗ୍ରେଟର ନୋଏଡାଠାରେ ପ୍ରତିଷ୍ଠିତ ହୋଇଥିବା ଏନ୍ଟିପିସି ସବୁଜ ହାଇଡ୍ରୋଜେନ୍ ମୋବିଲିଟି ଷ୍ଟେସନ ଏ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରୁଛି। ବିଡବ୍ଲ୍ୟୁଏଫ୍ ବିଶ୍ୱକପ୍ ପ୍ରତିଯୋଗିତାର ପୁରୁଷ ଏକକ ବର୍ଗର ପ୍ରି କ୍ୱାର୍ଟର ଫାଇନାଲ୍ରେ ଭାରତୀୟ ବ୍ୟାଡ୍ମିଣ୍ଟନ ଖେଳାଳି ଆୟୁଷ ସେଟ୍ଟି ଇଣ୍ଡୋନେସିଆର ଅଲ୍ ୱେ ଫରହାନ୍ଙ୍କଠାରୁ ପରାସ୍ତ ହୋଇଛନ୍ତି। 19-21 ଏବଂ 11-21 ସେଟ୍ରେ ସେଟ୍ଟି ହାରିଯାଇଛନ୍ତି। ମହିଳା ଡବଲ୍ସରେ ଭାରତୀୟ ଯୋଡ଼ି ତ୍ରିଶା ଜଲି ଏବଂ ଗାୟତ୍ରୀ ଗୋପୀଚାନ୍ଦ କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ନୂଆଦିଲ୍ଲୀଠାରେ ଖେଳାଯାଇଥିବା ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଜାପାନ ଯୋଡ଼ିକୁ 21-16, 21-12 ପଏଣ୍ଟରେ ପରାସ୍ତ କରିଛନ୍ତି। ମହିଳା ଏକକ ବର୍ଗରେ ପୂର୍ବତନ ବିଶ୍ୱ ଚମ୍ପିୟାନ୍ ପିଭି ସିନ୍ଧୁ ପ୍ରି କ୍ୱାର୍ଟର ଫାଇନାଲ୍ ପର୍ଯ୍ୟାୟ ମ୍ୟାଚ୍ରେ ଚୀନ୍ର ୱାଙ୍ଗ୍ ଝିଙ୍କ ସହ ଖେଳୁଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦିଲ୍ଲୀରେ ପ୍ରତିବାଦକାରୀ ଛାତ୍ର ଏବଂ ପୁଲିସ୍ ମଧ୍ୟରେ ହିଂସାତ୍ମକ ଘଟଣାର ଯାଞ୍ଚ

0: ଫଳ, ମିଷ୍ଟାନ୍ନ, କ୍ଷୀରି ଆଦି ଅତିରିକ୍ତ ସ୍ୱାଦିଷ୍ଟ ତଥା ପୌଷ୍ଟିକ ଭୋଜନ ଦେବାର ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ଶ୍ରାବଣ ମାସ ତୃତୀୟ ସୋମବାର, ସଂକ୍ରାନ୍ତି, ନାଗପଞ୍ଚମୀ ଏବଂ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପାର୍ବତୀଗିରିଙ୍କ ପୁଣ୍ୟତିଥି ଅବସରରେ ବରଗଡ଼ ଜିଲ୍ଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣଦୃଷ୍ଟି ସାଥି ପକ୍ଷରୁ ତିଥି ଭୋଜନର ଆୟୋଜନ କରାଯାଇଥିଲା। ଏଥିରେ ଅଞ୍ଚଳର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ବୁଦେଲପାଲି ବିଦ୍ୟାଳୟରେ ତିଥି ଭୋଜନ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ କୁମାର ସାହୁ କହିଥିଲେ,
1: ଖୁସ୍ ଲାଗ୍ଲା ବୁଦେଲପାଲି ସ୍କୁଲରେ ଗଣଦୃଷ୍ଟି ମିଡ଼ିଆ ତରଫରୁ ଯେନ୍ ତିଥି ଭୋଜନର ବ୍ୟବସ୍ଥା କରାଯାଇଛେ, ବୋଲେ ଗୋଟେ ସ୍ୱତନ୍ତ୍ର ଦିବସରେ ଏନ୍ତା ଗୋଟେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ନିଶ୍ଚିତ ଭାବେ ସ୍ୱାଗତ ଯୋଗ୍ୟ ହେ।
0: ଅନ୍ୟତମ ଅତିଥି ଶିକ୍ଷାବିତ୍ ପତିତ ଭବନ ସାହୁ କହିଥିଲେ,
2: ତିଥି ଭୋଜନ ହଉଛେ ଯେନ୍ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଯେନ୍ ସ୍କୁଲ ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଦିଆଯାଉଛେ, ସେଇ ମଧ୍ୟାହ୍ନ ଭୋଜନ ସହିତ କିଛି ନିର୍ଦ୍ଦିଷ୍ଟ ତିଥିରେ ଯେନ୍ ତିଥିରା ନିଜକେ ଭଲ ଲାଗ୍ବା ଯେନ୍ ଦିନରା ସେ ଦିନରେ ପୁରାତନ ଛାତ୍ର, ସଚେତନ ନାଗରିକ, କୌଣସି ଅନୁଷ୍ଠାନ ବା ଅଭିଭାବକ ମାନେ ଶିକ୍ଷକ ମାନଙ୍କ ସହିତ କଥାବାର୍ତ୍ତା କରି ପ୍ରଧାନ ଶିକ୍ଷକ ସହିତ ଯୋଗସୂତ୍ର ରକ୍ଷା କରିକିରି ମଧ୍ୟାହ୍ନ ଭୋଜନ ସହିତ ମାନେ ଅନ୍ୟ କିଛି ଆନୁଷଙ୍ଗିକ ଖାଦ୍ୟ ଦେଇପାରିବେ।
0: ଚଳିତ ମାସ 17 ତାରିଖରୁ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ କୁଷ୍ଠ ରୋଗୀଙ୍କ ସନ୍ଧାନ ଚାଲିଛି। ଏହା ଜିଲ୍ଲାର ଗୋଟିଏ ସହରାଞ୍ଚଳ ସମେତ 12 ବ୍ଲକରେ କାର୍ଯ୍ୟକାରୀ ହେଉଛି। ଆଶାକର୍ମୀମାନେ ଘରକୁ ଘର ବୁଲି ସନ୍ଦିଗ୍ଧ ରୋଗୀଙ୍କୁ ଚିହ୍ନଟ କରୁଛନ୍ତି। ଚିହ୍ନଟ ରୋଗୀଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ବ୍ୟବସ୍ଥା ରହିଛି। ନିଶାମୁକ୍ତ ଭାରତ ଅଭିଯାନର 6ଷ୍ଠ ବାର୍ଷିକୀ ପାଳନର ଅଂଶ ଭାବରେ ଅଗଷ୍ଟ 18 ତାରିଖ ସାରା ଦେଶରେ ନିଶା ବିରୋଧୀ ଜାତୀୟ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା। ଏହି ପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ କାର୍ଯ୍ୟାଳୟରେ ନିଶା ବିରୋଧରେ ସଂକଳ୍ପ ପାଠ କରାଯାଇଥିଲା। ବରଗଡ଼ ଜିଲ୍ଲା ମୁଖ୍ୟାଳୟ ସମେତ ଜିଲ୍ଲାର ସର୍ବତ୍ର 80ତମ ସ୍ୱାଧୀନତା ଦିବସ ସମାରୋହରେ ପାଳିତ ହୋଇଯାଇଛି। ବୀର ସୁରେନ୍ଦ୍ର ସାହି ଛକ ନିକଟରେ ଆୟୋଜିତ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋଏଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ସଂଗ୍ରାମୀମାନଙ୍କ ତ୍ୟାଗ, ବୀରତ୍ୱ ଓ ବଳିଦାନକୁ ସ୍ମରଣ କରିବା ସହ ଜିଲ୍ଲା, ରାଜ୍ୟ ଓ ଦେଶର ପ୍ରଗତି ଓ ବିକାଶରେ ସହଭାଗୀ ହେବାକୁ ଜିଲ୍ଲାପାଳ ଶ୍ରୀ ଗୋଏଲ ଆହ୍ୱାନ ଜଣାଇଥିଲେ। ପ୍ରଥମଥର ପାଇଁ ବରଗଡ଼ର ମୁଖ୍ୟ ରାସ୍ତା ବୀର ସୁରେନ୍ଦ୍ର ସାହି ଛକରୁ ମହାତ୍ମା ଗାନ୍ଧି ଛକ ପର୍ଯ୍ୟନ୍ତ ହୋଇଥିବା ବର୍ଣ୍ଣାଢ଼୍ୟ ପ୍ୟାରେଡ୍ ଆୟୋଜନ ହୋଇଥିଲା। ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ସମାରୋହରେ ଉପସ୍ଥିତ ଥିଲେ। ବରଗଡ଼ ଜିଲ୍ଲାରେ ଅଗଷ୍ଟ 9ରୁ 17 ତାରିଖ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଜିଲ୍ଲା ସଦର ମହକୁମା ସମେତ ପଦ୍ମପୁର, ସୋହେଲା, ଅତାବିରା, ବିଜେପୁର, ବରପାଲି, ଭେଡ଼େନ, ଭଟଲି, ବିଜେପୁର, ଆମ୍ବାଭୁନା, ଗାଇସିଲଟ, ଝାରବନ୍ଦ ଆଦି ବ୍ଲକ ମୁଖ୍ୟାଳୟରେ ହୋଇଥିବା ଜାତୀୟ ପତାକା ଶୋଭାଯାତ୍ରାରେ ଜିଲ୍ଲାର ସମସ୍ତ ପ୍ରତିନିଧି, ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନ ତଥା ଜନସାଧାରଣ ସାମିଲ ହୋଇଥିଲେ। ସେହିପରି ତ୍ରିରଙ୍ଗା ଉତ୍ସବ ଅବସରରେ ସାଇକେଲ ଶୋଭାଯାତ୍ରା, ରଙ୍ଗୋଲି, ଚିତ୍ରାଙ୍କନ, ଦେଶାତ୍ମବୋଧକ ସଙ୍ଗୀତ, ନୃତ୍ୟ ପ୍ରତିଯୋଗିତା ଆଦି ଆୟୋଜନ ହୋଇଥିଲା। ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ କରିବା ପାଇଁ ଚାଷୀଙ୍କ ନାମ ପଞ୍ଜୀକରଣ ଚଳିତ ମାସ 6 ତାରିଖରୁ ଆରମ୍ଭ ହୋଇଛି। ଜିଲ୍ଲାର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି ତଥା ବଜାର ପ୍ରାଙ୍ଗଣମାନଙ୍କରେ ନାମ ପଞ୍ଜୀକରଣ କରାଯାଉଛି। ଏହା ଚଳିତ ମାସ ଶେଷ ପର୍ଯ୍ୟନ୍ତ ଚାଲିବ। ତେବେ ନାମ ପଞ୍ଜୀକରଣ ସମୟରେ ଏଗ୍ରିଷ୍ଟେକ୍ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଉଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ମାତ୍ର ବିଭାଗ ପକ୍ଷରୁ ଏଗ୍ରିଷ୍ଟେକ୍ ପଞ୍ଜୀକରଣ ବାଧ୍ୟତାମୂଳକ ନୁହେଁ ବୋଲି ଯିବା ପରେ ଚାଷୀ ଅସନ୍ତୋଷ ଶମ୍ଭୁପୀଠ, ଗାଇସୀମା, ଦେଓଗାଁ, ସରଣ୍ଡା, ନୀଲଜି, ସୋର୍ଣ୍ଣା, ଆମ୍ବାଭନା ସମେତ ଝାଡ଼େଶ୍ୱର, ରିଷିପାଲି, ଜଳମହାଦେବ ଆଦି ପୀଠରେ ଶ୍ରଦ୍ଧାଳୁମାନଙ୍କ ବ୍ୟାପକ ସମାଗମ ହୋଇଥିଲା। ନୃସିଂହନାଥ ପୀଠରୁ ପାପନାଶିନୀ ଝରଣାରୁ ପବିତ୍ର ଜଳ ନେଇ କାଉଡ଼ିଆମାନେ ପାହାଡ଼ ଦେଇ ହରିଶଙ୍କର ପୀଠକୁ ଯାଇ ଠାକୁରଙ୍କ ଦର୍ଶନ କରୁଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଭଦ୍ରକ ଜିଲ୍ଲା ସମ୍ପର୍କରେ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: ଗେଣ୍ଡୁ ଲାଗିଥାଏ, ତ ଆମେ ୟାକୁ ସେଇଭଳିଆ ଭାବେ ଲଗେଇ ପାରିବା। ତ କି ବଗିଚା ମଧ୍ୟରେ ରାସ୍ତା ଅଛି, ରାସ୍ତାର ଦୁଇ କଡ଼ରେ ଆମେ ତାକୁ ଗୋଟେ ବର୍ଡର ଭଳିଆ ଯୋଉ ଗାଧା ଶାଢ଼ୀ ଧଡ଼ି ଟାଇପ୍ର ଆମେ ୟାକୁ ଲଗେଇ ପାରିବା।
1: ଆଜ୍ଞା
0: ଏବେ 3 ମାସ ଗୋଟିଏ ଫୁଲ ଲାଗିଲା, ତାପରେ ଚେଞ୍ଜ କରିକି ଆପଣ ଅଲଗା ଫୁଲ ଲାଗିଲେ, ତ ବଗିଚାରେ ରଙ୍ଗର ମାନେ ଯୋଉ ଚେଞ୍ଜଟା ହେଲା, ପରିବର୍ତ୍ତନ ହେଲା, ସେଇଟା ୟାଦ୍ୱାରା ହେଇଥାଏ।
1: ଆଜ୍ଞା
0: ତ ଏଇଟା ଯେହେତୁ ଜଲ୍ଦି ଫୁଲ ଆସିଥାଏ, ସେଥିପାଇଁ ଆମକୁ କ'ଣ ବେଶୀ କୃଷକ ହୋଇଥାଏ ଆଉ ବହୁତ ମାତ୍ରାରେ ଆସିଥାଏ।
1: ଆଜ୍ଞା
0: ଛୋଟ ଛୋଟ ଅଳ୍ପ ଉଚ୍ଚତାର ହେଇଥାଏ, ତ ଆପଣ ବସିଲେ, ଆମର ଗାଲିଚାରେ ବସିଲେ, ଘାସ ଗାଲିଚାରେ ବସିଲେ ଏଇ ଫୁଲକୁ ଉପଭୋଗ କରିପାରିବେ।
1: ଫୁଲ ଚାଷୀ ଅଛନ୍ତି, ସେମାନେ ନିହାତି ଜାଣିବା ପାଇଁ ଚାହୁଁଥିବେ ଯେ ବର୍ଷା ଦିନରେ କେଉଁ କେଉଁ ଫୁଲ ଚାଷ କଲେ ସେମାନଙ୍କ ପାଇଁ ଲାଭଦାୟକ ହେବ।
0: ଆଜିକାଲି ତ ଏବେ ଆମର ଗେଣ୍ଡୁ ଫୁଲ, ସେ ମନ୍ଦିର ହଉ ମାଳ ହଉ, ଗେଣ୍ଡୁ ଫୁଲର ମାନେ ବେଶୀ ସେ ଆବଶ୍ୟକତା ରହୁଛି, ବେଶୀ ପ୍ରୟୋଗ ହଉଛି, ତ ଗେଣ୍ଡୁ ଫୁଲକୁ ବର୍ଷା ଦିନେ ଲଗେଇ ହେବ। ହରଗୌରା ଫୁଲ
1: ଆଜ୍ଞା
0: ଆମର ଯୋଉଟା ରହିଲା, ଗୋଡ଼ିବାଣ ଫୁଲ ଯୋଉଟାକୁ ଆମେ ଗମ୍ଫ୍ରେନା କହୁଛେ, ସିଏ ବି ଲଗେଇ ହେବ। ଜିନିଆ ଫୁଲ ବି ଆମେ ଲଗେଇ ପାରିବା,
1: ଆଜ୍ଞା
0: କିନ୍ତୁ ବ୍ୟବସାୟିକ ରୂପରେ ସାଧାରଣତଃ ଆମର ଗେଣ୍ଡୁଟାକୁ ଚାଷ କରୁଛନ୍ତି।
1: ଆଚ୍ଛା
0: ତାପରେ ଆମର ବଗିଚାର ଶୋଭା ବର୍ଦ୍ଧନ ପାଇଁ ଆମର ଜିନିଆ ହେଲା କି ହରଗୌରା ହେଲା, ଗୋଡ଼ିବାଣ ହେଲା, ଇଭିନ୍ ଆମର ଯୋଉ କୁକୁଡ଼ା ମୁକୁଟ ରହୁଛି,
1: ଆଜ୍ଞା
0: କୁକୁଡ଼ା ଚୂଳ ଫୁଲ, ସେଇଟାକୁ ବି ଆମେ ବଗିଚାର ଶୋଭା ବର୍ଦ୍ଧନ ପାଇଁ ବି ଚାଷ କରିପାରିବା। ଫୁଲ ଆକ୍ଚୁଆଲି ଦୁଇ ପ୍ରକାରର ଥାଏ,
1: ଆଜ୍ଞା
0: ଗୋଟେ ଝୁରା ଫୁଲ ଯୋଉଟା ଆମେ ଠାକୁରଙ୍କ ପାଖରେ ଦଉଛେ, ମାଳ ଗୁନ୍ଥୁଛେ, ଆଉ ଗୋଟେ ରହୁଛି ଲମ୍ବା ଡେମ୍ଫ ସଂଲଗ୍ନ ଫୁଲ
1: ଆଚ୍ଛା
0: ଯୋଉଟାକୁ ଆମେ ଇଂଲିଶରେ କଟ୍ ଫ୍ଲାୱାର କହୁଛେ। ତ ଏବେ କ'ଣ ହଉଛି, ଆମର ଯୋଉ କୁକୁଡ଼ା ଚୂଳ ଫୁଲ ରହୁଛି, ତାର ଭେରାଇଟି ଆସୁଛି, ଲମ୍ବା ପ୍ରକାରର କିସମର ଆସୁଛି,
1: ଆଜ୍ଞା
0: ଯାହାକୁ କି ଆମେ ସେଇ ଡେମ୍ଫ ସଂଲଗ୍ନ ଫୁଲ ଭଳିଆ ଆମେ ତାକୁ ବ୍ୟବହାର କରିପାରୁଛେ। ତାକୁ ଆମେ ସାଧାରଣତଃ ଯୋଉ ଫୁଲଦାନୀରେ ଫୁଲ ରଖନ୍ତି କି କାହାକୁ ଆମେ ଫୁଲ ତୋଳାରେ ଉପହାର ସଦୃଶ ଦେଲେ, ତ ସେଇ ଭଳିଆରେ ଆମେ ତାକୁ ବ୍ୟବହାର କରିପାରୁଛେ। ତ ଏଇସବୁ ଫୁଲ ଗୁଡାକୁ ଆମେ ବର୍ଷା ଦିନେ ଲଗେଇ ପାରିବା।
1: ତେବେ ଏଇଠି ଚାଷୀ ଭାଇମାନଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଯଦି ସେମାନେ ଏଇ ଏଇ ଫୁଲକୁ ଚାଷ କରିବେ ତାହେଲେ ସେମାନେ କି ପ୍ରକାର ମୃତ୍ତିକା ତା ପାଇଁ ବ୍ୟବହାର କରିବେ ଏବଂ ସେମାନେ ବିହନ ରୋପଣ କେଉଁ ସମୟରେ କରିବେ।
0: ବେଶୀ ଯେତେବେଳେ ବର୍ଷା ହେଉଛି ସେଇ ଟାଇମ୍ରେ ଯଦି ଆମେ ବିହନ ରୋପଣ କରିବା, ମଞ୍ଜି ଧୋଇ ହେବାର ଗୋଟେ ସୁଯୋଗ ରହୁଛି, ଆଉ ଗୋଟେ ରହୁଛି କି ମଞ୍ଜି ପଚିଯିବାର ଗୋଟେ ଇଏ ରହୁଛି,
1: ଆଜ୍ଞା
0: ସୁଯୋଗ ରହୁଛି।
1: ଆଜ୍ଞା
0: ତ ତେଣୁକରି ଆମେ ବର୍ଷା ଆରମ୍ଭରୁ କି ବର୍ଷା ଦିନର ଟିକେ ପୂର୍ବରୁ ଆମେ ବିହନ ରୋପଣ କରିପାରିବା। ସାଧାରଣତଃ ଜୁନ୍ ମାସର ମଧ୍ୟଭାଗରେ ଆମେ ବିହନ ରୋପଣ କରିପାରିବା,
1: ଆଜ୍ଞା
0: ଏବଂ ମାସେ ପରେ ଯେତେବେଳେ ଆମର ଜୁଲାଇର ମଝିଆ ମଝି ହେଇଯିବ, ସେଇ ଟାଇମ୍ରେ ଆମେ ତାକୁ ପ୍ରତିରୋପଣ କରିପାରିବା, ଯୋଉ ଚାରାକୁ ଆଣିକି ଆଉ ଥରେ ମୁଖ୍ୟ ଜମିରେ ପ୍ରତିରୋପଣ କରିପାରିବା। ମୃତ୍ତିକା ଦେଖନ୍ତୁ, ବର୍ଷା ଦିନେ ଜଳଟା ଯେତେବେଳେ ମୂଳରେ ଜମି ଯାଉଛି, ଆମ ଭଳି ଗଛ ବି ନିଶ୍ୱାସ ପ୍ରଶ୍ୱାସ ନିଏ,
1: ଆଜ୍ଞା
0: ତ ଗଛର ମୂଳଟା ନିଶ୍ୱାସ ନେଇପାରିବନି, ତାକୁ ସେତିକି ମାନେ ଯେତିକି ପରିମାଣରେ ଅମ୍ଳଜାନ ଆବଶ୍ୟକ ମିଳିପାରିବନି। ସେଇଥିପାଇଁ ଟିକେ ବାଲିଆ ମାଟି କି ଦୋରସା ମାଟି ହେଲେ, ଯୋଉଥିରେ କି ଜଳ ନିଷ୍କାସନ ଭଲ ଭାବରେ ହେଇପାରୁଥିବ, ସେଇଭଳିଆ ମୃତ୍ତିକା ଯଦି ଆମେ ନେବା, ତ ମାଟିରେ ଫୁଲ ଚାଷଟା ଭଲରେ ହେଇପାରିବ।
1: ତ ଯଦି ଏଇଠି ଅଧିକ ବର୍ଷା ହେଉଛି ବା ଆମର ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେଉଛି, ସେଇଠି ଆମ ଚାଷୀ ଭାଇମାନେ କିପରି ପରିଚାଳନା କରିବେ ବା ଫୁଲ ଗଛକୁ କେମିତି ରକ୍ଷା କରିବେ।
0: ସେଥିପାଇଁ ସାଧାରଣତଃ ଆମେ ଚାଷୀମାନଙ୍କୁ କହିଥାଉ କି ବର୍ଷା ଦିନରେ ଟିକେ ଉଚ୍ଚା ସେଜ କରିବା କଥା,
1: ଆଚ୍ଛା
0: ମାଟିରୁ ଟିକେ 15 ସେଣ୍ଟିମିଟର ଉଚ୍ଚତା ବାଲା କଲେ ପାଣିଟା ଗଡ଼ି ଆସିବା ସମ୍ଭାବନା ରହୁଛି। ଆମେ ସେ ବେଡ୍ ମଝିରେ ବି ନାଳର ବ୍ୟବସ୍ଥା କରିପାରିବା, ତ ତଳକୁ ବି ନାଳ ରହିଲେ ପାଣିଟା ଗଡ଼ି ଆସିକି ନାଳରେ ପଳେଇବ, ଅଧିକ ବର୍ଷା ହେବ।
1: ଆଜ୍ଞା
0: ଆଉ ଯଦି ଆମେ କୁଣ୍ଡରେ ଲଗାଉଛେ ବାର୍ଷିକ ଫୁଲ, ତ ଜଳ ନିଷ୍କାସନ ପାଇଁ କଣ ହୁଏ କି ତଳେ କଣା ଥାଏ, ତା ଉପରେ ଖପରା ଦିଆଥାଏ, ତ ପାଣିଟା ଗଡ଼ି ଆସିବ।
1: ଆଜ୍ଞା ଆଜ୍ଞା ଆମେ ଜଳ ନିଷ୍କାସନର ସମ୍ପୂର୍ଣ୍ଣ ବ୍ୟବସ୍ଥା ରଖିବା, ଯେମିତି ପାଣି ଯଦି ହେଉଛି ତାହେଲେ ସେ ନିଷ୍କାସିତ ହେଇଯାଉଥିବ। ଫଳ ଫୁଲ ଉତ୍ପାଦନ ପାଇଁ ସେମାନେ କେଉଁ ସାର କେତେ ପରିମାଣର ପ୍ରୟୋଗ କରିବେ, କାହିଁକି ନା ବିଭିନ୍ନ ସମୟରେ ଚାଷ ଯେତେବେଳେ ଆମେ କରୁଛେ ତାର ସାର ପରିଚାଳନା କରିବା ମଧ୍ୟ ଆବଶ୍ୟକତା ରହିଛି, ଏ ସମ୍ପର୍କରେ ଆମେ ଚାଷୀ ଭାଇମାନଙ୍କୁ କ'ଣ କହିବେ।
0: ଭଲ ଫୁଲ ଚାଷ କରିବା ପାଇଁ ପ୍ରଥମତଃ ହେଲା ମାଟିର ସ୍ୱାସ୍ଥ୍ୟ ଭଲ ରଖିବା ପାଇଁ ଆମର ଜୈବିକ ସାର ଉତ୍ତମ ପରିବାର ରହିବା ଦରକାର। ଏ ଗେଣ୍ଡୁ ହଉ କିମ୍ବା ଆମର ଯୋଉ କୁକୁଡ଼ା ମୁକୁଡ଼ ହଉ, ତା ପାଇଁ ପାଖାପାଖି 25 ଟନ୍ ଭଲ ଭାବରେ ପଚିଥିବା ସାର ଦରକାର, ଭଲ
1: ଆଜ୍ଞା
0: ଭାବରେ ପଚିଥିବା ଗୋବର ଖତ, କାରଣ ଯଦି ଗୋବର ଖତ ଭଲସେ ପଚିନଥିବ, ପୁଣି ବର୍ଷା ଦିନେ ତା ଉପରେ ପାଣି ପଡିବ,
1: ଆଜ୍ଞା
0: ତ ସିଏ ତାର ରାସାୟନିକ କ୍ରିୟା ଯୋଗୁଁ ମାନେ ଉତ୍ତାପ ବଢେ, ମାତ୍ର ଉତ୍ତାପ ବଢେଇଲେ ବି ଗଛର ଚେର ମରିଯିବାର ସମ୍ଭାବନା ରହୁଛି। ଯେମିତି ଧର ଗେଣ୍ଡୁ ରହୁଛି, ଗେଣ୍ଡୁରେ ଆମେ ଗୋଟେ ପଲିଫିଡ୍ ରହୁଛି 19-19-19 NPK ମାନେ ନାଇଟ୍ରୋଜେନ୍ ଫସ୍ଫରସ୍ ପୋଟାସିୟମ୍ 19-19-19 ବି ଦେଇପାରିବା। ସାର ଦବାକୁ ହେଲେ ଆମେ ୟୁରିଆ ଯୋଉ ସୁପର ଫସ୍ଫେଟ୍ ମ୍ୟୁରେଟ୍ ଅଫ୍ ପଟାସ୍
1: ଆଜ୍ଞା
0: ହେକ୍ଟର ପିଛା 100 KG ଲେଖା ଦେଇପାରିବା।
1: ଆଜ୍ଞା
0: ସାଧାରଣତଃ ବର୍ଷା ଦିନେ ଜଳସେଚନର ଆବଶ୍ୟକତା ନଥାଏ, କିନ୍ତୁ ଯଦି ବର୍ଷା ସବୁବେଳେ ହୁଏନି ନା, ମଝିରେ ମଝିରେ ଯଦି ଶୁଷ୍କ ପିରିୟଡ୍ ଆସିଯାଉଛି କି ଶୁଷ୍କ ପର୍ଯ୍ୟାୟ ଆସୁଛି, ସେଇ ସମୟରେ ଆମେ ସପ୍ତାହକୁ 2 ଥର ଖଣ୍ଡେ ଏହାକୁ ପାଣି ଦେବା କଥା। ଯେତେବେଳେ ପାଣି ଦେବା ସେତେବେଳେ ବି ଆମେ ଦେଖିବା କି ଯେମିତି ଗଛରେ ଯେତିକି କୁଣ୍ଡରେ ଯଦି ପାଣି ଦେଉଛି, ପୁରା ସମ୍ପୂର୍ଣ୍ଣ ମାଟି ଓଦା ହେଇକି ପାଣି ଟିକେ ନିଷ୍କାସନ ହେଲା ପରେ ପାଣି ଦେବା ବନ୍ଦ କରିବ, ତାକି ସେ 3-4 ଦିନ ଖଣ୍ଡେ ବିନା ପାଣିରେ ରହିପାରିବ। ଆଉ ଯଦି ଜମିରେ ପାଣି ଦେଉଛି, ଦେଖିବା କି ମାଟିରେ ଯେମିତି ଭଲ

0: ଓଦା ହେଉଛି, କିନ୍ତୁ ବେଶୀ ମାନେ କାଦୁଅ ନ ହେଉଛି। କାଦୁଅ ହେଇଗଲା ମାନେ ଆମେ ଜାଣିବା କି ସେଇଠି ପାଣିଟା ଜମିକି ରହିଗଲା।
1: ବେଳେବେଳେ ଆମେ ଦେଖିଛେ ଗେଣ୍ଡୁ ଫୁଲ ଯଦି ଗଛଟିଏ ହେଉଛି, ସେ ଗଛ ଯଦି ଅଧିକ ବଢ଼ିଯାଉଛି, ତା ଅଗଟିଏ ଛିଣ୍ଡେଇ ଦିଅନ୍ତି,
0: ଆଜ୍ଞା
1: କାହିଁକି ନା ଗଛଟି ଝଙ୍କାଳି ହେବା ପାଇଁ ଅଧିକ ଫୁଲ ଧରିବା ପାଇଁ। ତେବେ ଏ ଯେଉଁ ଗେଣ୍ଡୁ ଫୁଲ ଆଉ ଗୋଟିଏ ଫୁଲ ହେଉଛି ଜିନିଆ ଫୁଲ, ଆକୁ ଛିଣ୍ଡେଇବା କ'ଣ ନିହାତି ଆବଶ୍ୟକ?
0: କାହିଁକିନା ଯେତେବେଳେ ଗଛର ଅଗଟା ବଢ଼ିଯାଉଛି ସେ ଗୋଟିଏ ହିଁ ଫୁଲ ଦବ, ନହେଲେ ଅଧିକରୁ ଅଧିକ 2-3ଟା ଫୁଲ ଦବ।
1: ଆଜ୍ଞା।
0: ଅଗଟା ଛିଡ଼େଇବା ଦ୍ୱାରା ଆମର ଯୋଉ ଅକ୍ସିଜେନ୍ ରହୁଛି, ଆମର ତାକୁ ହରମୋନ, ଅକ୍ସିଜେନ୍ ହରମୋନ ରହୁଛି,
1: ଆଜ୍ଞା।
0: ସିଏ ଚାରିଆଡ଼କୁ ସ୍ପ୍ରେଡ୍ ହେଇଯାଉଛି, ତାର ବିସ୍ତାର ଘଟୁଛି। ତ ସିଏ ଯୋଉଠି ଯୋଉଠି ରହୁଛି, ତ ଆମର ଶାଖା ଅଧିକ ଆସିବ, ଶାଖା ଅଧିକ ଆସିବ ତ ଫୁଲ ଅଧିକ ଆସିବ। ଗେଣ୍ଡୁଟା ଆମେ ସାଧାରଣତଃ ଝୁରା ଫୁଲ ହିସାବରେ ବ୍ୟବହାର କରନ୍ତି ନା, ତ ଆମକୁ ଅଧିକ ଫୁଲ ଦରକାର।
1: ଆଚ୍ଛା।
0: ଯୋଉଠି ଆମେ ୟୁଜ୍ କରୁଛେ କି ଲମ୍ବା ଡେମ୍ଫ ଦରକାର, ତ ସେଇ ହିସାବରେ ଆମେ ନ କାଟି ପାରନ୍ତି କି ଆମକୁ ଗୋଟେ ବଡ଼ ଲମ୍ବା ଡେମ୍ଫ ମିଳିବ, ଯାହାର ମାନେ ପର୍ ଡେମ୍ଫ ପ୍ରାଇସ୍ଟା ଅଧିକ ରହିବ।
1: ତ ଏଇ ଯୋଉ ବର୍ଷା ଦିନରେ ଆମ ଫୁଲ ଗଛ ମାନଙ୍କରେ କ'ଣ ସବୁ ରୋଗ ହୁଏ ଯାହାର ପରିଚାଳନା ଆମ ଚାଷୀ ଭାଇମାନେ ନିହାତି କରିବା ଆବଶ୍ୟକ ବୋଲି ଆପଣ ଭାବୁଛନ୍ତି?
0: ବର୍ଷା ଦିନେ ସାଧାରଣତଃ ପାଣି ଜମିବା ଯୋଗୁଁ ଚାରାରେ ଆଗ ରୋଗ ଦେଖା ହୁଏ, ଆମର ଡ୍ୟାମ୍ପିଂ ଅଫ୍,
1: ଆଚ୍ଛା,
0: ଯାହାକୁ ଆମେ କହୁଛେ କି ମୂଳ ସଢ଼ା କି
1: ମୂଳ ପଚା
0: ମୂଳ
1: ରୋଗ।
0: ପଚା ରୋଗ କହୁଛେ। ରସାୟନ ପ୍ରୟୋଗ ପୂର୍ବରୁ ଆମେ ପ୍ରଥମେ ଦେଖିବା କି ଆମେ କେମିତି ସାଧାରଣ କୃଷି
1: ଆଜ୍ଞା।
0: ପ୍ରଣାଳୀ ଦ୍ୱାରା ରୋଗଟାକୁ ବ୍ୟାପିବାରୁ ଅଟକାଇବା। ତ ସେଇଟାର ହେଲା କି ଭଲସେ ଜଳ ନିଷ୍କାସନ କରିବା ଦ୍ୱାରା ପାଣି ନ ଜମିଲେ
1: ଆଜ୍ଞା।
0: ରୋଗର ସଂଖ୍ୟା କମିବ। ଆଉ ଗୋଟେ ରହୁଛି କି ଯଦି ଆମର ଗଛ ଗଛ ପାଖାପାଖି ରହୁଛନ୍ତି, ଯେମିତି ରୋଗଗ୍ରସ୍ତ ମଣିଷ ମାନେ ମିଶିଲେ ସଂକ୍ରମଣଟା ବହୁତ ଶୀଘ୍ର ବ୍ୟାପିଥାଏ,
1: ଆଜ୍ଞା,
0: ସେମିତି ଗଛ ମଧ୍ୟରେ ଯଦି ଦୂରତା କମ୍ ଥିବ ତାଙ୍କର ବି ସଂକ୍ରମଣ ଶୀଘ୍ର ବ୍ୟାପିବ।
1: ତାମାନେ ଆପଣ କହିବା କଥା ଯଦି କୌଣସି ଗୋଟେ ଗଛ ସଂକ୍ରମିତ ହେଉଛି, ତାହେଲେ ଆମେ ବ୍ୟବସ୍ଥା କରିବା ଯେ ସେ ଅନ୍ୟ ଗଛ ସହିତ ମିଶିକି ରହିବ ନାହିଁ।
0: ଆଜ୍ଞା। ଆଉ ତା ପୂର୍ବରୁ ଆମେ ତାକୁ ଆମର ଯୋଉ ରହୁଛି କବକନାଶକ ରହୁଛି କାର୍ବେଣ୍ଡାଜିମ, ସେଥିରେ ଆମେ ତାକୁ ବୁଡ଼ାଇକି
1: ଆଜ୍ଞା
0: ଚାରାଟାକୁ ପ୍ରତିରୋପଣ କଲେ ରୋଗ ହବାର ସୁଯୋଗଟା କମ୍ ରହିବ।
1: ଆଜ୍ଞା। ତେବେ ଆଗକୁ ଯାଇକି ମଧ୍ୟ କିଛି ରୋଗ ଆସୁଥିବ, ତାର ପରିଚାଳନା କେମିତି କରିବେ?
0: ସାର୍ ଆଗକୁ ଆମର ଆସୁଛି ପତ୍ରରେ ଦାଗ ରୋଗ ଆସୁଛି, ଯୋଉଟାକୁ ଆମେ ଇଂରାଜୀରେ ଲିଫ୍ ସ୍ପଟ୍ କହୁଛନ୍ତି। ଆଉ ଗୋଟେ ଆସୁଛି ପାଉଡରି ମିଲ୍ଡ୍ୟୁ, ଯୋଉଟା କି ବର୍ଷା ଦିନଟାରେ ଆମର ଦେଖିବେ ତାପମାତ୍ରା ଠିକ୍ ଠାକ୍ ଥାଏ, ତ ତାପମାତ୍ରା ବି ଅଧିକ ଥାଏ ଆଉ ଆମର ଆର୍ଦ୍ରତା ବି ଅଧିକ ଥାଏ, ଯୋଉଟାକି କବକର ବଢିବା ପାଇଁ ଗୋଟେ ଭଲ ବାତାବରଣ ସୃଷ୍ଟି କରେ।
1: ଆଚ୍ଛା।
0: ତେଣୁକରି ଏଇ ଯୋଉ ପାଉଡର ମିଲ୍ଡ୍ୟୁ ହେଉଛି, ତା ପାଇଁ ଆମେ ସଲଫରର ପ୍ରୟୋଗ କରିପାରିବା। ଆଉ ରହିଲା ଆମର ପତ୍ରପୋଡ଼ା ରୋଗ ଯୋଉ ରହୁଛି, ସେଥିପାଇଁ ଆମେ କପର ଅକ୍ସି କ୍ଲୋରାଇଡ୍ ଯୋଉ ରହୁଛି ବ୍ଲିଫ୍ଟକ୍ସ ନାଁରେ ସେଇଟା ମିଳୁଛି ବଜାରରେ, ତାକୁ
1: ଆଜ୍ଞା।
0: ଆମେ ପ୍ରୟୋଗ କରିପାରିବା।
1: ପତ୍ର ହଳଦିଆ ମଧ୍ୟ ଲାଗେ?
0: ମାନେ ତାର ମୂଳ ପଚିବା ଯୋଗୁଁ ପାଣି ଜମିବା ଯୋଗୁଁ ପତ୍ର ହଳଦିଆ ହେଇକି ପତ୍ର ତାପରେ ଝାଉଳି ଯାଏ।
1: ଆଜ୍ଞା। ତାର ପରିଚାଳନା କେମିତି କରିବେ?
0: ତାର ହଉଛି କି ଜଳ ନିଷ୍କାସନର ବ୍ୟବସ୍ଥା ଭଲ ରହିବା ଦରକାର, ଆଉ କାର୍ବନ୍ ଡାଇଅକ୍ସାଇଡ୍ କି ଭାଭିଷ୍ଟିନ ଆମେ ଯଦି ସିଞ୍ଚନ କରୁଛେ ତାହାଦ୍ୱାରା ସେ ରୋଗକୁ ଆମେ ନିୟନ୍ତ୍ରଣ କରିପାରିବା।
1: ଆଜ୍ଞା। ଯେମିତି ଆମେ ରୋଗ କଥା ଆଲୋଚନା କଲେ, ଆମର ଫୁଲ ଗଛରେ ବିଭିନ୍ନ ସମୟରେ ପୋକ ଆକ୍ରାନ୍ତ ମଧ୍ୟ ହେଉଥିବ, ତ
0: ଆଜ୍ଞା,
1: ସେଇ ପୋକ କେଉଁ କେଉଁ ପୋକ ଆକ୍ରାନ୍ତ ହୁଏ ଏବଂ କେମିତି ପରିଚାଳନା କରିବେ ଆମ ଚାଷୀ ଭାଇମାନେ?
0: ସାଧାରଣତଃ ବର୍ଷା ଦିନରେ ଦୁଧିଆ ପୋକ ନହେଲେ ଜଉ ପୋକ ଆକ୍ରାନ୍ତ କରନ୍ତି,
1: ଆଜ୍ଞା,
0: ଯୋଉଟା କି ମାନେ ପତ୍ରରେ କିମ୍ବା କାଣ୍ଡରେ ଲାଗିଲେ ତାଙ୍କର ରସ ଶୋଷଣ କରିଥାନ୍ତି। ତ ଏହିପରି ପୋକ ପାଇଁ ଆମର ଡାଇମିଥ୍ରେଟ୍ ଗୋଟେ ରସାୟନ ରହୁଛି, ଯାହାକି 2 ଗ୍ରାମ ପର୍ ଲିଟର ଆମେ
1: ଆଜ୍ଞା
0: ୟୁଜ୍ କରିପାରିବା। ଇମିଡାକ୍ଲୋପିଡ୍ ରହୁଛି, ତାକୁ ଆମେ ବ୍ୟବହାର କରିପାରିବା। ପ୍ରୟୋଗର ପରିମାଣ ସାଧାରଣତଃ 3 ମିଲିଲିଟର ପର୍ ଲିଟର କି 2 ମିଲିଲିଟର ପର୍ ଲିଟର ହିସାବରେ ଆମେ ସ୍ପ୍ରେ କରନ୍ତି ତାକୁ।
1: ତ ଯୋଉଠି ଆମ ଚାଷୀ ଭାଇମାନେ ଜାଣିପାରୁନାହାନ୍ତି, ସେମାନେ ଆମର ଯୋଉମାନେ ଅଛନ୍ତି କୃଷି ପରାମର୍ଶଦାତା ମାନେ, ସେମାନଙ୍କର ପରାମର୍ଶ ନେଇକି ମଧ୍ୟ ପ୍ରୟୋଗ କରିପାରିବେ। ତେବେ ଏଇ ଯୋଉ ଫୁଲର ଗୁଣବତ୍ତା ବଢ଼ାଇବା ପାଇଁ ସେମାନେ କ'ଣ କ'ଣ ପଦକ୍ଷେପ ଅବଲମ୍ବନ କରିବେ ଯାହାଫଳରେ ଗୋଟେ ଭଲ ଫୁଲ ଆସିପାରିବ ଏବଂ ତାଙ୍କୁ ଅଧିକ ଲାଭ ମିଳିପାରିବ?
0: ତ ଆମେ ଜାଣିଛେ ଗୁଣବତ୍ତାଟା ଆମର ଆସେ ଜିନ୍ରୁ,
1: ଆଜ୍ଞା,
0: ତ ସେଇଥିପାଇଁ ଆମକୁ ପ୍ରଥମେ ଫୁଲର ମଞ୍ଜିଟାକୁ କୌଣସି ଗୋଟେ ମାନେ ଆମର ଗଭର୍ଣ୍ଣମେଣ୍ଟ ହେଲା, ସରକାରୀ ସଂସ୍ଥା କିମ୍ବା ଜଣାଶୁଣା ସଂସ୍ଥାରୁ
1: ଆଜ୍ଞା
0: ମଞ୍ଜିଟା ଆଣିବା, ଯାହା ଉପରେ କି ଯେମିତି ମଞ୍ଜିର ଯୋଉ ପ୍ୟାକେଟରେ ରହୁଛି ସେଥିରେ ଯେମିତି ତାର କେତେ ଦିନ ଯାଏ ମଞ୍ଜି ଜୀବିତ ଅଛି, ମଞ୍ଜିର କିସମର ନାଁ, ଏସବୁ ଠିକ୍ ଥିବା ଦରକାର।
1: ଆଜ୍ଞା।
0: ତ ଫାର୍ଷ୍ଟ ଆସୁଛି ଆମର ଭଲ କିସମ,
1: ଭଲ ମଞ୍ଜି,
0: ଭଲ ମଞ୍ଜି, ଭଲ କିସମର ଭଲ ମଞ୍ଜି ଲଗେଇଲେ ଆମର ନିଶ୍ଚିନ୍ତ ରୂପେ ଭଲ ଫୁଲ ହବ। ତାପରେ ଆସିଲା ଗଛକୁ ଆମେ ଠିକ୍ ଠାକ୍ ମାନେ ମାଟି ଆଉ ପାଣି ଦବା,
1: ଆଜ୍ଞା,
0: ଜଳ ବିହୁନେ ଆଉ ଜଳ ବହୁଳେ ଦୁଇଟାରେ ମାନେ
1: ଆଜ୍ଞା,
0: ସୃଷ୍ଟି ନାଶ କହନ୍ତି, ତ ଠିକ୍ ପରିମାଣର ଜଳ ନିଷ୍କାସନ ବି ଦରକାର। ଯେହେତୁ ଆମର ଫୁଲ ଗଛ, ତା ସହିତ ବାର୍ଷିକ ଫୁଲ ଗୁଡାକ ସବୁ ତକ ଗୁଳ୍ମ ଜାତୀୟ ଗଛ, ବେଶୀ
1: ଆଜ୍ଞା,
0: ପାଣି ତାଙ୍କ ପାଇଁ ଖରାପ, ତ ଜଳ ନିଷ୍କାସନ ଉପରେ ମୁଖ୍ୟ
1: ବ୍ୟବସ୍ଥା କରିବା।
0: ବ୍ୟବସ୍ଥା କରିବା। ତାପରେ ରହିଲା ଆମର ସାର, ଜୈବିକ ସାର, ଅଣୁସାର, ସାଧାରଣତଃ ଫୁଲ ପାଇଁ ଗେଣ୍ଡୁ ହେଲା କି
1: ଆଜ୍ଞା,
0: ଆମର ସେଲୋସିଆ ଯାହାକୁ ଆମେ କହୁଛେ କୁକୁଡ଼ା ମୁକୁଟ ହେଲା, ତା ପାଇଁ ଆମର ଆଇରନ୍, ଆମର ଆଉ ରହିଲା ଆମର ଜିଙ୍କ, ଏଇ ସାର ଅଣୁସାର 2ଟା ପ୍ରୟୋଗ କରାହୁଏ କି ଭଲ ଫୁଲ ଆସୁ କହିକି। ଆଉ ଫୁଲ ହବା ପାଇଁ ଆଉ ଗୋଟେ ସାର ଆମର

0: ଅତି ଜରୁରୀ ହେଉଛି ବୋରନ। ତ
1: ଆଜ୍ଞା
0: ଏସବୁ ଅଣୁସାର ବି ଯେମିତି ମୁଖ୍ୟ ସାର ସହିତ ଫୁଲକ ମିଳିବ ସେ ଉପର ବ୍ୟବସ୍ଥା କରିବା। ତାପରେ ତାର ହେଲା କି ଦୂରତା ଠିକ ରଖିବା, ଆଉ ଆମର ଯେତିକି ବି ଉଦ୍ୟାନ କୃଷି ଇଏରେ ରହୁଛି ଯେତିକି ବି ଆମର ଫସଲ ରହୁଛି ଫୁଲ ରହିଲା, ଯେମିତି ଆମ କହିଲେ ଅଗ ଛିଣ୍ଡେଇବା, ଏଇଭଳି କେତେଟା ସାଧାରଣ କୃଷି ପ୍ରଣାଳୀ ହେଉଛି ମେନ୍।
1: ଆଜ୍ଞା
0: ତ ଆମେ ତାକୁ ଅଗ ଛିଣ୍ଡେଇବା। ଫୁଲର ଓଜନ ଅଧିକା ହେଲେ ଗଛ ଯୋଉ ଭାଙ୍ଗି ପଡୁଛି ସେଥିପାଇଁ ଆମକୁ ତାକୁ ମାନେ ବାଡ଼ି
1: ନିୟମିତ
0: ଦେଇକି
1: ବ୍ୟବଧାନରେ, ହଁ
0: ନିୟମିତ ବ୍ୟବଧାନରେ ତାକୁ ବାଡ଼ି ଦେଇକି ବାନ୍ଧିବାର ଅଛି, ତାକୁ ଠିକ ସମୟରେ ଫୁଲକୁ ହାର୍ଭେଷ୍ଟ ଅମଳ ବି
1: ଆଜ୍ଞା
0: କରିବାର
1: ତୋଳିବାର
0: ଅଛି,
1: ଅଛି,
0: ତୋଳିବାର ଅଛି।
1: ଆଜ୍ଞା
0: ତ ଏଇସବୁ ଜିନିଷ ଉପରେ ଯଦି ଆମେ ନଜର ରଖିବା ତାହେଲେ ଆମର ଚାଷଟା ଭଲ ହେଇପାରିବ।
1: ଆଜ୍ଞା ନିଶ୍ଚିତ ଭାବରେ ଏଇଠି ଆମେ ଆପଣଙ୍କୁ ପଚାରିବା ପାଇଁ ଚାହିଁବୁ ଯେ ଏଇ ଯେଉଁ ବର୍ଷା ଦିନେ ସେମାନେ ଆମର କେମିତି ଫୁଲର ନର୍ସରୀ ବେଡ୍ ପ୍ରସ୍ତୁତ କରିବେ ଏବଂ କେବେ ତାକୁ ନେଇକି ମୁଖ୍ୟ କିଆରୀରେ ଲଗେଇବେ,
0: ବର୍ଷା ଦିନେ ନର୍ସରୀ ବେଡ୍ ପ୍ରସ୍ତୁତ ରହିଲା କି ପଟାଳିଟା ଉଚ୍ଚ
1: ଉଚ୍ଚ
0: ପଟାଳି
1: ପଟାଳିରେ
0: ହବାର।
1: କରିବେ, ହଁ
0: ତାପରେ ହେଉଛି କି ଯେତେବେଳେ ଆମେ ଦେଖିବା କି ଗଛର ମଞ୍ଜି କେମିତି, ଆମେ
1: ଆଜ୍ଞା
0: ଗେଣ୍ଡୁ ମଞ୍ଜିଟାକୁ ସାଧା ସିଧା ଭାବେ ପୋତି ପାରିବା,
1: ହୁଁ
0: ହରଗୌର ମଞ୍ଜି ହେଲା କି ଆମର ହେଲା ଆମର ଯୋଉ କୁକୁଡ଼ା ମକୁଟର ମଞ୍ଜି ହେଲା ସେଟା
1: ହୁଁ
0: ବହୁତ ଛୋଟ,
1: ଆଚ୍ଛା
0: ତ ତାକୁ ବାଲି ସହ ମିଶେଇକି ଧାଡ଼ି ପ୍ରଣାଳୀରେ ବୁଣିବା।
1: ହୁଁ
0: ତାପରେ ରେଗୁଲାର ସେଥିରେ ଆମର ଯୋଉ ରୋଜକେନ୍ ରହୁଛି ସେଥିରେ ପାଣି ଦେଇପାରିବା।
1: ଆଜ୍ଞା
0: ତାକୁ ବର୍ଷା ଦିନେ ଯେହେତୁ ଆମେ ଲଗଉଛେ ବର୍ଷାରେ ମଞ୍ଜି ଧୋଇବାର ସମ୍ଭାବନା ରହୁଛି, ତ ସେଥିପାଇଁ ତା ଉପରଟା ଛାଇ କରିକି ଟିକେ ରଖିବା।
1: ଆଜ୍ଞା
0: ଆଉ ରହିଲା କି ବର୍ଷା ପୂର୍ବରୁ ନର୍ସରୀ ପ୍ରସ୍ତୁତ
1: କରିବା,
0: କରିବା, ମାନେ ଆମର ଜୁନର ମଧ୍ୟଭାଗରେ ରଜ ପାଖାପାଖି ଆମେ ନର୍ସରୀ କଲେ ଗଛ ଗୁଡ଼ିକ ସାଧାରଣତଃ 10 ରୁ 15 ସେଣ୍ଟିମିଟର ଉଚ୍ଚତା ଯେତେବେଳେ ହେଇଯାନ୍ତି
1: ଆଜ୍ଞା
0: କି ମାସେ ତାଙ୍କର ବୟସ ହେଇଗଲେ ଆମେ ତାଙ୍କୁ ପ୍ରତିରୋପଣ କରିବା ମୁଖ୍ୟ ଜମିରେ।
1: ଆଜ୍ଞା ତ ଏଇଠି ସବୁ କଥା ଆମେ ଆଲୋଚନା କଲେ, ଗୋଟିଏ କଥା ଆମେ ଆମ ଚାଷୀମାନଙ୍କ ମନରେ ପ୍ରଶ୍ନ ଆସୁଥିବ ସର୍ବଶେଷରେ ଯେ ସେମାନେ କେଉଁ ସମୟରେ ଫୁଲ ତୋଳିବେ, କାହିଁକି ନା ଚାଷୀଟିଏ ଚାରା ପ୍ରସ୍ତୁତ କଲା, ମୁଖ୍ୟ କିଆରୀରେ ଗଛ ଲଗାଇଲା, ରୋଗ ପୋକ ପରିଚାଳନା କଲା, ସାର ପରିଚାଳନା କଲା, ଜଳ ପରିଚାଳନା କଲା, କିନ୍ତୁ ସର୍ବଶେଷରେ ଆସୁଛି ଫସଲ ଅମଳ। ଯେତେବେଳେ ଫୁଲ ଚାଷରୁ ଫୁଲ ଅମଳ କରିବାର ସମୟ ଆସୁଛି, ସେହି ସମୟ ଯଦି ସେ ତାକୁ ଠିକ୍ ଭାବରେ ଅମଳ ନ କରିବ ଏବଂ ଅମଳ

0: ବହୁ ସମୟରେ ଫୁଲ ତୋଳିବେ, କାହିଁକି ନା ଚାଷୀଟିଏ ଚାରା ପ୍ରସ୍ତୁତ କଲା, ମୁଖ୍ୟ କିଆରୀରେ ଗଛ ଲଗାଇଲା, ରୋଗ ପୋକ ପରିଚାଳନା କଲା, ସାର ପରିଚାଳନା କଲା, ଜଳ ପରିଚାଳନା କଲା, କିନ୍ତୁ ସର୍ବଶେଷରେ ଆସୁଛି ଫସଲ ଅମଳ। ଯେତେବେଳେ ଫୁଲ ଚାଷରୁ ଫୁଲ ଅମଳ କରିବାର ସମୟ ଆସୁଛି, ସେହି ସମୟ ଯଦି ସେ ତାକୁ ଠିକ୍ ଭାବରେ ଅମଳ ନ କରିବ, ଏବଂ ଅମଳ ସହିତ ସଂରକ୍ଷଣ ମଧ୍ୟ ଆଉ ଗୋଟିଏ ବାଟ, କାହିଁକି ନା ତାକୁ ହଠାତ୍ ତ ନେଇକି ବିକି ପାରିବନି, ଆଜି ରହିଗଲା, ତ ସେଇ ଯେଉଁ ସଂରକ୍ଷଣ ଆଉ ଅମଳ ଏଇ ଦୁଇଟି ବିଷୟରେ ଆପଣ କ'ଣ କହିବେ?
1: ଫୁଲଟା ଯେହେତୁ ଆମର ରହୁଛି କୋମଳ
0: ହଁ
1: ରହୁଛି, ଆଉ ତା ଛଡ଼ା ମୁଁ ଏବେ ବୋଲେ ଗଛ ବି ନିଶ୍ୱାସ ପ୍ରଶ୍ୱାସ କରେ, ତ
0: ଆଜ୍ଞା,
1: ସେ ଗରମ ନିଶ୍ୱାସ ଫୁଲ ଝାଉଁଳି ଯିବାର ସମ୍ଭାବନା ରହୁଛି। ତ
0: ନିଶ୍ଚିତ
1: ଆମେ ଫୁଲକୁ ଥଣ୍ଡା ସମୟରେ ହିଁ ଅମଳ କରିବା,
0: ଆଜ୍ଞା,
1: ଯେମିତି ଫ୍ରିଜରେ ଜିନିଷଟା ଅଧିକ ସମୟ ଯାଏ ସତେଜ ରହେ, ତ ସେଥିପାଇଁ ହେଲା ଥଣ୍ଡା ସମୟରେ ସକାଳେ କରିପାରିବା ନହେଲେ ସନ୍ଧ୍ୟାରେ କରିପାରିବା।
0: ଆଚ୍ଛା,
1: ସକାଳେ କରିବା ଦ୍ୱାରା କ'ଣ ହୁଏ କି ସକାଳେ ବି ଦିନ ବେଳର କମ୍
0: ହଁ,
1: ତାପମାତ୍ରା ଥାଏ, ଆଉ ସନ୍ଧ୍ୟାରେ ଏଇଥିପାଇଁ କହନ୍ତି କି ଗଛଟା ଦିନ ଯାକ ଯୋଉ ଖାଇବା ପ୍ରସ୍ତୁତ କରୁଥିବ ସେଇଟା ଫୁଲରେ ସଂରକ୍ଷିତ ହେଇଥିବ, ତ ତା ପାଖେ ସେ ସେଇ କାର୍ବୋହାଇଡ୍ରେଟ ଯୋଉ ରହିଲା ତାକୁ ସେ ବ୍ୟବହାର କରିକରି ବେଶୀ ଦିନ ସତେଜ ରହିବ।
0: ସତେଜ ରହିବ।
1: ତ
0: ଆଚ୍ଛା,
1: ସକାଳେ କିମ୍ବା ସନ୍ଧ୍ୟାରେ ଆମେ ତାକୁ ହାର୍ଭେଷ୍ଟ କରିବା, ଆଉ ହେଲା କି ଆମେ ଦେଖିକି ଆମର
0: ଆଜ୍ଞା,
1: ବଜାରଟା କେତେ ଦୂରରେ ଅଛି ସେଇ ହିସାବରେ ହାର୍ଭେଷ୍ଟ କରିବା। ଯଦି ଦୂର ବଜାର ଅଛି ଆମେ ଡେମ୍ପ ଟିକେ ଲମ୍ବା ରଖିକି ଅମଳ କରିବା, ତାକି ଆମେ ତାକୁ ଫ୍ରିଜରେ ହେଲା କୋଲ୍ଡ ଷ୍ଟୋରେଜ ହେଲା ତାକୁ ସଂରକ୍ଷଣ କରିପାରିବା। ନର୍ମାଲି ଗେଣ୍ଡୁ ହଉ କି ଆମର କୁକୁଡ଼ା ମୁକୁଟ ହଉ,
0: ଆଜ୍ଞା,
1: ତାକୁ ଆମେ ବାହାରେ ବି ଟିକେ ଛାଡ଼ି ଛାଡ଼ିକି କିଛି ଦିନ ଗୋଟେ ଦୁଇ ଦିନ ଖଣ୍ଡେ ଆମେ ନର୍ମାଲ ତାକୁ ଟୋକେଇରେ ବି ରଖିପାରିବା,
0: ଆଚ୍ଛା,
1: ତ ସେଗୁଡ଼ା ଏତେ ଜଲ୍ଦି ଯେହେତୁ ଖରାପ ହୁଅନ୍ତି ନାହିଁ,
0: ଆଜ୍ଞା,
1: ଆଉ ନହେଲେ କୋଲ୍ଡ ଷ୍ଟୋରେଜ ସବୁଠୁ ହେଲା। ଆଉ ଯଦି ଡେମ୍ଫ ଲମ୍ବା ରଖୁଛେ ତାର ସଂରକ୍ଷଣର ପ୍ରଥମ ଉପାୟ ହେଉଛି ଫୁଲଟାକୁ ତୋଳିଲା ପରେ ଯଦି ଆମେ ସନ୍ଧ୍ୟାରେ ତୋଳୁଛେ, ଯଦିଓ ତା ପାଖରେ ଖାଦ୍ୟ ସଂରକ୍ଷଣ ସେ ଫୁଲରେ ଅଧିକ ଅଛି କିନ୍ତୁ ସେ ଦିନ ଯାକର ଉତ୍ତାପ ବି ସହିଛି, ତେଣୁକରି ଆମେ କାଟିକି ସାଙ୍ଗେ ସାଙ୍ଗେ ଥଣ୍ଡା ପାଣିରେ ତାକୁ ବୁଡ଼ାଉ,
0: ଆଚ୍ଛା,
1: ତ ସେଇଟା ହେଲା ମେନ୍ କି ସାଙ୍ଗେ ସାଙ୍ଗେ କାଟିବା ପରେ ଜମି ମଧ୍ୟରେ ଗୋଟେ ବାଲ୍ଟି ଫୁଲ ଥଣ୍ଡା ପାଣିରେ ଫୁଲକୁ ବୁଡ଼େଇବା,
0: ଆଜ୍ଞା,
1: ବୁଡ଼େଇ ସାରିଲା ପରେ ଆଣିକି ତାପରେ ତା ତଳ ଡେମ୍ଫରୁ କିଛି ଅଂଶ ଆମେ କାଟିଥାଉ, କାଳେ ମାନେ କାଟିବା ଦ୍ୱାରା ସେଥିରେ କିଛି ରୋଗ ବୃଦ୍ଧି ହେଇଥାଉ, ସେଥିପାଇଁ କିଛି ତାକୁ କାଟିକି ତାପରେ କୋଲ୍ଡ ଷ୍ଟୋରେଜରେ ବାନ୍ଧିକି ସଂରକ୍ଷଣ କରାହେଇଥାଏ।
0: ଆଜ୍ଞା, ବହୁତ ବଢ଼ିଆ କଥା ଆପଣ କହିଛନ୍ତି। ସର୍ବଶେଷରେ ଆମ ଚାଷୀ ଭାଇମାନଙ୍କୁ, ଯେହେତୁ ଆମ ଚାଷୀ ଭାଇମାନେ ଅଧିକ ଗେଣ୍ଡୁ ଫୁଲ ଚାଷ କରୁଛନ୍ତି, ତ ଏଇ ଗେଣ୍ଡୁ ଫୁଲର କେତୋଟି କିସମ ଆପଣ ଜଣେ ବିଶେଷଜ୍ଞ ଭାଗରେ ଆମ ଚାଷୀ ଭାଇମାନଙ୍କୁ କୁହନ୍ତୁ।
1: ଗେଣ୍ଡୁ ଫୁଲର କିସମ ହେଉଛି ଆମର ଗୋଟେ ପୁଷା ନାରଙ୍ଗୀ ଗେଣ୍ଡା ରହୁଛି, ଆଉ ଗୋଟେ ପୁଷା ବାସନ୍ତୀ ଗେଣ୍ଡା, ସେଇଟା ରହୁଛି ଆମର ଯୋଉ ବଡ ବଡ ମଣ୍ଡା ଫୁଲ ଯୋଉଟାକି ଆମର ମାଣବସାରେ ଲାଗେ ସେଇ ଫୁଲଟାକୁ, ମାନେ ସେଇ ଫୁଲର ଦୁଇଟା କିସମ ରହୁଛି। ଆଉ ଗୋଟେ ହେଲା ଯୋଉ କେଳି କୁସୁମ ଆମେ କହୁଛେ,
0: ଆଜ୍ଞା,
1: ଇଂରାଜୀରେ ଆମେ କହୁଛେ ଫ୍ରେଞ୍ଚ ମେରିଗୋଲ୍ଡ, ତାର ଭେରାଇଟି ରହୁଛି ପୁଷା ଅର୍ପିତା, ତ ଏଇ ତିନୋଟି ଭେରାଇଟି ଲଗେଇ ହବ। ଆଉ ଗୋଟେ କିସମ ରହୁଛି MD1 ଯୋଉଟାକି ଆମେ ଦେଶୀ ଗୋଟେ କହୁଛେ, ତାକୁ
0: ଆଚ୍ଛା,
1: ବି ଆମେ ବର୍ଷା ଦିନେ ଚାଷ କରିପାରିବା।
0: ତେବେ ଶୁଭସ୍ମିତା ମ୍ୟାଡ଼ାମ, ଆଜି ଆପଣ ଆସିଲେ ଆମ କିଷାନବାଣୀ କାର୍ଯ୍ୟକ୍ରମରେ, ଆପଣ ଏତେ ସୁନ୍ଦର ଏବଂ ଶିକ୍ଷଣୀୟ ଆଲୋଚନା ଆମ ଚାଷୀ ଭାଇମାନଙ୍କ ପାଇଁ ରଖିଲେ। ଆମର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ, ଆମ ଅନୁଷ୍ଠାନ ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ରହୁଛୁ, ନମସ୍କାର।
1: ନମସ୍କାର
2: ମହାଶୟା, କେଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ।
3: ମହାଶୟାଙ୍କୁ ଆମ ବୈଠକୀ ଘର ତରଫରୁ, ଆମ କାର୍ଯ୍ୟକ୍ରମ ତରଫରୁ ଆଉ ଥରେ ଧନ୍ୟବାଦ।
2: ପଇସା ପତ୍ର କଥା କହୁଥିଲ,
3: ହଁ,
2: ବଜାର ଦର,
3: ହଁ,
2: ଭାବୁ ବିଷୟରେ ଟିକେ ଜାଣିବା ନା ନାଇଁ?
3: ଆଉ ସେଟା ଆଗ ନା।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ଆଳୁ କିଲୋ ପ୍ରତି 20-30 ଟଙ୍କା, ପିଆଜ କିଲୋ ପ୍ରତି 25-35 ଟଙ୍କା, ଟମାଟୋ କିଲୋ ପ୍ରତି 30-40 ଟଙ୍କା, ବାଇଗଣ କିଲୋ ପ୍ରତି 40-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-90 ଟଙ୍କା, ଭେଣ୍ଡି କିଲୋ ପ୍ରତି 50-70 ଟଙ୍କା, କଖାରୁ କିଲୋ ପ୍ରତି 30-40 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 50-60 ଟଙ୍କା, ଜହ୍ନି କିଲୋ ପ୍ରତି 50-60 ଟଙ୍କା, କଲରା କିଲୋ ପ୍ରତି 40-60 ଟଙ୍କା, ଗାଜର କିଲୋ ପ୍ରତି 50-70 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 60-80 ଟଙ୍କା ରହିଛି। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶି ହେବାର ସମ୍ଭାବନା ରହିଛି।
2: ବଜାର ଯଦି ଠିକ୍ ରହିଲା
3: ତାହେଲେ ଆମେ ମଧ୍ୟ 2 ପଇସା ଲାଭ ପାଇବା।
2: ଭାଉଟା ତ ଠିକ ହବା ଦରକାର, ଆଉ କଣ?
3: ଆଉ ଆମେ ଗାଁ ଗହଳି ଲୋକ ଜାଣିପାରୁନି
2: ସବୁ କଥା ଠିକ। ବଜାର କଥା ଜାଣିଲେ, ଫୁଲ ଚାଷ ବିଷୟରେ ଜାଣିଲେ,
3: ଆଉ ରହିଲା ପାଣିପାଗ।
2: ପାଣିପାଗ ପାଣିପାଗ ଗୁରୁତ୍ୱପୂର୍ଣ୍ଣ ଏଇଟା ଜାଣିବା। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ପାଣିପାଗ ପ୍ରାୟତଃ ସ୍ୱାଭାବିକ ରହିବ। କେତୋଟି ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବା ଲାଗି ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

0: ଥିବ ଯେ ହେଲେ ଫୁଲ ଚାଷ କେମିତି କଣ କରିବେ ସବୁ ଜାଣିଲେ ତ?
1: ନାଇଁ ସବୁ ଜାଣିଲି ମାନେ କଣ, ଟିକେ ପାଗ ଫିଟି ଯାଉ, ଖର୍ଚ୍ଚ ବାର୍ଚ୍ଚ ତମର,
0: ସେଇ ଖର୍ଚ୍ଚ ପାଖରେ ମୁଣ୍ଡଟା
1: ରହିଛି, ସେ କଥା ନୁହଁ, ସେ କଥା ନୁହଁ, ଯିବା ମାନେ ତମ ବାପ ଘର ଆଡକୁ ଯିବା, ଟୋକାର ସେ ଯୋଉ ବଗିଚା କରିଛି ସେଇଟାକୁ ଟିକେ ଦେଖିବା, କିଛି ଶିଖିବା,
0: ଶିଖିଲେ ଆଗକୁ ବଢିବା। ହଉ
1: ଉଠିବା।
0: ହଉ
2: ହରି ଯୋଗ।

ଶୁଣୁଥିଲେ କେତୋଟି ହିନ୍ଦୀ ଭକ୍ତି ଗୀତ, ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲିକରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

0: Sanjay Chaudhary, anchor. This program was produced and presented by the News Services Division of Akashvani. You can listen to it on a mobile app, News on AIR. This program is also available on our YouTube channel, News on AIR Official.
1: Insights.
2: ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ରୂପକ କନ୍ଦାଗଡ଼ର କାହାଣୀ। ରଚନା କରିଛନ୍ତି ଗିରିଶ ଚନ୍ଦ୍ର ଦାସ, ପ୍ରଯୋଜନା ଚତୁର୍ଭୁଜ ପଣ୍ଡା, ବର୍ଣ୍ଣନାରେ ଅଛନ୍ତି ସୁହାସ ମହାନ୍ତି ଏବଂ ଗିରିଶ ଚନ୍ଦ୍ର ଦାସ।

0: କଳା ହିଁ ଜାତୀୟ ଚରିତ୍ରର ମାପକାଠି।
1: କଳା ହିଁ ଜାତୀୟ ଜୀବନର ପରିଚାୟକ।
0: ଭାରତୀୟ ଜାତୀୟ ଜୀବନକୁ ପରିପୃଷ୍ଠ କରିବା ପାଇଁ କଳାହାଣ୍ଡିର ଭୂମିକା ଅଭିନନ୍ଦନୀୟ।
1: ଦୈନ ଦୁର୍ବିପାକ ରୂପକ ଦୈତ୍ୟ ବିରୁଦ୍ଧରେ କଳାହାଣ୍ଡି ସଂଗ୍ରାମ କରିଆସିଛି ଆଜି ପର୍ଯ୍ୟନ୍ତ, କେବଳ ନିଜର କଳା ଏବଂ ସଂସ୍କୃତିକୁ ଆୟୁଧ କରି।
0: କଳାକୁ ନେଇ କଳାହାଣ୍ଡିର ସ୍ଥିତି,
1: ସେଇଥିପାଇଁ ତ କହନ୍ତି କଳାର ହାଣ୍ଡି କଳାହାଣ୍ଡି।
0: ହଁ, ଲୋକନୃତ୍ୟ ଘୁମୁରା ବନାବାଡ଼ି ଢାପ ନାଚ ଗୀତ ସାଙ୍ଗକୁ ବେତଶିଳ୍ପ ଟେରାକୋଟା ଶିଳ୍ପ ତଥା ପଥର ଶିଳ୍ପ ବୈଭବରେ ବିଭୋର ଆଜିର କଳାହାଣ୍ଡି।
1: ତାହେଲେ ଆଜି ସେଇ ଶିଳାଶିଳ୍ପ ସମ୍ପର୍କରେ କିଛିଟା ଆଲୋଚନା କଲେ
0: ବେଶ ଭଲ ହୁଅନ୍ତା। ତେବେ ଏଇଠି ବସି ଆଲୋଚନା କରିବା ଅପେକ୍ଷା ଏ ଶିଳାଶିଳ୍ପ ଯେଉଁଠି ଗଢ଼ି ଉଠିବାର ପ୍ରୟାସ କରିଛି ସେଠାକୁ ନିଜେ ଯାଇ ସବୁକିଛି ପରଖି ନେଲେ ତ ଆହୁରି ଭଲ ହୁଅନ୍ତା।
1: ହଁ, କଥାରେ ଅଛି ପରା, ଯାହା ନ ଦେଖିବ ବେନି ନୟନେ, ପରତେ ନ ଯିବ ଅନ୍ୟ ବଚନେ। ତେବେ ସେ ଜାଗାର ନାଁଟି ତ କହିଲନି।
0: କନ୍ଦାଗଡ଼, କଳାହାଣ୍ଡି ଜିଲ୍ଲାର କୋକ୍ସରା ବ୍ଲକ ଅନ୍ତର୍ଗତ ଅନାମଧ୍ୟ ଏକ ପଲ୍ଲୀ ଏହି କନ୍ଦାଗଡ଼। ଆମ୍ପାଣିଠାରୁ ପ୍ରାୟ 2 କିଲୋମିଟର ଦୂରରେ ଅବସ୍ଥିତ ଏହି ଗାଁଟି ସତେ ଯେପରି ଆଶ୍ରୟ ନେଇଛି ମହାପ୍ରଭୁ ଶ୍ରୀ ଶ୍ରୀ ବୁଢ଼ାରଜାଙ୍କର ଛତ୍ରଛାୟା ତଳେ।

0: ବାଃ କି ଚମତ୍କାର ଏ ପରିବେଶ! ପାହାଡ଼ଗୁଡ଼ିକ ସନ୍ଧିରେ ସତେ ଯେପରି ଆତ୍ମଗୋପନ କରିଛି ଏ ଗାଁଟି! କ'ଣ କହିଲ ଟି ଏ ଗାଁର ନାଁ?
1: କନ୍ଦାଗଡ଼। ଲୋକସଂଖ୍ୟା ପ୍ରାୟ 1000। ଏହାର ଅଧିକାଂଶ ଅଧିବାସୀ ଭତ୍ରା ଆଦିବାସୀ ସମ୍ପ୍ରଦାୟର। ନାମମାତ୍ର କୃଷିକର୍ମ ସହିତ ଜଙ୍ଗଲଜାତ ପଦାର୍ଥ ବିକ୍ରୟ କରି ଏମାନେ ନିଜର ଜୀବିକା ଅର୍ଜନ କରନ୍ତି। କିନ୍ତୁ ବର୍ତ୍ତମାନ ଏମାନଙ୍କର ମୁଖ୍ୟ ଜୀବିକା ହେଉଛି ପଥର ଶିଳ୍ପ।
0: ହେଇ ତ କୌଣସି କାରିଗର ବୋଧେ କାର୍ଯ୍ୟରତ, ସେଠିକୁ ଟିକେ ଯାଆନ୍ତେନି?
1: କାହିଁକି ନୁହଁ, ଆମେ ତ ସେଇମାନଙ୍କୁ ହିଁ ଭେଟିବା ପାଇଁ ଏଠିକି ଆସିଛୁ।
2: ମୋ ନାଁ କାଶୀନାଥ ମାଝି।
1: ତୁମର ଗାଁ?
2: କନ୍ଦାଗଡ଼।
1: କନ୍ଦାଗଡ଼ ମାନେ ଏଇ ଗାଁଟା?
2: ହଇ।
1: ଏଇନା କେତେ ବର୍ଷ ହେଲାନ ତୁମେ ରହିଲାନ?
2: ମୁଇଁ ରହିକରି ତ ଆଜ୍ଞା ମୋର 40-50 ହେଉଛି।
1: ଯେ କାମଟା ତୁମେ କେନୁ ଶିଖିଲ?
2: ମୁଇଁ ନର୍ସିଂ ବଢ଼ିଆ ଠାନୁ ଦେଖିକରି, ଗାଁର ଲୋକ ସବୁ ବନାବାର ଦେଖିକରି ଆଜ୍ଞା ମୁଇଁ
1: ନର୍ସିଂ ବଢ଼ିଆ।
2: ହଇ।
1: ସେ କେନ ଲୋକ?
2: ସେ ପଲିଆ, ପଲିଆରୁ ଆସିକରି ଆମର ଗାଁରେ ରହିଲା।
1: ଆଚ୍ଛା।
2: ସେ କାମ ଆରମ୍ଭ କଲା, ସେ କାମ ଆରମ୍ଭ କରବାକେ ତାର ଦେଖା ସୁଖା ଆଜ୍ଞା ଆମେ ପୁଣି କଲୁ।
1: ମାନେ ତମର ଗାଁରୁ ଆଗରୁ କିଏ ସେ ପଥର କାମ ନାଇଁ କରୁଥାଏ?
2: କିଏ ନି କରୁରି ଆଜ୍ଞା।
1: ସେ ନର୍ସିଂ ବାବୁ ଆସିଲେ,
2: ହଇ,
1: ଆର ଏଣେ ପଥର କାମ ଆରମ୍ଭ କଲେ।
2: ଆରମ୍ଭ କଲେ
1: କେତେ ବର୍ଷ ହେଲାନ?
2: ଆଜ୍ଞା 15-16 ବର୍ଷ ଖଣ୍ଡେ ହେଲାନ।
1: 15-16 ବର୍ଷ ଖଣ୍ଡେ ହେଲା
2: ହେଲାନ?
1: ଆଚ୍ଛା। ଯେ ସେ ଇନ୍କେ କାଁ ହେଲା ଯେ ଆସିଲେ? ପଥର କାମ କରବାର ଲାଗି ଆସିଲେ କି?
2: ପଥର କାମ କରବାକେ ଆସିଲା ଆଜ୍ଞା। ଆର ଇତି ଆମର ଗାଁ କନିଆ ଗୋଟେ ରଖିଲା, ତାର ଶାଶୁ ଶ୍ୱଶୁର ଜମି ବାଡ଼ା ଖଣ୍ଡେ ଦେଲା, ସେଟା କୁନି କମାଲା, ଆରି ପକାନ କାମ କୁନି କଲା।
1: ସେ କାଁ ଲୋକ?
2: ସେ ବତରା ଲୋକ ନାଇଁ,
1: ସେ ବି ବତରା ଆଦିବାସୀ।
2: ବତରା ଆଦିବାସୀ ଲୋକ।
1: ସେ କାମ ଆରମ୍ଭ କଲେ?
2: ଆରମ୍ଭ କଲା।
1: ତମେ ସେତେବେଳେ ଥିଲ?
2: ହଇ ଆଜ୍ଞା।
1: ଗାଁତି?
2: ହଇ।
1: ତମେ ତାକୁ ଦେଖଲ ଯେ ସେ ପଥର କାମ କରୁଛି?
2: କରୁଛି।
1: ନାଇଁ
2: ହଇ ଆଜ୍ଞା।
1: ସେ କାଁ କାଣା ବନଉଥିଲେ ପଥର ଥି?
2: ସେ ଦୁପେନ ବତି ଯେନ୍ ଦେବତା ମୂର୍ତ୍ତି ପୁଣି ଆଜ୍ଞା ଯେନ୍ ବର ଗଲେ ସେଟା ପୁଣି କରି ଦୁର୍ଲା
1: କରୁଥିଲେ।
2: ହଇ।
1: ଯେ ତମେ ତାକୁ ପଚାରିଥିଲ କାଇଁ ଯେ ସେ କାମଟା କେନୁ ଶିଖିଲେ ପଥର କାମଟା?
2: ପଥର କାମ ତ ଆଜ୍ଞା ଏମିତି ବତି ବୁତା ସେ ବୁଲି ବୁଲି କରି ସବୁ ଜାଗାନେ ସେ କାମ କରୁଥିଲା। ଟେଙ୍ଗୁଆ ଲୋକ ତ ଆଜ୍ଞା, ପଚାରିଲି ଆଜ୍ଞା କେନ୍ଟାନୁ ଶିଖିଲ ବୋଲି ଯେ

0: ଭୁବନ ପଡ଼ା ଠାନୁ ଶିଖିଲି ବୋଇଲା
1: କେନ୍ଦିକିରି ସେ ସେନୁ ଶିଖିଲେ
0: ଗଦ ବୁଲୁ ମାନେ ଆସିଲେ କେନ୍ ଆଜ୍ଞା ସେମାନେ ବନେଇଲେ କାମ ଆରମ୍ଭ କଲାକେ ସେଟା ଦେଖା ସୁଖାରେ ସେ ପୁଣି ଶିଖିଲା
1: ଓ ସେ ବି ସେଟା ଦେଖି ଦେଖିକିରି ଶିଖିଲେ
0: ଶିଖିଲେ
1: ଶିଖିକିରି ଆସିକିରି ତମର ଗାଁତି ରହିଲେ ଆର୍ ସେ ଇନ ସେ ବନାଲେ ସେ
0: ବନାଇଲେ ଆଜ୍ଞା
1: ସେଇନ ଯେନ୍ ବନାଲେ ସେ ବନେଇକିରି ସେଟା କେନ ବିକୁଥିଲେ ସେ
0: ସେଟା ଆଜ୍ଞା ଯେନ୍ ଆମ୍ପେନ୍ ନେ ପୁଣି ବିକ୍ରି ଉର୍ଲା କି ଯେନ୍ ଅନ୍ୟ ଲୋକ ଗୋଟେ ତିଆରିଲେ ପୁଣି ଆଜ୍ଞା ତାକେ ପୁଣି ଦେଇ ଦଉଥିଲା
2: ଏଇ ବାବୁ ଜଣକ କିଏ
3: ଦାତାରୀ ମାଝି
1: ତମର ଗାଁ
3: ଖଣ୍ଡାଗଡ଼
1: ଏଇ ଗାଁଟା ଏଇନା ତୁମେ କେତେ ବର୍ଷ ହେଲାନ ରହିଲ ନ
3: 30 ବର୍ଷ
1: ତମକୁ କେତେ ବର୍ଷ ହଉଛେ
3: ମୋତେ 30 ବର୍ଷ ହେଇଛି
1: ତମକୁ ମାନେ ମୂଳରୁ ତୁମେ ଗାଁରେ ଅଛ
3: ମୂଳରୁ
1: ଆଚ୍ଛା ତମେ ବି ପଥର କାମ ଶିଖୁଛ ବୋଲି ଆମେ ଶୁଣିଲୁ ଯେ କେତେ ବର୍ଷ ହେଲାନ ତୁମେ ପଥର କାମଟା ଆରମ୍ଭ କଲ ଶିଖିବାର
3: 15 ବର୍ଷ
1: 15 ବର୍ଷ କେତେ ଦିନ ଥି ଶିଖିଲ ତୁମେ
3: 2 ବର୍ଷ ଟ୍ରେନିଂ କଲ
1: ଟ୍ରେନିଂ କଲ କେନ ଟ୍ରେନିଂ କଲ ତମେ ମାନେ ଇ ଯେନ୍ ପଥର କାମଟା କରୁଛ ତମେ ପଥର କାମ କର୍ମୀ ବୋଲିକିରି କେମିତି କିରି ତମର ଆଗ୍ରହଟା ହେଲା
3: ସରକାର ସେ ନର୍ସିଂ କରି ଦେଖାବାକୁ ତ ଆମେ ସବୁ ନା କାଁ ଦେଲୁ ନା କାଁ ଦେଲୁ ଯେ ନାଇଁ ଟିକେ ଆଗ୍ରହ ଲାଗ୍ଲା ଆରିକି ଆଗ୍ରହ ଲାଗ୍ଲା ଯେ ଟ୍ରେନିଂ କଲୁ ନା
1: କାଁ ହେଲେ ଯେ ଆଗ୍ରହଟା ଲାଗ୍ଲା ତମର କାଁ ଫାଇଦା ସେଥିରୁ
3: ଫାଇଦା ବୋଲେ ଆମର କଲାଣି ଗୋଟେ ନାରା ଜିନିଷ ଗୋଟେ ଆସିକରି ଦେଖାଲା ବୋଲି ତ ଫାଇଦା ନା
1: ତମେ ଏହାଦେ ଯେନ୍ ମୂର୍ତ୍ତି ଗୁଡ଼ାକ ସବୁ ବନଉଛ ଏଥିର୍ ଲାଗି ତମକୁ ସରକାରଙ୍କ ତରଫରୁ କିଛି ମାନେ ଆର୍ଥିକ ସହାୟତା ବା ପଇସା ପତ୍ର କିଛି ଦିଆ ହେଇଛି କେ
3: ଦିଆ ହେଇଥିଲା
1: କେତେ ଦିଆ ହେଇଥିଲା
3: 1500 ଲକ୍ଷ
1: କେବେ ଦିଆ ହେଇଥିଲା
3: 12 ବର୍ଷ ହେଲା
1: ସେ 1500 ଟଙ୍କା ଜଣଙ୍କୁ ଦିଆ ହେଇଥିଲା ନାଇଁ ପ୍ରତି ଜଣଙ୍କୁ 1500 ଲକ୍ଷ ଦିଆ ହେଇଥିଲା ସେ 1500 ଟଙ୍କା ଆଣିକିରି କାଣା କଲ
3: କାଣା କଲ ଏମିତି ପତ୍ର ଫୁତ୍ର କିଣିକରି ଏମିତି କାମ ଦାମ କରି
1: ନାଇଁ ପଥର ପରେ ତମେ ମିଲୁଛେ ପାହାଡ଼ ଥିବ ଲ ପଥର
3: ପରେ କାମ ଶିଖିଲା କେ ଆଜ୍ଞା ବୁତି ଲଗେଇ କରି ପଥର ଆଣୁଛୁ ନା
1: ଓ ନିଜେ ଆଉ ଯାଇକି ନାଇଁ ଆଣବା
3: ନିଜେ ଜିକର ନି ଆଣବା
1: ବୁତି ଲଗେଇ ଦେସ ସେମାନେ ପଥର ଆଣିକି ତମକୁ ଦେଇ ଦେସ ସେ ପଥର ଦେ ତମେ
3: ଗୋଟେ ପଥର କେ 10 ଟଙ୍କା 5 ଟଙ୍କା ଦି କରି
1: ଘିନସ
3: ଆଜ୍ଞା କରି କାମ କରୁଛୁ
1: ଇହାରେ କେନ୍ତା କରୁଛ ପଇସା କେନ ଅଞ୍ଚ ପଥର କିଣବାର ଲାଗି
3: ପଇସା ମୂର୍ତ୍ତି ନ ବାହାରୁଛି ନା
1: ମୂର୍ତ୍ତି ନ ବାହାରୁଛି
3: ମୂର୍ତ୍ତି ନ ବାହାରୁଛି
4: କ'ଣ ବୁଝିଲ ଗୋଟିଏ ପଥରରେ ଦୁଇଟି ଚଢ଼େଇ ଏହି ପଥର ଶିଳ୍ପ ଦ୍ୱାରା ଏମାନଙ୍କର ଗୁଜୁରାଣ ତ ମେଣ୍ଟୁଛି ତା ସହିତ ପଥର କଳାର ସଂରକ୍ଷଣ ମଧ୍ୟ ହେଇପାରୁଛି
5: ହଁ ତା ଅବଶ୍ୟ ସତ ଆଚ୍ଛା ଭାଇ କ'ଣ କ'ଣ ସବୁ ଜିନିଷ ତିଆରି କରିଛ ଆମକୁ ଟିକେ ଦେଖାନ୍ତ ନାହିଁ
4: ତମେ ନିଜେ ଦେଖୁନ ଏଇ ଏଇ ପଛଟି କ'ଣ ନା
5: ବା କି ସୁନ୍ଦର ସୁନ୍ଦର ମୂର୍ତ୍ତି ଏ ଏଇ ଲକ୍ଷ୍ମୀ ମୂର୍ତ୍ତିଟା କେଡ଼େ ସୁନ୍ଦର ହେଇଛି ନୁହଁ
4: ଆଉ ଏ ହାତୀଟା କି ସୁନ୍ଦର କାରୁକାର୍ଯ୍ୟ ହେଇଛି ୟା ଦେହରେ
5: ମୁଁ କିନ୍ତୁ ଏଇ ଲକ୍ଷ୍ମୀ ମୂର୍ତ୍ତିଟାକୁ ନେବି ଭାଇ ଆ ଦାମଟା କେତେ କହିଲ
4: ଆରେ ରୁହ ଏମିତି ଛାନିଆ କାହିଁକି ମୂର୍ତ୍ତି ଗୁଡ଼ାକ କ'ଣ କୁଆଡ଼େ ପଳେଇ ଯାଉଛନ୍ତି ତମେ ଅସଲ କଥାଟା ଭୁଲି
5: ଆରେ ହଁ ତ ଆଚ୍ଛା ଦୈତାରୀ ଭାଇ ମୁଁ ତ ଦେଖୁଛି ତମର ଏଠି ଖାଲି ଦେବୀ ମୂର୍ତ୍ତି ଗଢ଼ା ହେଇଛି
3: ଦେବାଦେବୀ ମୂର୍ତ୍ତି ସବୁ ମୂର୍ତ୍ତି ବନେଇବା
4: ତୁ କାଁ ହେଲା ଯେ ଖାଲି ଦେବାଦେବୀଟା ତୁମେ ବିଶେଷ କରି କାଁ ହେଲା ଯେ ବନଉଛ
3: କାଲି ମୂର୍ତ୍ତି ବେଶୀ ଲୋକ ଆଗ୍ରହ କରୁଛନ୍ ଆଗ୍ରହ ବୋଲି ଦେବାଦେବୀ ମୂର୍ତ୍ତି ବେଶୀ ଲୋକ ଆଗ୍ରହ କରୁଛନ୍ତି ଆର୍ ବାକି ମୂର୍ତ୍ତି ଟିକେ ପସନ୍ଦ ନାଇଁ କରିବା
4: ଆଚ୍ଛା ତମର ଏଇ ପଥର ମୂର୍ତ୍ତି ଗୁଡ଼ିକ ପ୍ରତି ଏଠିକାର ଲୋକଙ୍କର ଆଗ୍ରହ କେମିତି
3: ଆଗ୍ରହ ନାହିଁ ନା
4: କାରଣଟା କ'ଣ ବୋଲି ଭାବୁଛ
3: କାରଣଟା ବୋଲି ତ ଆରେ ବାକି ଦେଶ ତ ଆମର ଦେଶ ପଇସା ବି ନେଇକି କାମ ବି ନେଇନେ ବାପ କାମ ଦେଖୁଛନ୍ ସବୁ କାମ ନେଇ ଆର୍ ବାକି ଦେଶ ଗଲେ ଆମେ ପଇସା ଏବେ କୋରାପୁଟ ଗଲୁ ଯେ ଇ ମୂର୍ତ୍ତି କାଜି କେତେ ଆଗ୍ରହ ଆମର ଲାଗେ ଯେତେ ବନୁଛି ବି ଆଗ୍ରହ ନେଇ 10 ଟଙ୍କାରେ 5 ଟଙ୍କା ବି ଦେଇ ଦଉଛୁ
4: କିନ୍ତୁ ପ୍ରକୃତିରେ ସେଟା 10 ଟଙ୍କା ହେବାର କଥା
3: 10 ଟଙ୍କା
4: ଜବରଦସ୍ତି ଦଉଛ
3: ଜବରଦସ୍ତି ଦେବାର ପଡ଼ୁଛି
4: କାଁ ହେଲା ଯେ
3: ବୋଲେ ଆରେ ଆମର ତ କିଛି ଫାଇଦା ନାହିଁ ସେ କାମ ଆର କିଛି କାମ କରିପାରବାର ନାହିଁ ଆଜ୍ଞା ଓଜନ ବି ହୋଇପାରବାନି ଆମେ ପତ୍ର କାମ ଗୋଟେ ଶିଖିଲୁ ଏତେ ଏକା ଫାଇଦା ଟାଇମ୍ ପଡ଼ିଲେ ଦିନକେ 200 ବି କମୁଛୁ ଟାଇମ୍ ପଡ଼ିଲେ ଦିନକେ 10 ଟଙ୍କା ବି କମୁଛୁ
4: ମାନେ ତମର ଏଇ ପଥର ମୂର୍ତ୍ତି ବ୍ୟବସାୟ ଛାଡ଼ିକିରି ଦୁସରା ଆର ବ୍ୟବସାୟ କିଛି ନାହିଁ
3: ବ୍ୟବସାୟ ନାଇଁ କରବା କରବା ଲୋକ କରୁଥିବେ ମୁଇଁ ତ ବେଶୀ ଆରି
4: ନା ମୁଇଁ ତମର କଥା ପଚାରୁଛି
3: ମୁଁ ନାଇଁ କରବା ଆଜ୍ଞା
4: କିଛି ନାଇଁ କରବା
3: କିଛି ନାଇଁ କରବା
4: ମାନେ ପଥର ଥି ବିଭିନ୍ନ ମୂର୍ତ୍ତି ତିଆରି କରିକି ଯେତିକି ଆମଦାନୀ ହଉଛେ ସେଥିରେ ତମେ ଘର ଚଲଉଛ
3: ଘର ଚଲୁଛି
6: ହଜାର 1500 ଖଣି ହବ
5: ଭାଇ ତମ ନାଁଟା କ'ଣ
6: ବିଶିକେଶନ ଦିଶାରୀ
4: ଯେ 1500 ଟଙ୍କା ଥି ତମେ ମାନେ ସନ୍ତୁଷ୍ଟ ହ କି ଆଉ ବେଶୀ କମାତ ବୋଲି ଭାବୁଛ ପଥର କାମ କରିକିରି
6: ପଥର କାମ କରି କରି ଆହୁରି ବି ଟିକେ ବଢ଼ିଲେ ହାତା ବୋଲି କରି ଆମେ ଭାବୁଛୁ ଆଜ୍ଞା
4: କାଁ ହେଲେ ଏଇନା ବଢ଼ିହବା
6: ଆଜ୍ଞା ବଢ଼ବାଟା ଏନେ ବିକ୍ରି ଟିକେ ହଉନି ଆଜ୍ଞା ବିକ୍ରି ହଉନି ସେଥିର୍ଲାଗି କରି ଟିକେ ଉପରକେ ନେଇଯିବାର ହେଲେ ବାହାରକେ କିନାଡ଼କେ ଯଦି ମୂର୍ତ୍ତି

0: ତ ନେଇ ଚଲି ହୁଏ ବୋଲିକରି ମୁଇଁ ବି ଟିକେ ଭାବିଲି, ଆର୍ ମୁଁ ବି ପଢ଼ବାକେ ମନ ଟିକେ ନେଇ ହେଲା, ସେଥିର୍ଲାଗି ନେ ମୁଇଁ ଛାଡ଼ିଦେଲି ପାଠରେ।
1: ଆଉ କାଣା ରୋଜଗାର କରୁଛ ତୁମେ ଇହାଦେ?
0: ଏବେ ମୂର୍ତ୍ତି ମନେ କରି ଆଜ୍ଞା ହେନ୍ତା ବିକ୍ରି କରସି, ଆର୍ ଦିନ ମଜୁରି 20-25-30 ଇନକମ୍ ହେଲା ଦିନ 50 ବି ହେନ୍ତି ପଡ଼ସି ଦିନ ମଜୁରି।
1: ଆଚ୍ଛା, ତୁମେ ମୂର୍ତ୍ତି ଯେନ୍ ବନଉଛ,
0: ହଁ,
1: ତୁମେ ମୂର୍ତ୍ତି ବନାଟା କେନୁ ଶିଖିଲ?
0: ଆମେ ଗୋବିନ୍ଦ ମାଝି ଠାନୁ ଶିଖିଲେ,
1: ସେ ତମକୁ ଶିକ୍ଷା ଦେଲେ ମୂର୍ତ୍ତି କେମିତି ବନାସନ୍ କାଣା ବନାସନ୍?
0: ହଏ
1: ସରକାରଙ୍କ ତରଫରୁ କିଛି ଟ୍ରେନିଂ?
0: ସରକାର ତରଫରୁ ତ ସେ ଆଗରୁ ଗଲେ କୁସରା ଗୁରୁଦିନ ଯାଇଥିଲେ, ତ ଜିଗର କହିଲେ ଆଇପି ଆଜ୍ଞା କହିଛନ୍, 10 ଜଣ ପିଲାମାନଙ୍କ ନାଁ ଲେଖିକରି ଟ୍ରେନିଂ ଦିଆ ବୋଲିକରି ସେ ଆଇପି ଆଜ୍ଞା କହିଥିଲେ ଆଜ୍ଞା ଗୋବିନ୍ଦ କି। ସେ ଗୋବିନ୍ଦ ଆସିକରି ଆମକୁ କହିଲେ, ନାଇଁ ଆଇପି ଆଜ୍ଞା କହିଛନ୍ ଯେ 10 ଜଣ ପିଲା ବାହାର ଟ୍ରେନିଂ ଦେବ ବୋଲିକରି ସେମାନେ କହିଲେ। ଆମ ପଚାରିଲୁ କାଁ ଟ୍ରେନିଂ, କହିଲେ ଆଜ୍ଞା ନାଇଁ ପଥର ଟ୍ରେନିଂ, ମୂର୍ତ୍ତି ବନେଇବ, ଦୀପ ଯେହେତୁ ମାନେ ସବୁ ଶିଖିବ, କାମ ଶିଖିବ ବୋଲିକରି ସେମାନେ କହିଲା। ହଉ ହେନ୍ତା ଠିକ୍ ଅଛି ବୋଲି ମାର ଆମେ ଦସ୍ତଖତ ମୁଁ ଦେଲୁ। ଦସ୍ତଖତ ଦେଲା ପଛେ ସେ ଲିଷ୍ଟକେ ଧରିଲେ ଆର୍ ପଳେଇଲେ ଆଇପି ପାଖେ, ବିଡ଼ିଓ ଆଇପି ପାଖେ ନା କହିଲା ସିଆଡ଼ୁ ଅର୍ଡ଼ର ଆଣିଲେ, ନାଇଁ 1 ତାରିଖରୁ କାମ ଷ୍ଟାର୍ଟିଂ ହେବା ବେଲାକେ। ହଉ ହେନ୍ତା 1 ତାରିଖ ଦିନ ଆମେ ଜଏନ୍ କଲୁ, ଆର୍ ସେଦିନ ଠାନୁ ଆମେ କାମ ଆରମ୍ଭ କଲୁ।
1: ଯେ ତମେ ଯେନ୍ ଟ୍ରେନିଂ ପାଇଲ, କେତେ ଦିନ ଟ୍ରେନିଂ ପାଇଲ?
0: ବର୍ଷେ
1: ବର୍ଷେ ଟ୍ରେନିଂ ପାଇଛ?
0: ହଁ,
1: ବର୍ଷେ ଟ୍ରେନିଂ। ତ ତୁମକୁ କାଣା କାଣା ସବୁ ଶିକ୍ଷା ଦେଲେ?
0: ବର୍ଷେ ଟ୍ରେନିଂ ଆଜ୍ଞା, ଫାର୍ଷ୍ଟ ମୁଇଁ ପେପର୍ ହ୍ୱାଇଟ୍ କଲି, ଘଷିଲି କେନ୍ତା କରି କେନ୍ତା ହେବା, ହେଟା ସେ ମୁଁ ମାଷ୍ଟର ବତେଇଲେ, ହିନ୍ଦୀ କରିବୁ ଏଇଟା ସାଇଜ୍ ନେଲା ସେଟା ଟିକେ ଘଷ ବୋଲିକରି ସେମାନଙ୍କୁ ବତେଇସନ୍। ହେଟା ହେନ୍ତି ଆସ୍ତେ ଆସ୍ତେ ପେପର୍ ହ୍ୱାଇଟ୍ ବନେଇଲି, ତାର୍ ପଛେ ପଛେ ସେମାନେ କହିଲା, ନାଇଁ ସେ ଦୀପଦାନୀ ବନା, ଦୀପ ତିଆରି କର ବୋଲିକରି ସେମାନେ ଆସ୍ତ୍ରି, ଆରୁ ସେ ଧୂପକାଠି ଖୁଚବାଟା ସେଟା କର ବୋଲିକରି ସେମାନେ କହିଲେ। ଗଲା 3-4 ମାସ ଖଣ୍ଡେ ଗଲା ପଛେ ନା କହିଲେ, ନାଇଁ ତମେ ମୂର୍ତ୍ତି ଖୋଲ ବୋଲିକରି କହିଲେ। ପଥର ଘଷିଲୁ, ପଥର ଘଷି ସାରିଲା ପରେ ନା ସାଇଜ୍ କଲୁ ପଥରକେ, ସାଇଜ୍ କଲା ପରେ ନା ସେମାନେ ବୋଇଲେ କି ଗୋଟେ ଗାଁରେ ହେମିତି ଗୋଟେ ନାକ୍ସା ପକେଇଦେଲେ, ତ ମୁଁ ଖୋଲିଲି, ଖୋଲିଲାକେ ବେଲେ ହଁ ଠିକ୍ ହେବା, ଆର୍ ଟିକେ ଖୋଲିଦେସି ମୁଇଁ ବୋଇଲେ, ଆର୍ ସେମାନେ କିଛି ଖୋଲିଦେଲେ। ଖୋଲିଦେଲାକେ ତେନ୍କେ ମୁଁ ହେମିତି ଆର୍ କାମ କଲି, ଅଧା କାମ ମୁଇଁ କଲି, ସେମାନେ ଆରୁ ଅଧା କାମ କରିଦେଲେ, ତ ଭଲ ହେଲା କାମ। ଯେ ସେମାନେ କହିଲେ, ହଉ ତୁ ମାତ୍ର ଭଲ କାମ ଶିଖିବୁ, ଯେ ଭଲ କରି ମୋର ପାଖେ ରହିବୁ, ଆର୍ ଭଲ କାମ ଦେଖେଇବି ମୁଇଁ ତୋ କି, ଆର୍ କିନ୍ କିନ୍ ପିଲାମାନେ ବି କାମ ଭଲ କରି ଶିଖିବେ ବୋଲେ କହିବ, ମୋର ପାଖେ ଆସିବେ, ସବୁବେଳେ ରହିବେ ବୋଲି ସେମାନେ କହିଲେ।
1: ତୁମେ ଟ୍ରେନିଂଟା କେନ ନେଲ?
0: କନ୍ଧାଗଡ଼ରେ ଅଗା ନାଇଁ,
1: ଇ ତୁମର ଗାଁ ଦେଇ ଟ୍ରେନିଂ ନେଲ? ଲୋକ ଆସିକରି ଦେଲେ?
0: ହଁ।
1: କେନ ଲୋକ ଟ୍ରେନିଂ ଦେବାର ଲାଗି ଆସିଥିଲେ?
0: ଗୋବିନ୍ଦ ମାଝି ନାଇଁ, ସେ ବି ଗାଁ ନା।
1: ଓ ସେ ନିଜେ ତୁମକୁ ଟ୍ରେନିଂ ଦେଲେ?
0: ସେ ନିଜେ ଟ୍ରେନିଂ ଦେଲେ।
1: ଆଚ୍ଛା, ଯେ ତୁମେ ଯେନ୍ ଟ୍ରେନିଂଟା ପାଇଲ, ସେ ଟ୍ରେନିଂଟା ତୁମେ ଠିକ୍ କରି କାମ ଦେଇ ଲଗେଇ ପାରୁଛ କି କାଣା ଅସୁବିଧା ହେଉଛି?
0: ହଁ, ହେନ୍ତି ଲାଗୁଛି ଆଜ୍ଞା, ଆର୍ ମାଷ୍ଟର ଆମକୁ ଆର୍ ହେନ୍ତି ବର୍ଷେ 6 ମାସ ଖଣ୍ଡେ ଆର୍ ଟ୍ରେନିଂ ଦେଲେ ଆର୍ ଭଲ ହୁଅନ୍ତା, ଆର୍ କିଛି ଗୋଟେ ବି କାମ ବି ଆର୍ ଶିଖି ପାରୁ ବୋଲିକରି ଆର୍ ବି ହେନ୍ତି ଆଶା ଅଛି। ସେ ମଝିନେ ଆସିଥିଲେ ଆଜ୍ଞା, ସେ ମାଷ୍ଟର ଗୋଟେ ମାସ ଖଣ୍ଡେ ରହିଲେ ଶିଖିଲୁ ଆମେ, ମାସ ଖଣ୍ଡେ ବି କିଛି କିଛି ନା ହେଲେ ବି ଖଣ୍ଡେ ଖଣ୍ଡେ ବି ଲାଇନ୍କେ ଆସିଥିଲୁ ନା, କିନ୍ତୁ ସେ ମାଷ୍ଟର ପଳେଇଲା ଲାଗି ତାର ଆମେ ରହିଗଲୁ, ଘରେ ଘରେ ନିଜେ ନିଜେ କାମ କରୁଛୁ ଆରୁ ଜାଣିଲା ଏତିକି।
1: ଆଚ୍ଛା, ତୁମେ ଯେନ୍ ମୂର୍ତ୍ତି ଗୁଡ଼ାକ ବନଉଛ, ମୁଖ୍ୟତଃ ତୁମେ କାଁ କାଣା ମୂର୍ତ୍ତି ବନାସ?
0: ବୁଦ୍ଧ, ଗଣେଶ, ଆରୁ ଦୀପ, ବତି, ଆଲତି, ଧୂପଦାନୀ ସବୁ ଏମିତି ତିଆରି ହେଇଛି।
1: ଇ ସବୁ ମୂର୍ତ୍ତି ତୁମେ କାହା ଲାଗି ବନାସନ୍? ଆଉ ଦୁସରା କିଛି ମୂର୍ତ୍ତି କାହା ଲାଗି ନା ବନାବାର?
0: ଯେଟା ଆମର ଆଦିବାସୀ ଅଞ୍ଚଳ ଲାଗି ଏଇଟା ବହୁତ ଲୋକ ଆଗ୍ରହ କରୁଛନ୍, ଇ ଦେବାଦେବୀ ପୂଜା କରବାଲାନି ବହୁତ ଲୋକ ନେସନ୍, ସେଟ ଲାଗି ଆମର ଇ ମୂର୍ତ୍ତି ଯାକ ସବୁ ତିଆରି ହେଉଛି ଆର୍।
1: ତମେ ତ ପଢ଼ା ପିଲା ଟିକେ ପାଠ ପଢ଼ିଛ,
0: ହଁ,
1: ତମେ ଯଦି ଚାହେଁ ତ ଦୁସରା ମୂର୍ତ୍ତି ବି ବନେଇ ପାରତ?
0: ବନେ ହିନ୍ଦି ବନେ ତ ଆଜ୍ଞା, ଯେ ଆମକୁ ଟ୍ରେନିଂ ଟିକେ କମ୍ ହେ, ଯେ ହେନ୍ତି ଟିକେ ବଡ଼ ବଡ଼ ଜିନିଷଟା ଟିକେ ତିଆରି କରିନେଇପାରୁ, ଛୋଟ ଛୋଟ ଜିନିଷ ତିଆରି କରିପାରୁ।
2: ସରକାରଙ୍କ ତରଫରୁ ତ ଏଠି ଗୋଟେ ସୋସାଇଟି ଗଢ଼ା ହେଇଛି, ଯାହାର ନାଁ ହେଉଛି ବୁଢ଼ା ରାଜା ଷ୍ଟୋନ୍ କାର୍ଭିଂ ଇଣ୍ଡଷ୍ଟ୍ରିଆଲ କୋଅପରେଟିଭ ସୋସାଇଟି। ତେବେ ମୂର୍ତ୍ତି ଇତ୍ୟାଦି ତିଆରି ସାରିଲା ପରେ ତାକୁ ତମେ ଏହି ସୋସାଇଟିକୁ ବିକ୍ରି କର ନା ଅନ୍ୟ କେଉଁଠି?
0: ନା ପଠେଇଥିଲୁ ଭାନିପାଟନା, ତାର ପଛେ ନା ତ ଆଇପି ଅର୍ଡ଼ର ଆଣିଲେ କି, ନାଇଁ ହେନ ଗୋଟେ ଦୋକାନ ଖୋଲ ବୋଲି ଆଇପି ନିଜେ କହିଲେ, କହିଲା କି ଆମେ ହେନ ଆମପାଣ ଗୋଟେ ଘର ଗୋଟେ ଭଡ଼ା ନେଇକରି ସେନ ଦୋକାନ କଲୁ, ଦୋକାନ କରି ହେନ୍ତି ମାସେ 2 ମାସ ଖଣ୍ଡେ ହେନ୍ତି ଚଲେଇଲୁ, ଆର ପଛେ ନା ଆର ବନ୍ଦ ହେଇଗଲା, ସେ ପିଲାମାନେ ବି କାମ ଭଲ କରି କଲେନି, ସେଥିରେ ଯୋଗୁଁ ଦୋକାନ ବି ବନ୍ଦ ହେଇଗଲା। ପଛେ ନା ଆର କେତେ ଦିନ ଖଣ୍ଡେ ଥିଲା ଆର ଭାନିପାଟନା ପଠେଇଲୁ, ପଛେ ଯାର ବାଟେ ସେ ହେଇଗଲା, ଆମେ ବି ଟିକେ ରହିଗଲୁ, ଆର ମୂର୍ତ୍ତି କାମ ବି ହେନ୍ତି ଘରେ ଘରେ କରିକରି ଆର ଦୁସରା ସାଇଡ଼୍ରେ ବିକିଲୁ ଆର।
1: ତ ଏହାତେ ତୁମେ କେନ ବିକାବିକି କରୁଛ?
0: ଏବେ ଆମପାଣିରେ ବିକୁଛୁ ଆଜ୍ଞା।
1: ନିଜେ ନିଜେ ବିକୁଛ?
0: ହଁ, ନିଜେ ବି ବିକୁଛୁ ଆଜ୍ଞା, ଆରେ ଦୁସରା ଲୋକ ଅର୍ଡ଼ର ଦେଲେ ଅର୍ଡ଼ର କାମ ବି କରୁଛୁ।
1: ନାଇଁ, ସରକାରଙ୍କ ତରଫରୁ ଏନ୍ତା କିଛି ବ୍ୟବସ୍ଥା ନାହିଁ ଯେନ ତୁମେ ମୂର୍ତ୍ତିଟା ବିକିତେ ତ ପଇସା ପାଇଯାତ, ସେ ସରକାର ନେଇକି ତାକେ ଦୁସରା ଆଡ଼େ ବିକିତେ?
0: ସେମାନେ ତ ଆଜ୍ଞା, ସେମାନେ ବି ତ ଭଲ କରି ଆସବାର ନାଇଁ କି, ଆମର ହେନର ପିଲାମାନେ ବି ଅଧିକାଂଶ ପିଲା ମୂର୍ତ୍ତି ଦେବାର ନାହିଁ, ସେଟା ଲାଗି ନାଇଁ ସେ ଆଜ୍ଞା ବି ଭଲ କରି ଆସବାର ନାହିଁ ଆଉ।
1: କାଣା ଅସୁବିଧା କାଣା ହେଉଛି?
0: ଅସୁବିଧା ବୋଲେ ହେନ୍ତି ପଇସା ପତର ନିଅ।

0: ଲାଇନ ଯେତେବେଳେ ଅଟେ ସେତେବେଳେ ହେଇଯାଉଛି ତ ସେଟା ଲାଇନ ଏଖନ ଅସୁବିଧା ପଡ଼ିଯାଇଛି। ଆମେ ହେନ ବନେଲେ ନେଇକରି ହଠାତ୍ ନେ ବିକିନା ହଠାତ୍ କରି ପଇସା ଧରି ଆଣୁଛୁ, ଯଦି ହେନ ଯଦି ଦେମୁ ବୋଲେ ତ ହେନ ଡେରି ବି ହେଇଯାଉଛି ପଇସା ପତ୍ର।
1: ସୋସାଇଟି ନ
0: ହଏ ସେଟା ଲାଇନ ଆମେ ଦୁସରା ସାଇଡ୍ କି ବିକୁ ବୋଲେ ସେ ପିଲାମାନେ ବି ହେନ୍ତି କହୁଛନ୍।
1: ଓହୋ ହଏ ମାନେ ଯଦି ପଇସା ସାଙ୍ଗେ ସାଙ୍ଗେ ଦେତେ ସୋସାଇଟି ବାଲା,
0: ହଁ
1: ତାହେଲେ ତୁମେ ହୁଏତ ସୋସାଇଟି କି ଦେଇ ଦେତ।
0: ହଁ ସୋସାଇଟି ଦେଇ ଦେତ।
1: ଯେ କେନ୍ଟା ଭଲ ତା, ସୋସାଇଟି ନେଇକିରି ବାହାର ଆଡ଼େ ବିକିକିରି ବେଶୀ ପଇସା ଆଣିକିରି ତୁମକୁ ଦେଲେ ଭଲ ତା, କି ତମେ ନିଜେ କରତ ନିଜେ ଚାଲି ଚାଲି ଯାଏତ ଆର ବିଭିନ୍ନ ମାର୍କେଟ ଦି ବିକତ ସେଟା ଭଲ?
0: ନାଇଁ ସୋସାଇଟି କି ଦେଲେ ଭଲ ତା,
1: କାହେଲା
0: ସୋସାଇଟି କି ଦେଲେ ଆମକେ ଘର ଆମର ହେନ ଘର ନୁ ନେଇ ଯାଇତା ନା ମୂର୍ତ୍ତି, ଆମକେ ଏତିକି ପରିଶ୍ରମ କରିବାକୁ ନି ପଡ଼ତା, ଖର୍ଚ୍ଚା ନେଇ ହେତା ଆମର ପଇସା ପତର ସୋସାଇଟି ଯଦି ନେତା ବୋଲେ। ଏବେ ଆମେ ଯଦି ବିକ୍ରି କରିନେମୁ ବୋଲେ କିଛି କମ୍ ସେ 20 ଟଙ୍କା ଆଡ଼ୁ ନିହାତି ଖର୍ଚ୍ଚା ହେବା, କୁସୁରା ବିକି ନେଲେ 20 ଟଙ୍କାରେ ଖର୍ଚ୍ଚା ହେବା, ହେନ 100 ଟଙ୍କା ବିକିଲେ 20 ଟଙ୍କା ନିହାତି ଖର୍ଚ୍ଚା ହେବା, ଘରେ ରହିଲେ କିଛି ପଇସା ଖର୍ଚ୍ଚା ନେବେ ସେ ସୋସାଇଟି ବାଲା ଆସିକରି ନେଇଯିବେ। ଯେନ୍କି ଆମେ ଏନେତେନା ବିଘି ନଉଛୁ ସେ ସମୟ ନଷ୍ଟ ନେଇ କରି କରି ଆମେ ହେନ ବସିଲେ ଆର ଗୋଟେ ମୂର୍ତ୍ତି ବି କରିପାରୁନୁ, ଆର ସେ 20 ଟଙ୍କା କ୍ଷତି ହେବା ବଦଳେ ଆର 10 ଟଙ୍କାଟେ ଆର ବଢିପାରତା।
1: ତମର ଭବିଷ୍ୟତର ଯୋଜନା କାଣା କରିଛ କେ ମୂର୍ତ୍ତି କଳାକେ ନେଇକିରି?
0: ନେଇ କରବାର ଥାଏ
1: ନାଇଁ, ଭବିଷ୍ୟତରେ କାଣା ବହୁତ ବଡ଼ କିରି କର୍ମି କି ବାହାରକେ ଯିମି କି କାଣା କି
0: ନାଇଁ? ହେନ୍ତି ଅଛେ ଭାବନା ତ ଅଛେ।
1: କାଣା ଅଛି ଭାବନା?
0: ହେନ୍ତି ବିଦେଶରେ ପଠେଇମୁ ଏନେ ତେନେ ଯିବା ମୂର୍ତ୍ତି ବୋଲେ ତ ଲୋକ ଜାଣିପାରିଲେ ବୋଲେ ତ ଆମର ପାଖେ ଆସିବେ।
1: ଆଚ୍ଛା ଆମେ ତ ତମଠୁ ଏଇ ଶିଳା ଶିଳ୍ପ ସମ୍ପର୍କରେ ଅନେକ କଥା ଜାଣିଲୁ, କିନ୍ତୁ ପଥର ଦେହରେ ମୂର୍ତ୍ତି ତିଆରି କରିବା କଳା ସମ୍ପର୍କରେ କାଇଁ କିଛି ତ କହିଲନି?
2: ସେ ପଥରକେ ଆଣିକରି ଆଜ୍ଞା ତାକେ ଆର ଆର କାଟିଲୁ, କାଟିକରି ଟ୍ୟାପ୍ରେ ନପା ହେଲା ଇଞ୍ଚ ଫୁଟ।
1: ଟ୍ୟାପ୍ରେ କାହିଁକି ନାପିସ?
2: ମୂର୍ତ୍ତି କେତେ ଓଷା ରଖିଲେ କେନ୍ ମୂର୍ତ୍ତି ଆସବା, ଉଚ୍ଛା କେତେ ନେ ରଖିଲେ କାଣ୍ଡା ଆସବା, ସେନେ ଦେଖିକରି ଆମେ ସେ ହାରାନେ କାଟମୁ। କାଟିଲା ପରେ କାଟିକରି ତାକେ ଠିକ ଗୋଟେ ପେନସିଲ ଅଛେ, ପେନସିଲ ଗାର ଟାଣି ଦିଗରେ ଗୋଟେ ରେନ୍ଦା ଅଛି, ରେନ୍ଦାରେ ତାକୁ ସାଇଜ କରମୁ। ରେନ୍ଦା ସାଇଜ କଲା ପରେ ତାକେ ନେ ଆମେ ଗୋଟେ ଲାଇନ କରମୁ ମୂର୍ତ୍ତି, ଯେଉଁ କୌଣସି ମୂର୍ତ୍ତି କୃଷ୍ଣ ହବା ଲକ୍ଷ୍ମୀ ଯେନ୍ଟା ବି ଗୋଟେ ଲାଇନ କରିକି ତା ଦେହରେ ବାଡ଼ିଆ ବାଡ଼ି କରି ଆମେ କାମ କରୁ।
1: ଯେ ତମେ ଯେନ୍ ମୂର୍ତ୍ତି ଗୁଡ଼ାକ ବନଉଛ,
2: ହଁ
1: ସେ ମୂର୍ତ୍ତି ଗୁଡ଼ାକର ମାନେ ତମେ କେମିତି ଜାଣିଛ ଯେ ମାନେ ସିଧା ତମେ ମାନେ କାମ ଆରମ୍ଭ କରିଦଉଛ ନା ତାର ଗୋଟେ ଫଟୋଟେ କାଟୁଛ ଫାଷ୍ଟରେ କି ଫଟୋଟେ ଅଛେ ତାକେ ଦେଖି ଦେଖିକିରି ବନଉଛ?
2: ଗୋଟେ ଫଟୋ କାଢ଼ୁ ଆଜ୍ଞା।
1: କେନ ଫଟୋଟା କାଟୁ?
2: ଗୋଟେ ପେନସିଲରେ ଗାର ଟାଣି ଦେବୁ, ଆଗ ଗୋଟେ ଚିହ୍ନ କରିଦେବୁ, ଚିହ୍ନ କରିଦେଇକରି ତା ଦେହରେ ମାରୁ ପେନସିଂ କରବା ଲାଗି କରି ତାଗି ଅଛି ଆଜ୍ଞା,
1: ତାଗି
2: ହଁ ଗୋଟେ ତାଗି ଅଛି, ତାକୁ ଏ ତାଗିରେ ତାକୁ ଫେନ୍ସିଂ କରିବାକୁ ପଡ଼ିବ। ଫେନ୍ସିଂ କରି କରି ପେପର ବି ଅଛି ଆଜ୍ଞା, ଗୋଟେ ବାଲି ପେପର, ସେ ପେପରରେ ମାରିଦେଲେ ସେ ମୂର୍ତ୍ତିଟା ଫେନ୍ସିଂ ଆସିବ, ସେ ଚକଚାକ୍ ଦିଶିବ ମାନେ କାଚ ଭଳିଆ ଦିଶିବ।
1: ଆଚ୍ଛା ଏଇ ଯେନ୍ ବିଭିନ୍ନ ପ୍ରକାରର ସାଜ ସରଞ୍ଜାମ ଧରିକିରି ତୁମେ ପଥର କାମଟା କରୁଛ, ମୂର୍ତ୍ତି ତିଆରି କରୁଛ, ଅନ୍ୟାନ୍ୟ ଜିନିଷ ତିଆରି କରୁଛ, ଏତ୍କି ଥି ତୁମେ ଯେନ୍ତା କିସମେ ମୂର୍ତ୍ତିକେ ଉତ୍ତରାମି ବୋଲିକିରି ଚାହୁଁଛ, ବନାଇ ବୋଲିକି ଚାହୁଁଛ, ସେତ୍କି ଜିନିଷ ସମ୍ଭବ ହେଇପାରୁଛେ ଏତ୍କି ମାନେ ଯନ୍ତ୍ରପାତି ଥି କି ଆଉ ଅତ୍କା ହେଲେ ଆଉ ଟିକେ ଭଲ ହେଇପାରତା?
2: ଆଜ୍ଞା ଏଠି ହଉଛି କେବଳ ନେଇ ହେଇପାରବାର, ଆର କେତେଟା ସାମାନ ହେଇଯାତା ମାନେ ଫେନ୍ସିଂ କରବାର ଲାଗି କରି, ଆର କିଛି କିଛି ନୂଆ ନୂଆ ସାମାନ ଲାଗି କରି ଛୋଟ ଛାଟ ଆରୁ ଦୁସରା ଦୁସରା ଜିନିଷ ମାନେ ଆସିଗଲେ ଆଜ୍ଞା ଆର ବି ଫେନ୍ସିଂ ହେଇପାର।
1: ସେ ଜିନିଷ ମାନେ ତୁମେ ଆଣି ନାଇପାର? କେଁ
2: ଆଣି ନେଇ ପାର ଆଜ୍ଞା,
1: କେନ୍ତା
2: ପଇସା ନାହିଁ, ପଇସା ଥିଲେ ତ କିଣିବ ଆଜ୍ଞା।
3: ହଉ ଭାଇମାନେ, ତମ ସମସ୍ତଙ୍କୁ ଆମ ପକ୍ଷରୁ ଅନେକ ଅନେକ ଧନ୍ୟବାଦ।
1: ଆଚ୍ଛା କୋକସରାର ବ୍ଲକ ଅଫିସ ଥାଇ ଆଗକୁ ପଡ଼ିବ, ସେଠି ଟିକେ ବିଡିଓ ବାବୁଙ୍କୁ ଏଇ ଶିଳା ଶିଳ୍ପ ସମ୍ପର୍କରେ ପଚାରିଲେ କ୍ଷତି କ'ଣ?
3: ମାନେ ଏଇ କାରିଗର ମାନଙ୍କୁ ବ୍ଲକ ତରଫରୁ କି କି ପ୍ରକାର ସହଯୋଗ ସୁବିଧା ଯୋଗାଇ ଦିଆଯାଇଛି ସେଇ ସମ୍ପର୍କରେ ତ?
1: ହଁ
3: ବେଶ ଭଲ ହୁଅନ୍ତା।
4: ମୁଁ ହଉଛି ବିଡିଓ କୋକସରା, ମୋ ନାଁ ହେଉଛି ସଂସ୍କୃତନ ଦାସ। ପଥର ଖୋଦେଇ କାମ ଯେଉଁ ଚାଲିଛି, ଯେଉଁ ଶିଳ୍ପ ଯେଉଁ ଚାଲିଛି, ସେ ଶିଳ୍ପ ପାଇଁ

0: ବ୍ଲକ୍ ତରଫରୁ କି କି ପ୍ରକାର ସହାୟତା ଦିଆଯାଉଛି ଯଦ୍ୱାରା କି ସେଇ କଳାଟା ମାନେ ଲୋପ ପାଇଯିବନି ଏବଂ ତା ସହିତ ଓଡ଼ିଶା ବାହାରେ ମଧ୍ୟ ସେଇଟା ଆଦୃତ ହୋଇପାରିବ ଏବଂ ତା ସହିତ ମାନେ ଗାଁ ହେଉ କିମ୍ବା ସେ ଗାଁର ଆଖପାଖ ପିଲାମାନେ ସେ ଶିଳ୍ପ ପ୍ରତି ଆକୃଷ୍ଟ ହୋଇ ତାଙ୍କର ଗୁଜୁରାଣ ମେଣ୍ଟାଇବେ ତଥା ସେ କଳାକଟାକୁ ମଧ୍ୟ ବଞ୍ଚେଇକି ରଖିପାରିବେ।
1: ପ୍ରଥମେ ଆମେ ଏଇ ଯେଉଁ ଆମର କନ୍ଦାଗଡ଼ରେ ଯେଉଁ ଷ୍ଟୋନ୍ କାର୍ଭିଂ ସେଣ୍ଟର ଅଛି ସେଇ ଷ୍ଟୋନ୍ କାର୍ଭିଂ ସେଣ୍ଟରରେ ଯେଉଁ କାରିଗର ଗୁଡ଼ାକ ଅଛନ୍ତି ତାଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଆମେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ୍ ଅର୍ଗାନାଇଜ୍ କରିବା ପାଇଁ ସ୍ଥିର କରିଥିଲୁ ଏବଂ ସେ ହିସାବରେ ଜଣେ ମାଷ୍ଟର କ୍ରାଫ୍ଟସମ୍ୟାନ୍ ଭୁବନେଶ୍ୱରରୁ ଆସିଥିଲେ ଏବଂ ସେ କିଛି ଦିନ କାମ କଲାପରେ ହାୟର ରେମୁନେସନ୍ ତାକୁ ମିଳିବା ଯୋଗୁଁ ସେ ସେଇଟା ଛାଡ଼ିକିରି ପଳେଇଗଲେ, ଯାହାଫଳରେ କି ଆମର ଯେଉଁ ଏକ୍ଜିଷ୍ଟିଂ ସ୍କିଲ୍ ଅଛି ସେଥିର କ୍ରାଫ୍ଟସମ୍ୟାନ୍ମାନଙ୍କର ସେଇଟା ଆଉ ବୃଦ୍ଧି କରାଯାଇପାରିଲାନି, ଯାହାଫଳରେ ସେ ଯେଉଁ ପଥର ମୂର୍ତ୍ତି ଗୁଡ଼ାକ ତା'ର ଯେଉଁ ମାନ ଅଛି ବର୍ତ୍ତମାନ ସେ ମାନର ଇମ୍ପ୍ରୁଭମେଣ୍ଟ ହୋଇପାରୁନି, କିନ୍ତୁ ଏକ୍ଜିଷ୍ଟିଂ ଯାହା ତା'ର ଷ୍ଟାଣ୍ଡାର୍ଡ଼ ଅଛି ସେ ଷ୍ଟାଣ୍ଡାର୍ଡ଼କୁ ମଧ୍ୟ ସେମାନେ ଯେଉଁ ମୂର୍ତ୍ତି କରୁଛନ୍ତି ସେଇଟା ବି ବେଶ୍ ଆଦୃତ ହୋଇପାରୁଛି ଏବଂ ସେ ମୂର୍ତ୍ତି ଗୁଡ଼ିକର ଚାହିଦା ମଧ୍ୟ ଖୁବ୍ ବେଶୀ ଅଛି। ଆଉ ତାକୁ ମାର୍କେଟିଂ କରିବା ପାଇଁ ଆମ DRDA ତରଫରୁ ଆମକୁ ସବୁବେଳେ DSMSକୁ ସେ ମୂର୍ତ୍ତି ଗୁଡ଼ାକ ସପ୍ଲାଏ କରିବା ପାଇଁ ଆମକୁ ଅର୍ଡ଼ର ମଧ୍ୟ ମିଳୁଛି ଏବଂ ଆମେ ବିଭିନ୍ନ ସମୟରେ ସେ ମୂର୍ତ୍ତି ଗୁଡ଼ାକ ସେଠୁ ନେଇକରି DSMSକୁ ମଧ୍ୟ ସପ୍ଲାଏ କରିଛୁ ଏବଂ ତାଙ୍କୁ ତାଙ୍କର ଯାହା ଉପଯୋଗ ଯାହା ରେଟ୍ ମିଳିବା କଥା ସେ ହିସାବରେ ସେମାନେ ପାଇଛନ୍ତି।
0: ଏ ଯେଉଁ ଶିଳ୍ପର ବ୍ୟାପକ ଉନ୍ନତି ପାଇଁ ଏବଂ ଏହାର ବ୍ୟାପକ ପ୍ରସାର ପାଇଁ ଯେଉଁ ପଥର ଶିଳ୍ପ ଚାଲିଛି ସେଠି ମୂର୍ତ୍ତି ଶିଳ୍ପ ସେଥିପାଇଁ କି କି ପ୍ରକାର ପଦକ୍ଷେପ ଆଉ ନିଆଗଲେ ସେଇଟା ଭଲ ହୋଇପାରନ୍ତା ବୋଲି ଆପଣ ଭାବୁଛନ୍ତି?
1: ବିଶେଷ ପରିମାଣରେ ସେମାନେ ଯେଉଁ ପଥର ପାଇଁ ବେଶୀ ହଇରାଣ ହେଉଛନ୍ତି, ସେ ପଥରଟା ପ୍ରାୟ କୋରାପୁଟ ଡିଷ୍ଟ୍ରିକ୍ଟର ଜଙ୍ଗଲରୁ ସେ ପଥରଟା ଆସୁଛି ଏବଂ ସେ ପଥର ପାଇବା ପାଇଁ ଜଙ୍ଗଲ ବିଭାଗର କର୍ମଚାରୀମାନଙ୍କଠାରୁ ସେମାନେ ସମୟ ସମୟରେ ଅସୁବିଧା ଭୋଗ କରୁଛନ୍ତି ଏବଂ ଏ ବାବଦରେ ଆମେ ପ୍ରକଳ୍ପ ଅଧିକାରୀ କଳାହାଣ୍ଡି ଆମ DRDA ଯେନ୍ଟା ତାଙ୍କୁ ଆମେ ରିକ୍ୱେଷ୍ଟ କରିଥିଲୁ ଯେ ସେମାନଙ୍କୁ ଗୋଟେ ଲାଇସେନ୍ସ କିଛି ଗୋଟେ ବ୍ୟବସ୍ଥା କରାଯାଉ ଫରେଷ୍ଟ ଡିପାର୍ଟମେଣ୍ଟର ସହିତ ସମ୍ପର୍କ ରଖିକି, ଯାହାଫଳରେ କି ସେମାନେ ପଥରଟା ସୁବିଧାରେ ପାଇପାରିବେ ଏବଂ ପଥର ଆଉ ଯେମାନେ ଅତ୍ୟଧିକ ଯେଉଁ ଖର୍ଚ୍ଚ କରିବାକୁ ପଡ଼ୁଛି ସେ ଖର୍ଚ୍ଚଟା ବନ୍ଦ ହୋଇଯିବ ଏବଂ ସୁବିଧାରେ ମଧ୍ୟ ସେମାନେ ପଥରଟା ପାଇପାରିବେ। ସେଇ ଜିନିଷଟା ବର୍ତ୍ତମାନ ସୁଦ୍ଧା ସଲ୍ଭ ହୋଇପାରୁନି, ତେଣୁ ପଥର ନେବା ଆଣିବା ଏବଂ ପଥର ଖୋଳି କରିବାରେ ସେମାନେ ଅଯଥା ଖର୍ଚ୍ଚାନ୍ତ ମଧ୍ୟ ହେଉଛନ୍ତି।
2: ଆମେ ସବୁ ତ ଶୁଣିଲେ, ସବୁ ତ ଜାଣିଲେ, ତେବେ ମୁଁ ଯଦି ତୁମକୁ ଏହି କନ୍ଦାଗଡ଼ର ଶିଳାଶିଳ୍ପ ସମ୍ପର୍କରେ ତୁମର ବ୍ୟକ୍ତିଗତ ମତାମତ ପଚାରେ।
3: ମତାମତ ଆଉ କ'ଣ, ବରଂ ମୁଁ କହିବି ମୋତେ ଏସବୁ ଗୋଟେ କାହାଣୀ ଭଳି ମନେ ହେଉଛି।
2: ମାନେ
3: ମାନେ ଆଉ କ'ଣ, କନ୍ଦାଗଡ଼ର କାହାଣୀ
2: ମୁଁ କିଛି ବୁଝିପାରିଲିନି।
3: ଆରେ ଏଥିରେ ବୁଝିବାର କ'ଣ ଅଛି, ଏକ ବାସ୍ତବଧର୍ମୀ କାହାଣୀର ସବୁଯାକ ବଳିଷ୍ଠ ଉପାଦାନ ତ ଏଥିରେ ଭରି ରହିଛି। ମାନେ ଏଇ ଯେମିତି କଳାହାଣ୍ଡି ପରି ଏକ ଅନାହାର କ୍ଲିଷ୍ଟ ଜିଲ୍ଲାର ଏକ ଅନାମଧେୟ ଗାଁରେ ଏହି ପଥର ଶିଳ୍ପ ଗଢ଼ି ଉଠିବା, ପେଟ ପାଟଣା ପାଇଁ ସେହି କାରିଗରମାନଙ୍କୁ ପଥର ସହିତ ଅନବରତ ସଂଗ୍ରାମ କରିବା, ସେହି ପଥର କଳାର ସଠିକ୍ ମୂଲ୍ୟାୟନ ନ ହୋଇପାରିବା ଏବଂ ଶେଷରେ ଚାତକ ଯେମିତି ବର୍ଷାକୁ ଅନେଇ ରହେ ଠିକ୍ ସେହିପରି ଏଠିକାର କାରିଗରମାନେ ଆମର ତଥାକଥିତ ସଭ୍ୟ ସମାଜର ସ୍ୱୀକୃତିକୁ ଆଶାର ସହିତ ଅପେକ୍ଷା କରିବା, ଏହିସବୁ କ'ଣ କୌଣସି ଏକ ବାସ୍ତବଧର୍ମୀ କାହାଣୀର ଉପାଦାନ ନୁହେଁ?
2: ତାହେଲେ ତ ଏ କାହାଣୀ ଅସମ୍ପୂର୍ଣ୍ଣ।
3: ହଁ, ଶିଳାଶିଳ୍ପ ସମ୍ପର୍କରେ କନ୍ଦାଗଡ଼ର ଏ କାହାଣୀ ଏଯାଏଁ ବି ଅସମ୍ପୂର୍ଣ୍ଣ।
2: ତେବେ ଏ କାହାଣୀର ପରିସମାପ୍ତି କେଉଁଠି?
3: ବାସ୍ତବରେ କନ୍ଦାଗଡ଼ର ଏ କାହାଣୀର ପରିସମାପ୍ତି କେଉଁଠି?
2: କାହାଣୀର ଛୋଟ ବଡ଼ ଚରିତ୍ର ଏହି ପଥର କାରିଗରମାନଙ୍କର ପରିପୂର୍ଣ୍ଣତା କେଉଁଠି? କାହାଣୀର ବିଷୟବସ୍ତୁ ଏହି ଶିଳାଶିଳ୍ପର ପରିତ୍ରାଣ କେଉଁଠି? ଏ ପ୍ରଶ୍ନ କେବଳ କନ୍ଦାଗଡ଼ର ନୁହଁ, ସମଗ୍ର କଳାହାଣ୍ଡିର, କେବଳ କାରିଗରର ନୁହଁ, ସମଗ୍ର

ଶୁଣୁଥିଲେ ରୂପକ କନ୍ଦାଗଡ଼ର କାହାଣୀ, ରଚନା କରିଥିଲେ ଗିରିଶ ଚନ୍ଦ୍ର ଦାସ, ପ୍ରଯୋଜନାରେ ଥିଲେ ଚତୁର୍ଭୁଜ ପଣ୍ଡା, ବର୍ଣ୍ଣନାରେ ଥିଲେ ସୁହାସ ମହାନ୍ତି ଏବଂ ଗିରିଶ ଚନ୍ଦ୍ର ଦାସ। ଆକାଶବାଣୀ ଭବାନୀପାଟଣା।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ। ସନ୍ତୁର ବାଦନ ଶିଳ୍ପୀ ହେଲେ ପଣ୍ଡିତ ଉହ୍ଲାସ ବାପଟ। ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମରୁବିହାଗ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ସନ୍ତୁର ବାଦନ। ଶିଳ୍ପୀ ଥିଲେ ପଣ୍ଡିତ ଉଲ୍ଲାସ ବାପଟ। ଶିଳ୍ପୀ ପରିବେଷଣ କଲେ ରାଗ ମରୁବିହାଗ, ଆଳାପ ବିଲମ୍ବିତ ତିନି ତାଲରେ ଏବଂ ଦ୍ରୁତ ଏକ ତାଲରେ ନିବଦ୍ଧ ଥିଲା। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରୁଥିଲେ ପଣ୍ଡିତ ବିଭବ ନାଗେଶକର ଏବଂ ତାନପୁରାରେ ମଦନ ବୋନଗଲେ ଏବଂ କେତକୀ ବାପଟ।

0: ଆକାଶବାଣୀ ଭବାନୀପାଟଣା, ପ୍ରଥମେ ହିନ୍ଦୀରେ ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
1: नमस्कार, आकाशवाणी समाचार के साथ मैं मोहम्मद जुबैर। केंद्रीय मंत्रिमंडल ने लद्दाख में जम्मू कश्मीर उच्च न्यायालय की

ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ପ୍ରଚାର କରିବ 6:35। 7:25 ଶୁଣିବେ କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ। ଶ୍ରୀରାମଚରିତ ମାନସ ଶୁଣିପାରିବେ 7:30। 7:40 ଚାଷର କଥା ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି ଶୁଣିପାରିବେ 7:45। ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା। ଓଡ଼ିଶା ଜୀବିକା ମିଶନ ଉପରେ ଆଧାରିତ ପ୍ରାୟୋଜିତ କାର୍ଯ୍ୟକ୍ରମ ଶୁଣିବେ ରିଲେକୁଡ଼ ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 8:35 ଶୁଣିବେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ, 9:30 କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55 କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 8:30। 8:35 ଶୁଣିବେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। 8:45 କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ, 9:30 କେତୋଟି ଓଡ଼ିଆ କଥାଚିତ୍ର ଗୀତ। ପୂର୍ବାହ୍ନ 10:10 ଶୁଣିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଏ ଥିଲା ଆଗାମୀକାଲି ପ୍ରଥମ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ। ଚଳିତ ଅଧିବେଶନକୁ ଏଇଠି ରଖୁଛୁ, କାର୍ଯ୍ୟକ୍ରମ ନେଇ ପୁଣି ଉପସ୍ଥିତ ହେବୁ ଆଗାମୀକାଲି ପ୍ରାତଃ 5:55। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ଶୁଭରାତ୍ରି, ଜୟ ହିନ୍ଦ୍।